ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ବୈଶାଖ ମାସ 12 ଦିନ ଇଂରାଜୀ 2026 ମସିହା ମେ ମାସ 2 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ପରବର୍ତ୍ତୀ ଭକ୍ତିଗୀତ ବୈଷ୍ଣବ ପାଣିଙ୍କ ରଚନାରୁ ଗାଇଛନ୍ତି ସ୍ୱୟଂପ୍ରଭା ମିଶ୍ର। ଚକ୍ରଧର ହେ ତୋର ଠିକଣା ନାହିଁ, ଖଣାରେ ପକାଇ ବଣା କରୁଅଛୁ, ଖଣା ପରିଯିବି ମୁରୁଛି ଥାଇଁ।

ବହୁଦୂର ମୁହିଁ ବାହିତ ଆସିଲି ଏ ଦଧରା ନାବଟି ମୋର ସିନ୍ଦୁର ସଙ୍ଗମେ କରାଳ ଲହରୀ ଜନମାଏ ଶଙ୍କାଘୋର। ଗିରିଜାଶଙ୍କର ମହାପାତ୍ରଙ୍କ ରଚନାର ଶିଳ୍ପୀ ତ୍ରିଲୋଚନ ପାତ୍ର।

ଏଥର ଶିଳ୍ପୀ ଝୁମ୍କି ରଥ କଣ୍ଠରେ ତାଙ୍କର ପୀତାମ୍ବର ମିଶ୍ରଙ୍କ ରଚନା। ହୃଦୟ ବୀଣାରେ ଭରିଦିଅ ପ୍ରଭୁ କରୁଣାର ସୁର ଝଙ୍କାର, ସେ ସୁର ଝଙ୍କାରେ ତୋଳୁଥାଅ ପ୍ରାଣେ ମଙ୍ଗଳ ଧ୍ୱନିର ଓଙ୍କାର।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ବିବୁଧେନ୍ଦ୍ର ଦାସ ସେ ଗାଇଛନ୍ତି ସାଲବେଗଙ୍କ ରଚନା। ଶ୍ରୀକୃଷ୍ଣର ବଂଶୀ ଧ୍ୱନି ଶୁଣି ଥକିତ ହେଲେ ଯମୁନା ପାଣି, ମୃଗମାନେ ତୃଣ ଚାପିଣ ରହିଲେ ଭାଙ୍ଗିଗଲା ତାଙ୍କ ବାଙ୍କ ଚାହାଣୀ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତ ସ୍ନେହଲତା ମହାନ୍ତିଙ୍କ ରଚନାରୁ ଗାଇଛନ୍ତି ନନ୍ଦିତା ଭଞ୍ଜ। ଭଜରେ ଭଜ କଳାଶ୍ରୀ ମୁଖ, ଭଜିଲେ ହଜିବ ଏ ଭବ ଦୁଃଖ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଭଗବାନଙ୍କୁ ପାଇବା ପାଇଁ ଆମେ ନାନା ପଦ୍ଧତି ଉପାୟ ଉପଚାରମାନ ଅବଲମ୍ବନ କରୁ ଏବଂ ଆଶା କରୁ ଯେ ସେହି ସେହି ବାଟରେ ଆମେ ତାଙ୍କୁ ପାଇବୁ। ଏଭଳି ଏକ ବିଶ୍ୱାସ ଭଲ କଥା, କିନ୍ତୁ କେବଳ ସେଗୁଡ଼ିକ ଉପରେ ଅତ୍ୟଧିକ ଧ୍ୟାନ ଦେଇ ଆମେ ଅସଲ ଈଶ୍ୱର ଉପଲବ୍ଧିଠାରୁ ଦୂରେଇ ଯାଉ। ସ୍ନାନ ଶୌଚ ହୋଇ ନୂଆ ବା ସଫା ଲୁଗା ପିନ୍ଧିବା, ପୂଜାର ସମସ୍ତ ଆୟୋଜନ କରିବା, ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ମନ୍ତ୍ରୋଚ୍ଚାରଣ, ହୋମ, ପ୍ରସାଦ ଇତ୍ୟାଦି କରାଇବା ଇତ୍ୟାଦି ଯାହା ଯାହା ଆମେ କରୁ, ତାହାଦ୍ୱାରା ଏକ ଅନୁକୂଳ ଏବଂ ଉତ୍ତମ ବାତାବରଣ ସୃଷ୍ଟି ହୁଏ। କିନ୍ତୁ କେବଳ ଏଗୁଡ଼ିକରେ ଈଶ୍ୱର ନଥାନ୍ତି, ଏଗୁଡ଼ିକ ହେଉଛି ବାହ୍ୟ ଶୁଦ୍ଧି। ଈଶ୍ୱର ଉପଲବ୍ଧି ପାଇଁ ଅନ୍ତଃଶୁଦ୍ଧି ମଧ୍ୟ ଅଧିକ ପ୍ରୟୋଜନ ଏବଂ ଏହା ହେଉଛି ମୁଖ୍ୟ। ଏହା ନଥାଇ ଯେତେ ବାହ୍ୟ ଶୁଦ୍ଧି ଯେତେ ଆଡ଼ମ୍ବର କଲେ ମଧ୍ୟ ତାହାଦ୍ୱାରା ଈଶ୍ୱର ଉପଲବ୍ଧି ହୁଏ ନାହିଁ। ସେଇଥିପାଇଁ ଗୁରୁବନ୍ଦନାରେ ଆମେ ଗାଉ, ମହିମା ତବ ଗୋଚର ଶୁଦ୍ଧମାନେ ଗୁରୁ ଦେବ ଦୟାକର ଦୀନ ଜନେ। ପ୍ରକୃତରେ ଈଶ୍ୱର ଆମଠାରୁ କିଛି ଚାହାନ୍ତି ନାହିଁ, ସେ ଏତେ କରୁଣାମୟ ଏବଂ ଉଦାର ଯେ ଆମେ କିଛି ନ ଜାଣିଥିଲେ ମଧ୍ୟ ସେ ଆମ ଅନ୍ତରର ଶୁଦ୍ଧ ଭାବନାକୁ ଗ୍ରହଣ କରନ୍ତି। ଆଞ୍ଜୁଳାରେ ଫୁଲ ଦୁଇଟା ଧରି ଆମେ ପୁଷ୍ପାଞ୍ଜଳି ଦେଲାବେଳେ ତାଙ୍କ ଉଦ୍ଦେଶ୍ୟରେ ଗାଉଛୁ, ହେ ପ୍ରଭୁ, ଆମେ ମନ୍ତ୍ର ଜାଣିନାହୁଁ, ଆମର କ୍ରିୟା ବୋଲି କିଛି ଠିକ୍ ନାହିଁ, ଆମର ଭକ୍ତି ନାହିଁ, ତଥାପି ଆମେ ଯେଭଳି ପୂଜା କରୁଛୁ ତାକୁ ଆପଣ ଗ୍ରହଣ କରନ୍ତୁ। ଆମେ ଆପଣଙ୍କୁ ଆବାହନ କରିବା ଏବଂ ବିସର୍ଜନ କରିବା ମଧ୍ୟ ଜାଣିନାହୁଁ, ପୂଜାକର୍ମ ମଧ୍ୟ ଜାଣିନାହୁଁ, ଏହେତୁ ଆପଣ ଆମକୁ କ୍ଷମା କରନ୍ତୁ। ଆମେ ଜାଣିଛୁ ଯେ ଈଶ୍ୱରଙ୍କୁ ପୂଜା କଲାବେଳେ ଏସବୁ ଦରକାର, କିନ୍ତୁ ଖୋଜିଲା ବେଳକୁ ଆମ ପାଖରେ ଏସବୁ ନଥାଏ, ତଥାପି ଆମେ ଈଶ୍ୱରଙ୍କୁ ପାଇବାକୁ ଚାହିଁ ବସିଛୁ। ଆମର ବିଶ୍ୱାସ ଅଛି ଯେ ଏସବୁ ନଥିଲେ ମଧ୍ୟ ଈଶ୍ୱର ଆମକୁ କ୍ଷମା କରିଦେବେ। ବାସ୍ତବରେ ଈଶ୍ୱର ଏସବୁ କିଛି ଚାହାନ୍ତି ନାହିଁ। ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତାର ନବମ ଅଧ୍ୟାୟ 26 ଶ୍ଳୋକରେ ଏହାକୁ ଆମ ପାଇଁ ଏତେ ସହଜ ଏବଂ ସୁବିଧାଜନକ କରିଦେଇଛନ୍ତି ଯେ ଏସବୁ ନେଇ ଆମର ଆଦୌ ବ୍ୟସ୍ତ ହେବାର ନାହିଁ। ପତ୍ର ଫୁଲ ଦୁଇଟା, ଫଳଟିଏ, ପାଣି ଟିକିଏ, ଯାହାକୁ ଯାହା ମିଳିଲା ତାକୁ ଭାବର ସହ ତାଙ୍କୁ ଅର୍ପଣ କରିଦେଲେ ସେ ତାହା ଗ୍ରହଣ କରନ୍ତି। ଆଉ କି ସୁବିଧା ସେ ଆମ ପାଇଁ କରିଥାନ୍ତେ କହିଲେ? ଆମେ ବାହ୍ୟ ଉପଚାର ଉପକରଣ ଇତ୍ୟାଦି ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆମର ଅନ୍ତରର ଶୁଦ୍ଧତା ଓ ଭାବ ଉପରେ ସେତେ ଗୁରୁତ୍ୱ ଦେଉନାହୁଁ। ଆମେ ଭୁଲି ଯାଉଛୁ ଯେ ଏତେ ସବୁ ଯାହା କଲେ ମଧ୍ୟ ଆମର ଅନ୍ତରରେ ଯଦି ଶୁଦ୍ଧତା ନାହିଁ, ଈଶ୍ୱରଙ୍କୁ ଲାଭ କରିବା ପାଇଁ ଆମର ଯଦି ବ୍ୟାକୁଳତା ନାହିଁ, ତେବେ ଆମକୁ କେବେ ମଧ୍ୟ ସେ ମିଳିବେ ନାହିଁ। ଆମେ ଜାଣିଲେ ଯେ ଈଶ୍ୱର ଆମଠାରୁ କେବଳ ଏହା ଚାହାନ୍ତି ଯେ ଆମେ ତାଙ୍କୁ ସର୍ବଦା ସ୍ମରଣରେ ରଖୁ ଏବଂ କେବେ ମଧ୍ୟ ଭୁଲି ନ ଯାଉ। ଏକଥା ଆମେ ସେତେବେଳେ କରିପାରିବା ଯେତେବେଳେ ଆମେ ଜାଣିବା ଯେ ଈଶ୍ୱର ବା ଆମ ଭାଷାରେ ଗୁରୁ ଆମଠାରୁ ଅଲଗା ହୋଇନାହାନ୍ତି, ସେ ଆମ ଭିତରେ ଆତ୍ମସ୍ୱରୂପରେ ଅଛନ୍ତି ଏବଂ ଆମ ବାହାରେ ସକଳ ବସ୍ତୁରେ ସମସ୍ତ ପ୍ରାଣୀଙ୍କ ଭିତରେ ମଧ୍ୟ ଅଛନ୍ତି। ଆମର ଅଜ୍ଞାନତା ହେତୁ ଆମେ ଏକଥା ଜାଣିପାରୁନାହୁଁ। ଶ୍ରୀ ଗୁରୁ ଆମକୁ ବାରମ୍ବାର ଏକଥା କହିଛନ୍ତି ଏବଂ କ'ଣ କ'ଣ କଲେ ଆମ ଅନ୍ତରରୁ ଅନ୍ଧକାର ଚାଲିଯିବ, ଅଶୁଦ୍ଧତା ଚାଲିଯିବ ଏବଂ ଆମେ ଶୁଦ୍ଧ ସ୍ୱରୂପରେ ପ୍ରତିଷ୍ଠିତ ହେବା, ତାହା ସଫା ସଫା ଭାବରେ ବୁଝାଇ ଦେଇଛନ୍ତି, ବାଟ ମଧ୍ୟ ଦେଖାଇଛନ୍ତି। ଏବେ ଆମର କର୍ତ୍ତବ୍ୟ ଆମେ ହିଂସା, ଈର୍ଷା, ଦ୍ୱେଷ, ପରସ୍ତ୍ରୀ କାତରତା ଇତ୍ୟାଦିରୁ ନିଜକୁ ବାହାର କରିଦେବା, ସ୍ନେହ, ସୌହାର୍ଦ୍ଦ୍ୟ, ଉଦାରତା, ମହାନୁଭବତା, ଦୟା, କ୍ଷମା ଗୁଣଗୁଡ଼ିକୁ ଧାରଣ କରିବା। ଈଶ୍ୱର ବା ଗୁରୁଙ୍କୁ ଉପଲବ୍ଧି କରିବାର ଏହି ହେଉଛି ମାର୍ଗ, ଏହାର କୌଣସି ବିକଳ୍ପ ନାହିଁ। ମନେ ରଖିବାକୁ ହେବ, ବାହ୍ୟ ଶୁଦ୍ଧି ଅପେକ୍ଷା ଅନ୍ତଃଶୁଦ୍ଧି ବେଶୀ ଦରକାର। ଅନ୍ତଃଶୁଦ୍ଧି ନ ଆସିଲେ ଈଶ୍ୱର ଉପଲବ୍ଧି ହେବ ନାହିଁ, କିନ୍ତୁ ଆମେ ବାହ୍ୟ ଶୁଦ୍ଧି ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଅନ୍ତଃଶୁଦ୍ଧି ଉପରେ ସେତିକି ଗୁରୁତ୍ୱ ଦେଉନାହୁଁ। ସେଇଥିପାଇଁ ଗୁରୁବନ୍ଦନାରେ କୁହାଯାଏ, ମହିମା ତବ ଗୋଚର ଶୁଦ୍ଧମାନେ ଗୁରୁ ଦେବ ଦୟାକର ଦୀନ ଜନେ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ସନ୍ତନ କୁମାର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 23ତମ ଭାଗ।

ଶ୍ରୀକୃଷ୍ଣ ଓ ଯାଦବ ବଂଶ କ୍ଷୟ କଥା ଶୁଣିଲେ କାଳେ ପାଣ୍ଡବମାନେ ଜୀବନ ହାରିଦେବେ, ସେଇ କଥା ଭାଳି ବିଦୁର ଯୁଧିଷ୍ଠିରଙ୍କୁ କପଟରେ ମିଠା କଥା କହି ଭୁଲାଇଦେଲେ। ଚାରିଆଡ଼ କୁହୁଡ଼ି ମାଡ଼ି ଆସିବା ଦେଖି ବିଦୁର ଧୃତରାଷ୍ଟ୍ରଙ୍କ ପାଖକୁ ଯାଇ କହିଲେ, ଏବେ ଦ୍ୱାପର ଶେଷ ହୋଇ କଳିଯୁଗ ଆସିଗଲା, ସେ କଳିଠାରୁ କେହି ବର୍ତ୍ତିପାରିବେ ନାହିଁ। ପାଣ୍ଡବମାନେ ରାଜ୍ୟ ଶାସନ କରୁଥିବାରୁ ବିଦୁରଙ୍କ ସହ ଧୃତରାଷ୍ଟ୍ର ଓ ଗାନ୍ଧାରୀ ତାପରେ ବଣକୁ ବାହାରିଗଲେ।

0: ଶେଷ ହେଲା ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 23ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ କେଶବ ଚନ୍ଦ୍ର ସାହୁ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଡାଳୁଅ ଧାନ କେଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 ମାଇକ୍ରନ୍ କଳା ପଲିଥିନ୍ ଉପରେ 2.5 ସେମି ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ଯେଉଁ ଜମିରେ ମାଟିର ଆର୍ଦ୍ରତା ଅଛି ସେଠାରେ ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ଅମଳ ହୋଇଥିବା ମୁଗ ଓ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଧାନ ଫସଲରେ କେଣ୍ଡା ଅଷ୍ଟପଦୀ ପୋକର ନିରାକରଣ ପାଇଁ ଏକର ପ୍ରତି ସ୍ପାଇରୋମେସିଫେନ୍ 200 ମିଲିଲିଟର କିମ୍ବା ଫେନୋ ପାଇରକ୍ସିମେଟ୍ 400 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଡାଳୁଅ ଧାନ ଫସଲରେ କେଣ୍ଡା କଟା ପୋକ ଦେଖାଗଲେ କୁଇନାଲୋଫସ୍ 25 EC 400 ମିଲିଲିଟର କିମ୍ବା କ୍ଲୋରୋପାଇରିଫସ୍ 20 EC ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସକାଳ ସମୟରେ ଧାନ ଗଛ ମୂଳରେ ସିଞ୍ଚନ କରନ୍ତୁ। ଡାଳୁଅ ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ ଏକର ପ୍ରତି 200 ମିଲିଲିଟର ହେକ୍ସାକୋନାଜୋଲ୍ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ ଡାଇଫେନୋକୋନାଜୋଲ୍ର ମିଳିତ ଫିମ୍ପିନାଶକ 80 ଗ୍ରାମ କିମ୍ବା ଟେବୁକୋନାଜୋଲ୍ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମି ୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 80 ଗ୍ରାମ କିମ୍ବା କ୍ଲୋରାଟାନିରିପ୍ରୋଲ୍ 18.5% ଏସ୍ସି 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଏହି ଦିନମାନଙ୍କରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟିକୁ ଶୁଖିଲା ରଖନ୍ତୁ ନାହିଁ, ପୋକ ଓ ଅଣ୍ଡା ପୁଞ୍ଜଗୁଡ଼ିକ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟିର ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋଡିନ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ପୋକ ଆକ୍ରମଣ ଅଧିକ ଦେଖାଦେଲେ ଏକର ପ୍ରତି 600 ମିଲିଲିଟର ଫିପ୍ରୋଡିନ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷ ଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷ ଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ଛୋଟ ସଢ଼େଇ କିମ୍ବା ମାଟିର କିମ୍ବା ପ୍ଲାଷ୍ଟିକ୍ କପ୍ରେ ରଖି ଏହାକୁ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷ ଥୋପ ପ୍ରତି ଆକୃଷ୍ଟ ହୋଇଆସି ସେଥିରେ ପଡ଼ି ମରିଯିବେ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତା।

0: ଛଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାର ଶ୍ରମିକମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ସମାରୋହରେ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି। ଅଣକୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ 472 ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 522 ଟଙ୍କା, କୁଶଳୀଙ୍କ 572 ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ମଜୁରୀ 622 ଟଙ୍କାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ 10 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗତମାସ ପହିଲାରୁ ଲାଗୁ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ସହାୟତା ପାଇଁ 130 କୋଟି ଟଙ୍କା ବ୍ୟୟ ଅଟକଳରେ 50 ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ 5 ଲକ୍ଷରୁ ଅଧିକ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜିକରଣ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କୁ 541 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରମିକ ଦିବସ ପାଳନ ଅବସରରେ ରାଜ୍ୟର 6,000 ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ଶ୍ରମିକମାନଙ୍କୁ ସହାୟତା ବାବଦରେ 150 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ 8 ଜିଲ୍ଲା ପାଇଁ 1,698 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 1,701 କିଲୋମିଟର ଦୈର୍ଘ୍ୟର 837 ସଡ଼କ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାୟଗଡ଼ାଠାରେ ଗତକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳର ବିକାଶରେ ବିକଶିତ ଭାରତ ଏବଂ ରାଜ୍ୟର ବିକାଶ ପରିକଳ୍ପନା କରାଯାଇପାରିବ। ଯୋଜନାରେ 50ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ପଡ଼ାଗ୍ରାମକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହିତ 2036 ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ମାର୍ଗ ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.bscodisha.ac.inରେ ପରୀକ୍ଷାଫଳ ଦେଖିପାରିବେ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନମ୍ଘର ଦେଇ ଏସ୍ଏମ୍ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷାଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ମାସ 18 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,01,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ନେଟ୍ ପରୀକ୍ଷାରେ ଫରେଷ୍ଟ୍ରି ଓ ଷ୍ଟାଟିଷ୍ଟିକ୍ସ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଆସନ୍ତା ଜୁନ୍ ମାସରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଜୁନ୍ ମାସ ୟୁଜିସି ନେଟ୍ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏନ୍ଟିଏ ପକ୍ଷରୁ ବର୍ଷକୁ 2 ଥର ଜୁନ୍ ଏବଂ ଡିସେମ୍ବର ମାସରେ ୟୁଜିସି ନେଟ୍ ପରୀକ୍ଷା କରାଯାଇଥାଏ। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଜାତୀୟ ଶିକ୍ଷାନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ସମ୍ବନ୍ଧରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେବେ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଗତକାଲିଠାରୁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମ୍ଭୀରମାନେ ଅଣ୍ଡା ଦେଇ ସାରିବା ପରେ ଅଣ୍ଡା ବସା ଗଣାଯିବ। ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ ମାଧ୍ୟମରେ ଶାବକ ଜନ୍ମ ପ୍ରକ୍ରିୟା ସମ୍ପାଦନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ 2 ଦିନ ଧରି ଇଣ୍ଡୋର ଆଥ୍ଲେଟିକ୍ ସେଣ୍ଟରଠାରେ ଦେଶର ପ୍ରଥମ ଇଣ୍ଡିଆନ୍ ଇଣ୍ଡୋର ଓପନ୍ ପୋଲୋ ଭୋଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର ଶ୍ରେଷ୍ଠ ଆଥ୍ଲେଟ୍ସମାନେ ଯୋଗଦେବେ ବୋଲି ଆଥ୍ଲେଟିକ୍ସ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରତିଯୋଗିତାରେ ସକାଳ 8ଟାରେ ଆରମ୍ଭ ହେବ। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା

0: ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ତୋଫାନ ଓ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବିଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ସର୍ବାଧିକ 68.8 ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ 64 ମିଲିମିଟର ବର୍ଷା ହୋଇଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଆମର ଦୈନନ୍ଦିନ ଖାଦ୍ୟସୂଚୀରେ ମାଛ ଏକ ବଡ଼ ସୁସ୍ୱାଦୁପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଆମ ରାଜ୍ୟ, ଦେଶ ତଥା ପୃଥିବୀର ଅଧିକାଂଶ ଦେଶରେ ମାଛରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସମସ୍ତଙ୍କର ଅତି ପ୍ରିୟ। କେବଳ ସ୍ୱାଦ ଦୃଷ୍ଟିରୁ ନୁହେଁ, ପୋଷଣ ତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ମାଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

0: ରୋଗ ପ୍ରତିରୋଧ କରିଥାଏ। ପ୍ରତି 100 ଗ୍ରାମ ମାଛରେ ପୁଷ୍ଟିସାର ପାଖାପାଖି 19.5 ଗ୍ରାମ, ସ୍ନେହସାର 2.4 ଗ୍ରାମ ଓ ଖଣିଜ ଦ୍ରବ୍ୟ 1.5 ଗ୍ରାମ ଥାଏ। ଭଜା ମାଛ 2 ଖଣ୍ଡରୁ ଆମେ ପ୍ରାୟ 220 କିଲୋକାଲୋରି ଶକ୍ତି ପାଇଥାଉ। ସେହିପରି 2 ଖଣ୍ଡ ମାଛ କଟଲେଟ୍ରୁ 190 କିଲୋକାଲୋରି ମିଳିଥାଏ। 1 ଗିନା ଚିଙ୍ଗୁଡ଼ି ତରକାରୀ ମଧ୍ୟ 220 କିଲୋକାଲୋରି ଶକ୍ତି ଆମକୁ ଯୋଗାଇ ଦେଇଥାଏ। ଆମର ହାର୍ଟ ବା ହୃଦୟକୁ ସୁସ୍ଥ ରଖିବାରେ ମାଛର ବେଶ୍ ଭୂମିକା ରହିଛି। ଗବେଷଣାରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି ସପ୍ତାହକୁ ଅନ୍ତତଃ ଥରେ ଯଦି ମାଛ ଖାଆନ୍ତି ତାହେଲେ ତାଙ୍କଠାରେ ହୃଦରୋଗ ହେବାର ସମ୍ଭାବନା 50% କମ୍। ମାଛରୁ ମିଳୁଥିବା ଓମେଗା 3 ଫ୍ୟାଟି ଏସିଡ୍ ରକ୍ତରେ କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସରାଇଡ୍ ପରିମାଣ କମାଇବାରେ ସାହାଯ୍ୟ କରିଥାଏ। ତାଦ୍ୱାରା ହୃଦରୋଗ ହେବାର ସମ୍ଭାବନା କମିଯାଏ। ଏହି ଓମେଗା 3 ଫ୍ୟାଟି ଏସିଡ୍ ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହାଦ୍ୱାରା ରକ୍ତବାହୀ ଶିରା ଓ ଧମନୀର ବାହ୍ୟ ଆବରଣ କଠିନ ଓ ମୋଟା ହୋଇନଥାଏ। ନିୟମିତ ବ୍ୟବଧାନରେ ମାଛ ଖାଇବା ଦ୍ୱାରା ଆମ ହୃଦୟର ଆରିଦ୍ମିଆ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ଭାବନା ବେଶ୍ ପରିମାଣରେ ହ୍ରାସ ପାଏ। ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ ମଣିଷର ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ ମାଛର ବେଶ୍ ପ୍ରଭାବ ରହିଛି। ନିୟମିତ ମାଛ ଖାଉଥିବା ବୟସ୍କ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପ୍ରଖର ଥାଏ। ସେମାନେ ସବୁ କଥା ଭଲ ଭାବରେ ମନେ ରଖନ୍ତି ଓ ତାଙ୍କର ଚିନ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ବର୍ତ୍ତମାନ ଡିଏଚ୍ଏ ବା ଡୋକୋସା ହେକ୍ସାନୋଇକ୍ ଏସିଡ୍ ସମ୍ପର୍କରେ ଗବେଷଣାଲବ୍ଧ ତଥ୍ୟ ସବୁଆଡ଼େ ଉପଲବ୍ଧ। ମାଛରେ ଏହା ଅଧିକ ପରିମାଣରେ ଥାଏ। ପିଲାମାନଙ୍କୁ ମାଛ ଖାଇବାକୁ ଦେଲେ ସେମାନେ ଅଧିକ ଡିଏଚ୍ଏ ପାଇଥାନ୍ତି। ଏହା ସେମାନଙ୍କର ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଯେଉଁ ପିଲାମାନଙ୍କର ବ୍ୟବହାରଗତ ସମସ୍ୟା ରହିଛି କିମ୍ବା ଯାହାର ସ୍ୱଭାବ ଅସ୍ଥିର ଅଥୟ ସେମାନଙ୍କ ପାଇଁ ମଧ୍ୟ ଡିଏଚ୍ଏ ବେଶ୍ ଉପକାରୀ। ସଦ୍ୟତମ ଗବେଷଣାରୁ ଜଣାଯାଏ ମାଛର ଗଣ୍ଠି ଯନ୍ତ୍ରଣା ଉପଶମ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣ୍ଠି ଫୁଲା ଗଣ୍ଠି ଦରଜ କମାଇବାରେ ମଧ୍ୟ ମାଛ ସାହାଯ୍ୟ କରିଥାଏ। ମାଛରେ ଥିବା ପୋଷକ ତତ୍ତ୍ୱ ଓମେଗା 3 ଫ୍ୟାଟି ଏସିଡ୍ ଓ ଡିଏଚ୍ଏ ଏ ଦିଗରେ ସହାୟକ ହୋଇଥାନ୍ତି। ମାଛରୁ ମିଳୁଥିବା ଜିଙ୍କ ଆୟୋଡିନ୍ ଆଉ ସେଲେନିୟମ୍ ଆମ ଶରୀର ପାଇଁ ବେଶ୍ ଉପକାରୀ। ଆୟୋଡିନ୍ ଶରୀରର ବିକାଶ ଅଭିବୃଦ୍ଧି ପାଇଁ ସାହାଯ୍ୟ କରେ। ସେଲେନିୟମ୍ ଏନ୍ଜାଇମ୍ ତିଆରିରେ ସାହାଯ୍ୟ କରେ। ତେଜସ୍କ୍ରିୟ ବିକିରଣ ତଥା ରାସାୟନିକ ପଦାର୍ଥ ଦ୍ୱାରା ସଂଗଠିତ କୋଷ କ୍ଷୟକୁ ଏହା ପ୍ରତିରୋଧ କରେ। ଏହି ଉପାଦାନଗୁଡ଼ିକର କର୍କଟ ରୋଗ ପ୍ରତିରୋଧୀ ଭୂମିକା ସମ୍ପର୍କରେ ଗବେଷଣା ଏବେ ଜାରି ରହିଛି। ତାହେଲେ ଶ୍ରୋତାବନ୍ଧୁ, ଏଥର ଜାଣିଲେ ତ ମାଛ ଆମ ପାଇଁ କେତେ ଉପକାରୀ? ମାଛ ଭଜା, ମାଛ ତରକାରୀ, ମାଛ ବେସର, ମାଛ କାଲିଆ କେବଳ ସୁଆଦିଆ ଖାଦ୍ୟ ନୁହନ୍ତି, ସେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ରହିଛି। ସେଗୁଡ଼ିକ ଆମ ଶରୀର ପାଇଁ ବେଶ୍ ଉପକାରୀ। ସନ୍ତୁଳିତ ଆହାରରେ ନିୟମିତ ବ୍ୟବଧାନରେ ମାଛରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ଆମେ ନିଜକୁ ସୁସ୍ଥ ରଖିପାରିବା।
1: ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ, ଏ ସମ୍ପର୍କରେ କହିଲେ ଡାକ୍ତର କୌଶିକ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ୍ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆଜି ପୁନଃ ମତଦାନ ହେଉଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ଆଜି ସକାଳ 7 ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା 6 ପର୍ଯ୍ୟନ୍ତ ମତଦାନ ଜାରି ରହିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ

ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। ଆଣବିକ ଶକ୍ତି ନିୟାମକ ବୋର୍ଡ କୁଡାନକୁଲମ୍ ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ୍ 5 ଏବଂ 6ରେ ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି, ଫଳରେ ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍କୁ ପ୍ଲାଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ କରିବାକୁ ଅନୁମତି ମିଳିପାରିଛି। ଏହି ଉପକରଣ ମଧ୍ୟରେ ରିଆକ୍ଟର ପ୍ରେସର ଭେସେଲ୍, ଷ୍ଟିମ୍ ଜେନେରେଟର ଏବଂ କୁଲାଣ୍ଟ ପମ୍ପ ରହିଛି। ଏଇଆର୍ବି ଦ୍ୱାରା ନିର୍ଦ୍ଦିଷ୍ଟ ସୁରକ୍ଷା ଆବଶ୍ୟକତା ଅନୁଯାୟୀ ୟୁନିଟ୍ଗୁଡ଼ିକର ଡିଜାଇନ୍ର ବହୁସ୍ତରୀୟ ସୁରକ୍ଷା ସମୀକ୍ଷା ଏବଂ ପ୍ରଥମ କଂକ୍ରିଟ୍ ପୋର୍ ପାଇଁ 2021 ଏପ୍ରିଲ୍ ମାସରେ ଜାରି କରାଯାଇଥିବା ପୂର୍ବ ଅନୁମତି ଅନୁଯାୟୀ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକଳାପର ପ୍ରଗତି ସନ୍ତୋଷଜନକ ରହିବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଅବସ୍ଥିତ କୁଡାନକୁଲମ୍ ଆଣବିକ ପ୍ରକଳ୍ପ ସ୍ଥାନରେ ଭିଭିଇଆର୍ ଡିଜାଇନ୍ର 6ଟି ପ୍ରେସର ଜଳ ରିଆକ୍ଟର ରହିଛି, ଯାହା ରୁଷ ସହିତ ବୈଷୟିକ ସହଯୋଗରେ ପ୍ରତିଷ୍ଠା କରାଯାଉଛି। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଉଥିବା ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଓ ଭାରତୀୟ ନାଗରିକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜିର କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ 2300ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 98% ବୃଦ୍ଧି ପାଇଛି। ପ୍ରାୟ 41,60,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବା ବେଳେ 49,08,000 ଘରୋଇ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଫେବୃୟାରୀ ମାସରେ ବିକ୍ରି ହୋଇଥିବା 5 କିଲୋଗ୍ରାମ ଏଫ୍ଟିଏଲ୍ ସିଲିଣ୍ଡର ସଂଖ୍ୟା ପ୍ରାୟ 21,07,000 ବୃଦ୍ଧି ପାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ପ୍ରାୟ 5,88,000 ପିଏନ୍ଜି ସଂଯୋଗ ଦିଆଯାଇଛି। ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବା ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ଜାହାଜ ସହିତ କୌଣସି ଅଘଟଣ ଘଟିନାହିଁ। ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ଥଳ ସୀମା ମାର୍ଗ ଦେଇ ଇରାନ୍ରୁ 2,490 ଜଣ ଭାରତୀୟ ନାଗରିକଙ୍କୁ ପରିବହନ ସୁବିଧା ପ୍ରଦାନ କରିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ବିଶ୍ୱ ଶକ୍ତି ସଂକଟ ସମୟରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ସ୍ୱରୂପ ଭାରତ ଏହାର ଅଶୋଧିତ ତୈଳ ଉତ୍ସ ଆଧାରକୁ ପୂର୍ବର 27ଟି ଦେଶରୁ 41ଟି ଦେଶକୁ ବୃଦ୍ଧି କରିଛି। ଦକ୍ଷିଣ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ସଂକଟ ପରିଚାଳନାରେ ଦୀର୍ଘକାଳୀନ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି, ରିଫାଇନରୀଗୁଡ଼ିକରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଘରୋଇ ଉତ୍ପାଦନ 60% ବୃଦ୍ଧି ପାଇଛି। ପ୍ରତିଦିନ ଘରୋଇ ଉତ୍ପାଦନ 36,000ରୁ 54,000 ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ପ୍ରଚଳନରେ ଥିବା 2,000 ଟଙ୍କା ମୂଲ୍ୟର ନୋଟ୍ର 98.47% ଫେରିଆସିଛି। 3 ବର୍ଷ ପୂର୍ବେ 2,000 ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ପରିଚାଳନା ପ୍ରକ୍ରିୟାର ଅଂଶ ଭାବରେ 2023 ମଇ ମାସ 19 ତାରିଖରୁ ଏହି ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା। ସେହି ସମୟରେ ପ୍ରଚଳନରେ ଥିବା ଏହି ନୋଟ୍ର ମୋଟ୍ ମୂଲ୍ୟ 3.56 ଲକ୍ଷ କୋଟି ଟଙ୍କା ଥିଲା। ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଏହି ମୂଲ୍ୟ 5,451 କୋଟି ଟଙ୍କାକୁ ହ୍ରାସ ପାଇଛି। ପ୍ରତ୍ୟାହାର ଘୋଷଣା ସତ୍ତ୍ୱେ 2,000 ଟଙ୍କା ନୋଟ୍ ବୈଧ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, 4 ବର୍ଷ ପୂର୍ବେ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁଏଇ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଭାରତୀୟ ଚାଷୀ, ଏମ୍ଏସ୍ଏମ୍ଇ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଦୃଢ଼ ଭାବରେ ବୃଦ୍ଧି ପାଇଛି ଏବଂ $100 ବିଲିୟନ୍ ଅତିକ୍ରମ କରିଛି। ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟାପକ ଉନ୍ନତି ହୋଇଥିବା ସେ କହିଛନ୍ତି। ଇରାନ୍ ପକ୍ଷରୁ ସଂଘର୍ଷ ଶେଷ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ୍ ମଧ୍ୟସ୍ଥ ମାଧ୍ୟମରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିଥିଲା। ଶ୍ରୀ ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ତେହେରାନ ଆଲୋଚନାରେ ଅଗ୍ରଗତି କରିଛି, କିନ୍ତୁ ପ୍ରସ୍ତାବରେ ଦିଆଯାଇଥିବା ସର୍ତ୍ତାବଳୀରେ ସେ ସହମତ ନୁହନ୍ତି। ସେ କହିଛନ୍ତି, ଇରାନ୍ ଏପରି ରିହାତି ଚାହୁଁଛି ଯାହାକୁ ସେ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନ୍ ନେତୃତ୍ୱ ଆଭ୍ୟନ୍ତରୀଣ ଅସ୍ଥିରତାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଲେବାନନରେ
ଇସ୍ରାଏଲି ଆକ୍ରମଣରେ ଗୋଟିଏ ଦିନରେ

0: 30ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି। ଫଳରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିର ଉଲ୍ଲଂଘନ ନେଇ ଚିନ୍ତା ସୃଷ୍ଟି ହୋଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ସମସ୍ତ ପକ୍ଷଙ୍କୁ ଏଭଳି କୌଣସି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ଯାହା ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ। ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୁଟେରସ୍ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି 3 ମାସରେ ପହଞ୍ଚିଛି ଏବଂ ବିଶ୍ୱ ଅନେକାଂଶରେ କ୍ଷତିଗ୍ରସ୍ତ ହେଉଛି। ସେ ଜୋର୍ ଦେଇ କହିଛନ୍ତି, ସମସ୍ତ ପକ୍ଷ ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ ଯାହା ଯୁଦ୍ଧବିରତି ପରିସ୍ଥିତିକୁ ଦୁର୍ବଳ କରିବାର ସମ୍ଭାବନା ରହିଛି। ସେ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ଶ୍ରୀ ଗୁଟେରସ୍ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଅନୁରୋଧ କରିଥିଲେ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଗୃହ ତାଲିକାକରଣ ଏବଂ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅଧିସୂଚିତ 15 ଦିନିଆ ସ୍ୱଗଣନା ଅବଧି ସମାପ୍ତ ହେବା ପରେ ଏହା ଆରମ୍ଭ ହୋଇଛି। ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷରେ ସ୍ୱଗଣନା କାର୍ଯ୍ୟ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମେଘାଳୟ ଏବଂ ଝାଡ଼ଖଣ୍ଡର ନଗର ନିଗମରେ ଆରମ୍ଭ ହୋଇଛି। ଏହି ଅନ୍ଲାଇନ୍ ସୁବିଧା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପରେ ଗୃହ ଗଣନା କାର୍ଯ୍ୟ ଆସନ୍ତା 16 ତାରିଖରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ କରାଯିବ। ଏହାବ୍ୟତୀତ ବିହାରରେ 15 ଦିନିଆ ସ୍ୱଗଣନା ଅବଧି ଆଜି ଶେଷ ହେଉଥିବାବେଳେ ଆସନ୍ତାକାଲିଠାରୁ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜନଗଣନା ପାଇଁ ଗ୍ରହଣ କରାଯାଇଥିବା ଡିଜିଟାଲ୍ ପଦ୍ଧତିରେ ଏପର୍ଯ୍ୟନ୍ତ ପ୍ରାୟ 82 ଲକ୍ଷ ପରିବାର ସରକାରୀ ପୋର୍ଟାଲ୍ ଜରିଆରେ ପଞ୍ଜୀକରଣ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ହାଇଦ୍ରାବାଦରେ ଆତ୍ମନିର୍ଭର ପଞ୍ଚାୟତ ପଦକ୍ଷେପ ଉପରେ ଏକ ଆଉଟରିଚ୍ କର୍ମଶାଳା ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରୀୟ ଗ୍ରାମସ୍ୱରାଜ ଅଭିଯାନ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପଦକ୍ଷେପ, ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମର ଦୃଷ୍ଟିକୋଣ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ଷମ ଢାଞ୍ଚା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କର୍ମଶାଳାରେ ଉଦ୍ବୋଧନ ଦେବେ। କର୍ମଶାଳାରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଛି। 226 ରନ୍ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର ଚତୁର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ର ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10ଟି ମ୍ୟାଚ୍ରୁ 6ଟିରେ ବିଜୟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ବୋତ୍ସୁଆନାର ଗାବୋରୋନେ ଆଜି ବିଶ୍ୱ ଆଥ୍ଲେଟିକ୍ସ ରିଲେ ଆରମ୍ଭ ହେବ। ଏଥିରେ 21 ଜଣିଆ ଭାରତୀୟ ଦଳ 5ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମୋଟ 6ଟି ରିଲେ ଇଭେଣ୍ଟରେ ପୁରୁଷ ଏବଂ ମହିଳା କ୍ରୀଡ଼ାବିତ୍ ଏକକ ଓ ମିଳିତ ପର୍ଯ୍ୟାୟରେ 100 ଓ 400 ମିଟର ଦୌଡ଼ରେ ଭାଗ ନେବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15ଟି ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ୍ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ପରମାତ୍ମା ଆମକୁ ଜନ୍ମ ଦେଇଛନ୍ତି ପୁଣି ମଣିଷ ରୂପରେ, ସବୁଠାରୁ ଅଧିକ ବୁଦ୍ଧି, ବିଚାର ଶକ୍ତି ବା ବିବେକ ଜ୍ଞାନ ଭରି ଦେଇଛନ୍ତି। ବିଭିନ୍ନ ପ୍ରକାର କର୍ମ କରିବାର

ଶକ୍ତି ପ୍ରଦାନ କରିଛନ୍ତି। ସେ ଆମ ପାଇଁ ସଂଘର୍ଷ କରି ଅଗ୍ରଗତି କରିବାର ବିସ୍ତୃତ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଆଉ ଏସବୁ କଥାକୁ ଅନୁସରଣ କରି ମଣିଷ ଚାଲିଛି। କିନ୍ତୁ ଏଇ ମଣିଷମାନଙ୍କ ଭିତରେ ଏମିତି କେତେକ ଅଛନ୍ତି ଯିଏ ସବୁବେଳେ ଚେଷ୍ଟା ନ କରି କ୍ଷେତ୍ର ପ୍ରସ୍ତୁତ ନ କରି ପରମାତ୍ମା ବା ଭଗବାନଙ୍କ ଦୋଷ ଦେଇଦିଅନ୍ତି। ପ୍ରକୃତରେ କିନ୍ତୁ ତାହା ଠିକ୍ ନୁହେଁ। ଏହି ପ୍ରସଙ୍ଗରେ ଛୋଟ ଉଦାହରଣଟିଏ। ଜଣେ ପୁଅ ତାର ବାପାଙ୍କୁ କହିଲା, ବାପା ମୁଁ ଭଗବାନଙ୍କୁ ଭଜନ କରିବି ନାହିଁ। ସେ ପକ୍ଷପାତି ଅଟନ୍ତି, କାହାକୁ ବହୁତ ଧନ ଦେଉଛନ୍ତି, କାହାକୁ ଅଳ୍ପ, ପୁଣି କାହାକୁ ଭଲରେ ରଖୁଛନ୍ତି ତ କାହାକୁ ଦୁଃଖୀ କରିଛନ୍ତି। ଏତେ ଭେଦଭାବ କାହିଁକି କରୁଛନ୍ତି? ବାପା ସେତିକି ବେଳେ ପୁଅ କଥାର କିଛି ଉତ୍ତର ନ ଦେଇ ଚୁପ୍ ରହିଲେ। ତା ପରଦିନ ପୁଅକୁ ଡାକି କହିଲେ, ଧନରେ ଆସେ ଆମେ ମିଶିକି ଗୋଟେ ବଗିଚା କରିବା। ତାହା ହିଁ ହେଲା। ବଗିଚାରେ ପ୍ରଥମେ ଲଙ୍କା ଗଛ, କଲରା ଗଛ ଆଉ ତରଭୁଜ ଗଛ ଲଗାଗଲା। ସେଇ ଗଛ ସବୁ ବଢି ଅଳ୍ପ ଦିନ ପରେ ଫଳ ଧରିଲା। ଗୋଟିକର ଫଳ ରାଗ, ଗୋଟିକର ଫଳ ପିତା, ଆଉ ଗୋଟିକର ଫଳ ମିଠା ଲାଗିଲା। ଏଥର ବାପା ପୁଅକୁ ଡାକି କହିଲେ, ପୁଅ ଦେଖ ତ, ଆମେ ଯୋଉ ତିନୋଟି ଗଛ ଲଗେଇଥିଲେ ସମାନ ମାଟି ପାଣି ଖତ ଦେଇଥିଲେ, ଗୋଟିକରେ ରାଗ ଆଉ ଗୋଟିକରେ ପିତା ଆଉ ଗୋଟିକରେ ମିଠା ଫଳ ଫଳିଲା କେମିତି? ଗୋଟିଏ ମାଟିର ତିନୋଟି ଯାକ ଛୁଆ ହେଲେ ଏମିତି ଫରକ ଆସିଲା କାହିଁକି? କିଛି ବୁଝିପାରିଲୁ କି ବାପା? ଜିଜ୍ଞାସୁ ପୁଅ ସେଦିନ ବୁଝି ନେଲା ଯେ ପ୍ରକୃତି ହିଁ ସର୍ବପ୍ରଧାନ। ଏଠାରେ ଯାହା ଯିଏ ଚାହିଁବ କର୍ମ ଅନୁସାରେ ନିଜର ସ୍ଥିତି ନିର୍ମାଣ କରିପାରିବ। ପରମାତ୍ମାଙ୍କର ଏଥିରେ କୌଣସି ହାତ ନାହିଁ ବା ସେ ଦୋଷୀ ନୁହନ୍ତି।

0: ଆସନ୍ତାକାଲି ପାଳନ କରାଯିବ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଡେ ବା ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ। ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଗଣମାଧ୍ୟମଗୁଡ଼ିକ ଗୁରୁଦାୟିତ୍ୱ ବହନ କରିଥାନ୍ତି। ସେଥିପାଇଁ ଗଣମାଧ୍ୟମଗୁଡ଼ିକୁ ସ୍ୱତନ୍ତ୍ର ନିରପେକ୍ଷ ବିଚାର ସମ୍ପନ୍ନ ବାର୍ତ୍ତା ପ୍ରସାରଣ କରିବା ପାଇଁ ସ୍ୱାଧୀନତା ମିଳିବା ନିହାତି ଆବଶ୍ୟକ, ଯାହାଫଳରେ ଜନସାଧାରଣଙ୍କ ପାଖରେ ସ୍ୱଚ୍ଛ ସଠିକ୍ ଖବର ପହଞ୍ଚାଯାଇପାରିବ। ଏହାଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହେବ, ଦୁର୍ନୀତି ଅନ୍ୟାୟ ହଟିବାରେ ସଫଳତା ମିଳିବ, ଜନସାଧାରଣ ମଧ୍ୟ ସେମାନଙ୍କର ନିରାପଦ ନିଶ୍ଚିତ ମତ ପୋଷଣ କରିପାରିବେ। ତେବେ ଆସନ୍ତାକାଲି ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳନ ଉଦ୍ଦେଶ୍ୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ବିଶିଷ୍ଟ ସାମ୍ବାଦିକ ଡକ୍ଟର ସତ୍ୟ ରାୟ।
1: ଆଜି ଭାରତ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘର ଶିକ୍ଷା ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ ୟୁନେସ୍କୋ ତତ୍ତ୍ୱାବଧାନରେ 1991 ମସିହାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇ ଆସୁଛି। ଗଣତନ୍ତ୍ର, ନ୍ୟାୟପରତା ଓ ମାନବିକ ଅଧିକାର ସୁରକ୍ଷା ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରୁଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କର ସମୂହ ସତରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ଆବଶ୍ୟକତା ରହିଛି। ସମସ୍ତ ପ୍ରକାର ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନିର୍ଭୀକ ତଥା ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରି ନିର୍ଯାତିତ ହେଉଥିବା ଏପରିକି ପ୍ରାଣ ହେଉଥିବା ସାମ୍ବାଦିକମାନଙ୍କର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା, ସମ୍ମାନ ଜଣାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏ ଦିଗରେ ଏହାର ନିଶ୍ଚିତ ତାତ୍ପର୍ଯ୍ୟ ରହିଛି, ଯେଉଁ ସମ୍ପାଦକ ଓ ସାମ୍ବାଦିକମାନେ ରାଷ୍ଟ୍ରର ସ୍ୱାର୍ଥରକ୍ଷା ନିମନ୍ତେ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବା ହେଉଛି ସରକାରଙ୍କ ଗୁରୁଦାୟିତ୍ୱ। ଯଦି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଭୟଭୀତ ଅବସ୍ଥାରେ ରଖାଯାଏ ତାହେଲେ ସେମାନଙ୍କର ସ୍ୱାଧୀନତା ବିପନ୍ନ ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଜନସାଧାରଣ ମଧ୍ୟ ଯେକୌଣସି ଘଟଣାର ସତ୍ୟତା ସମ୍ପର୍କରେ ଜାଣିବାରୁ ବଞ୍ଚିତ ହୋଇପାରନ୍ତି। ସାମ୍ବାଦିକମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ, ନିରପେକ୍ଷ ଭାବରେ ସତ୍ୟ ଖବର ପରିବେଷଣ କରିବା ହେଉଛି ସେମାନଙ୍କର ଗୁରୁଦାୟିତ୍ୱ। ତେଣୁ ସମ୍ବାଦ ପରିବେଷଣ କ୍ଷେତ୍ରରେ ସେମାନେ ପକ୍ଷପାତ ନୀତି ଅବଲମ୍ବନ କରିବା ଆଦୌ ଉଚିତ ନୁହେଁ। ଅନେକ କ୍ଷେତ୍ରରେ କେତେକ ଗଣମାଧ୍ୟମ ପ୍ରତିନିଧି ଚାପ ବା ଲୋଭର ବଶବର୍ତ୍ତୀ ହୋଇ ମିଥ୍ୟା ଖବର ପ୍ରକାଶ କରିବା ଦୃଷ୍ଟାନ୍ତ ରହିଛି। ଏହା ଆଦୌ ସ୍ପୃହଣୀୟ ନୁହେଁ, ଏହା ସମାଜରେ ବିଭ୍ରାନ୍ତି ସୃଷ୍ଟି କରିବାର କାରଣ ହୋଇଥାଏ। ସାମ୍ପ୍ରତିକ ପର୍ଯ୍ୟାବରଣ ସଂକଟ ପରିପ୍ରେକ୍ଷୀରେ ଏହାକୁ ସୁଧାରିବା ଦିଗରେ ଗଣମାଧ୍ୟମର ଯେ ଏତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏଥିରେ ସନ୍ଦେହ ନାହିଁ। ପରିବେଶ ସୁରକ୍ଷା ବିକାଶ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିବାରେ ଏବଂ ଏହାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ତାହାର ଭୂମିକା ରହିଛି। ଗଣମାଧ୍ୟମଗୁଡ଼ିକ ଚଳିତ ବର୍ଷ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସରେ ପାଳନ ପରିପ୍ରେକ୍ଷୀରେ ଏହି ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି। ସେ ଯାହା ବି ହେଉ ନିର୍ଭୀକ ଭାବରେ ସତ୍ୟ ନିରପେକ୍ଷ ଖବର ପ୍ରକାଶ କରିବା।

0: ତେବେ ଶ୍ରୋତା ବନ୍ଧୁ, ପ୍ରତିବର୍ଷ ମେ ମାସ ପ୍ରଥମ ରବିବାର ପାଳନ କରାଯାଇଥାଏ ବିଶ୍ୱ ହସ ଦିବସ। ବିଶେଷଜ୍ଞମାନଙ୍କ ମତ ହସିବା ମଣିଷ ସ୍ୱାସ୍ଥ୍ୟ ପକ୍ଷେ ଏକ ଭଲ ବ୍ୟାୟାମ ଆଉ ମହୌଷଧି ମଧ୍ୟ। ଆଜିକାଲି ତ ଚିକିତ୍ସା ପଦ୍ଧତିରେ ଲ୍ୟାପ୍ଟର ଥେରାପିକୁ ମଧ୍ୟ ପ୍ରୟୋଗ କରାଗଲାଣି। ବିଭିନ୍ନ ବ୍ୟାୟାମଶାଳା ଜିମ୍ ସେଣ୍ଟରରେ ହସିବାକୁ ବ୍ୟାୟାମର ଏକ ଅଂଶ ରୂପେ ଧରାଯାଇଥିଲା ବେଳେ ଅନେକ ସ୍ଥାନରେ ଲାଫିଂ କ୍ଲବ ମଧ୍ୟ ଖୋଲାଗଲାଣି। ଆଉ ଗୋଟିଏ କଥା, ଆପଣ ଥରେ କାହାକୁ ଦେଖି ଯଦି ହସି ଦିଅନ୍ତି, ନିଜ ଉପରେ ଏବଂ ଆପଣଙ୍କ ସାମ୍ନାରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଅନୁଭବ କରିଥିବେ ନିଶ୍ଚୟ। କାର୍ଯ୍ୟକ୍ରମରେ ସେମିତି ହସ କଥାଟିଏ ଶୁଣି ଖୁସି ହେବା।
1: ମୋ ଘରଣୀ ମୋ ପୁଅ ମାତିଥିଲେ ଫୁଲ ମାତ୍ରାରେ, ବୁଲୁଥିଲେ ଏମିତି ଏକ ବାଲି ଯାତ୍ରାରେ, ଏଇସା କିଣିବ ତେଇସା କିଣିବ ଅଜବ ତାଙ୍କର ଝୁଙ୍କୁ। ଦି ଟଙ୍କା ଦେଇ ପୁଅକୁ କହିଲି ଗୋଟେ ବେଲୁନ କିଣିକି, ମୋର ଇଚ୍ଛା ତୁ ଫୁଙ୍କୁ। ଘରଣୀ କହିଲେ ଏତିକିରେ ମୋର ଚଳିବନି। ମୁଁ କହିଲି ଏମିତି ହେଲେ ତ ମାସ ଶେଷରେ ଦରମା ମୋ କିଛି ବଳିବନି। ତାପରେ ମୋତେ ପକେଟରୁ କାଢ଼ିକିରି ବେଶ ଖର୍ଚ୍ଚ କରିବାକୁ ପଡୁଥିଲା। ସେ ସମୟରେ ବାଧୁଥିଲା ପିଲାର ଜିତି, ଏଇଟା ନବୁ ସେଇଟା ନବୁ, ତା ଭିତରେ ବି ଗୋଟେ ମଜା ଥିଲା। ସେ ଠୁଙ୍କା ପୁରୀ ଖାଉଥିଲୁ ବୁଲିକିରି, ବାଲି ଟିକେ ଟିକେ ପଡୁଥିଲା, ତା ସ୍ୱାଦ ଅଲଗା। ଗୋଟେ ଟିକେ କିଣୁଥିଲୁ ବି, କିନ୍ତୁ ଥରଟିଏ ରୋଗ ନ କିଣିଲେ ବି ଭଲ ଲାଗୁନଥିଲା। ଘରଣୀ କହିଲେ ମୋର କ୍ଷୀରକୁଣ୍ଡ ଅଛି, ଏ ଘରେ କ୍ଷୀରକୁଣ୍ଡ ଅଛି, ଚିନି ଅଛି ହେଲେ ଚା ନାହିଁ, ଘରେ ତେଲ ଅଛି ମସଲା ଅଛି ଲୁଣ ଅଛି ହେଲେ ଲଙ୍କା ନାହିଁ, ଘରେ କ୍ଷୀରକୁଣ୍ଡ ଅଛି ଚିନି ଅଛି ହେଲେ ଚା ନାହିଁ, ଘରେ ତେଲ ଅଛି ମସଲା ଅଛି ଲୁଣ ଅଛି ହେଲେ ଲଙ୍କା ନାହିଁ। ମୁଁ କହିଲି ମୋର ବି ସେଇ ଦଶା, ମୋର ପକେଟ ଅଛି ପର୍ସ ହେଲେ ଅଛି ହେଲେ ଟଙ୍କା ନାହିଁ।
0: ତାହେଲେ ସମସ୍ତେ ହସିବାର ଏଇ ଅଭ୍ୟାସଟିକୁ ଜାରି ରଖନ୍ତୁ। ଏଇ ଅଭ୍ୟାସ ଜାରି ରହିଲେ ଆମେ ନିଜେ ଖୁସି ରହିବା ସହିତ ଆମ ଚାରିପାଖ ମଧ୍ୟ ହସିବ, ଖୁସି ରହିବ ଏବଂ ସୁସ୍ଥ ହେଉଠିବ। ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ, ଚାରିଆଡ଼େ ଖରା ତାତି ବଢ଼ିବାରେ ଲାଗିଛି। ଯଦିଓ ବିଶ୍ୱ ତାପନ ବୃଦ୍ଧି ଯୋଗୁଁ ଜଳବାୟୁ ପରିବର୍ତ୍ତନ ଜନିତ ଅଦିନିଆ କାଳ ବୈଶାଖୀ ବର୍ଷା ବିଭିନ୍ନ ଅଞ୍ଚଳରେ ହୋଇଥିବାରୁ ତାପମାତ୍ରା ନିୟନ୍ତ୍ରଣରେ ଅଛି, ତଥାପି ମଧ୍ୟାହ୍ନର ଖରା ଆଉ ଗୁଳୁଗୁଳି ଅସହ୍ୟ ହୋଇପଡୁଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଓ ଝାଳ ବହି ଅବଶ ଲାଗୁଛି। ଅଧିକ ଝାଳ ବାହାରିଲେ ଶରୀରରେ ଖଣିଜ ଲବଣର ଅଭାବ ଦେଖାଯାଇଥାଏ ଏବଂ ମଣିଷ ଅସୁସ୍ଥ ହୋଇପଡ଼େ। ଏହାଛଡ଼ା ଖରାରେ ବାହାରକୁ ଗଲେ ବା କାମ କଲେ ଚର୍ମ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇଥାଏ, ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ସତର୍କ ରହିବା ଦରକାର। ସତର୍କ ନ ରହିଲେ ପ୍ରଚଣ୍ଡ ଗ୍ରୀଷ୍ମ ତାପ ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ଅଧିକ ରହିଛି।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ରହିଛି ବର୍ଣ୍ଣ ସଂଯୋଜନା। ଆଲୋଚନା କରିଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
1: କଥା କହିବା ବେଳେ ଆମେ ଯେଉଁ ଭୁଲ କରୁ ତାହା କ୍ଷଣସ୍ଥାୟୀ ହୋଇଥିବା ଯୋଗୁଁ ହୁଏତ ଶ୍ରୋତାମାନଙ୍କୁ ବିଶେଷ ବିଚଳିତ ବା ପ୍ରଭାବିତ କରିପାରେ ନାହିଁ। କଥା କହିଦେବା ମାତ୍ରେ ତାହା ପବନରେ ମିଳାଇଯାଏ, କିନ୍ତୁ ଆମେ ଲେଖିବା ବେଳେ ଯେଉଁ ଭୁଲ କରୁ ତାହା କାଗଜ ଉପରେ ବା କମ୍ପ୍ୟୁଟରର ସ୍ମୃତିକୋଷରେ ଦୀର୍ଘକାଳ ପର୍ଯ୍ୟନ୍ତ ରହିଥାଏ। ଆମେ ଯାହା ପଢ଼ୁ ତାହା ହିଁ ଲେଖୁ, ତେଣୁ ଜଣେ କରିଥିବା ଭୁଲ ଅନେକଙ୍କ ମଧ୍ୟରେ ବ୍ୟାପିଯାଏ। ଆମ ଭାଷାରେ ଚଳୁଥିବା ସ୍ୱରବର୍ଣ୍ଣ ଓ ସ୍ୱରଚିହ୍ନ ବା ମାତ୍ରା ଏବଂ ବ୍ୟଞ୍ଜନବର୍ଣ୍ଣ ଓ ବ୍ୟଞ୍ଜନ ଚିହ୍ନ ବା ଫଳାଗୁଡ଼ିକୁ କେଉଁ କ୍ରମରେ ରଖାଯାଏ ତାହା ସୁନିର୍ଦ୍ଦିଷ୍ଟ ହୋଇଥିଲେ ସୁଦ୍ଧା ଏବେ ଅନେକ ଛପା ପାଠରେ ତହିଁର ବ୍ୟତିକ୍ରମ ଦେଖାଯାଉଛି।

0: ଆମ ଭାଷାରେ ଯାହା ହୁଏ ତାହା ନ କଲେ ଏବଂ ଯାହା ହୁଏ ନାହିଁ ତାହା କରିଚାଲିଲେ ଲିଖିତ ଓ ମୁଦ୍ରିତ ଭାଷାରେ ତ୍ରୁଟି ବିଚ୍ୟୁତି ଅଶୁଦ୍ଧି ଓ ବିକୃତି ମଧ୍ୟ ବଢ଼ିଚାଲେ। କୌଣସି ବ୍ୟଞ୍ଜନ ବର୍ଣ୍ଣରେ ମାତ୍ରା ବା ଫଳା ଲାଗିବା ପରେ ହିଁ ଅନୁସ୍ୱାର ରହେ, କିନ୍ତୁ ଅନେକ କାଗଜରେ ମ ପରେ ଅନୁସ୍ୱାର ଦେଇ ମଙ୍ଗ ଲେଖାଯାଇ ତାପରେ ଆକାର ଦିଆଯାଉଛି। ମଙ୍ଗ ପରେ ଆକାର ଦେଖିଲେ ଆମେ ମଙ୍ଗା ପଢ଼ିବା ଛଡ଼ା ଅନ୍ୟ କିଛି କରିପାରିବା କି? ମ ପରେ ଆକାର ଥିଲେ ତାହା ମା ହେବ, ମାରେ ଅନୁସ୍ୱାର ଦେଲେ ମାଙ୍ଗ ହେବ। ଏତିକି ହେଲା ପରେ ହିଁ ତହିଁରେ ଅନ୍ୟାନ୍ୟ ଅକ୍ଷର ଯୋଡ଼ି ଆମେ ମାଂସ, ମାଂସଳ, ମାଂସାସୀ, ମୀମାଂସା, ଅମୀମାଂସିତ ଭଳି ଶବ୍ଦ ଲେଖିପାରିବା। ମ ଅକ୍ଷର ପାଇଁ ଯେଉଁ ନିୟମ, ଅନ୍ୟାନ୍ୟ ବ୍ୟଞ୍ଜନ ବର୍ଣ୍ଣ ପାଇଁ ମଧ୍ୟ ସେହି ନିୟମ ଚଳେ। ଅର୍ଥାତ୍ ଆକାର ଯୋଗ ପରେ ହିଁ ବ୍ୟଞ୍ଜନ ବର୍ଣ୍ଣରେ ଅନୁସ୍ୱାର ରହେ। ଏଥିରେ କୌଣସି ବ୍ୟତିକ୍ରମ ଘଟିଲେ ଯାହା ଲେଖା ହୋଇ ଦିଶେ ବା ଯନ୍ତ୍ରରୁ ବାହାରେ ତାହା ତ୍ରୁଟିଯୁକ୍ତ ହୋଇଥାଏ। ଏ ପ୍ରକାର ତ୍ରୁଟିରୁ ମୁକୁଳିବା ପାଇଁ ଆମକୁ ଅନୁସ୍ୱାର ସହିତ ଆକାର ନ ଲେଖି ଆକାର ପରେ ପରେ ଅନୁସ୍ୱାର ଲେଖିବାର ଅଭ୍ୟାସ ବଢ଼ାଇବାକୁ ହେବ। ଏହି ଧାରାରେ ୟଫଳା ଯୋଗ ପରେ ହିଁ ଅନୁସ୍ୱାର ରହେ। ବରେ ୟଫଳା ପରେ ଅନୁସ୍ୱାର ଲଗାଇ ଗ ଲେଖିଲେ ବ୍ୟଙ୍ଗ ଲିଖିତ ହୁଏ। ବରେ ଅନୁସ୍ୱାର ଲଗାଇବା ପରେ ୟଫଳା ଲେଖିଲେ ଯାହା ହୁଏ ତାହା ଆଦୌ ଉଚ୍ଚାରଣ କରି ହୁଏ ନାହିଁ। ଅନୁସ୍ୱାରଯୁକ୍ତ ସ ଅର୍ଥାତ୍ ସଂ କୌଣସି ନାସିକ୍ୟ ଯୁକ୍ତାକ୍ଷର ରହେ ନାହିଁ। ସଂ ଲେଖିଲା ପରେ ନାସିକ୍ୟ ଯୁକ୍ତାକ୍ଷର ଅନ୍ୟଣ ନ ମ ଘଟିତ ଯୁକ୍ତାକ୍ଷର ରହେ ନାହିଁ। କୌଣସି ଏକ ସରଳ ବ୍ୟଞ୍ଜନ ବର୍ଣ୍ଣ ହିଁ ରହିଥାଏ। ପାରମ୍ପରିକ ଧାରାରେ ସଞ୍ଚୟ ଲେଖିବା ପାଇଁ ପ୍ରଥମେ ସ ତାପରେ ଥ ଓ ଥ ଉପରେ ଓ ଟିଏ ଲେଖିବାକୁ ପଡ଼େ। ଶେଷରେ ୟ ଲେଖିଲେ ସଞ୍ଚୟ ଶବ୍ଦଟି ଦେଖାଯାଏ। ଯେକୌଣସି ବିଚାରରେ ଥ ଉପରେ ଓକୁ ଲେଖିବା ପ୍ରଥାଟି ବିଭ୍ରାନ୍ତିକର ମନେ ହେଉଛି। ଏହି ବିଭ୍ରାନ୍ତିକୁ ଦୂର କରିବା ପାଇଁ ଦନ୍ତ୍ୟ ସ ଅନୁସ୍ୱାର ଚ ୟ ଲେଖାଯାଇପାରେ ଓ ଲେଖାଯାଉଛି। ଉଭୟ ପ୍ରକାର ବନାନ ଶୁଦ୍ଧ ହୋଇଥିବା ସ୍ଥଳେ ଯେଉଁଟି ଲେଖିବାକୁ ସହଜ ଓ ଦେଖିବାକୁ ସୁନ୍ଦର ଓ ସ୍ପଷ୍ଟ ତାହା ଆମ ପାଇଁ ଗ୍ରହଣୀୟ ନୁହେଁ କି? ସଂ ପରେ କଟ, ଖ୍ୟା, ଗୀତ, ଘ, ଚୟ, ଜୀବ, ତୋଷ, ଦେଶ, ଧାନ ଇତ୍ୟାଦି ଲେଖିଲେ ଆମକୁ ସଂକଟ, ସଂଖ୍ୟା, ସଙ୍ଗୀତ, ସଂଘ, ସଞ୍ଚୟ, ସଞ୍ଜୀବ, ସନ୍ତୋଷ, ସନ୍ଦେଶ, ସନ୍ଧାନ ଭଳି ଶତାଧିକ ଶବ୍ଦ ମିଳିଯିବେ। ଏହି ଧାରାରେ ଶିଖିଲେ ଓ ଲେଖିଲେ, ପଢ଼ିଲେ ଓ ଦେଖିଲେ ଆମେ ଏହି ଶବ୍ଦଗୁଡ଼ିକର ଗଠନ ସୂତ୍ର ମଧ୍ୟ ଠିକ୍ ଭାବରେ ବୁଝିପାରିବା। ଆମ ଭାଷାରେ ଙ୍କ, ଙ୍କ, ଙ୍ଗ, ଙ୍ଘ ଇତ୍ୟାଦି 20ଟି ନାସିକ ଯୁକ୍ତାକ୍ଷର ମଧ୍ୟରୁ କୌଣସି ଗୋଟିଏ ବି କୌଣସି ଶବ୍ଦର ପ୍ରଥମ ବର୍ଣ୍ଣ ହୋଇଥିବାର ଉଦାହରଣ ମିଳୁନାହିଁ। ଏହି କାରଣରୁ ଏହିସବୁ ବର୍ଣ୍ଣର ସରଳତର ବିକଳ୍ପ ରୂପ ଲିଖନ ହିଁ ସମ୍ଭବ ହୋଇଥାଏ। ଆମ ଭାଷାକୁ ଅନାବଶ୍ୟକ ଜଟିଳତାରୁ ମୁକ୍ତ କରି ଏହାକୁ ଯୁଗାନୁରୂପ ସକ୍ରିୟତା ଦେବା ଏବଂ ବହୁସ୍ତରୀୟ ପ୍ରୟୋଗ କରିବା ହିଁ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ।
1: ଶେଷ ହେଲା ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ବର୍ଣ୍ଣ ସଂଯୋଜନା। ଆଲୋଚନା କରିଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଅଇଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠା, ଯୋଉ ବାଟେ ବାଟେ ଅଇଲ ବନ୍ଧୁ ସେଇ ବାଟେ ବାଟେ ଯା। ପୁରାତନ ରଚନାର ଶିଳ୍ପୀ ମହାପ୍ରସାଦ କର।

ଶେଷ ହେଲା କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀଗୀତ, ଶିଳ୍ପୀ ଥିଲେ ମହାପ୍ରସାଦ କର। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶିକ ବିଳାସର ଏକାଦଶ ଅଧ୍ୟାୟ ସଙ୍ଗୀତ ପରିଚାଳନା ହରମୋହନ ଖୁଣ୍ଟିଆ ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର ପ୍ରଯୋଜନା ପ୍ରସେନ୍ଜିତ୍ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ

ଋଷି ଋଷ୍ୟଶୃଙ୍ଗଙ୍କୁ ଭୁଲାଇବା ପାଇଁ ନାନା ପ୍ରକାର କୌଶଳ କଲେ ଚତୁରୀମାନେ। ତାଙ୍କୁ ପାଟଲୁଗା ପିନ୍ଧାଇ ଏହା ଆମ ଦେଶ ବଳକଳ ବୋଲି କହିଲେ। ପାଟ ତିଆରି ଗଦି ବିଛାଇ କହିଲେ ଏହା ଆମର ବ୍ୟାଘ୍ର ଚର୍ମ। ଜରତା ଋଷିଙ୍କୁ ବିବିଧ ସ୍ୱାଦିଷ୍ଟ ପଦାର୍ଥ ଖୁଆଇଲା। ତାଙ୍କ ମୁଣ୍ଡର ଜଟାରେ ଫୁଲ ମଣ୍ଡିଲା ଓ ଦେହରେ ଚନ୍ଦନ ବୋଳିଲା। ଲତା ବୃକ୍ଷକୁ ବେଢ଼ିଲା ଭଳି ସେ ତାଙ୍କୁ କୋଳ କରି ରହିଲା। କାମଶାସ୍ତ୍ର ମଣ୍ଡିତା ଋଷିଙ୍କୁ ଏ ଦିଗରେ ବହୁ ଅନୁଭବ କରାଇବାରେ

ପ୍ରଶ୍ନମତି ହେଲା। ଋଷି ଏହାକୁ ସ୍ୱର୍ଗସୁଖ ବୋଲି ଜ୍ଞାନ କଲେ। କୈବର୍ତ୍ତମାନେ ଏହି ସୁଯୋଗରେ ନୌକା ଚାଲିଦେଲେ। ନୌକାର ଯାତ୍ରା ରଥଯାତ୍ରା ପରି ମନେ ହେଉଥିଲା। ପତାକା ଚାମର ଶୋଭିତ ହୋଇ ନୌକା ଚଳୁଥିଲା। ରାତିଦିନ ଜଣାପଡ଼ୁନଥିଲା। ଚମ୍ପାବତୀପୁରରେ ଲାଗିଲା ନୌକା। ଋଷି ପହଞ୍ଚି ଝରଣା ପାଣି ଲୋଡ଼ିବାରୁ ବର୍ଷା ଆରମ୍ଭ ହୋଇଗଲା। କିଆରୀ ସବୁ ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲା। ରାଜା ଲୋମପାଦ ଆସି ତାଙ୍କୁ ସାକ୍ଷାତ କଲେ। ରାଜାଙ୍କ ହସ ବଜ୍ର ଭଳି ଋଷିଙ୍କ ପର୍ବତରୂପୀ ଦମ୍ଭ ଚୁରିଦେଲା। ଜରତା ସବୁ ଘଟଣା ଋଷିଙ୍କୁ ବୁଝାଇଦେଲା। ରାଜା ଦଣ୍ଡବତ କରନ୍ତେ ଋଷି କଲ୍ୟାଣ କଲେ। ନିର୍ମଳ ଚିତ୍ତରେ ଋଷି ରାଜପୁର ମଣ୍ଡନ କଲେ। ପୁତ୍ରଦାନ ପାଇଁ ବର ଦେଲେ ଓ ସେଥିପାଇଁ ହୋମ ଆରମ୍ଭ କଲେ। ବାକକଲ୍ୟାଣୀ ବା ବ୍ରାହ୍ମଣମାନେ ଏ କଥା ଶୁଣି ଦଶରଥଙ୍କୁ କହିଲେ, ମୁନିଙ୍କୁ ନାଗ ଭଳି ନାଗେଶ୍ୱର ବଜାଇ ସାପୁଆ କେଳା ଭଳି ଜରତା କିପରି ଆଣିଲା ତାହା ଦଶରଥଙ୍କ ଆଗରେ କୁହାଗଲା। ସୂର୍ଯ୍ୟବଂଶୀ ଦଶରଥ ଏ ବାର୍ତ୍ତା ପାଇ ଚମ୍ପାପୁର ଆସିଲେ। ବାଟରୁ ଲୋମପାଦ ତାଙ୍କୁ ନେଇ ଋଷିଙ୍କୁ ଭେଟାଇଲେ। ବିପ୍ରୋତ୍ତମ ବା ଶ୍ରେଷ୍ଠ ଋଷି ପଚାରିଲେ, ଆପଣଙ୍କର ସର୍ବମଙ୍ଗଳ କି? ଦଶରଥ କହିଲେ, ଆପଣ ତ ସର୍ବଜ୍ଞ, ଏଭଳି କାହିଁକି ପଚାରୁଛନ୍ତି? ପୁତ୍ରହୀନ ହେତୁ ବ୍ୟଥା ଥିଲା ଦଶରଥଙ୍କର। ସେହି ବ୍ୟଥା ଦୂର ପାଇଁ ଦଶରଥ ବିନତି କଲେ। ଶ୍ରେଷ୍ଠ ବାରାଙ୍ଗନା ସେଠି ଥାଇ କହିଲେ, ଆପଣଙ୍କ କନ୍ୟା ତ ସୁନ୍ଦରୀ ରତ୍ନ, ମୁନିଶ୍ରେଷ୍ଠଙ୍କୁ ତାକୁ ବିବାହ କରନ୍ତୁ, ସେ ଏହାପରେ ପୁତ୍ରଦାନ କରିବେ।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ପଞ୍ଚକୃତ ବୈଦେଶ ବିଳାସର ଏକାଦଶ ଅଧ୍ୟାୟ। କଣ୍ଠଦାନ କରିଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା, ମହାପାତ୍ର ମିନତୀ ଭଞ୍ଜ, ଶୈଳଭାମ ମହାପାତ୍ର ଏବଂ ତୃପ୍ତି ଦାସ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ପରିଚାଳନା ହରମୋହନ ଖୁଣ୍ଟିଆ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

କିଛି କଥା କିଛି ଗୀତର ଉପସ୍ଥିତି ସେଥିପାଇଁ ବୋଧେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ହଁ, ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ଅଗଣାକୁ।

ସେ ସତ୍ୟ, ଶିବ, ସୁନ୍ଦର। ସେଥିପାଇଁ ତ ତାଙ୍କର ଏ ସାରା ଜଗତ ଅତି ସୁନ୍ଦର, ଅତି ମଧୁର, ଅତି ବିଚିତ୍ର ସୃଷ୍ଟି ସେ ସ୍ରଷ୍ଟାଙ୍କର। ଏ ସମଗ୍ର ଜଗତରେ ଆମେ ଯେତେ ସବୁ ପ୍ରାଣୀମାନଙ୍କୁ ଦେଖିବାକୁ ପାଉଛେ, ସକଳ ପ୍ରାଣୀ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଯେପରି ମା ତାର ସନ୍ତାନ ଉପରେ ସମାନ ଦୃଷ୍ଟି ରଖିଥାଏ, ଠିକ୍ ସେହିପରି ପରମେଶ୍ୱର ତାଙ୍କ ସୃଷ୍ଟିର ଛୋଟବଡ଼ ସବୁ ପ୍ରାଣୀ ଉପରେ ସମାନ ଦୃଷ୍ଟି, ସମାନ ସ୍ନେହ, ସମାନ କୃପା କରିଥାନ୍ତି। ବୃକ୍ଷଲତା, କୀଟପତଙ୍ଗ, ପଶୁପକ୍ଷୀ ଏବଂ ମନୁଷ୍ୟମାନେ ସମସ୍ତେ ଏ ଜଗତରେ ପ୍ରଭୁଙ୍କର ଅପାର କରୁଣାକୁ ଆଶ୍ରୟ କରି ବଞ୍ଚି ରହିଛନ୍ତି। ସେଥିପାଇଁ ତ ଭଗବାନଙ୍କର ସୃଷ୍ଟି ଅତି ସୁନ୍ଦର, ଅତି ମଧୁର।

ବନ୍ଧୁ, ଏ ବିଶାଳ ସଂସାରରେ ପ୍ରକୃତି ହେଉଛି ଆମର ମା, ଆମ ସମସ୍ତଙ୍କର ଜୀବନଦାତ୍ରୀ। ସମସ୍ତ ପ୍ରାଣୀମାନଙ୍କ ଭିତରେ ରହିଛି ଅସୀମ ସ୍ନେହ, ଶ୍ରଦ୍ଧା ଓ ମମତା। ଏକ ଅଦୃଶ୍ୟ ମମତାର ବନ୍ଧନରେ ଆମେ ସମସ୍ତେ ବନ୍ଧା। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ହୃଦୟସ୍ପର୍ଶୀ କରିବାରେ ଏମାନଙ୍କର ଅବଦାନ ଅତୁଳନୀୟ। ଯେପରି ହରିଣର ଦ୍ରୁତ ଗତିଧାରା, ପାହାଡ଼ ଉପରେ ନୃତ୍ୟରତା ମୟୂରର ଶୋଭା, ଆମ୍ରକୁଞ୍ଜ ଗହଳରେ କୋଇଲିର କୋହତାନ, ଗଛଲତାମାନଙ୍କରେ

ଦିଧାରା ପାହାଡ଼ ଉପରେ ନୃତ୍ୟରତା ମୟୂରର ଶୋଭା, ଆମରକୁଞ୍ଚ ଗହଳରେ କୋଇଲିର କୋହତାନ, ଗଛଲତାମାନଙ୍କରେ ପକ୍ଷୀମାନଙ୍କର କାକଳି, ସକାଳ ସକାଳ କାଉ ଓ କୁକୁଡ଼ାଙ୍କ ରାବ, ସୁଆସାରୀଙ୍କ ମଧୁର ଧ୍ୱନି ପ୍ରକୃତିର ଶୋଭାକୁ ଆହୁରି ଆକର୍ଷଣୀୟ କରିଥାଏ। ଆକର୍ଷଣୀୟ ପ୍ରକୃତି କୋଳରୁ ମାନବ ଜଗତ ପାଇଥାଏ ଅପାର ଶାନ୍ତି, ଅନେକ ଆନନ୍ଦ ଆଉ ବଞ୍ଚିବାର ସ୍ୱାଦ।

ବନ୍ଧୁ, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ଯାହାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ। ସୂର୍ଯ୍ୟଦେବ ଉଦୟ ହେବା ମାତ୍ରେ ସମ୍ପୂର୍ଣ୍ଣ ଅନ୍ଧକାର ଦୂର ହୋଇଯାଏ, ଚତୁର୍ଦ୍ଦିଗରେ ଆଲୋକ ଖେଳିଯାଏ। କିନ୍ତୁ ଏବେ ସକାଳ ହେବା ମାତ୍ରେ ଆଶା ବଦଳରେ ବଢ଼ୁଛି ଆଶଙ୍କା। ଆଜି କେତେ ଗରମ ହେବ, ଆଜିର ତାପମାତ୍ରା କେତେ ରହିବ, ଆଜିର ଦିନଟି କିପରି କଟିବ, ଏହା ଏବେ ପ୍ରତ୍ୟେକ ମଣିଷ ମନରେ ପ୍ରଥମ ପ୍ରଶ୍ନ। ଯଦିଓ ବିଭିନ୍ନ ଅଞ୍ଚଳରେ ଗାଁ ଭାଁ କାଳବୈଶାଖୀ ଆସି କେଇ ଘଣ୍ଟା ଲାଗି ଆଶ୍ୱସ୍ତି କରୁଛି ସିନା, ହେଲେ କ୍ଷୟକ୍ଷତିକୁ ଦେଖିଲେ ଏହା ମହରକରୁ ଆସି କାନ୍ତାରରେ ପଡ଼ିଲା ଭଳି ଲାଗୁଛି। ପରଦିନ ପୁଣି ଯେଉଁ କଥାକୁ ସେହି କଥା, ମନରେ ହେଲେ ଚିନ୍ତା ଏ ତାତିକୁ ନେଇ, ଏ ଖରାକୁ ନେଇ।

ବନ୍ଧୁ, ଖରାଦିନରେ ତାପମାତ୍ରା ଦିନକୁ ଦିନ ବଢ଼ିଥାଏ, ଏକଥା ସତ। ସୂର୍ଯ୍ୟଙ୍କର ତାପ ଏହି ଖରାଦିନରେ ଏତେ ବଢ଼ିଯାଏ ଯେ ମଣିଷଟିଏ ଘରୁ ବାହାରକୁ ଯିବାକୁ ଭୟ କରେ। ସେ ଚାହେଁ ତାର ଘରେ ରହିବାକୁ, କାହିଁକିନା ଘରେ ଥାଏ ଏସି, ଘରେ ଥାଏ ପଙ୍ଖା, ତାରି ସାଥିରେ ତାର ଜୀବନ ବିତାଏ। କିନ୍ତୁ ଭାବିଲେ ସେହି ପଶୁପକ୍ଷୀମାନଙ୍କ କଥା, ସେହି ଜୀବଜନ୍ତୁମାନଙ୍କ କଥା। ଖୋଲା ଆକାଶ ତଳେ ରହୁଥିବା ପଶୁପକ୍ଷୀ ବା ଜୀବଜନ୍ତୁ କଥା ଥରେ ଭାବିଲେ ବନ୍ଧୁ, ସେମାନେ କ'ଣ ସୁବିଧା ପାଆନ୍ତି? କିଛି ନାହିଁ। ସେମାନଙ୍କ ପାଇଁ ଏ ତାପମାତ୍ରା ବା ଏ ଖରାଦିନ ଆହୁରି ଅଧିକ ଭୟଙ୍କର ହୁଏ।

ପାଇଲେ ଟିକେ ଆଖି ମୋର ଯାଇ ସେଇ ପିଲାକେ ତୁ ତ ପାଳ ପତି କାକୁଳି ତତେ ବାପି ମିଶି ଦେବି ମୁଁ ଛାଡ଼ି କୁହ ମାଉସ ପାଇଲେ ଟିକେ ଆଖି ମୋର।

ବନ୍ଧୁ, ଖରାଦିନ ଆସିଲେ ପ୍ରକୃତିର ରୂପ ବଦଳିଯାଏ। ଖରାଦିନେ ନଦୀନାଳ, ପୋଖରୀ, ଛୋଟ ଝରଣା ସବୁ ଶୁଖିଯାଏ, ଗଛପତ୍ର ବି ଶୁଖେ, ମାଟି ଫାଟିଯାଏ। ଏହି ସମୟରେ ପଶୁପକ୍ଷୀମାନେ ଅନେକ କଷ୍ଟ ସହିଥାନ୍ତି। ସେମାନେ ମଣିଷ ପରି ସିନା କଥା କହିପାରନ୍ତିନି କି ନିଜ ଅସୁବିଧା ଜଣାଇପାରନ୍ତିନି। ସେମାନଙ୍କ କଷ୍ଟକୁ କେବଳ ପ୍ରକୃତି ହିଁ ଦେଖେ, କାହିଁକିନା ପ୍ରକୃତି ପରା ହେଉଛି ଆମ ମା। ସେ ତା କୂଳରେ ଆମ ସମସ୍ତଙ୍କୁ ଜନ୍ମ ଦେଇଛି, ବଡ଼ କରିଛି, ସେଥିପାଇଁ ସେ ବୁଝେ ଆମ ଦୁଃଖକୁ। କିନ୍ତୁ ଭଗବାନଙ୍କ ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ, ତେଣୁ ଆମର ଅନେକ ଦାୟିତ୍ୱ ରହିଛି ସେମାନଙ୍କ ପାଇଁ, ସେ ପଶୁପକ୍ଷୀମାନଙ୍କ ପାଇଁ, ସେ ଜୀବଜନ୍ତୁମାନଙ୍କ ପାଇଁ, କାହିଁକିନା ସେମାନେ ବଞ୍ଚିଲେ ଆମେ ବି ଖୁସିରେ ବଞ୍ଚିପାରିବା।

ବନ୍ଧୁ, ପୃଥିବୀରେ ଯେତେ ପଶୁପକ୍ଷୀ ଅଛନ୍ତି ବା ଯେତେ ଜୀବଜନ୍ତୁ ରହିଛନ୍ତି, ସେମାନେ ସମସ୍ତେ ପ୍ରକୃତିର ଅଂଶବିଶେଷ। ମନୁଷ୍ୟ ଯେପରି ଖାଦ୍ୟ, ପାଣି, ଆଶ୍ରୟ ଓ ସେବା ଆବଶ୍ୟକତା କରେ, ଠିକ୍ ସେପରି ସେମାନେ ମଧ୍ୟ ଏହାର ଆବଶ୍ୟକତା ରଖନ୍ତି। ମନୁଷ୍ୟ ନିଜକୁ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ବୋଲି କହିଥାଏ। ସେଥିପାଇଁ ତା'ର ଦାୟିତ୍ୱ ହେଉଛି ଅନ୍ୟ ଜୀବମାନଙ୍କୁ ସହାୟତା କରିବା, ସେମାନଙ୍କୁ ସୁରକ୍ଷା ଦେବା। ପୃଥିବୀରେ କୌଣସି ଜୀବ ଅନାବଶ୍ୟକ ନୁହେଁ। ପଶୁପକ୍ଷୀ କୀଟମାନେ ପରିବେଶର ସନ୍ତୁଳନକୁ ରକ୍ଷା କରିଥାନ୍ତି। ସେମାନେ ନଥିଲେ ପରିବେଶ ନଷ୍ଟ ହୋଇଯିବ। ତେଣୁ ସେମାନଙ୍କର ସୁରକ୍ଷା ଅର୍ଥ ନିଜର ସୁରକ୍ଷା। ସେମାନେ ବଞ୍ଚିଲେ ଆମେ ବଞ୍ଚିପାରିବା।

ବନ୍ଧୁ, ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ। ଜଳ ହିଁ ଜୀବନ। ଜଳ ଅଛି ତ ଜୀବନ ଅଛି। ଜଳ ବିନା ପୃଥିବୀ ପୃଷ୍ଠରେ ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତା ଏପରିକି ମନୁଷ୍ୟ ତିଷ୍ଠିବା ଅସମ୍ଭବ। ଆମ ସମସ୍ତଙ୍କ ଜୀବନରେ ଜଳ ଏକାନ୍ତ କାମ୍ୟ। ବିଶେଷ କରି ଏହି ଖରାଦିନେ ଅନେକ ପାଣିର ସମସ୍ୟା ଦେଖାଦିଏ। ସମସ୍ତେ ଟୋପାଏ ପାଣିକୁ ଆଶ୍ରା କରି ବଞ୍ଚି ରହିଥାନ୍ତି। ଏହି ସମୟରେ ଅନେକ କଷ୍ଟ ପାଇଥାନ୍ତି ଜୀବଜନ୍ତୁମାନେ, ପଶୁପକ୍ଷୀମାନେ। ଏହି ପଶୁପକ୍ଷୀମାନଙ୍କ ପାଇଁ ଘର ବାହାରେ ଏବଂ ଛାତ ଉପରେ କିଛି ଗୋଟିଏ ପାତ୍ରରେ ପାଣି ରଖନ୍ତୁ, କାହିଁକିନା ଏହି ପାଣି ଟୋପାଏ ସେମାନଙ୍କ ଜୀବନକୁ ବଞ୍ଚାଇ ପାରିବ। ସେମାନେ ଜଳ ସଙ୍କଟରୁ ଟିକେ ମୁକ୍ତି ପାଇପାରିବେ, କାହିଁକିନା ମଣିଷ ତା'ର ବ୍ୟବସ୍ଥା କରିଦେଇପାରେ, କିନ୍ତୁ ପଶୁପକ୍ଷୀମାନେ ଆମ ଉପରେ ନିର୍ଭର କରିଥାନ୍ତି।

ପାଣି ବୁନ୍ଦାଏ ଜୀବନଟିଏ। ଏ ପ୍ରଚଣ୍ଡ ଖରାରେ ନିରୀହ ପକ୍ଷୀଙ୍କ ପାଇଁ ପାଣିପାତ୍ରଟିଏ ରଖନ୍ତୁ। ଆପଣଙ୍କର ଏକ ଛୋଟ ପଦକ୍ଷେପ କାହାର ତୃଷ୍ଣା ମେଣ୍ଟାଇବା ସହ ତାକୁ ମୃତ୍ୟୁମୁଖରୁ ବଞ୍ଚାଇ ପାରିବ। ଖରାଦିନେ ପଶୁପକ୍ଷୀମାନଙ୍କ ପାଇଁ ପାଣି ରଖିବା ଗୋଟିଏ ଛୋଟ କାମ ହେଲେ ମଧ୍ୟ ଏଥିରେ ବହୁତ ମାନବିକତା ଲୁଚି ରହିଥାଏ। ପୃଥିବୀର ପ୍ରତ୍ୟେକ ଜୀବକୁ ଜୀବନ ଦେବା, ସେମାନଙ୍କୁ ସହାୟତା କରିବା ଗୋଟିଏ ମହନୀୟ ଗୁଣ ଅଟେ। ଖରାଦିନେ ବାହାରେ ପଶୁପକ୍ଷୀମାନଙ୍କ ପାଇଁ ପାଣି ରଖିବା ଆମର ଗୋଟିଏ ନୀତିଦିନିଆ ଅଭ୍ୟାସ ବୋଲି ଭାବିବା ଦରକାର। ଆଉ ଏକଥା ଅନ୍ୟମାନଙ୍କୁ ଜଣାଇବା, ଅନ୍ୟମାନଙ୍କୁ ସଚେତନ।

ହଁ ବନ୍ଧୁ, ଖରାଦିନେ ଜୀବଜନ୍ତୁମାନଙ୍କ ପାଇଁ ଯତ୍ନଶୀଳ ହେବା ଆମ ସମାଜର ଏକ ମହାନ ମାନବିକ ଦାୟିତ୍ୱ। ଗ୍ରୀଷ୍ମ ଋତୁରେ ତୀବ୍ର ତାପମାତ୍ରା ଏବଂ ପାଣିର ଅଭାବ ପାଇଁ ପଶୁପକ୍ଷୀ ବା ଜୀବଜନ୍ତୁମାନେ ଅନେକ କଷ୍ଟ ସହିଥାନ୍ତି। ସେମାନେ କଥା କହିପାରନ୍ତିନି, ତେଣୁ ସେମାନଙ୍କର ଦୁଃଖକୁ, ସେମାନଙ୍କର କଷ୍ଟକୁ ଆମ ସମସ୍ତଙ୍କୁ ବୁଝିବାକୁ ପଡ଼ିବ। କେବଳ ପାଣି କାହିଁକି, ସେମାନଙ୍କୁ କିଛି କିଛି ଖାଦ୍ୟ ଦେବା ମଧ୍ୟ ଦରକାର। ଖାଦ୍ୟ ନଷ୍ଟ ନ କରି ଅବଶିଷ୍ଟ ଖାଦ୍ୟକୁ ଫିଙ୍ଗିଦେବା ପରିବର୍ତ୍ତେ ସେମାନଙ୍କୁ ଦେଇପାରିବା। ଏହା ସହିତ ଆମକୁ ଗଛ ମଧ୍ୟ ଲଗାଇବାକୁ ପଡ଼ିବ, ସେମାନେ ଛାଇ ଟିକିଏ ପାଇବେ। କେବଳ ସେମାନେ କାହିଁକି, ବାଟିଓଟିଏ ମଧ୍ୟ ସେ ଗଛ ଛାଇରେ ବସି ଆଶ୍ୱସ୍ତି ଲାଭ କରିବ। ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ଏ ଖରାଦିନରେ ନିଜର ଯତ୍ନ ନେବା ସହିତ ଜୀବଜନ୍ତୁମାନଙ୍କ ପ୍ରତି ଟିକିଏ ଅଧିକ ଯତ୍ନଶୀଳ ହେବା।

0: ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ। ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଇଲିସି ନା, ରଚନା ଓ ପ୍ରଯୋଜନା ତରୁଣକାନ୍ତି ରାଉତ। ନାଟକ ଇଲିସି ନା।
1: ଉଠିଲୁ ନା ନାଇଁ ମୋ ତୋ ପେଟର ଛୁଆ, ତୋ କର୍ମ ଫଳ, ମୋ ଘର ଖଟିଆକୁ ଜବରଦଖଲ କରିଛୁ କାହିଁକି ବା? ଚଇତ ପୁନେଇରେ ସେପଟେ ଚଇତି ଘୋଡ଼ା ନାଚୁଛି, ନମ୍ବରଙ୍ଗ ବାହାର ସାଇ ଭାଇ ଜେରା କରିବେ, ପଞ୍ଚେଇତା ଡାକିବେ, ନ୍ୟାୟ ହିସାବ କରିବେ।

ଚଇତି ପୁନେଇରେ ପାଶୁଳି ଘୋଡ଼ାର ନାଚ ବି ତତେ ବିଷ ଲାଗିଲା? ଆମ କୈବର୍ତ୍ତ ଘରର ମାନ ସମ୍ମାନ ସବୁ ସେଇ ଘୋଡ଼ା, ତୁ ତାକୁ ଝରକା କିଣିଦେ।

0: ଏଇ ମାଠିଆ ଗଲା ଚୈତ ପୁନେଇରେ ସୂର୍ଯ୍ୟାଇ ଏଇ ମାଠିଆରେ ଘୋଡ଼ାର ଚିତ୍ର ବନେଇ ଦେଇଥିଲା। ସୂର୍ଯ୍ୟାଇ ତମ ମାଠିଆ ଉପରେ ବହଳେ ଧୂଳି।
1: ଆର ଜନ୍ମରେ ଯଦି ଭଗବାନ କାନ ମୂଳରୁ ତତେ ଅଲଗା ରୂପରେ ଜନ୍ମ ଦେବେ ତାହେଲେ ଯାଇ କଣ କିଛି ବଦଳି ପାରେ।
0: ନାଇଁ ନାଇଁ ନାଇଁ, ଆର ଜନ୍ମରେ ଠିକ ଇମିତି ହବାକୁ ଚାହେଁ।
1: କେମିତି କେମିତି?
0: ଇମିତି ଯେମିତି ହଉଛି
1: କଳିହୁଡ଼ି ପରିକା।
0: ଏ ସୂର୍ଯ୍ୟ, ଏଇଟା କି ଜାଲ ବୁଣୁଛୁ କି?
1: ମଞ୍ଜାରୀ ଜାଲ ପା, ଛଣି ସୂତାରେ ବୁଣୁଛି। ଦେଖୁନ ତୋରି ପାଇଁ ଛୋଟ ଫିରିକି ଧରିବି।
0: ଫିରିକି କାହିଁକି?
1: ତୋ ମୁହଁ ଭଳିଆ ଦିଶେ ନା। ଏଇ ଏଇଠିକି ଆସିଲୁ, ଏଇଠିକି ଆସିଲୁ।
0: କଣ କହୁନୁ?
1: ତୋ ମୁହଁଟା ମଞ୍ଜାରୀ ଜାଲ କାଇଁଚ, ଆଖି କଳା କଳା, ଓଠ ଫୁଲ ପରିକା, ନାକ କାନ ଆଉ ଏ ବାଳ।
0: ଜିଭ ଅଠା ହେଇଗଲାଣି, ପାଟି ଶୁଖିଗଲାଣି। ଜାମୁକୋଳି ଜୀବ କଳା ହେଇଯିବ। ସୂର୍ଯ୍ୟ
1: ଜୀବ କଳା ହେଇଯିବ। ଦେଖି ଦେଖି ତୋ ଜୀବ ଦେଖେଇଲୁ। ଆ ନୁହେଁ, ଜୀବ ବାହାର କର, ଜୀବ ବାହାର କର।

0: ଏବେ ଏବେ ଜୀବନ ଧରିଛି ଏବେ କହିଲି ଦେଖିବା ଜୀବ କଳା ହେଇଯିବ ସୂରିଆ ଭାଇ କହିଲି
1: ମତେ ଏଠି ଚିରିଡ଼ି ଶୁଖୁଆ କରି ଫେ ହସିବ ନାହିଁ
2: ନାଇଁ ଲୋ କାଇଁ ଡାକିଥିଲି ଗୋଟେ କାମରେ
1: କି କାମ
2: ତୁ ତ ଜାଣିଛୁ ମୁଁ ଆଉ ପର ନାଁରେ ଦରିଆ ଯିବାକୁ ଚାହୁଁନି
1: ତୋର ପରା ନିଜ ନାଁ ଗଢ଼ଉଛୁ ବାଡ଼ିର ଅର୍ଜୁନ ଗଛ ଗଡ଼େଇଛୁ ନୀଳ ବଢ଼େଇକି ଡାକି ପଟା କାଟୁଛୁ
2: କାଇଁ ତୁ ବାଠୁ 50,000 ଟଙ୍କା ଆଣି ଧାର ଦଉନୁ ଦେଖ ମୋଠୁ 1.5 ଲକ୍ଷ ଟଙ୍କା ଖର୍ଚ୍ଚ ହବ ମୁଁ ଋଣ କଲି ଜମି ବିକିଦେଲି ଆଉ ଅଣ୍ଟିରେ ଧନ ନାହିଁ ତୁ ବାସ ନା ଏବେ ଦରିଆ ଯାଉନି ଆଗରୁ ଯାଉଥିଲା ନା ତା ପାଖରେ ଯଦି କିଛି ଥିବ
1: ଏଇଥିପାଇଁ ଡାକିଥିଲୁ ସୂର୍ଯ୍ୟ
2: ନା ଯେ ଢେର ଦିନ ହେଲା ଦେଖା ହେଇନଥିଲା ମନଟା ଗୁଡ଼େଇ ତୁଡ଼େଇ ହଉଥିଲା
1: ଜାଣେ ଜାଣେ କେତେ ଗୁଡ଼େଇ ହଉଥିବ ଯାଉଛି ନୂଆ ମା ଚିଲଉଥିବ
3: ଚନ୍ଦିରି ବେଳ ବୁଡ଼ିବାକୁ ବସିଲାଣି କାଇଁଚ ତ ଫେରିଲାନି କୋଉଠି ପଠେଇଛ କି ତାକୁ
4: ଆସିଗଲା ଅଜାଣି ଚମ୍ପା
1: ଦେଖ ତ ମୁଁ କଣ ଆଣିଛି
3: ଆହା କୁଆଡେ ଥିଲୁ ତାହେଲେ ଯାଇ ତୁଳସୀ ଚଉରାରେ ସଞ୍ଜ ଦବୁ ପରା
1: ସେଇଟା ପରେ ଆଗେ ପାଟି ଆଁ କଲ ଏବେ କୁହ କଣ ସେଇଟା
3: ଜାମୁକୋଳି ଜାମୁକୋଳି ଗୋଟେ ତାହେଲେ ଯାଇଥିଲୁ ସେ ଫାଳିଆ ଟିଅ କହ କଣ ପଚାରିବ ଆସିଥିଲୁ
1: ତମେ କେମିତି ଜାଣିଲ ମୋ ଜିଭରେ କଣ ଅଛି ଗୁଣିଗାରେଡ଼ି ଜାଣିଛ କି
3: ତୋର କିଛି ଦରକାର ଥିଲେ ତୁ ଏମିତି ହଉ
1: ବା କଥା କଣ କି ସେଇ ସୂର୍ଯ୍ୟ ମ ଚାରି ଦୌଡ଼ି କଟା ଗୋଟେ ପାଲା ନଗେଇଛି
3: ତତେ କଣ କିଛି ଖରାପ କହିଲା
1: ନାଇଁ ମ ତାର କେତେ ତାକତ ମୁଁ ଜାଣିଛି ଇଲିସି ନାଁ ବନଉଛି ଦରିଆ ଯିବ ମାଛ ଧରିବ ନା ପୂଜା ଆଉ 15 ଦିନ ରହିଲା କହିଲା କଣ ନା 50,000 ଟଙ୍କା ଆହୁରି ଦରକାର କହିଲା ତୋ ବାକୁ କହିବୁ ଯଦି ପାରିବ ମାଛ ବିକି ଟଙ୍କା ସୁଝିଦବ ଯେ ମାସେ ଦୁଇ ମାସ ଭିତରେ
3: ଏ ଟ୍ରଲର ଯୁଗ କାଇଁ ଟ୍ରଲର ମାଲିକ ଫଟ ଫଟ କରି ସବୁ ମାଛ ଧରି ନେବେ ମୁହାଣ ଖାଲି ଦରିଆ ବି ଖାଲି ଏ ପୁରୁଣା କାଳିଆ ଇଲିସି ନାଁରେ କଣଟା କରିପାରିବ ଖାଲି ନୋକସାନ ହିଁ ନୋକସାନ
1: ସେଇ କଥା କେତେ ଢଙ୍ଗରେ ବୁଝେଇଛି ତାକୁ ହେଲେ ସୂର୍ଯ୍ୟର ଏକାଚିତ ନିଜ ଗୋଡ଼ରେ ନିଜେ ଛିଡ଼ା ହବ ମୋ ବାହାଘର ପାଇଁ ଯୋଉ ଗହଣା ରଖିଛ ତାକୁ ବିକିଦେଲେ
3: ନା ତାହେଲେ ଏତେ ବାଟ ଗଲାଣି ଅଥଚ ମୁଁ ଇଆଡ଼େ ଅଝାଲା ସିଲେଇ କରୁଛି ଠିକ ଅଛି ଚିଲଗଡ଼ିଆ ପାଖ 2 ଗୁଣ୍ଠ ଜମି ବିକ୍ରି କରିଦବା କାଲି ତ ମାମୁଙ୍କୁ ଡାକି ତହସିଲ ଅଫିସ ଯିବି
4: କୁଆଡେ ଯିବା ଦରକାର ନାହିଁ ତମ ବାପ ଝିଅଙ୍କର କୁଟ କପଟ ସବୁ ମୁଁ ଶୁଣିଛି ସେ ଜମିରେ ମୋର ବି ଭାଗ ଅଛି ମୁଁ ବି ତମର ସ୍ତ୍ରୀ ମତେ ନ ପଚାରି ସବୁ ସମ୍ପତ୍ତିକି ତମେ ବିକି ପାରିବନି ତମ ପହିଲି ଭାର୍ଯ୍ୟାର ଗହଣା ଗାଣ୍ଠି ଯଦି କପିଳ ବଣିଆକୁ ତୁ ନୋଟ ଆଣିବ ଆଣ ମୁଁ ସେଥିରେ କହିବାକୁ କିଏ ହେଲେ ଜମି ତ ଜମି ତା ହିଡ ଉପରେ ଯଦି ବାପ ଝିଅ ଚାଲିବ ସେ ଗୋଡ଼ ହାଣିଦେବି ମୁଁ ହଁ
5: କର୍ଣ୍ଣମୂଳ ଜାତ ତୋର ଜାତି କହିବ ତ ଏ ଅଶକୁ ନେଇ ଏବେ ଚଢ଼ାଇ ବୋଇତ ଏ ବୋଇତ ଘେନି ଯାଅ ଏ ବୋଇତ ଘେନି ଯାଅ ବଣିଜ କରିବୁ ଏ ଅଶ୍ୱ ଗୋଟିକୁ ନେଇ ବାହନ କରିବୁ ଏ ମହାରଣା ଏ ଦେଖିକି ଦେଖିକି ଏ କଣ ଆଗ ମଙ୍ଗ ଆଉ ଟିକେ

0: ଜିଆ ହେଇଥିଲେ ଭଲ ହେଇଥାନ୍ତା ନା? ହଉ ହଉ ହଉ ହଉ, ଯାହା ହେଇଛି ହେଇଛି ଆଉ କଣ। ଏଇ ଅନା, ଏ କୁମ୍ଭୀ ଗଛର ଛାଲିରେ ପଟା ସନ୍ଧି ନିରିଖେଇକି ମାରିବ।
1: ହଁ ହଁ,
0: ପାଣି ପଶିଗଲେ ନା ଫସିଯିବ ରେ ବାବା।
1: ହଁ ହଁ,
0: ଆରେ ମକରା
2: ଏ ଭଙ୍ଗା ଗ୍ରୀନ ଗୋଲା ଭିତରେ ଏକା ଏକା କଣ କରୁଛୁ କି ଛକା?
3: କିଏ? ଓ ଚନ୍ଦିରି, ବସ ଦେଖିପାରୁନୁ କଣ୍ଟିଆ ମାଛ ପୋଡିକି ଖାଉଛି।
2: ଖାଲି ଖାଉଛୁ ନା ଆଉ କଣ କରୁଛୁ?
3: ଦେଶୀ ମାଲ ଗିଲାସେ ପିଇ ଦେଇଛି। ଥକା ମେଟେଇବା କଥା ନା, ତୁ ଆସିଲେ ନା ଥକା ଛକାର ପାଖ ପଶେନି।
2: ମୁଁ କଣ ସବୁବେଳେ ଆସିପାରିବି ଛକା? ମୋର ତ ପୁଣି ଘର ଅଛି, ସଂସାର ଅଛି। ପାରା ଗୁଡାକ ସବୁ ଏଇଠି ରୁଣ୍ଡ ଦେଖୁନ, ମୋ ମୁଣ୍ଡରେ ଏଇଟା ତା ଗୋଡ ନଖ ବଜ।

0: ଜାଣିପାରୁଛି କାହିଁଛ, ତୋ ମୁହଁରୁ ନୀଳଗିରିଆ ପବନ ବୋହୁଛି, ଆଖି କାନ ନାକ ସବୁ ଧାନ ଗଛର ଥୋଡ଼ ବାହାରିଲା ପରି ଦେଖାଯାଉଛି।
1: ସେଇ ପବନରେ ତୋ ନାଁ ଭାସି ଯାଉରେ ସୂରିଆଇ, ତୋ ଭାସି ଜାଲରେ ବେଡ଼ ହେଇଯାଉ।
0: କାହିଁଛ
2: ଏ ସୂରିଆ, ଆରେ ଡଙ୍ଗା ଛାଡ଼ିଲା ରେ, ଆରେ ମଙ୍ଗୁଆଳ ତୟା, ଆରେ ଜାଲୁଆ ତୟା, ଆରେ କାତ ଘର ରେ, ଏ ସୂରିଆ ଆରେ ଜଲ୍ଦିଆ
0: ଯାଉଛି। କାହିଁଛ ଫେରିଲେ ଯାଇ ଦେଖା, ତୁ ଶଙ୍ଖ ପକେଇବୁ ଯାଉଛି।
3: ଆରେ ତତେ ଯେ ଗିଳିଲା ମିନ ତୋହର ବୈରୀ ଏହା ତୁମ

ଶେଷ ହେଲା ନାଟକ ଇଲିସିନା। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସୂରିଆ, ଅଶ୍ରୁମୋଚନ ମହାନ୍ତି, ଛକା ମୀନକେତନ ଦାସ, ଆଦିକନ୍ଦ ବ୍ରଜକିଶୋର ନାୟକ, ମକରା ବ୍ରଜମୋହନ ସାହୁ, ଚନ୍ଦିରୀ ପ୍ଲାବିନୀ ପାଢ଼େ, ରଙ୍ଗିଆ ରାଇ କୁଞ୍ଜଲତା ଦାସ, ସିକ୍ଦାର ବ୍ରଜରାଜ ସିଂ, କାଇଞ୍ଚ ଝରଣା ଦାସ, ରଚନା ଓ ପ୍ରଯୋଜନା ତରୁଣକାନ୍ତି ରାଉତ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ରୁଦ୍ର ବୀଣା ବାଦନ, ଶିଳ୍ପୀ ଥିଲେ ବାହାଉଦ୍ଦିନ ଡକର, ଶିଳ୍ପୀ ପରିବେଷଣ କରିଥିଲେ ରାଗିଣୀ ତୋଡ଼ି ଆଳାପ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଅଭୁଲା ଗୀତ ଦିନ 11:10 ଶିଳ୍ପୀ ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ସୁମିତା ପଣ୍ଡା ଘୋଡ଼ାନାଚ ଗୀତ ଦିନ 11:30 ପରିବେଷଣ କରିବେ ଉତ୍ସବ ଚରଣ ଦାସ ଏବଂ ସାଥୀ ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଦିନ 12 ସ୍ୱର ନିର୍ଝର ଦିନ 12:30 ଏଥିରେ ଲୋକପ୍ରିୟ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ ସମ୍ପର୍କରେ ଶୁଣିପାରିବେ ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ସୀତାରାମ ଟୁଡୁ ଏବଂ ସାଥୀ ଦିନ 1:20 ନାରୀ ମହଲରେ ଶୁଣିପାରିବେ ସଙ୍ଗୀତ ରୂପକ ଉଛୁଳେ ପନ ଉଲ୍ଲସେ ମନ ରଚନା ଜଗନ୍ନାଥ ପଣ୍ଡା ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ପ୍ରଯୋଜନା ସୁମିତ୍ରା ମହାପାତ୍ର ଆମ ଆଇନ ଦିନ 2:45 ଆଲୋଚନାର ବିଷୟ ରହିଛି କଳକାରଖାନାରେ କାମ କରୁଥିବା ମହିଳାଙ୍କ ପାଇଁ ଆଇନ ଆଲୋଚକ ଆଇନଜୀବୀ ସଂଯୁକ୍ତ ପାତ୍ର ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25 ଚିରହରିତ୍ରୀ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ଅପରାହ୍ନ 4 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 କିଶୋର ଚକ୍ର ଅପରାହ୍ନ 5 ପୂର୍ଣ୍ଣିମାନାଥଙ୍କଠାରୁ ଶୁଣିବେ ଭଜନ ଏବଂ ପଲ୍ଲୀଗୀତ ମନ୍ଦିରମାଳିନ ଓଡ଼ିଶାରେ ଗୋରେଗନାଥ ମନ୍ଦିର ବିଷୟରେ କହିବେ ସୌଭାଗିନୀ ରାୟ ଏବଂ ତବଲା ବାଦକ ଅର୍ଣ୍ଣବ କରଙ୍କ ସହ ସାକ୍ଷାତକାର ଯୁବବାଣୀ 5:30 ଏଥିରେ କ୍ୟାମ୍ପସ ବିଚିତ୍ରାରେ ରହିଛି କେଏମ୍ବିବି ଉଚ୍ଚ ବିଦ୍ୟାଳୟ କଟକ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 5ମ ଭାଗ 6:10 ଝୁମର ଗୀତ 6:30 ପରିବେଷଣ କରିବେ କଳ୍ପନା ମହାନ୍ତି ଓଡ଼ିଆ କଥାଚିତ୍ରର ଗୀତ 7:02 ଯାଜପୁର ଜିଲ୍ଲା ହାଲଚାଲ 7:25 ବନାନୀ 7:30 ଏଥିରେ ବାଉଁଶ ଚାଷ ଓ ତା'ର ବଜାରଭିତ୍ତିକ ଚାହିଦା ସମ୍ପର୍କରେ ଆଲୋଚନା କରିବେ ପ୍ରଦୀପ୍ତ କୁମାର ମହାପାତ୍ର ହିନ୍ଦୀ କଥାଚିତ୍ରର ଗୀତ

ଆଠଟା ଦୁଇ ମିନିଟ୍ରେ ପାରିବାରିକ ଧାରାବାହିକ ପକ୍କା କମ୍ବଳ ପୋତ ଛତା ଏହାର ଅଷ୍ଟମ ଭାଗ ଶୁଣିପାରିବେ ରାତି ଆଠଟା ତିରିଶ ମିନିଟ୍ରେ। ରଚନା ବସନ୍ତ କୁମାର ବିଶ୍ୱାଳ, ପ୍ରଯୋଜନା ରମାପଦ ନନ୍ଦ। ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା ରାତି ନଅଟା ତିରିଶ ମିନିଟ୍ରେ ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି ଦଶଟାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଶୁଣୁଥିଲେ ଘୋଡ଼ାନାଚ ଗୀତ, ପରିବେଷଣ କଲେ ଉଚ୍ଛବଚରଣ ଦାସ ଏବଂ ସାଥୀମାନେ। ଆକାଶବାଣୀ କଟକ ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ପ୍ରଥମେ ଦେଖିନେବା ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି ଏବଂ କୋଉଠୁ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଲୋରା ମହାନ୍ତି ନିଆଳି କଟକରୁ। ଲୋରା ଭଉଣୀ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଆନ୍ଦୋଳନ କଥାଚିତ୍ରରେ କୁମାର ସାନୁ ଏବଂ ଅଲକା ଅଗ୍ନି ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ଭୂୟାନୱାସ ଗୁଆମେଳା ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ ଶ୍ରଦ୍ଧାବନ୍ଧୁ ଆପଣଙ୍କୁ ନମସ୍କାର ଏବଂ ସ୍ୱାଗତ ଆପଣ ଅନୁରୋଧ କରିଛନ୍ତି ସଲାମ ନମସ୍ତେ କଥାଚିତ୍ରରେ ସାନ୍ ଏବଂ ଗାୟତ୍ରୀ ଆୟର ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ଆସିଛି ବାଲେଶ୍ୱର ସୋରୁ, ବାଲେଶ୍ୱର ସୋର କରୁଣିଆରୁ ପଠାଇଛନ୍ତି ରେଡିଓ ଲଭର ରତିକାନ୍ତ।

0: ଏବଂ ତାଙ୍କର ଧର୍ମପତ୍ନୀ ପୂଜା।
1: ଆପଣ ଦୁଇଜଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର।
0: ଆପଣ ଅନୁରୋଧ କରିଛନ୍ତି
1: ଓଡ଼ିଆ କଥାଚିତ୍ର ଆମ ଭିତରେ କିଛି ଅଛି କି ଗୀତଟି ଟାଇଟଲ ସଙ୍ଗ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। ତାହେଲେ ଶ୍ରୋତାବନ୍ଧୁ ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ପୁଣି ଏକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ପଠାଇଛନ୍ତି ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ସୋନାଲିକା ମିତାଲି। ସେ ଲେଖିଛନ୍ତି, ନମସ୍କାର ଭାଇ, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର ଏବଂ ସ୍ୱାଗତ ମଧ୍ୟ। ଆପଣ ଲେଖିଛନ୍ତି ଜୟ ଜଗନ୍ନାଥ, ଆପଣଙ୍କୁ ବି ଜୟ ଜଗନ୍ନାଥ। ଆପଣ ଅନୁରୋଧ କରିଛନ୍ତି ମାସୁମ କଥାଚିତ୍ରରେ ଅଭିଜିତ ସାଧନା ସରଗମ ଏବଂ ସାଥୀମାନେ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତା ଭଉଣୀ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ସ୍ୱାଗତ ରଞ୍ଜନ ସାହୁ କଟକରୁ। ସ୍ୱାଗତ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ପରିବାର କଥା ଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଏସ୍ ଜାନକୀ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣାଇ ଦେଉଛୁ ଆପଣଙ୍କର ଗୀତଟିଏ।

ଏଥର ଏସଏମଏସଟି ଆସିଛି, ମହମ୍ମଦପୁର ବିଲହାଟରୁ କଟକରୁ ଆସିଛି। ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ ଏବଂ ବାଉରୀ ବନ୍ଧୁ ପାତ୍ର। ଶ୍ରୋତା ବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ଆପଣମାନଙ୍କୁ ନମସ୍କାର। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ମନ ରହିଗଲା ତୁମରିଠାରେ କଥାଚିତ୍ରରେ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବାକୁ, ରାମାରେ ରାମାରେ ରାମାରେ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ଏଥର ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ରାମ ତେରି ଗଙ୍ଗା ବୋଲି କଥାଚିତ୍ରରେ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଏହି ସୁନ୍ଦର ଟ୍ରାକ୍ଟି।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଅନୁରୋଧ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ବିଶାଲବାଦ କଥାଚିତ୍ରରେ ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ମଞ୍ଜୁଳବଧ୍ୟନ ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ଗିରିଜା। ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱର ନିର୍ଝର। ରଚନା ପ୍ରଯୋଜନା ଏବଂ ଉପସ୍ଥାପନା ବସନ୍ତ ମହାନ୍ତି। ସହଯୋଗିତା ବିଭୂତିଭୂଷଣ ମିଶ୍ର।

ସ୍ୱର ଜୀବନକୁ କରେ ସଙ୍ଗୀତ ମୁଖର। ନିର୍ଝରିଣୀ ପରି କୁଳୁକୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ।

ଆପଣମାନଙ୍କୁ ସ୍ୱାଗତ। ଜୀବନକୁ କରେ ସଙ୍ଗୀତ ମୁଖର, ନିର୍ଝରିଣୀ ପରି କୁଳୁକୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ। ସାଧନା ଜୀବନକୁ ପରିପୁଷ୍ଟ କରେ ଅନୁଶାସନରେ, ପ୍ରଦାନ କରେ ଏକ ସ୍ଥିତପ୍ରତି ଅନୁଭବ। ସାଂସାରିକ ଦୁଃଖ ଆଉ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ। କାଳ ତା'ର କରାଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧରେ ତା ସାଧୁଙ୍କ ପରି ଧୀର ଚିତ୍ତ ଆଉ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନାର ନୂତନ ଦିଗନ୍ତ। ଆଜିର ସ୍ୱର ନିଚ୍ଛାରେ ଶୁଣିବେ ଲୋକପ୍ରିୟ ଗାୟକ ଧନଞ୍ଜୟ ଶତପଥୀଙ୍କ ସଙ୍ଗୀତମୟ ଜୀବନର

0: ସଙ୍ଗୀତକୁ ସ୍ମରଣୀୟ କରିବାରେ ଗାୟକ ଏବଂ ସୁରକାର ଧନଞ୍ଜୟ ଶତପଥୀଙ୍କ ଅବଦାନ ଥିଲା ଅତୁଳନୀୟ।
1: ସାବନ ସାବନ କିଶୋରୀକୁ ଦେଖି ଭାବନା।

ଗାଜିପୁର ଆକାଶବାଣୀରେ କାର୍ଯ୍ୟ କରୁଥିବା ସମୟରେ ଅନେକ ଗୀତନାଟ୍ୟର ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିବା ସହିତ ଚଳଚ୍ଚିତ୍ର ରକ୍ତଗୋଲାପର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି ସମୟରେ ରେକର୍ଡ ମାଧ୍ୟମରେ ବାହାରିଥିଲା ତାଙ୍କର ଅନେକ ପଲ୍ଲୀ ଗୀତ।

0: ପୂର୍ବ ଲେଖକ ଏବଂ ଗବେଷକ ଡକ୍ଟର ସୁରେଶ ଦାସ ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ କହନ୍ତି,
1: ଧନଞ୍ଜୟ ଶତପଥୀ ଜୟପୁର ଆକାଶବାଣୀରେ ଆନାଉନ୍ସର ଥିଲା ସମୟରେ ମୋ ତାଙ୍କ ସହିତ ଘନିଷ୍ଠତା ଥିଲା। ତାଙ୍କର ଯୋଉ ସଙ୍ଗୀତରେ ଯୋଉ ନିପୁଣତା ଥିଲା ତାହା ଅଭୂତପୂର୍ବ। ତାଙ୍କର ସୁମଧୁର ସଙ୍ଗୀତ ଏ ଅଞ୍ଚଳର ଜନସାଧାରଣଙ୍କୁ ଗଭୀର ସନ୍ତୋଷ।

ପ୍ରଥମ ଗୀତି ନାଟ୍ୟ ବୃନ୍ଦାବତୀ ତାର ସ୍ୱର ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ଧନଞ୍ଜୟ ଶତପଥୀ ଏବଂ ସେହି ନାଟକ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରଥମ ଗୀତି ନାଟ୍ୟ ଥିଲା। ତାର ସେ ଯୋଉ ଗୀତ ସ୍ୱର ସେ ସଜେଇଥିଲେ ତାହା ଏବେ ପର୍ଯ୍ୟନ୍ତ ଅବିସ୍ମରଣ ହୋଇ ରହିଛି। ତାଙ୍କର ଜୟପୁର ରହଣୀ ସମୟରେ ଅନେକ କନସର୍ଟ କରିବାର ଆୟୋଜନ କରିଥିଲେ। ପ୍ରତାପ ଟକି ସେତେବେଳେ ଜୟପୁରରେ ଗୋଟେ କନସର୍ଟ ସେ କରିଥିଲେ। ତାଙ୍କର ଗୋଟିଏ କ୍ୟାସେଟ୍ ଯାହାକି ଅନବଦ୍ୟ ସୃଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ, ସେଇଟା ସତ୍ୟ ଅଧିକାରୀଙ୍କ ସ୍ୱରକୁ ନେଇ ସେ ପ୍ରଯୋଜନା କରିଥିଲେ ଏବଂ ସେଇ କ୍ୟାସେଟ୍ ପ୍ରଥମ କରି ଆଦିବାସୀ ସଙ୍ଗୀତ ଏବଂ ଦେଶିଆ ସଙ୍ଗୀତକୁ ଜଗତୀକରଣ କରିବା ସୁଯୋଗ ସୃଷ୍ଟି କରିପାରିଥିଲା। ସେଇ ଯୋଉ ଗୀତ ଗୁଡାକ ସେ ସଙ୍ଗୀତରେ ସଜେଇଥିଲେ ତାହା ଅନନ୍ୟ, ଦୂର ଦୂରାନ୍ତ ଏବଂ ଭାରତର ଅନେକ ସ୍ଥାନରେ ସେଇ ଗୀତ ଗୁଡାକ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରୁଥିଲା। ସତ୍ୟ ଅଧିକାରୀଙ୍କ କଣ୍ଠ ସଙ୍ଗୀତରେ ସେ ଯୋଉ ଗୀତ ଗୁଡାକ ସଜେଇଥିଲେ ତାହା ଖୁବ୍ ରୋମାଞ୍ଚକର ଥିଲା। ତାଙ୍କର ଜୟପୁର ରହଣୀ ସମୟରେ ଆକାଶବାଣୀ ଜୟପୁର ଅନେକ ଗୁଡାଏ ଗୀତି ନାଟ୍ୟ ବିଶେଷ କରି ଚକ୍ରପାଣି ପରୀକ୍ଷାଙ୍କ, ରାଧାନାଥ ପଣ୍ଡାଙ୍କ ଏବଂ ଅନ୍ୟାନ୍ୟ ଗୀତିକାର, ନାଟ୍ୟକାର ଏବଂ ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି ଏମାନଙ୍କ ଗୀତି ନାଟ୍ୟ ଗୁଡାକୁ ସେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଯୋଜିତ କରି ତାକୁ ପରିବେଷଣ କରିଥିଲେ, ଯାହାକି ଏହି ଅଞ୍ଚଳରେ ଗୀତି ନାଟ୍ୟର ଏକ ନୂତନ ଧାରା ସୃଷ୍ଟି କରିଥିଲା। ସେ ଯେଉଁ ସ୍ୱର ସଂଯୋଜନା କରନ୍ତି ତାହା ଅନନ୍ୟ।

ଏମାନଙ୍କୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ କରିଥିଲେ ଏବଂ ସଙ୍ଗୀତ ପ୍ରତି ସେମାନଙ୍କ ମନରେ ସେ ଆକର୍ଷଣ ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ ସଙ୍ଗୀତ ଶିଖେଇବା ସେ ଯୋଉ ଉଦ୍ୟମ କରିଥିଲେ ତାହା ନିଶ୍ଚିତ ଭାବରେ ଅବିସ୍ମରଣୀୟ ହୋଇ ରହିବ।

ଅନ୍ତ ଶତବର୍ଷୀ ଏଗାର ହାରରେ ଥିଲେ ଜଣେ ଗୀତିକାର ସଙ୍ଗୀତକାର ଏବଂ ସଙ୍ଗୀତଜ୍ଞ ସେ ସୁନ୍ଦର ଭାବରେ ଗୀତ ଗୁଡାକୁ ସଙ୍ଗୀତରେ ସଜାଉଥିଲେ ନୂତନ ସ୍ୱର ସବୁ ସେଥିରେ ଖଞ୍ଜୁଥିଲେ ଯାହାକି ଶ୍ରୋତାମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ

ଆପଣଙ୍କର ଯେଉଁ ଶ୍ରଦ୍ଧା ଏବଂ ନିଷ୍ଠା ତାହା ନିଶ୍ଚିତ ଭାବରେ ଅବିସ୍ମରଣୀୟ। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର ଅନେକ କଳାକାରମାନେ ତାଙ୍କୁ ଝୁରି ହେଉଛନ୍ତି। ଏହି ଅଞ୍ଚଳର ଅନେକ କଳାକାର ସେ ସୃଷ୍ଟି କରିଛନ୍ତି, ଯେମିତିକି ଆକାଶବାଣୀର କୁନ୍ତି ବେହେରା, ବିଦ୍ୟୁତ ପଟ୍ଟନାୟକ, ଗୋପାଳ ବେହେରା, ଏହିସବୁ ଯେ ଗୀତ ଗାଇବା ଏବଂ ସଙ୍ଗୀତଜ୍ଞ ଅଛନ୍ତି ଏ ଅଞ୍ଚଳର, ଏସବୁ ଧନଞ୍ଜୟ ଶତପଥୀଙ୍କର ଅବଦାନ କହିଲେ ଅତ୍ୟୁକ୍ତି।

0: ସତାଧିଙ୍କ ପିଲାଦିନ ପ୍ରଭାବ ନାଟନ ମଧ୍ୟରେ କଟିଥିଲେ ମଧ୍ୟ ସେ ସମ୍ମତକୁ ସାଥି କରି ଆଗକୁ ଆଗକୁ ଅଗ୍ରସର ହୋଇଥିଲେ। ତାଙ୍କର ଜିଦ୍ ଏବଂ ଅଧ୍ୟବସାୟ ଦ୍ୱାରା ଅପସାରିତ ହୋଇଥିଲା ଦୁଃଖ ଏବଂ ଯନ୍ତ୍ରଣାର କଳା ବାଦଲ। ଧନଞ୍ଜୟ ଶତପଥୀଙ୍କ ବାଲ୍ୟ ବନ୍ଧୁ ଚନ୍ଦ୍ରମଣି ଦାସ ପୁରୁଣା ଦିନର ସ୍ମୃତିଚାରଣ କରିବାକୁ ଯାଇ କହନ୍ତି,
1: ଧନଞ୍ଜୟ ଶତପଥୀଙ୍କର ମୁଁ ବାଲ୍ୟ ବନ୍ଧୁ, ପିଲାଦିନର ସାଙ୍ଗ। ଆମେ ଏକାଠି ପାଠ ପଢୁଥିଲୁ ଚାରିଶାଳୀରେ। ଚାରିଶାଳୀ ପାଠ ସାରା ବାଦ ମାଇନରରେ ପଢିଲୁ। ମାଇନର ପାସ୍ କରିସାରିଲା ବାଦ ହାଇସ୍କୁଲରେ ପଢିଲୁ, ଜେନାପୁର ହାଇସ୍କୁଲରେ। ଜେନାପୁର ହାଇସ୍କୁଲରୁ ପାସ୍ କଲା ବାଦ ମୁଁ ପଳେଇ ଆସିଲି କଟକରେ, ଚାକିରି ପାଇଲି ଭେଟନାରୀ ଡିପାର୍ଟମେଣ୍ଟରେ। କିଏ ବି ଚାଲି ଆସିଲେ, ସାଙ୍ଗ ହୋଇକି ରହିଲୁ ବଣିଆ ସାହି ଗୋଟେ ମେସ୍ରେ। ସେଇ ମେସ୍ରେ ରହିବା ବାଦ ଧନଞ୍ଜୟ ଶତପଥୀ କଳାକାର ହିସାବରେ ସେ ଜଣାଶୁଣା ହେଇଗଲେ। କିଛି ଦିନ ଆମେ ସବୁ ସାହି ବସ୍ତିକି ଯାଇକି ମେଳା ମୌଖିକ କଲୁ।
2: ଆମର ଆଜିର ଏଇ ସମାବେଶରେ ଅନେକ ପୋଲିସ ଭାଇମାନେ ମଧ୍ୟ ଅଛନ୍ତି। ସେମାନେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ବିଭିନ୍ନ କିସମର ନାନା ପ୍ରକାର ଚୋର ଧରିଥିବେ। ମୋ ଗୀତ ମାନେ ଏଇ ଯେଉଁ ଗୀତ ମୁଁ ବର୍ତ୍ତମାନ ପରିବେଷଣ କରିବାକୁ ଯାଉଛି, ସେ ଗୀତଟି ଗୋଟିଏ ଚୋର ଉପରେ ଲେଖା ହେଇଛି। ମୁଁ ଆମର ଏଇ ପୋଲିସ ଭାଇମାନଙ୍କୁ ପଚାରୁଛି ଯେ ସେ ପ୍ରକାର ଚୋର କେବେ ସେ ଧରିଛନ୍ତି କି?
3: ମନ ଦରଜକୁ ବନ୍ଧୁ ମାଲିସି ନାହିଁ, ମନ ଚୋର ଧରିବାକୁ ପୋଲିସ ନାହିଁ ରେ ଭାଇ, ଦାରୁଗା ନାହିଁ।
1: ଅନ୍ନପୂର୍ଣ୍ଣା ଥିଏଟରରେ ରହିଲେ, ଏନଗେଜମେଣ୍ଟ ନେଲେ, ସେ ଥିଏଟର ପରିଚାଳନା ପାଇଁ ମ୍ୟୁଜିକ ଦେଲେ। କିଛିଦିନ ବାଦ ସେ ପାଇଗଲେ ଏଭକ ବେସିସରେ ୟୁଥ ଭାରତୀ ସେଣ୍ଟରରେ, ଆଜି ଲାଇବ୍ରେରିଆନ, ଟେପ୍ ଲାଇବ୍ରେରିଆନ। ସେଇଠୁ ତାଙ୍କର ରେଡିଓ ଷ୍ଟେସନରେ କାର୍ଯ୍ୟକଳାପ ଆରମ୍ଭ ହେଲା। ଆଉ ବହୁତ ଦିନ ଧରିକି ଆମେ ସାଙ୍ଗ ହେଇକି ଥିଲୁ। ସେଠୁ ଫେରେ ପଳେଇ ଆସିଲୁ ଆମେ ସାଙ୍ଗ ହେଇକିରି କୋଉଠିକି, କଟକ ମାନସିଂ ପାଟଣା। ସେତେବେଳେ ମୁଁ ମର୍ଣ୍ଣିଂ ସେକ୍ସନରେ ଫାଷ୍ଟ କଲେଜରେ ଆଡମିସନ କରିକି ପାଠ ପଢିଲି କିଛି ଦିନ ବାଦ। ତାପରେ ଧନଞ୍ଜୟ ଶତପଥୀ ରେଡିଓ ଷ୍ଟେସନରେ ରେଗୁଲାର ପୋଷ୍ଟିଂ ହେଲେ। ପୋଷ୍ଟିଂ ହେଇସାରିଲା ବାଦ ସେ କିଛି ଦିନ ପରେ ଜୟପୁର ଟ୍ରାନ୍ସଫର ହେଇଗଲେ। ଏମିତିକି ଟ୍ରାନ୍ସଫର ହେଇକି ସେ ରିଟାୟାର କଲେ, ତା ଆଜି ଷ୍ଟେସନ ଡାଇରେକ୍ଟର ହେଇକିରି। ଏମିତି ମୁଁ ତାଙ୍କ ସାଙ୍ଗରେ ଏବେ ସୁଦ୍ଧା ଥିଲି, ଶେଷ ପର୍ଯ୍ୟନ୍ତ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଥିଲି, ସବୁବେଳେ ରହିଥିଲି। ଏମିତି ଆମର ସମୟ କଟି ତାଙ୍କ ଗୀତ ପ୍ରୋଗ୍ରାମରେ ମୁଁ ବହୁତ ଆଡେ ଯାଇଛି ତାଙ୍କ ସାଙ୍ଗରେ, ଆଉ ଅନ୍ୟାନ୍ୟ ଷ୍ଟାର ମିଶିକିରି ଆମେ ଯାଇଛୁ। ଏକାରୀ ବେଳ କହନ୍ତି ସିକନ୍ଦର ଆଲମ ପ୍ରଫୁଲ୍ଲ କର ମାନଙ୍କ ସାଙ୍ଗରେ ଆମେ ସାଙ୍ଗ ହେଇକି ଆମେ ଯାଇଛୁ। ସେ ବହୁତ ହାଇଲି ପ୍ରେଜ ହେଇଛନ୍ତି, ଜୟ ଯାଇଛନ୍ତି ଗୀତ ଜଗତରେ, ଆଉ ମ୍ୟୁଜିକ ହିସାବରେ ସବୁଥିରେ ସେ ବହୁତ ପ୍ରେଜ ହେଇଛନ୍ତି ଚାରିଆଡେ।

ବିଶ୍ୱ ନିୟନ୍ତାଙ୍କ ଅନବତ୍ୟ ସୃଷ୍ଟି ଆମର ଏହି ଧରିତ୍ରୀ ମନମୁଗ୍ଧକର ଏହାର ବଣ ପାହାଡ଼ ନଦୀ ନାଳ ଘନ ସବୁଜିମା ଅପରୂପ ଶୁଭାକାନ୍ତି ଦେଖିଲେ ଲାଗେ ଯେମିତି ଏକ ଅଦୃଶ୍ୟ ଶକ୍ତି ସୁନ୍ଦର ଚିତ୍ରଟିଏ ଆଙ୍କି ଦେଇଛନ୍ତି। ଏମିତିରେ ବି ଦେଖିବାକୁ ଗଲେ ପ୍ରକୃତି ହିଁ ଆମକୁ ପଞ୍ଚିବାର ଉପାଦାନ ଯୋଗାଇ ଆସିଛି। ଏଇ ଯେମିତି ଗଛ ଯିଏକି କିଛି ଆଶା ନ ରଖି ନିର୍ଦ୍ୱନ୍ଦ୍ୱରେ ନିଜର ସବୁକିଛି ଅଜାଡ଼ିଦିଏ ଆମରି ଖୁସି ପାଇଁ। ଏହାର ଅବସ୍ଥିତି ଆମ ପାଇଁ କେତେ ଜରୁରୀ ତାହା ଆମେ ଜାଣୁ, ତଥାପି ଏ କଥାକୁ ଅଣଦେଖା କରୁ। ହଁ ଶ୍ରୋତା ବନ୍ଧୁ, ଏମିତି କିଛି କଥା ପ୍ରସଙ୍ଗକୁ ନେଇ ଆସନ୍ତୁ ଶୁଣିବା ସଙ୍ଗୀତ ରୂପକ ଉଚ୍ଛୁଳେ ବନ ଉଲୁସେ ମନ। ରଚନା କରିଛନ୍ତି ଜଗନ୍ନାଥ ପଣ୍ଡା, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ସୁମିତ୍ରା ମହାପାତ୍ର।

ଗଛଟିଏ ତା ସାରା ଜୀବନ ଆମକୁ ଯୋଗାଏ ଅମ୍ଳଜାନ। ସେ ବାୟୁରେ ପ୍ରାଣ ସଞ୍ଚରେ ଜୀବନର ଗୁଢ଼ ସୂତ୍ର। ଏ ପରିସଂସ୍ଥା ବଳୟରେ ସବୁଜ ଉଦ୍ଭିଦ ଉତ୍ପାଦକ ରୂପେ ରହି ନ ହୁଅନ୍ତି ବୋଝ। ନିଜ ଖାଦ୍ୟ ନିଜେ ସେ ଯୋଗାଡ଼ି ଅନ୍ୟର ଖାଦ୍ୟ ହୋଇ ସେ ପରିବେଶ ଥାନ୍ତି ସଜାଡ଼ି। ବଞ୍ଚିଥିଲେ ଉପକାରୀ ମରିଗଲେ ଉପକାର କରନ୍ତି ଆହୁରି। ମୃତ ବୃକ୍ଷ କୋଇଲା ହୁଏ ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଦେଇଥାଏ ସେହି। ନାନା ଜୀବଜନ୍ତୁଙ୍କର ହୁଏ ସେ ଆଶ୍ରୟ ଜୈବ ବିବିଧତା ରକ୍ଷା ଗୁଣ ଔଷଧୀୟ। ବାୟୁମଣ୍ଡଳକୁ କରି ବିଶୁଦ୍ଧ ନିର୍ମଳ ସାଧିଥାଏ ଜଗତର ଅଶେଷ ମଙ୍ଗଳ।

ବୃକ୍ଷ ବିନା ସ୍ୱପ୍ନ ସମ ଏ ଜୀବ ଜଗତ, ତା ବି ହୁନେ ମହାବାତ୍ୟା ସୁନାମିର ହୁଏ ସୂତ୍ରପାତ, ଋତୁମାନେ ତା ବି ହୁନେ ଅସଜଡ଼ା ହୋଇ ଯଥାକାଳେ ମେଘ ମୁଟେ ବରସଇ ନାହିଁ, ଆମେ କାଟୁ ଗଛ ଧ୍ୱଂସ ହୁଏ ଜଙ୍ଗଲ, ଆମର ଅଙ୍ଗାର କାମ୍ଳ କିଏ ଆଉ କରିବ କବଳ, ଆମ କୋଠା ଆମ ରାସ୍ତା ତାକୁ ଏବେ ଦେଉଛି ସମାଧି, ଏହା ଦେଖି କେ କହିବ ମଣିଷର ଅଛି ବୋଲି ବୁଦ୍ଧି, ଅତୀତର ଚିପକୁ ଆଉ ଆପିକୋର ଧାରା, ଆସ ଆମେ ଘେନିଯିବା ଏଇ ବିଶ୍ୱ ସାରା, ବୃକ୍ଷର ରକ୍ଷଣ ଆଉ ବୃକ୍ଷର ଯତ୍ନ କଲେ ହୋଇବ ସୃଷ୍ଟିର ମଙ୍ଗଳ ବିଧାନ।

ସଙ୍ଗୀତ ରୂପକ ଉଛୁଳେ ବନ ଉଲୁସେ ମନ, ରଚନା କରିଥିଲେ ଜଗନ୍ନାଥ ପଣ୍ଡା, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା କରିଥିଲେ ସୁମିତ୍ରା ମହାପାତ୍ର ଏବଂ ସହଯୋଗିତାରେ ଥିଲେ ବସନ୍ତ ମହାନ୍ତି। ଆଜିର ଯୁଗରେ ଆମେ ଆମର ସ୍ୱାର୍ଥ ଅହଙ୍କାରରେ ଏମିତି ବାନ୍ଧି ହୋଇଯାଇଛୁ ଯେ ଆମେ ଭଲ ମନ୍ଦ ଠିକ୍ ଭୁଲକୁ ଜାଣି ମଧ୍ୟ ଭୁଲ ହିଁ କରିଚାଲିଛୁ। ଗଛ ଅକାତରେ ନିଃସ୍ୱାର୍ଥପର ଭାବରେ ବିନା ପ୍ରତିବାଦରେ ବିନା ପ୍ରତିଦାନର ଆଶାରେ କେବଳ ଆମକୁ ଜୀବନ ଶକ୍ତି ଦେଇ ଚାଲିଛି, କିନ୍ତୁ ଆମେ ଆଗପଛ ବିଚାର ନ କରି ତାକୁ କାଟି ଚାଲିଛୁ ଆଉ ଏକ ଅନ୍ଧକାରମୟ ବିପଦଭରା ଭବିଷ୍ୟତକୁ ଆମନ୍ତ୍ରଣ କରିବାରେ ଲାଗିଛୁ। ତେବେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟେକ ନିଜ ଜୀବନ କାଳରେ ଗଛଟିଏ ନିଶ୍ଚୟ ଲଗାଇବା।

ଟିକେ ଭାବି ଦେଖିଲେ ଆମେ ଯେତେବେଳେ କ୍ଲାନ୍ତ ଶ୍ରାନ୍ତ ଶରୀର ନେଇ ଘରେ ପହଞ୍ଚନ୍ତି, ସେହି ଘରର ପରିବେଶ ଆମ ମନ ଉପରେ କିଭଳି ପ୍ରଭାବ ପକାଇଥାଏ। ଯଦି ଘରଟି ସଫାସୁତରା ଥାଏ ଆଉ ଜିନିଷ ସବୁ ଠିକ୍ଠାକ୍ ନିଜ ଜାଗାରେ ରହିଥାଏ, ତାହେଲେ ମନରେ ଖୁସିର ଖୁସିର ଭାବ ସଞ୍ଚରି ଯାଏ, ସବୁ ଥକାପଣ ମେଣ୍ଟିଗଲା ଭଳି ଲାଗେ। ଆଉ ଘରଟି ଯଦି ଅଳିଆ ହୋଇଥାଏ, ଜିନିଷପତ୍ର ସବୁ ଏଣେତେଣେ ଖେଳାମେଳା ହୋଇ ପଡ଼ିଥାଏ, ତାହେଲେ ମନରେ ଆପେ ଆପେ ବିରକ୍ତି ଭାବ କ୍ରୋଧ ଭାବ ଆସେ। ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପରିଷ୍କାର ପରିଚ୍ଛନ୍ନତାର ଆମ ମନ ଉପରେ ନିଶ୍ଚିତ ଭାବରେ ଗୋଟିଏ ସକାରାତ୍ମକ ପ୍ରଭାବ ରହିଛି। ଯଦି ଆମର ପରିବେଶ ପରିଷ୍କାର ପରିଚ୍ଛନ୍ନ ଥିବ, ତାହେଲେ କାମରେ ମନ ଲାଗିଯାଏ। ହଁ, ଆପଣମାନେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିବେ, ଆମର ପରମ୍ପରା ସହିତ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅଧିକାଂଶ ପୂଜାପର୍ବରେ ଘରର ଶୁଦ୍ଧତା ଶୁଚିତା ପ୍ରତି ଗୁରୁତ୍ୱ ଦିଆଯାଏ, କାହିଁକି ନା ପରିଷ୍କାର ପରିଚ୍ଛନ୍ନତା ଯୋଗୁଁ ଘରେ ଶ୍ରୀ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆମେ ଆମର ଘରଦ୍ୱାରକୁ ପରିଷ୍କାର କରି ରଖିବା ପାଇଁ ଯେତିକି ତତ୍ପରତା ଯେତିକି ଆଗ୍ରହ ଦେଖାଉ, ଠିକ୍ ସେହି ପରିମାଣର ଆମେ ଆମର ପରିବେଶ ପ୍ରତି ଧ୍ୟାନ ହିଁ ଦେଉନା। କିନ୍ତୁ ସୁସ୍ଥ ନିରୋଗ ରହିବା ପାଇଁ ଘର ଭିତର

ପରିବେଶର ଶୁଦ୍ଧତା ଯେତିକି ଜରୁରୀ, ବାହାର ପରିବେଶ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଦେଖିବାକୁ ଗଲେ ସ୍ୱଚ୍ଛତାର ପରିଭାଷା ଆମ ସମସ୍ତଙ୍କ ଦୃଷ୍ଟିରେ ସମାନ। ସ୍ୱଚ୍ଛତା କହିଲେ ଆମେ ବୁଝୁ ଅଳିଆ ଆବର୍ଜନା ମୁକ୍ତ ଏକ ସ୍ୱଚ୍ଛ ପରିବେଶ, ଯେଉଁଠି ଆମେ ବଞ୍ଚିବା ପାଇଁ ବିଶୁଦ୍ଧ ପାଣି ପବନ ପାଇପାରିବା। ଅର୍ଥାତ୍ ବାହ୍ୟ ପରିଷ୍କାର ପରିଚ୍ଛନ୍ନତାକୁ ହିଁ ଆମେ ସବୁବେଳେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ନିଜ ମନର ଅନ୍ତରର ଆବିଳତା କଥା ଅନେକ ସମୟରେ ଭୁଲିଯାଉ। ଭୁଲିଯାଉ ଯେ ଆମ ଭିତରେ ଥିବା ଲୋଭ, ହିଂସା, ଦ୍ୱେଷ, ଈର୍ଷା, ଛୁଆଁ ଅଛୁଆଁ ଭେଦଭାବ, ପରଶ୍ରୀ କାତରତା ଭଳି ଆବର୍ଜନା ଆମର କେତେ କ୍ଷତି କରୁଛନ୍ତି। ସେଇଥିପାଇଁ ଯୁଗ ଯୁଗରୁ ଅନେକ ମହାମାନବ ଆଚରଣ ଓ ବିଚାରଗତ ଶୁଦ୍ଧତା ଉପରେ ଗୁରୁତ୍ୱ ଦେଇଛନ୍ତି। ଆମ ଲାଗି ସ୍ୱଚ୍ଛତା ନିହାତି ଜରୁରୀ, ତେବେ କେବଳ ବାହ୍ୟ ସ୍ୱଚ୍ଛତା ନୁହେଁ, ମନର ସ୍ୱଚ୍ଛତା ବି ଜରୁରୀ।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟିଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ, ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ, ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ, ବିପର୍ଯ୍ୟୟ ସତର୍କତା ନାଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା, ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍କତି ପୁନର୍ଗଠନ କଲେ 4 ସଂସଦୀୟ କମିଟି ଏବଂ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ଭୋଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ମନୋନୟନ ଏବଂ ସେମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। କୋଲକାତା ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି କହିଛନ୍ତି, ଗତ ଏପ୍ରିଲ୍ ମାସରେ ଗଣନାକାରୀ ମନୋନୟନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ବୈଧ ଅଟେ। ମାମଲାର ବିଚାର ସମୟରେ କୋର୍ଟରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ବିଜ୍ଞପ୍ତିରେ ଗଣନା କାର୍ଯ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିୟୋଜନ ନେଇ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ତେଣୁ ଏ ସଂକ୍ରାନ୍ତ ତୃଣମୂଳ କଂଗ୍ରେସର ଆଶଙ୍କା ତଥ୍ୟଭିତ୍ତିକ ନୁହେଁ ବୋଲି କମିଶନ କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସ୍ୱଚ୍ଛ ଏବଂ ଅବାଧ ଭାବରେ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କମିଶନ କୋର୍ଟରେ ଦୃଢ଼ ଆଶ୍ୱାସନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଭୋଟ୍ ଗଣନା ପାଇଁ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହାର ଶୁଣାଣି କରି ହାଇକୋର୍ଟ ତୃଣମୂଳ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ 2 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା 4 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ପୁନଃ ମତଦାନ ଚାଲିଛି। 15 ମତଦାନ କେନ୍ଦ୍ରରେ ସକାଳ 7 ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ଦିନ 11 ମଧ୍ୟରେ ପ୍ରାୟ 37% ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। କେରଳମର 46 ବିଧାନସଭା ଆସନର ମତଗଣନା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକରଙ୍କ ସୂଚନା ଅନୁଯାୟୀ ରାଜ୍ୟର 43 ସ୍ଥାନରେ ଆସନ୍ତା ସୋମବାର ସକାଳ 8 ଗଣନା କାର୍ଯ୍ୟ ଆରମ୍ଭ ହେବ। ରିଟର୍ଣ୍ଣିଂ ଅଧିକାରୀ ସହ ଅଧିକାରୀ ସୁପରଭାଇଜରଙ୍କ ସମେତ ମୋଟ 15,465 ଜଣ କର୍ମଚାରୀଙ୍କୁ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମତଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ।

ବିଭାଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି ଏକ ଉନ୍ନତ ସାର୍ବଜନୀନ ସତର୍କତା ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା 2026-27 ବର୍ଷ ପାଇଁ ଚାରିଟି ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ଲୋକସଭାର 30 ଜଣ ସଦସ୍ୟ ବିଶିଷ୍ଟ ସରକାରୀ ବ୍ୟୟ ଅଟକଳ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଡକ୍ଟର ସଞ୍ଜୟ ଜୟସ୍ୱାଲଙ୍କୁ ମନୋନୀତ କରାଯାଇଛି। 15 ଜଣ ଲୋକସଭା ସଦସ୍ୟ ଓ 7 ଜଣ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ରାଷ୍ଟ୍ରାୟତ ଉଦ୍ୟୋଗ କମିଟିର ଚେୟାରମ୍ୟାନ୍ ଭାବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। କଂଗ୍ରେସ ସାଂସଦ କେସି ଭେନୁଗୋପାଳଙ୍କୁ ସରକାରୀ ଆୟବ୍ୟୟ କମିଟିର ଅଧ୍ୟକ୍ଷ ମନୋନୟନ କରାଯାଇଛି। ଏହି କମିଟିରେ ଲୋକସଭାରୁ 15 ଜଣ ଓ ରାଜ୍ୟସଭାରୁ 7 ଜଣ ସାଂସଦ ଅଛନ୍ତି। ଅନୁସୂଚିତ ଜାତି ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଫଗନ ସିଂ କୁଲସ୍ତେଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ଲୋକସଭାରୁ 20 ଜଣ ଓ ରାଜ୍ୟସଭାରୁ 10 ଜଣ ସାଂସଦ ଅଛନ୍ତି। କମିଟିର କାର୍ଯ୍ୟକାଳ ଚଳିତ ମାସ 1 ତାରିଖରୁ ଆସନ୍ତା ବର୍ଷ ଏପ୍ରିଲ୍ ମାସ 30 ତାରିଖ ପର୍ଯ୍ୟନ୍ତ ରହିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ଆଗକୁ ବଢ଼ି ନପାରିବା ଫଳରେ ସେହି ଅଞ୍ଚଳରେ ଅନିଶ୍ଚିତତା ଦେଖାଦେଇଛି। ଲେବାନନ ପକ୍ଷରୁ କୁହାଯାଇଛି ଇସ୍ରାଏଲ୍ ସେନା ନାବାଟିଏ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି। ଡ୍ରୋନ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉପଯୋଗ କରି ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି, ଫଳରେ ବହୁ ସାଧାରଣ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି ହେଜବୁଲା ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ କରାଯାଉଛି। ହେଜବୁଲା ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣରେ ଇସ୍ରାଏଲ୍ ଉପରେ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଜାହାଜ ଯାତାୟତ ଲକ୍ଷ୍ୟରେ ଇରାନ୍କୁ ଦେୟ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଜାହାଜ କମ୍ପାନୀଗୁଡ଼ିକୁ ଆମେରିକା ସତର୍କ ସୂଚନା ଜାରି କରିଛି। ଏଭଳି କ୍ଷେତ୍ରରେ ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ବୋଲି ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରେ ଆମେରିକା ଓ ଇସ୍ରାଏଲ୍ ସହିତ ଇରାନ୍ର ସଂଘର୍ଷ ପରିପ୍ରେକ୍ଷୀରେ ଏହି ସମୁଦ୍ର ପଥ ଦେଇ ନିୟମିତ ଯାତାୟତ ବାଧାପ୍ରାପ୍ତ ହୋଇଆସୁଛି। ତେବେ ବିକଳ୍ପ ରାସ୍ତା ଦେଇ କିଛି ଜାହାଜ ପାଇଁ ଇରାନ୍ ସୀମିତ ପଥ ଅନୁମତି ପ୍ରଦାନ କରିଥିବାବେଳେ କେତେକ ସମୟରେ ସେବା ପାଇଁ ଶୁଳ୍କ ମଧ୍ୟ ଆଦାୟ କରୁଥିଲା। ଏହାକୁ ବିରୋଧ କରି ଆମେରିକା ନୌସେନା ସେଠାରେ ଇରାନ୍ ତୈଳ ଟ୍ୟାଙ୍କ୍ଗୁଡ଼ିକର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ପାଣିପାଗ ବିଭାଗ ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆକଳନ କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଆସାମ, ମେଘାଳୟ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ବର୍ଷା ହୋଇପାରେ। ଓଡ଼ିଶା, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଉପକୂଳ, ପୂର୍ବ ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ଧୂଳିଝଡ଼ ଓ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆଗମନ ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଆଜି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେବ। ବିହାର ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ମଲ୍ଲଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ନେପାଳର କୋଶି ଏବଂ ଗଣ୍ଡକ ନଦୀ ପ୍ରକଳ୍ପ କମିଟି ଦ୍ୱାରା ଗତମାସ 30 ତାରିଖ ଓ ଚଳିତ ମାସ 1 ତାରିଖରେ କରାଯାଇଥିବା ଦୁଇଦିନିଆ ଏକାଦଶ ମିଳିତ ବୈଠକରେ ଜଳ ପରିଚାଳନା ଓ ଭିଭିଭୂମି ପ୍ରସଙ୍ଗରେ କେତେଗୁଡ଼ିଏ ବୁଝାମଣା ହୋଇଛି। ବୈଠକ ପରେ ଆଜି ପୁଣି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ଉପରେ ଆଲୋଚନା ହେବ। ଇତିମଧ୍ୟରେ ପଶ୍ଚିମ କୋଶି ମୁଖ୍ୟ କେନାଲ କୋଶି ବ୍ୟାରେଜ୍ ଗଣ୍ଡକ ବ୍ୟାରେଜ୍ରେ 35 କିଲୋମିଟର ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନେପାଳ ରାଜି ହୋଇଛି। ଏହା ବ୍ୟତୀତ କୋଶି ମୁଖ୍ୟ କେନାଲ ବନ୍ଧରେ ଲଗାଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟେଇ ନେବା ପାଇଁ ସହମତି ପ୍ରକାଶ ପାଇଛି। ଆସନ୍ତା ମୌସୁମୀକୁ ଲକ୍ଷ୍ୟ ରଖି ବନ୍ୟା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏହି ବୁଝାମଣା କରାଯାଉଛି। ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଭାରତ ଆଜି ଏହାର ଅଭିଯାନ ଆରମ୍ଭ କରିବ। ଦୀର୍ଘ 21 ବର୍ଷ ପରେ ଏହି ପ୍ରତିଯୋଗିତା ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି। ଚୀନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 5ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସ୍ୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର ଚତୁର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ରେ ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10ଟି ମ୍ୟାଚ୍ରୁ 6ଟିରେ ବିଜୟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଭୋଟ୍ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15ଟି ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼, ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମୌସୁମୀ ଓ ଅଣମୌସୁମୀ ଋତୁରେ ଜଳ ପ୍ରବାହ ନେଇ ଅବଗତ କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କରାଯିବାକୁ ଟ୍ରିବ୍ୟୁନାଲଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ପକ୍ଷରୁ ଆଟର୍ଣ୍ଣି ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ମାସ 30 ତାରିଖରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶିତ ହେବ। ପ୍ରାୟ 5,60,000 ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଚଳିତ ଥର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ସାର୍ଟିଫିକେଟ୍ ଆସନ୍ତା ସୋମବାରଠାରୁ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ଏବଂ ଏକ ମାସ ମଧ୍ୟରେ ବିଦ୍ୟାଳୟରୁ ପ୍ରମାଣପତ୍ରର ହାର୍ଡ କପି ନେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।
1: ବୋର୍ଡ ହେଡ୍କ୍ୱାର୍ଟରରେ ରେଜଲ୍ଟ ପବ୍ଲିଶ ହେବ। ଆମର ଅନରେବୁଲ ମିନିଷ୍ଟର, ଶାସନ ସଚିବ ମହୋଦୟ, ବିଦ୍ୟାଳୟ ଉପରିସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। 5,60,000 ପାଖାପାଖି ପିଲା ପରୀକ୍ଷା ଦେଇଥିଲେ, ସେମାନଙ୍କର ରେଜଲ୍ଟ ପ୍ରକାଶ କରିବୁ। ପିଲାମାନେ ରେଜଲ୍ଟ ତାଙ୍କର ଯୋଉ ମୋବାଇଲ ଅଛି, ଆମର ବୋର୍ଡ ୱେବ୍ସାଇଟ୍ ଅଛି, ଆ ମାଧ୍ୟମରେ ଜାଣିପାରିବେ।
0: ଛାତ୍ରଛାତ୍ରୀମାନେ ଏସ୍ଏମ୍ଏସ୍ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ। ମୋବାଇଲର ମେସେଜ ବକ୍ସରେ OR10 ଓ ତାପରେ ନିଜ ରୋଲ ନମ୍ଘର ଲେଖି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ସନ୍ଧ୍ୟା 6 ପରଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ BSEodisha.ac.in ଓ BSEodisha.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଫଳ ଚଳିତ ମାସ 3 ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ମାସ 18 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,01,000ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା

0: ଏବଂ କାର୍ଯ୍ୟାନ୍ୱୟନ କର୍ମଶାଳା ଆଜି ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ କର୍ମଶାଳାର ପ୍ରଥମ ଦିନରେ ପ୍ରଜ୍ଞା ପ୍ରେରଣା କର୍ମଶାଳା ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଶ୍ରୀ ମାଝୀ କହିଛନ୍ତି, ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି।
1: ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ ଅଟେ। ଏକ ସଶକ୍ତ ଓ ସମୃଦ୍ଧ ସମାଜ ଗଠନ କରିବା ପାଇଁ ଶିକ୍ଷା ହିଁ ଶ୍ରେଷ୍ଠ ଆୟୁଧ। ନୂତନ ଜାତୀୟ ଶିକ୍ଷାନୀତି 2020 ଭାରତକୁ ବିଶ୍ୱର ଏକ ଜ୍ଞାନ ମହାଶକ୍ତି ନଲେଜ ସୁପର ପାୱାର ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ଆଜି ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସାକ୍ଷୀ ହୋଇପାରିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠାରେ ଦେଶର ବରିଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଆମ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ଉଜ୍ଜଳ କରିବା ପାଇଁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶ୍ରେଷ୍ଠ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବେ।
0: କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର, କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା, ସେହିଭଳି 18 ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି, ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
2: ପିଏମ୍ ଉଷା ମାଧ୍ୟମରେ ଆମେ ପାଖାପାଖି 676,70,00,000 ଅନୁଦାନ ଆମେ ପ୍ରାପ୍ୟ କରିପାରିଛନ୍ତି, ଯାହା ବିଗତ ଦିନ ମାନଙ୍କରେ ଏତେ ଅନୁଦାନ ଆମେ ପାଇପାରିନଥିଲେ। ତେଣୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବିକାଶର କଥା କୁହନ୍ତୁ କି ଯେଉଁ ଉପାନ୍ତ ଦୂରାନ୍ତ ଅଞ୍ଚଳ ଗୁଡ଼ିକ ରହିଛି, ଯେଉଁ ବ୍ଲକ ଗୁଡ଼ିକରେ ବିଲକୁଲ ଉଚ୍ଚଶିକ୍ଷା ଅନୁଷ୍ଠାନ ହିଁ ନଥିଲା, ସେହିଭଳି 18 ବ୍ଲକକୁ ଚିହ୍ନଟ କରାଯାଇ 18 ସରକାରୀ ମହାବିଦ୍ୟାଳୟ ମଧ୍ୟ ଖୋଲାଯାଇଛି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ରାଜ୍ୟ ସରକାର ବନ୍ୟା ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ହେଉଛି ବାତ୍ୟା, ବନ୍ୟା ଏବଂ ଗ୍ରୀଷ୍ମପ୍ରବଣ ରାଜ୍ୟ। ଚଳିତ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ଲଘୁଚାପ ନେଇ ଗ୍ଲୋବାଲ୍ ଫୋର୍କାଷ୍ଟ ସିଷ୍ଟମ୍ ଆକଳନ କରିଥିବା ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଏପ୍ରିଲ୍ ମାସରେ ଝଡ଼ ହେବା ଏବଂ ମେ ମାସରେ ବାତ୍ୟା ହେବାର ସମ୍ଭାବନା ଥାଏ। ତେବେ ଏସବୁର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ କୌଣସି ସୂଚନା ମିଳିନାହିଁ। କଟକ ଚଣ୍ଡୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଶ୍ରୀ ମହତାବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମନ୍ଦିରର ମୁଖ୍ୟଦ୍ୱାରରେ ପିତ୍ତଳ କବାଟ ଲଗାଯିବା ସହ ଅନ୍ୟ ତିନୋଟି ଦ୍ୱାରରେ ଭକ୍ତଙ୍କ ଅନୁଦାନରେ କାଠ କବାଟ ଲଗାଯିବା ପରେ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ସୂଚନା ଦେବାରେ ଅବମାନନା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ 5,000 ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଖଡ଼ିଆଳର 13 ୱାର୍ଡର ଜଣେ ନିବାସୀ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଥିଲେ। କମିଶନଙ୍କ ପକ୍ଷରୁ ଏନେଇ ଶୁଣାଣି ପରେ ଜୋରିମାନା ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିଠାରେ ତାଲୁକସ୍ତରୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍

ଲଲାଟେନ୍ଦୁ ଜେନା ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀମାନେ ସମାଜରେ ସ୍ୱେଚ୍ଛାସେବୀର ଭୂମିକା ଉପରେ ଏଥିରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସିଏମ୍ ଟ୍ରଫି ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ରେ ଗତମାସ 18 ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଆଜିର ଉଦ୍ଯାପନୀ ଉତ୍ସବରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିଭିଭୂମିକୁ ଅଧିକ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରତିଯୋଗିତାରେ 8ଟି ବ୍ଲକ୍ରେ କବାଡ଼ି, ଖୋଖୋ ଓ ଭଲିବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷା ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟରେ ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ଚକାପାଦରେ ସର୍ବାଧିକ 76.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ ନେଇ ଟ୍ରିବ୍ୟୁନାଲ୍କୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼, ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ପ୍ରଯୋଜନା ସତ୍ୟସ୍ମିତା ବେହେରା, ଉପସ୍ଥାପନା ଜୟଶ୍ରୀ ପ୍ରଧାନ।

0: ଆଜିକାଲି ଆମେ ସମସ୍ତେ ଚାହୁଁଛୁ କେମିତି ଭଲରେ ରହିବୁ, ଭଲରେ ଚଳିବୁ। ହଁ, ଆଜିକାଲି ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ କାମ କଲେଣି, ରୋଜଗାର କଲେଣି, ତେଣୁ ଆର୍ଥିକ ଅବସ୍ଥା ସୁଧୁରିବାରେ ଲାଗିଛି। ତେଣୁ ସମସ୍ତେ ଚାହିଁବେ ଟିକିଏ ଆରାମରେ ରହିବା ପାଇଁ। ବିଜ୍ଞାନର ଅଗ୍ରଗତି ଫଳରେ ବଜାରକୁ ଅନେକ ପ୍ରକାରର ଜିନିଷ ଆସିଲାଣି, ଯାହାଦ୍ୱାରା ଆମେ ଖୁବ୍ କମ୍ ସମୟରେ ସବୁ କାମ କରିପାରୁଛୁ। ତେବେ ଏହିସବୁ ଯେଉଁ ଜିନିଷ କଳକାରଖାନାରେ ତିଆରି ହେଉଛି, ସେଠି ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ କାମ କରୁଛନ୍ତି। ଆଉ ସେମାନେ ଯେଉଁ ପରିବେଶରେ କାମ କରୁଛନ୍ତି, ସେହି ପରିବେଶଟି କେମିତି, ସେମାନଙ୍କ ସୁରକ୍ଷା, ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ପଦକ୍ଷେପ ନିଆଯାଉଛି କି ନାହିଁ, ସେ ବିଷୟରେ ଆମେ ସମସ୍ତେ ଅବଗତ ନୁହୁଁ। ତେବେ କଳକାରଖାନାରେ କାମ କରୁଥିବା ମହିଳାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ନିଜର ସୁରକ୍ଷା ପାଇଁ ଆମ ସମ୍ବିଧାନରେ ସ୍ୱତନ୍ତ୍ର ଆଇନ ରହିଛି। ତେବେ ଆଜିର ଆଲୋଚନା କାରଖାନାରେ କାମ କରୁଥିବା ମହିଳାଙ୍କ ପାଇଁ ଆଇନ, ଏହି ବିଷୟରେ ଆଲୋଚନା କରିଛନ୍ତି ଆଇନଜୀବୀ ସଂଯୁକ୍ତା ପାତ୍ର। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ଭାରତରେ କଳକାରଖାନାରେ କାର୍ଯ୍ୟରତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆମ ସରକାର କ'ଣ ସବୁ ଯୋଜନା ବା ଆଇନ କରିଛନ୍ତି ସେହି ମହିଳାମାନଙ୍କ ପାଇଁ?
2: ସୁରକ୍ଷା କଥା ଯେତେବେଳେ ଆସୁଛି, ସର୍ବପ୍ରଥମେ ଭାରତ ବର୍ଷରେ ସ୍ୱାଧୀନତା ପୂର୍ବରୁ 1934 କଳକାରଖାନାରେ ଆମର କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ, ସେମାନଙ୍କୁ ଆଇନତ ନିୟନ୍ତ୍ରଣ କରିବା ପାଇଁ ଆଇନର ପ୍ରବର୍ତ୍ତନ କରାଯାଇଥିଲା। ସେଇଟା ଫ୍ୟାକ୍ଟ୍ରି ଆକ୍ଟ 1934 ଭାବରେ ପରିଚିତ ହୋଇଥିଲା।
1: ଆଚ୍ଛା,
2: ତାପରେ କ'ଣ ହେଲା ନା, ଯେତେ 34 ପରେ ଯେତେବେଳେ ଆମେ ସ୍ୱାଧୀନତାର ପରବର୍ତ୍ତୀ ସମୟକୁ ଆସିବା, ଦେଖିବା ଯେ ସେହି ସବୁ ଶ୍ରମିକମାନଙ୍କର ନିରାପତ୍ତା, ସୁରକ୍ଷା ଏବଂ ଉନ୍ନତି ନିମିତ୍ତ ସେ ଯେ ପୂର୍ବର ଯେଉଁ ଆକ୍ଟ ଥିଲା 34, ସେଥିରେ ପର୍ଯ୍ୟାପ୍ତ ପରିମାଣରେ କୌଣସି ବିଧି ବ୍ୟବସ୍ଥା ନଥିଲା,
1: ସେଥିପାଇଁ ସେ ସଂଶୋଧନ କରାଗଲା।
2: ସେଥିପାଇଁ ଆଉ ଗୋଟେ ଆକ୍ଟ ଆସିଲା, ଏବଂ ଆକ୍ଟ ଆସିବାର ମଧ୍ୟ ଗୋଟେ ଆବଶ୍ୟକତା ଥିଲା, କାରଣ ସେତେବେଳକୁ ଭାରତ ଗୋଟେ ଶିଳ୍ପାଭିମୁଖୀ ଦେଶ ଭାବରେ ଅଗ୍ରଗତି କରୁଥିଲା, ଏବଂ ଏହି ଶିଳ୍ପ ଭିତ୍ତିକ କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ କାରଖାନା ନିର୍ମାଣର ଅତ୍ୟନ୍ତ ଜରୁରୀ ଥିଲା, ଏବଂ ସମୃଦ୍ଧ କାରଖାନାର ପରିଚାଳନାରେ ଶ୍ରମିକମାନଙ୍କର ଅବଦାନ ନିଶ୍ଚିତ ଭାବରେ କ'ଣ ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ଏହିସବୁ ବ୍ୟବସ୍ଥାକୁ ଆଖି ଆଗରେ ରଖି ନୂତନ ଫ୍ୟାକ୍ଟ୍ରି ଆକ୍ଟ 1948 ପ୍ରଣୟନ କରାଗଲା।
1: ତେବେ ଏଇ ଯେଉଁ ନୂତନ ଆକ୍ଟଟି ହେଲା, ଏଥିରେ କ'ଣ ସବୁ ମହିଳାମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି?
2: ନିଶ୍ଚିତ ଭାବରେ ତ ଏ ତ କେବଳ ତ ସୁରକ୍ଷାକୁ ଆଖି ଆଗରେ ରଖିକି ଏହି ଆକ୍ଟଟି ଆମର ପ୍ରଣୟନ କରାଯାଇଥିଲା। ଯେତେବେଳେ ସୁରକ୍ଷା ବ୍ୟବସ୍ଥାର ଭିତ୍ତିଭୂମିରେ ସେମାନଙ୍କର ସ୍ୱାସ୍ଥ୍ୟ, ସେମାନଙ୍କର ନିରାପତ୍ତା ଏବଂ ସେମାନଙ୍କର ଯେଉଁ ମଙ୍ଗଳ ମୋଟାମୋଟି ଭାବେ କହିବାକୁ ଗଲେ ସେହି ତିନୋଟିକୁ ଆଖି ଆଗରେ ରଖିକି 1948 ଫ୍ୟାକ୍ଟ୍ରି ଆକ୍ଟଟା ଅଣାଗଲା।
1: ଆଜ୍ଞା, ଆପଣ ପ୍ରଥମେ କହିଲେ ଯେ ସେମାନଙ୍କର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଥିରେ ଅନେକଗୁଡ଼ିଏ ସୁରକ୍ଷା ବ୍ୟବସ୍ଥା ରହିଛି, ସେସବୁ କ'ଣ ଆମର ଭଉଣୀମାନଙ୍କର ଜାଣିବାକୁ ନିଶ୍ଚୟ ଇଚ୍ଛା ଥିବ, ତାହେଲେ ଟିକେ କୁହନ୍ତୁ। ତ
2: ପ୍ରଥମେ ଆସନ୍ତୁ ଦେଖିବା ଆମର ଯେଉଁ କାରଖାନା ଅଧିନିୟମ 1948 ପରିଷ୍କାର ପରିଚ୍ଛନ୍ନତାଟାକୁ ବେଶ ପ୍ରାଧାନ୍ୟ ଦିଆଯାଇଥିଲା। ସେଥିରେ ଧାରା 11 ଯଦି ଆମେ ତର୍ଜମା କରିବା ଦେଖିବା, ସେଥିରେ କାରଖାନାରେ ଯେଉଁ ଶ୍ରମିକ ଭାଇ ବା ଭଉଣୀ ବା ଅନ୍ୟ ସବୁ କର୍ମଚାରୀ ସେମାନଙ୍କୁ ଅଳିଆ ଆବର୍ଜନାରୁ ମୁକ୍ତ କରିବା, ସେଇ ଯେଉଁ ଅଳିଆ ଆବର୍ଜନାକୁ ଝାଡୁ ମାରିବା, ତାଙ୍କର ରୁମ୍, ତାଙ୍କର ଯେଉଁ କାର୍ଯ୍ୟାଳୟଟାର ଯେମିତି ସଂକ୍ରମଣ ପ୍ରତିରୋଧକ ଜିନିଷ ସବୁ ବ୍ୟବହାର କରିକି ସବୁ ପରିଷ୍କାର ପରିଚ୍ଛନ୍ନତାରେ ଧୋଇକି ତାକୁ ସଫା କରିବା,
1: ମାନେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଏହିସବୁ
2: ବହୁତ ପ୍ରାଧାନ୍ୟ ଦିଆଯାଇଥିଲା।
1: ଏଥିସହିତ ଦେଖିବେ ସେହି କଳକାରଖାନା ମାନଙ୍କରେ ଅନେକ ଧୂଆଁ ବାହାରିଥାଏ ବା ଅନ୍ୟାନ୍ୟ ଜିନିଷରୁ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ, ତା ଯୋଗୁଁ ମଧ୍ୟ ଅନେକ ପ୍ରକାର ରୋଗ ସଂକ୍ରମଣ ସେମାନେ ହେଇଥାନ୍ତି। ଏହିସବୁକୁ ଆଖି ଆଗରେ ରଖି ସେମାନଙ୍କର ସେହି ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ କ'ଣ ସବୁ ଦୃଷ୍ଟି ଦିଆଯାଇଛି?
2: ସେଇଥିରୁ କହିଲେ ତାକୁ ଯେଉଁ ତିନୋଟି ଭାଗରେ ବିଭକ୍ତ କରିଦେଲେ ସେଥିରେ ସବୁ ଧାରାରେ ରଖିଦେଲେ, ଏଇ ଯେଉଁ ଧରନ୍ତୁ ଧାରା 11 ଯେମିତି କହିଲି ଆପଣଙ୍କର ଅଳିଆ ଆବର୍ଜନା ସବୁ ସଫା କରିବାର ନିୟମଟି ରହିଲା, ସେମିତି ଧାରା 12 ଦେଖିଲେ ଯେଉଁ କଳକାରଖାନାରେ ଯଦି କାମ କରିବେ ଯେଉଁ କୌଣସି ଆପଣ ଉତ୍ପାଦିତ ସାମଗ୍ରୀ ଯାହା କିଛି ନିଶ୍ଚିତ କିଛିଟା ବର୍ଜ୍ୟବସ୍ତୁ ବାହାରିବା, କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଧୂଳି ମଧ୍ୟ ବାହାରେ, କିମ୍ବା କୌଣସି ମୁହୂର୍ତ୍ତରେ ସେମାନଙ୍କର ଦୁର୍ଘଟଣାର ଶିକାର

0: ମଧ୍ୟ ହେଇଯାନ୍ତି। ସେଥିପାଇଁ ସେମାନଙ୍କୁ ମୁଣ୍ଡରେ ପିନ୍ଧିବା ପାଇଁ ହେଲମେଟ୍, ନାକରେ ମୁଖା ବା ମାସ୍କ ତାଙ୍କୁ ଦିଆଯାଇଥାଏ, ଯେମିତି ସେମାନେ କୌଣସି ଶ୍ୱାସରୁଦ୍ଧ ନ ହୋଇଯାନ୍ତି,
1: ସମସ୍ୟା
0: ନ ଉପୁଜେ ତାଙ୍କ ପାଇଁ। ସେଇଭଳି ଭାବରେ ସେମାନଙ୍କୁ ପ୍ରୋଟେକ୍ସନ ବା ରକ୍ଷା କରିବା ପାଇଁ ଏସବୁ ବାଧ୍ୟତାମୂଳକ କରାଯାଇଛି।
1: ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧିବେ, ଗୋଡ଼ରେ ଜୋତା ପିନ୍ଧିବେ,
0: ଜୋତା ଏତେ ତ ନିହାତି ସ୍ୱାସ୍ଥ୍ୟଗତ କାରଣରୁ ନିଶ୍ଚିତ ଭାବରେ ଏଇଟା ଗୋଟେ ନିହାତି ଦରକାରୀ ଜିନିଷ, ଏବଂ ତାକୁ ସେମାନେ ସମସ୍ତ କଳକାରଖାନାର ଯିଏ ମାଲିକ ବା ଅକୁପାୟରୁ ସେମାନେ ତାଙ୍କୁ ଯୋଗାଇ ଦେଇଥାନ୍ତି।
1: ଆଉ ସେମାନଙ୍କର ନିରାପତ୍ତା ପାଇଁ କଣ ସବୁ ବ୍ୟବସ୍ଥା ରହିଛି?
0: ବଡ଼ ବଡ଼ ମେସିନ୍ ଲାଗିଛି। ବଡ଼ ବଡ଼ ମେସିନ୍ରେ କଣ ହଉଛି ନା, ସପୋଜ ଗୋଟେ ଉଦାହରଣ ମୁଁ ଦେଉଛି, ଇଲେକ୍ଟ୍ରିକ୍ ଜେନେରେଟର ହେଲା, ଏତେ ଛୋଟିଆ ଜିନିଷଟିଏ ନୁହଁ, ବଡ଼ ବଡ଼ ହେଭି ଭାରି ମେସିନ୍ ଗୁଡ଼ିକୁ ତାକୁ ଗୋଟେ ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ତାପରେ ଡେଞ୍ଜରସ୍ ପାର୍ଟ ଅଫ୍ ଦି ମେସିନ୍ କହିଲେ, ଯୋଉଗୁଡ଼ାକ ଆମକୁ ଭାବୁଛନ୍ତି ସେଟା ବିପଦପୂର୍ଣ୍ଣ, ଧର ମେସିନ୍ଟା ଚାଲୁଛି ଆପଣଙ୍କର ଅଜାଣତରେ, ଆପଣ କେତେବେଳେ ଆପଣଙ୍କର ହାତଟେ ବାଜି ଯାଇପାରେ, ଗୋଡ଼ଟା ବାଜି ଯାଇପାରେ, ତେଣୁ ଏସବୁକୁ ରକ୍ଷା କରିବା ପାଇଁ ସେଥିପାଇଁ ତାକୁ ଆପଣ ଗୋଟେ ଆବଦ୍ଧ କ୍ଷେତ୍ର, ବିଶେଷ କରି ତାର ବାଡ଼ ଦେଇକି ତାକୁ ସେସବୁ ଜିନିଷ ରଖାଯାଇଥାଏ। ଫ୍ୟାକ୍ଟ୍ରି ଆକ୍ଟରେ ସ୍ପେସିଫିକ୍ ସେଟାକୁ ଆପଣଙ୍କର ଗୋଟେ ଧାରା 21 ଅନୁସାରେ ସେଟାକୁ ଆପଣଙ୍କର ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ଏଇଟା ହେଲା ପ୍ରଥମ ନିରାପତ୍ତା। ମହିଳା କର୍ମଚାରୀମାନଙ୍କୁ ମଧ୍ୟ ମନା କରାଯାଇଛି ସେ ଯେ କୌଣସି ଭାରି କଳ କବ୍ଜାକୁ ସେମାନେ ସଫା କରିପାରିବେ ନାହିଁ, କିମ୍ବା ସେଥିରେ ସେମାନେ ଯୋଉ ତେଲ ଯୋଉ ପ୍ରତିଦିନ ସେମାନଙ୍କୁ ତାଙ୍କୁ ଅନୁମତି ଦିଆଯାଇ ନାହିଁ ଏସବୁ ଜିନିଷ କରିବା ପାଇଁ, ଯେଉଁଥିରେ ସେମାନଙ୍କର ସୁରକ୍ଷା ନିରାପତ୍ତା ବିପନ୍ନ ହେବାର ଆଶଙ୍କା ରହିଛି। ତାପରେ ଆସିବା ଅତ୍ୟଧିକ ଓଜନ ସେମାନେ ଉଠେଇବେନି,
1: ବିଶେଷ ଭାରି ଜିନିଷ ସେମାନେ
0: ଯୋଉଟାକି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସୁରକ୍ଷା ପ୍ରତି ନିଶ୍ଚିତ ଭାବରେ ବିପଦ ରହିଛି, ସେମାନଙ୍କୁ ସେଇଟା ତାଙ୍କୁ କରିବାକୁ ମନା। ତାପରେ ଆସିବା କୌଣସି ବିସ୍ଫୋରକ ସାମଗ୍ରୀ, ଗ୍ୟାସ ସମ୍ବନ୍ଧୀୟ ଜିନିଷ ନେବା ଆଣିବା କରିବାକୁ ମଧ୍ୟ ଅନୁମତି ଦିଆଯିବନି, ଯାହାଫଳରେ ତାଙ୍କର ଆଖିର ନିରାପତ୍ତା ପ୍ରତି ବିପଦ ରହିବ। ଏ ଆଇନରେ ଏଇ ଧାରା 35 ଅନୁସାରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ତାଙ୍କ କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ସେମାନେ କଣ୍ଟିନ୍ୟୁଅସ୍ ଛିଡ଼ା ହେଇକି କାମ କରିପାରିବେ, ନିରନ୍ତର ଭାବେ ଛିଡ଼ା ହେଇକି କାମ କରିପାରିବା ପାଇଁ ସେମାନଙ୍କୁ ବସିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଛି,
1: କିଛି ସମୟ ସେମାନେ ବିଶ୍ରାମ ନେଇପାରିବେ
0: ତାପରେ ହେଲା ଆଉ ଗୋଟିଏ ହେଲା ଫାଷ୍ଟ ଏଡ୍, ଏମିତି କାମ କରୁ କରୁ କେତେବେଳେ କଣ ଅସାବଧାନ ବଶତଃ
1: କେତେ ଦୁର୍ଘଟଣା ଘଟିଥାଏ,
0: ସେଥିପାଇଁ ଫାଷ୍ଟ ଏଡ୍ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତାପରେ ହେଲା କ୍ୟାଣ୍ଟିନ୍,
1: ଖାଦ୍ୟ ଗ୍ରହଣ କରିବେ
0: ଯୋଉ କାରଖାନାରେ 100 ଉର୍ଦ୍ଧ୍ୱ ଲୋକ କାମ କରୁଛନ୍ତି ସେଠି ସେମାନଙ୍କୁ କ୍ୟାଣ୍ଟିନ୍ ଯୋଗାଇ ଦିଆଯାଇଛି, ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ପାଇଁ ଆଉ ଗୋଟେ ସବୁ ହେଲା, ଯୋଉଠି 30 ଉର୍ଦ୍ଧ୍ୱ ସ୍ତ୍ରୀ ଲୋକ ବା ମହିଳା କର୍ମଚାରୀ ରହୁଛନ୍ତି ସେଠି କଣ ହଉଛି ନା, ଯାହାର ଛୋଟ ପିଲା ଅଛନ୍ତି, ଯାହାର ବୟସ କି 6 କମ୍ ହେଇଥିବ, ସେଠି କ୍ରେଚ୍ର ବ୍ୟବସ୍ଥା ରହୁଛି।
1: ବାଃ, ଖୁବ୍ ସୁନ୍ଦର କଥା।
0: ସେଠି ସେମାନେ କ୍ରେଚ୍, ଆଉ ସେ କ୍ରେଚ୍ ମଧ୍ୟ ଘର ହେଇଥାଇପାରେ କିମ୍ବା ତାର ଗୋଟେରୁ ମଧ୍ୟ ଅନେକ ଘର ବି ହେଇଥାଇପାରେ, ସେ ଯୋଉ କ୍ରେଚ୍ରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ସେଟା ସ୍ୱାସ୍ଥ୍ୟକର ପରିବେଶ ଭିତରେ ତିଆରି ହେଇଯିବ।
1: ଆଜ୍ଞା, ସେମାନଙ୍କୁ ଦେଖାଶୁଣା କିଏ କରନ୍ତି?
0: କ୍ରେଚ୍ର ରକ୍ଷଣାବେକ୍ଷଣ ବା ଦେଖାଶୁଣା କରିବା ପାଇଁ ସେଠି ଏମ୍ପ୍ଲୟି ରହିଛନ୍ତି, ଛୁଆମାନଙ୍କର ଯତ୍ନ ନେବେ। ଖାଲି କ୍ରେଚ୍ଟା ମଧ୍ୟ ସଠିକ୍, ଖାଲି ସେମିତି ଗୋଟେ ଘର କରିଦେଲେ ହବନି, ସେ କ୍ରେଚ୍ଟା ମଧ୍ୟ ସଠିକ୍ ପରିମାଣରେ ଆଲୋକ ଚଳାଚଳର ବ୍ୟବସ୍ଥା ଥିବ, ସଫା ସୁତୁରା ରହିଥିବ, ଏଇଭଳି ଭାବରେ ନିଶ୍ଚିତ ଭାବରେ ସେ କ୍ରେଚ୍ଟା ରହିଛି। ତ ଏକ ମହିଳା କର୍ମଚାରୀଙ୍କ ପାଇଁ ଏଇଟା ଗୋଟେ ସୁବିଧା।
1: ତାହେଲେ ଆପଣ କହିଲେ ଯେ କଳକାରଖାନାରେ ଯୋଉ ମହିଳାମାନେ କାମ କରୁଛନ୍ତି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ଏହିସବୁ ବ୍ୟବସ୍ଥା ରହିଛି, ଖୁବ୍ ସୁନ୍ଦର କଥା। ତେବେ ଆମେ ଜାଣୁ ଯେ ସମାନ କାମ ପାଇଁ ସମାନ ମଜୁରୀ, ତେବେ ଏଇ ଯୋଉ କଳକାରଖାନାରେ ମହିଳାମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେଇଛି କି?
0: ଆପଣ ଯୋଉ କହିଲେ ସମାନ କାମ ପାଇଁ ସମାନ ପାରିଶ୍ରମିକ, ସମାନ ମଜୁରୀ, ସେ ବ୍ୟବସ୍ଥା ରହିଛି। ତାର ପାଇଁ ମଧ୍ୟ ଗୋଟେ ଇକ୍ୱାଲ ରେମୁନେରେସନ ଆକ୍ଟ ଅଛି।
1: ଆଜ୍ଞା,
0: ସେଇ ଆକ୍ଟରେ ଯୋଉ ବ୍ୟବସ୍ଥା ରହିଛି ସେଥିରେ ଯେକୌଣସି ନିଯୁକ୍ତିଦାତା ବାଚ ବିଚାର ନାହିଁ, ମହିଳା ହଉ ପୁରୁଷ ହଉ, ସେମାନଙ୍କୁ ନିଯୁକ୍ତି ଦେବେ, ନିଯୁକ୍ତି ଦେଲା ମାନେ ସମାନ ଭାବରେ ଆଙ୍କୁ ଯେତିକି ପଇସା ଦେବେ ତାଙ୍କୁ ମଧ୍ୟ ସେତିକି ମଜୁରୀ ଦେବେ,
1: ମାନେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ ସମାନ କାମ ପାଇଁ ସମାନ ମଜୁରୀ। ଆଜ୍ଞା, ଧରନ୍ତୁ ଯଦି ସେମାନେ କୋଉଠି ଠକାମିର ଶିକାର ହୁଅନ୍ତି ବା ଯଦି କମ୍ ମଜୁରୀ ପ୍ରଦାନ କରାଯାଏ ତ ସେମାନେ କୋଉଠି
0: ବିଚାର କରାଯାଉଛି,
1: ସେମାନେ କୋଉଠି ଅଭିଯୋଗ କରିବେ?
0: ସେଥିପାଇଁ ଆପଣ ଶ୍ରମ ଅଧିକାରୀ ଅଛନ୍ତି, ତାଙ୍କ ପାଖରେ ଯାଇକି ଅଭିଯୋଗ କରିବେ।
1: ସେମାନେ ଏଥିପାଇଁ ସ୍ୱତନ୍ତ୍ର ଦରଖାସ୍ତ ଆକାରରେ ଅଭିଯୋଗ କରିବେ କି?
0: ଆଜ୍ଞା, ଲିଖିତ ଦରଖାସ୍ତ ମାଧ୍ୟମରେ ସମ୍ପୃକ୍ତ ଅଧିକାରୀଙ୍କୁ ଦେଇ ପ୍ରତି ଜିଲ୍ଲାର ଯିଏ ଶ୍ରମ ଅଧିକାରୀ ତାଙ୍କୁ ଆଗରେ ଯାଇକି ଦରଖାସ୍ତ ମାଧ୍ୟମରେ ଜଣାଇବେ ତାଙ୍କର ଯାହା କିଛି ଅଭାବ ଅସୁବିଧା ହେଇଛି ବା ତାଙ୍କୁ ଯେଉଁ ଅନ୍ୟାୟ କରାଯାଇଛି ସେ ଅନ୍ୟାୟର ପ୍ରତିକାର ପାଇଁ ସେ ତାଙ୍କ ଆଗରେ ଅଭିଯୋଗ କରିବେ ଲିଖିତ ଦରଖାସ୍ତ ମାଧ୍ୟମରେ।
1: ଆଜ୍ଞା, ଏଇ ଯୋଉ ମହିଳାମାନେ କଳକାରଖାନାରେ କାମ କରୁଛନ୍ତି ସେମାନଙ୍କ ପାଇଁ କାମ କରିବାର

0: ମା ବା ସମୟ ନିର୍ଘଣ୍ଟ ସେମିତି କିଛି କରାଯାଇଛି କି?
1: ସମୟ ନିର୍ଘଣ୍ଟ ନିଶ୍ଚିତ ଭାବରେ କରାଯାଇଛି, ଆଉ ସେଇ ଯୋଉ କଥାଟି କହିଲେ ସେଥିପାଇଁ ସେ ତାଙ୍କର ଗୋଟେ ନୋଟିସ ବୋର୍ଡ ଅଛି, ସେ ନୋଟିସ ବୋର୍ଡ ମାଧ୍ୟମରେ ସେଇଦିନ ସେ କେତେ ଘଣ୍ଟା ତାଙ୍କ ପାଇଁ
0: ସେମାନେ ସେଦିନ କେତେ ଘଣ୍ଟା
1: କାମ କରି ସେଇଦିନ ତାଙ୍କୁ ନୋଟିସ ବୋର୍ଡରେ ଜଣେଇ ଦିଆଯାଇଥାଏ।
0: ଆଜ୍ଞା, ଆଉ ସବୁ ଏଇ କଳକାରଖାନାରେ କଣ ସବୁ ବ୍ୟବସ୍ଥା ରହିଛି?
1: ଯେ ସମାନ କାମ ପାଇଁ ବାଛ ବିଚାର ଯେତେବେଳେ ହେଲା ବୋଲି ଯଦି ପ୍ରମାଣିତ ହେଇଗଲା ସେଥିପାଇଁ ମଧ୍ୟ ଦଣ୍ଡବିଧାନ ରହିଛି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବ ବୋଲି ପ୍ରମାଣିତ ହେଇଯାଏ ତାହେଲେ ସେଇ ଯୋଉ ଯିଏ ନିଯୁକ୍ତିଦାତା ତାଙ୍କୁ ଅତି କମ୍ରେ 10,000 ଟଙ୍କାରୁ 20,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି ଏବଂ 3 ମାସରୁ 1 ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଇଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।
0: ଯଦି ସେମାନେ ମାନେ କମ୍ ମଜୁରୀ ଦିଅନ୍ତି,
1: ଆଉ ବ୍ୟବସ୍ଥା ରହିଛି ଯେତେବେଳେ ଆପଣଙ୍କର କୌଣସି ଦୁର୍ଘଟଣାର ସେମାନେ ଶିକାର ହେଇଯାଉଛନ୍ତି ସେତେବେଳେ କ'ଣ ହୁଏ ନା ଯେ ତାଙ୍କର ଯିଏ ଇନ୍ସପେକ୍ଟର ଥାନ୍ତି ସିଏ ଗୋଟେ ଯୋଉ ଫ୍ୟାକ୍ଟ୍ରିର ଯିଏ ମାଲିକ ତାଙ୍କୁ ଗୋଟେ ରିପୋର୍ଟ ସେ ପ୍ରଦାନ କରନ୍ତି। ସେଇ ରିପୋର୍ଟଟା ପ୍ରଦାନ କରିସାରିଲା ପରେ ଯାହା ତାଙ୍କର କ୍ଷତିପୂରଣ ବାବଦକୁ କ୍ଷତିପୂରଣ ସିଏ ଦିଅନ୍ତି। କ୍ଷତିପୂରଣରେ ଯଦି ସମ୍ପୃକ୍ତ ବ୍ୟକ୍ତି ଯଦି ସନ୍ତୁଷ୍ଟ ବି ନହେଲେ ବା ତାଙ୍କୁ ଭାବିଲେ ଯେ ସିଏ ଏଥିରେ ଏଇଟା ତାଙ୍କ ପ୍ରତି ଅନ୍ୟାୟ କରାଗଲା, ଯାହା କିଛି ମତେ ସିଏ ନ୍ୟାୟ ମତେ ପ୍ରକୃତ ନ୍ୟାୟଟା ମିଳିଲାନି, ତାହେଲେ ସିଏ ଆ ଉପରେ ମଧ୍ୟ ସେଇ ଯୋଉ ଅର୍ଡର ଉପରେ ହାଇକୋର୍ଟରେ ସିଏ ଅପିଲ କରିପାରିବେ।
0: ଏଇସବୁ ବ୍ୟବସ୍ଥା ଆମର ଆଇନରେ ରହିଛି। ଆପଣ ତ କହିଲେ ଯେ କଳକାରଖାନାରେ କାମ କରୁଥିବା ମହିଳାମାନଙ୍କର ସୁରକ୍ଷା ପାଇଁ ଏହିସବୁ ଆଇନ ରହିଛି ଏବଂ ବ୍ୟବସ୍ଥା ମଧ୍ୟ ରହିଛି। ଆପଣ ତ ଜଣେ ଆଇନଜୀବୀ, ଦୀର୍ଘ ବର୍ଷର ଅଭିଜ୍ଞତା ଆପଣଙ୍କ ପାଖରେ ରହିଛି, ତେବେ ଏଠି ଆପଣ କୁହନ୍ତୁ ଏମିତି କିଛି ସମସ୍ୟା ଆପଣଙ୍କ ପାଖକୁ ଆସିଛି କି ଏବଂ ତାର ସମସ୍ୟାର ସମାଧାନ ଆପଣ କରିଛନ୍ତି?
1: ଆମର ତ ଏଭଳି ସମସ୍ୟା ତ ଆମେ ପ୍ରଫେସନରେ ବା ଆମର ଏଇ ଯୋଉ ବୃତ୍ତିଗତ ପେସାରେ ଆମେ ଏଇଟା ପ୍ରାୟ ଭେଟୁଛୁ ଏଇଭଳି ମହିଳାଙ୍କୁ, ଏବଂ ଆମେ ଏଇ ଯୋଉ ଯାହା ଏଠି ଆମେ ଆଲୋଚନା କଲେ ଆଇନର ପରିସର ଭିତରେ ଆମେ ସେମାନଙ୍କୁ ସାହାଯ୍ୟ କରିଛୁ।
0: ଆପଣଙ୍କର ତ ଅନେକ ସମୟ ଏଇ ଆଇନ ସେବାରେ କାଟୁଥିବ, ତେବେ ଅବସର ସମୟ ଆପଣଙ୍କୁ କେବେ ମିଳେନି?
1: ମୋର ଅବସର ସମୟରେ ମୁଁ ବହୁତ ପ୍ଲାଣ୍ଟେସନ ବା ଗଛ ଲଗେଇବାକୁ ଭଲ ପାଏ, ବହି ମଧ୍ୟ ପଢିବାକୁ ମତେ ଭଲ ଲାଗେ, ଆଉ କିଛି ସମୟ ମିଳିଲେ ଗୀତ ଶୁଣେ।
0: ଏଇ ଯୋଉ ଆପଣ କହିଲେ ଯେ ଆପଣଙ୍କୁ ବୃକ୍ଷରୋପଣ କରିବାକୁ ଭଲ ଲାଗେ, ଏମିତି କିଛି କୋଉଠି କାର୍ଯ୍ୟକ୍ରମ କରିଛନ୍ତି?
1: ପ୍ରାୟ ପ୍ରତିବର୍ଷ ଆମର ମୁଁ ଗୋଟେ ଅନୁଷ୍ଠାନ ସହିତ ମଧ୍ୟ ଜଡିତ, ଏ ଅନୁଷ୍ଠାନ ମାଧ୍ୟମରେ ଆମେ ବିଭିନ୍ନ ସ୍କୁଲ କଲେଜରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତିବର୍ଷ କରିଥାଉ। ଏଇଟା ଗୋଟେ ସାମାଜିକ କାର୍ଯ୍ୟକ୍ରମ ଆମେ ସାମିଲ ହେଇଥାଉ, ଭଲ ଲାଗେ ଆଉ ଏସବୁ କରିବା ଦ୍ୱାରା। ଆଉ
0: ଆଜି ଆମର ଆଲୋଚନା ଥିଲା କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଆଇନ, ଏ ବିଷୟରେ ତ ଆମର ଅନେକ ଗୁଡ଼ିଏ ତଥ୍ୟ ଦେଲେ, ତେବେ ଶେଷରେ ଆପଣ କ'ଣ କହିବେ?
1: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଏତିକି କହିବାକୁ ଚାହେଁ ଯେ ପ୍ରତିଦିନ ଏଇଭଳି ଭାବରେ ଯଦି ଆମର କୌଣସି ମହିଳା ବାଛ ବିଚାରର ଶିକାର ହେଉଛନ୍ତି ବା ତାଙ୍କୁ ଏଇଭଳି କାର୍ଯ୍ୟକ୍ରମ କ୍ଷେତ୍ରରେ ହଇରାଣ ହରକତ କରାଯାଉଛି, ସଂଘବଦ୍ଧ ଭାବରେ ଏହାର ମୁକାବିଲା କରନ୍ତୁ, ଆଗେଇ ଆସନ୍ତୁ, ଆଇନର ସହାୟତା ନିଅନ୍ତୁ।
0: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ବା ସେମାନଙ୍କର ସୁରକ୍ଷା ପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।
2: କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଅନେକ ଆଇନ ବ୍ୟବସ୍ଥା ସବୁ ରହିଛି, ସେ ବିଷୟରେ ତ ଜାଣିଲେ। ତେବେ କର୍ମଜୀବୀ ମହିଳାମାନଙ୍କୁ ଆମେ ଜଣେଇ ଦେଉଛୁ ଯେ ଯଦି ଆପଣଙ୍କ ପ୍ରତି କିଛି ଅନ୍ୟାୟ ବା ଅବିଚାର ହେଉଥାଏ, ତେବେ ଆପଣ ଚାହିଁଲେ ଏ ଆଇନର ସାହାଯ୍ୟ ନେଇ ନିଶ୍ଚୟ ନ୍ୟାୟ ପାଇପାରିବେ।

ଶୁଣୁଥିଲେ କଥାଚିତ୍ର ମେରା ନାମ ଜୋକରର କେତୋଟି ଗୀତ ଆକାଶବାଣୀ କଟକ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଅସରନ୍ତି ଅପରାହ୍ନରେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଏସ୍ଏମ୍ଏସ୍ଟି ଦେଇଛନ୍ତି ସୁନିତା ପୃଷ୍ଟି ଗୋପାଳପୁର ନିଶ୍ଚନ୍ଦ କୋଇଲି କଟକରୁ। ଲେଖିଛନ୍ତି ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ। ପଠାଇଛନ୍ତି ସୁଦାମ ଦେବତା, ବାୟୁବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ମିଟୁ ପାତ୍ର, ବବୁଲ, ଶିବୁଲ, ଶଙ୍କର, କୀର୍ତ୍ତିରଞ୍ଜନ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣ ଲେଖିଛନ୍ତି, ଜୟ ଜଗନ୍ନାଥ ନମସ୍କାର, ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଅକ୍ଷୟ କୁମାର ମହାନ୍ତି ଗାଇଥିବା ଗୀତଟି ଶୁଣିବାକୁ, ଯାରେ ଫାସି ଫାସି ଯା। ଗୀତଟିକୁ ରଚନା କରିଛନ୍ତି ଶିବବ୍ରତ ଦାସ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଲିଜା ବାଙ୍କିରୁ କରିଛନ୍ତି। ଲିଜା ଭଉଣୀ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଚିତ୍ତ ଜେନା ଗାଇଥିବା ଗୀତଟି ଶୁଣିବା ପାଇଁ। ଜହ୍ନରେ ଜହ୍ନ ତୁ ଦେଖେ ତୋ ଚିହ୍ନ ଗୀତଟିକୁ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର କର। ତାହେଲେ ଲିଜା ଭଉଣୀ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

କୈଳାସ ବେହେରା, କାମିନୀ ବେହେରା କାନ୍ଥୋଲ ଆଠଗଡ଼ରୁ ଆସିଛି। ଲେଖିଛନ୍ତି ଜୟମା ସନ୍ତୋଷୀ। ଭାଇ ଆପଣଙ୍କୁ ମୋର ନମସ୍କାର, ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର। କୈଳାସ ବାବୁ, ଆପଣଙ୍କ SMS ତ ସକାଳ ସନ୍ଧ୍ୟାରେ ଯେତେବେଳେ ନ ଆସୁଛି ମୁଁ ଭାବୁଛି ବୋଧହୁଏ ଆପଣ ଉପସ୍ଥିତ ନାହାନ୍ତି କି କ'ଣ, ତେଣୁ ଆପଣଙ୍କ SMS ଆସିଲେ ମୁଁ ଭାବେ ଆପଣ ଅଛନ୍ତି ଏବଂ ଆମ କାର୍ଯ୍ୟକ୍ରମ ବୋଧେ ଶୁଣୁଛନ୍ତି। ଯେଉଁଦିନ ଆପଣଙ୍କର SMS ନ ଆସେ ମୁଁ ଭାବେ ବୋଧହୁଏ ଆପଣ ନାହାନ୍ତି, କୁଆଡ଼େ ଯାଇଛନ୍ତି ବା ଆମର କାର୍ଯ୍ୟକ୍ରମ ଶୁଣୁନାହାନ୍ତି। ଭାଇ ଆପଣଙ୍କ ଅନୁରୋଧରେ ଗୀତଟି ମୁଁ ଶୁଣେଇ ଦେଉଛି। ଗୀତଟିକୁ ଗାଇଛନ୍ତି ଶିବରଥ। ଆଲବମ୍ ହେଉଛି ମଲ୍ଲିଫୁଲ ଗଜରା। ଗୀତଟି ହେଉଛି ସ୍ମୃତି ଏକ ପିଲାଦିନ। ଗୀତଟିକୁ ରଚନା କରିଛନ୍ତି ବିଜୟ ମଲ୍ଲ। ତାହେଲେ କୈଳାସ ଭାଇ ଶୁଣେଇ ଦେଉଛୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତ ପାଇଁ ଅନୁରୋଧ ଆସିଛି ପୁରୀରୁ। ପଠାଇଛନ୍ତି ଗୁରୁଦତ୍ତ ମହାନ୍ତି, ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ ଛକ ପୁରୀ। ଗୁରୁଦତ୍ତ ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନେକ ସମୟରେ ଅକ୍ଷୟ ମହାନ୍ତିଙ୍କର ବହୁତ ପୁରୁଣା ଗୀତ ଲେଖି ପଠାଉଛନ୍ତି ଶୁଣିବା ପାଇଁ, କ୍ଷମା କରିବେ ଶ୍ରୋତାବନ୍ଧୁ, ଆମର ଅଭିଲେଖାଗାରରେ ଏହି ଗୀତଗୁଡ଼ିକ ମହଜୁଦ ନାହିଁ। ଯଦି କେବେ ମିଳେ ତାହେଲେ ଆମେ ନିଶ୍ଚୟ ଆପଣଙ୍କୁ ଶୁଣାଇଦେବୁ। ତେବେ ଯେହେତୁ ଆପଣ ଅକ୍ଷୟ ମହାନ୍ତିଙ୍କର ଗୀତଟିକୁ ଅନୁରୋଧ କରିଛନ୍ତି, ମୁଁ ଆମ ପସନ୍ଦରେ ଆପଣଙ୍କୁ ଭଲ ଲାଗୁଥିବା ଗୀତଟିଏ ଶୁଣାଇ ଦେଉଛି। ଆଶା କରେ ଆପଣ ନିଶ୍ଚୟ ଖୁସି ହେବେ।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରୁଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ ଗୀତ ରଚନା ନଟବର ସାମନ୍ତରାୟ।

ପିଲାମାନେ ଏବେ ଆରମ୍ଭ କରିବା କିଶୋର ଚକ୍ର। ଜାଣିଛ ନା ପିଲେ, ଆମେ ନିଜର କାର୍ଯ୍ୟ ସାଧନ ପାଇଁ ଯେତେବେଳେ ଏକୁଟିଆ ଚେଷ୍ଟା କରି ବିଫଳ ହୋଇଛେ, ସେତେବେଳେ ଆମେ ଅନ୍ୟର ସାହାଯ୍ୟ ନେଇଛେ। ଖାଲି ଆମେ କାହିଁକି, ଏମିତି କାମ କାହିଁ କୋଉ କାଳରୁ ହୋଇ ଆସୁଛେ।

ଏକାଠି ହେଇ ଆନ୍ତରିକତାର ସହ କାମ କରିବା ହିଁ ଏକତା। ଗୋଟିଏ ଲୋକ ଦ୍ୱାରା ଯାହା କରିବା କଷ୍ଟକର ବା ଅସମ୍ଭବ ଲାଗେ, ଏକରୁ ଅଧିକ ବା ଅନେକଙ୍କ ମିଳିତ ସହଯୋଗରେ ସେହି କାମ ସହଜ ଆଉ ସମ୍ଭବ ହୋଇଥାଏ। ହଁ ପିଲାମାନେ, ଏକତା ହେଉଛି ବଳ, ଆଉ ଏହି ବଳ ସାହାଯ୍ୟରେ ଆମେ ଅସାଧ୍ୟ ସାଧନ କରିପାରୁ, ଏବଂ ନିଜ ନିଜ ଭିତରେ ଏକତା ଥିଲେ ହିଁ ବଳୁଆ ଜାତିକୁ ମଧ୍ୟ ପରାସ୍ତ କରିହୁଏ। ହଉ ପିଲାଇ, ଏବେ ଶୁଣିବା ଭକ୍ତି ଗୀତଟିଏ। ଗାଇଛନ୍ତି ପୂର୍ଣ୍ଣିମା ନାଥ, ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ପିଲେ, ମନ୍ଦିର ମାଳିନୀ ଓଡ଼ିଶା କହିଲେ ଏହା ଆମ ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟକୁ ପ୍ରତିଫଳିତ କରେ। ଆସ ପିଲେ, ଆଜି ମନ୍ଦିର ମାଳିନୀ ଓଡ଼ିଶାରେ ଶୁଣିବା ଗୋରକ୍ଷନାଥ ମନ୍ଦିର ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ସୌଭାଗିନୀ ରାୟ।
1: ପିଲାମାନେ, ମୁଁ ଆଜି ତମକୁ ଗୋରକ୍ଷନାଥ ମନ୍ଦିର କଥା କହୁଛି, ମନ ଦେଇ ଶୁଣ। ସମଗ୍ର ଭାରତବର୍ଷରେ ଅନେକ ମହାପୁରୁଷ ଓ ସିଦ୍ଧ ଯୋଗୀମାନେ ବିଭିନ୍ନ ମଠ ଓ ମନ୍ଦିରମାନଙ୍କରେ ପୂଜା ପାଉଛନ୍ତି। ସେହିପରି ଆମ ରାଜ୍ୟର ଜଗତସିଂହପୁର ଜିଲ୍ଲା ଛପଡ଼ା ଗ୍ରାମ ପଞ୍ଚାୟତର କେରକେରା ଗ୍ରାମରେ ସିଦ୍ଧ ଯୋଗୀ ଗୋରକ୍ଷନାଥ ଶହ ଶହ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। କଟକ ପାରାଦୀପ ଜାତୀୟ ରାଜପଥର ଜୟପୁର ଛକଠାରୁ 5 କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ। ଏହାଛଡ଼ା ଆମ ଜଗତସିଂହପୁର ଜିଲ୍ଲା ସଦର ମହକୁମାଠାରୁ ମାତ୍ର 13 କିଲୋମିଟର ଦୂରରେ ଏହି ମନ୍ଦିର ରହିଛି। ବର୍ତ୍ତମାନ ସୁଦ୍ଧା ଏହି ମନ୍ଦିର ସମ୍ବନ୍ଧରେ କୌଣସି ଐତିହାସିକ ତଥ୍ୟ ମିଳିନାହିଁ, ମାତ୍ର ଏହି ମନ୍ଦିର ସମ୍ପର୍କରେ କିଛି ଜନଶ୍ରୁତି ବା ଲୋକକଥାରୁ କିଛି ତଥ୍ୟ ମିଳିଛି। ବହୁ ବର୍ଷ ତଳର କଥା, କେରକେରା ଗ୍ରାମଠାରୁ ଅଳ୍ପ ଦୂରରେ ଗୋଟିଏ ଜଙ୍ଗଲ ଥିଲା। ଏହି ଜଙ୍ଗଲରେ କିଆ କେତେ କିପରି କଣ୍ଟା ଗଛ ରହିଥିଲା। ଜଙ୍ଗଲ ମଝିରେ ଗୋଟିଏ ବଡ଼ ବଟବୃକ୍ଷ ବା ବରଗଛ ଥିଲା। ଏଠାରେ ଠେକୁଆ, ହରିଣ ସହ ହେଟାବାଘ ଭଳି ଅନେକ ଜଙ୍ଗଲୀ ଜୀବ ବାସ କରୁଥିଲେ। ତେଣୁ ଲୋକମାନେ ଜୀବଜନ୍ତୁ ଭୟରେ ସେ ଜଙ୍ଗଲ ଭିତରକୁ ଯାଉନଥିଲେ। ଜଙ୍ଗଲ ପାଖ କେରକେରା ଗ୍ରାମରେ ଗୋଖେଇ ନାୟକ ନାମକ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ। ଗୋଖେଇଙ୍କର ବଉଳା ନାମରେ ଗୋଟିଏ ଗାଈ ଥିଲା। ସେ ଗାଈଟି ପ୍ରତିଦିନ ଜଙ୍ଗଲକୁ ଚରିବାକୁ ଯାଉଥିଲା। ଥରେ ଗାଈଟି ଚରିବାକୁ ଯାଇ 5 ଦିନ ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ଫଳରେ ତା ବାଛୁରୀଟି ମା କ୍ଷୀର ନ ପାଇ ଭୋକରେ ଡହଳ ବିକଳ ହେଉଥାଏ। ବାଛୁରୀର ଏ ଡହଳ ବିକଳ ଅବସ୍ଥା ଦେଖି ଗୋଖେଇ ନାୟକ ମନ ଦୁଃଖରେ ଗାଈଟିକୁ ଖୋଜିବାକୁ ଜଙ୍ଗଲ ଭିତରକୁ ଗଲେ। ଜଙ୍ଗଲର ଅନ୍ଧିକନ୍ଧି ଖୋଜି ଖୋଜି ଗାଈଟିକୁ ନ ପାଇ ମନ ଦୁଃଖରେ ଘରକୁ ଫେରୁଥିଲେ। ସେହି ସମୟରେ ତାଙ୍କୁ କିଏ ପଛରୁ ଡାକିଲା ପରି ଶୁଭିଲା, ବାବା ତୁମେ ଇଆଡ଼େ ଆସ। ଏକଥା ଶୁଣି ଗୋଖେଇ ପଛକୁ ଚାହିଁ ଦେଖିଲେ, ଜଣେ ଜଟାଜୁଟଧାରୀ ଦିବ୍ୟ ପୁରୁଷ ବେକରେ ରୁଦ୍ରାକ୍ଷମାଳା ପକାଇ ଗେରୁଆ ବସ୍ତ୍ର ପିନ୍ଧି ବସିଛନ୍ତି। ସେ ସାଧୁଙ୍କ ପାଖକୁ ଯାଇ ପ୍ରଣାମ କଲେ। ସେତେବେଳେ ସେହି ସ୍ଥାନଟି ଅତ୍ୟନ୍ତ ସୁଗନ୍ଧ ଫୁଲର ବାସ୍ନାରେ ମହକି ଉଠୁଥିବାର ଗୋଖେଇ ଅନୁଭବ କଲେ। ସେହି ଦିବ୍ୟ ପୁରୁଷ ଗୋଖେଇଙ୍କ ମନ କଥା ଜାଣିପାରି କହିଲେ, ଗୋଖେଇ, ତୁମେ ଗୋରକ୍ଷନାଥଙ୍କୁ ସ୍ମରଣ କର, ତୁମ ମନସ୍କାମନା ପୂରଣ ହେବ। ତୁମେ ଘରେ ପହଞ୍ଚିବା ପୂର୍ବରୁ ତୁମ ଗାଈ ତୁମ ଘରେ ପହଞ୍ଚି ସାରିଥିବ। ଏକଥା ଶୁଣି ଗୋଖେଇ ଭାବିଲେ, ଗୋରକ୍ଷନାଥ କିଏ? ସେ ମୋ ମନ କଥା କିପରି ଜାଣିଲେ? ଏହି ସମୟରେ ଦିବ୍ୟ ପୁରୁଷ କହିଲେ, ଗୋଖେଇ, ଡେରି କର ନା, ଘରେ ପହଞ୍ଚି ଯାଇ ଗାଈକୁ ଦେଖ, ଗାଈକୁ ନେଇ ଗୁହାଳେ ବାନ୍ଧ, ଆଉ ମୋ ପାଇଁ ଘିଅ ଆମ୍ବ କାଠ ଆଣି ଶୀଘ୍ର ଆସ। ତୁମେ ଏସବୁ ଆଣି ମୋତେ ଦେଲେ ମୁଁ ଧୂନି ଲଗାଇ ଯୋଗରେ ବସିବି। ଏକଥା ଶୁଣି ଗୋଖେଇ ଘରକୁ ଫେରିଲେ। ଘରେ ଆସି ଦେଖିଲେ ସତକୁ ସତ ଗାଈ ଫେରିଆସିଛି। ଗାଈକୁ ଦେଖି ଗୋଖେଇଙ୍କ ମନ ଖୁସି ହୋଇଗଲା। ଏହାଛଡ଼ା ଗାଈ ଫେରିବାର ଦେଖି ଗୋଖେଇଙ୍କ ମନରେ ସାଧୁ ମହାତ୍ମାଙ୍କ ପ୍ରତି ଅଗାଢ଼ ବିଶ୍ୱାସ ଜନ୍ମିଲା। ସେ ମନେ ମନେ ନିଶ୍ଚିନ୍ତ ହେଲେ ଯେ ସେ ଦିବ୍ୟ ସାଧୁ ଜଣକ ମଣିଷ ନୁହନ୍ତି, ସାକ୍ଷାତ ଭଗବାନ। ତେଣୁ ତାଙ୍କ କହିବା ଅନୁସାରେ ଗୋଖେଇ ଆମ୍ବ କାଠ ଘିଅ ନେଇ ବଣକୁ ଯାଇ ସାଧୁଙ୍କୁ ଦେଲେ। ସାଧୁ ଜଣକ ସେହି ବରଗଛ ମୂଳେ ଧୂନି ଲଗାଇ ଗୋଖେଇକୁ କହିଲେ, ପ୍ରତିଦିନ ଏହି ଧୂନିରେ ତୁମେ ଆଣି ଆମ୍ବ କାଠ ଘିଅ ପକାଇ ଧୂନିକୁ ଜଳାଇ ଅଖଣ୍ଡ ରଖିବ, କାରଣ ଏହି ଧୂନି କୁଣ୍ଡରୁ ଯେଉଁ ବିଭୂତି

0: ବାହାରିବ ତାହା ମାନବ ସମାଜ ପାଇଁ ଅତ୍ୟନ୍ତ ଦରକାରୀ। ଗୋରଖନାଥଙ୍କ ନାମକୁ ସ୍ମରଣ କରି ଏହି ବିଭୂତିକୁ ଯିଏ ସେବନ କରିବ ସେ ସର୍ପଦଂଶରୁ ମୁକ୍ତି ହେବା ସହ ସମସ୍ତ ପ୍ରକାର ରୋଗରୁ ମୁକ୍ତି ପାଇବ। ଏହାଛଡ଼ା ଗାଈଗୋରୁମାନଙ୍କ ଦେହ ଖରାପ ହେଲେ ମଧ୍ୟ ଏହି ବିଭୂତି ଖାଇଲେ ତାଙ୍କ ଦେହ ଭଲ ହୋଇଯିବ। ଏତିକି କହି ସାଧୁ ଜଣଙ୍କ ଯୋଗାସନରେ ବସି ରହିଲେ। ଏହି ଘଟଣାର ପରଦିନଠାରୁ ଗୁଖେଇ ପ୍ରତିଦିନ ଆମ୍ବ କାଠ ଘିଅ ନେଇ ଜଙ୍ଗଲକୁ ଯାଆନ୍ତି ଓ ଧୂନିଙ୍କୁ ଜଳାଇ ରଖନ୍ତି। ଏହିପରି କିଛି ଦିନ ବିତିଗଲା ପରେ ଗୁଖେଇ ଦେଖିଲେ ଯେ ସେହି ସାଧୁଙ୍କ ପାଦ ଆଡ଼ୁ ଉଇହୁଙ୍କା ସୃଷ୍ଟି ହୋଇ ବେକ ପର୍ଯ୍ୟନ୍ତ ବଢ଼ିବାକୁ ଲାଗିଛି। ହେଲେ ଦିବ୍ୟ ସାଧୁଙ୍କ ଶରୀର ସ୍ପର୍ଶ କରିବା ପାଇଁ ବା ତାଙ୍କୁ ଛୁଇଁବା ପାଇଁ ସେ ମନା କରିଥିବାରୁ ଗୁଖେଇ ଏହି ଦୟନୀୟ ଅବସ୍ଥା ଦେଖି ହଠାତ୍ ମୂର୍ଚ୍ଛା ହୋଇଗଲେ। ଏହି ସମୟରେ ଶୂନ୍ୟବାଡ଼ି ହେଲା, ହେ ମୋର ପରମ ଭକ୍ତ ଗୁଖେଇ, ମୁଁ ହେଉଛି ସ୍ୱୟଂ ଗୋରଖନାଥ। ଉଇହୁଙ୍କା ଦ୍ୱାରା ମୋ ଶରୀର ଲୁପ୍ତ ହୋଇଛି, ମୁଁ ଏଠାରେ ଗାଦି ଗୋସେଇ ରୂପେ ପୂଜା ପାଇବି, ତୁମେ ବ୍ରାହ୍ମଣଙ୍କ ଦ୍ୱାରା ମୋର ପୂଜା କରାଇବ। ଏହାପରେ ଗୁଖାଇ ସେଠାରୁ ଫେରି ଶୂନ୍ୟବାଣୀ କଥା ଜମିଦାରଙ୍କୁ କହିଲେ। ସେବେଠୁ ଜମିଦାର ସେହି ସ୍ଥାନରେ ଆକଟ କରି ଗୋଟିଏ ଘର କରି ଗାଦିକୁ ପୂଜା କରାଇଲେ। ଏହିପରି ବହୁ ବର୍ଷ ବିତିଗଲା ପରେ ଧଲତଙ୍ଗଡ଼ର ଜମିଦାର ସ୍ୱର୍ଗତ ଗଣେଶ୍ୱର ପ୍ରସାଦ ଭଗତ ପ୍ରଥମେ ଗୋଟିଏ ଘର ତିଆରି କରି ତାର ପରିଚାଳନା ଦାୟିତ୍ୱ ନେଇଥିଲେ। ଛୋଟିଆ ଘର କରି ସେଠି ଗୋଟିଏ ଛୋଟ ମନ୍ଦିର କରି ତାକୁ ପରିଚାଳନା କଲେ। ପରେ ଜମିଦାରୀ ଉଚ୍ଛେଦ ହେଲାରୁ କେରକାରା ଗ୍ରାମର ଗ୍ରାମବାସୀ ମନ୍ଦିର ପରିଚାଳନା କଲେ। ଏହି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶାସନର ସହଯୋଗରେ ସୁଚାରୁ ରୂପେ ପରିଚାଳନା କରୁଛନ୍ତି। ଉକ୍ତ ଗୋରଖନାଥ ପୀଠ ସିଦ୍ଧଯୋଗୀ ଗୋରଖନାଥଙ୍କ ତପସ୍ୟା ସ୍ଥଳୀ। ଯେଉଁ ବଟବୃକ୍ଷ ବା ବରଗଛ ପାଖରେ ଗୋରଖନାଥ ତପସ୍ୟା କରୁଥିଲେ ସେହି ବରଗଛଟି ଏବେ ମହାଦ୍ରୁମ ହୋଇ ସମଗ୍ର ପୀଠସ୍ଥଳୀକୁ ଆଚ୍ଛାଦିତ କରି ରଖିଛି। ଚାରିଆଡ଼େ ଯାକଡ଼ ଡାଳପତ୍ର ଛାଇ ଭଳି ରହିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ଏହି ବରଗଛର ମୂଳଟା କେଉଁଠି ସଠିକ୍ ଭାବେ ଏପର୍ଯ୍ୟନ୍ତ ଜଣାପଡ଼େନି, କାରଣ ସେ ଚେରଗୁଡ଼ାକ ପୁଣି ମୂଳ ସଦୃଶ ଦେଖାଯାଉଥାଏ। ଗୋରଖନାଥଙ୍କ ଜନ୍ମଦିବସ ଅଗ୍ନି ପୂର୍ଣ୍ଣିମା ଦିନ, ଏହି ଦିନ ଗୋରଖନାଥ ଏଠାରେ ଆବିର୍ଭାବ ହୋଇଥିଲେ। ଗୋରଖନାଥ ପୀଠରେ ବୈଶାଖ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଦିନଠାରୁ ଏଠାରେ ସପ୍ତାହବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି। ଏହି ଯଜ୍ଞରେ ବହୁ ଭକ୍ତଙ୍କ ସମାଗମ ହୋଇଥାନ୍ତି। ପ୍ରତିଦିନ ଏଠାରେ ପ୍ରାତଃ 6 ଘଟିକାରେ ପ୍ରଭୁଙ୍କର ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଏ। ତାପରେ ମହାପ୍ରଭୁଙ୍କ ସ୍ନାନ ମାର୍ଜନା କରାଯାଇ ବେଶ କରାହୁଏ। ଏହାପରେ ବାଲ୍ୟଭୋଗ ଅର୍ପଣ କରାଯାଏ। ମଧ୍ୟାହ୍ନ 1 ଘଣ୍ଟା ସମୟରେ ପ୍ରଭୁଙ୍କୁ ଅନ୍ନଭୋଗ ଲଗାଯାଇ ପହୁଡ଼ ପଡ଼େ। ପୁଣି ଅପରାହ୍ନ 3 ଘଟିକାରେ ପହୁଡ଼ ଖୋଲାଯାଇ ଭକ୍ତମାନେ ଦର୍ଶନ କରନ୍ତି। ସନ୍ଧ୍ୟା 6ଟା ସମୟରେ ସନ୍ଧ୍ୟା ଆଳତୀ ହୋଇ ପୁଣି ବାଲ୍ୟଭୋଗ କରାଯାଏ। ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ଼ ଜମିଥାଏ। ପ୍ରତିଦିନ ରାତି 10ଟା ପରେ ପୁଣି ଭୋଗ ଲଗାଇ ପହୁଡ଼ ପକାଯାଏ। ପ୍ରତି ଗୁରୁବାର ଦିନ ଗାଦି ଗୋସେଇଙ୍କର ମହାସ୍ନାନ କରାଯାଏ। ଏହି ସ୍ନାନ ପାଇଁ କଳସୀ ଜଳରେ ଅଗୁରୁ, ଚନ୍ଦନ, କୁଙ୍କୁମ, ତୁଳସୀ ଓ ଫୁଲ ପକାଯାଇ ଗାଦି ଗୋସେଇଙ୍କୁ ମହାସ୍ନାନ କରାଯାଏ। ସ୍ନାନ ପରେ ଗୋସେଇଙ୍କ ଶରୀରରେ ରେଖାଚିତ୍ର ଅଙ୍କନ କରାଯାଇ ବେଶ କରାଯାଏ। ଏହି ବେଶ ଅତ୍ୟନ୍ତ ମନମୁଗ୍ଧକର, ବହୁତ ସୁନ୍ଦର ଦେଖିବାକୁ ଏହି ବେଶ। ଅଗ୍ନି ପୂର୍ଣ୍ଣିମା ଦିନ ଗାଦି ଗୋସେଇଙ୍କୁ ସୁନା ରୂପରେ ସଜାଯାଇ ବଡ଼ ସିଂହାର ବେଶ କରାଯାଏ। ବର୍ତ୍ତମାନ ଶ୍ରୀ ଗୋରଖନାଥ 60 ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁନ୍ଦର ମନ୍ଦିରରେ ପୂଜା ପାଉଛନ୍ତି। ଏହି ମନ୍ଦିର ପ୍ରାଙ୍ଗଣରେ ନାଥ ସମ୍ପ୍ରଦାୟର ନବନାଥଙ୍କ ମୂର୍ତ୍ତି ସହ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ସହିତ ଶିବ, ମା ଦୁର୍ଗା, ଗନ୍ଧର୍ବ, କିନ୍ନର ଓ ବଡ଼ ବଡ଼ ସର୍ପମାନଙ୍କର ଚିତ୍ର ଅଙ୍କାଯାଇ ପୂଜା କରାଯାଉଛି। ଏଠାରେ ପାର୍ଶ୍ୱଦେବତା ଭାବେ ଶ୍ରୀ ରାଧାକୃଷ୍ଣ, ଶ୍ରୀ ବଳଦେବ ଓ ଭାଗବତ ଗାଦି ପୂଜା ପାଉଛନ୍ତି। ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଭକ୍ତ ଆସି ଗୋରଖନାଥଙ୍କୁ ଦର୍ଶନ କରି ନିଜ ନିଜର ମନସ୍କାମନା ପୂରଣ କରୁଛନ୍ତି। ଶ୍ରୀ ଗୋରଖନାଥଙ୍କର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଜଳୁଥିବା ଅଖଣ୍ଡ ଧୂନି। ଗୋରଖନାଥଙ୍କ ନିଜ ହାତରେ ଜଳାଇଥିବା ଧୂନି ଏପର୍ଯ୍ୟନ୍ତ ଜଳୁଛି। ପ୍ରତିଦିନ ଭକ୍ତମାନେ ଏହି ଧୂନିରେ ଆମ୍ବ କାଠ ଘିଅ ପକାଇ ନିଜକୁ ଧନ୍ୟ ମଣୁଛନ୍ତି। ଗୋରଖନାଥଙ୍କ ଅସୀମ କୃପାରୁ ଏଠାରେ ସର୍ପାଘାତ ରୋଗୀଙ୍କର ବିଶହରଣ ହେବା ସହିତ ଗୋରୁଭାଇଙ୍କର ସମସ୍ତ ରୋଗ ଉପଶମ ହେଉଅଛି। ଏବେ ଜାଣିଲ ତ, କେବେ ବାପା ମାଙ୍କୁ କହି ଯାଇକିରି ଗୋରଖନାଥଙ୍କୁ ଦର୍ଶନ କରିକି ଆସିବ।
1: ପିଲେ, ଏହି କର୍ମକ୍ଳାନ୍ତ ମଣିଷ ଯେତେବେଳେ ଟିକିଏ ବିରତି ପାଏ ସେତେବେଳେ ସେ ଖୋଜିଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ପରିବେଶ, ଆଉ ଏହି ପରିବେଶ ଗାଁରେ ହିଁ ମିଳିଥାଏ। ହଁ ପିଲେ, ଗାଁର ଚାରିପାଖରେ ସବୁଜ ବନାନୀ, କ୍ଷେତ ଆଉ ତାର ପରିବେଶ ଅତ୍ୟନ୍ତ ମନୋରମ ଓ ସ୍ୱଚ୍ଛ ପବନରେ ଭରା। ଆଉ ଏହି ଖରା ଛୁଟିରେ ତମେମାନେ ନିଜ ନିଜ ଗାଁକୁ ବୁଲିଯିବ ହେଲା। ସେଠି ଯାଇ ବିଲ, ବାଡ଼ି, ପୋଖରୀ, ନଈ, ଆମ୍ବତଟା ଏସବୁ ଦେଖିବ ଆଉ ମନ ଭରି ଉପଭୋଗ କରିବ, ଶାନ୍ତ ପରିବେଶର ମଜା ନେବ। ଭଉଣୀ ପୂର୍ଣ୍ଣିମା ନାଥଙ୍କ କଣ୍ଠରୁ ଶୁଣିବା ପଲ୍ଲୀ ଗୀତଟିଏ, ଯାହାକୁ ଲେଖିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ବିଲି, ତମମାନଙ୍କ ସହିତ କଥା ହେବା ପାଇଁ ଆମ ପାଖରେ ଜଣେ ଭାଇ ଆସି ପହଞ୍ଚିଗଲେଣି। ସେ ହାତରେ ଗୋଟେ କ'ଣ ଧରିକି ବି ଆସିଛନ୍ତି ବ୍ୟାଗ୍ରେ। ସେ ବ୍ୟାଗ୍ରେ କ'ଣ ଅଛି ଜାଣିବା ତାଙ୍କରି ପାଖରୁ, ହେଲେ ପ୍ରଥମେ ବୁଝିବା ତାଙ୍କ ନାଁ କ'ଣ। ତମ ନାଁ କ'ଣ କହିଦିଅ?
1: ଜୟ ଜଗନ୍ନାଥ, ମୋ ନାଁ ହେଉଛି ଅର୍ଣ୍ଣବ କର।
0: ଅର୍ଣ୍ଣବ, ଘରେ ତମକୁ କ'ଣ ଡାକନ୍ତି?
1: ମତେ ଘରେ ଏଭି ଡାକନ୍ତି।
0: ଏଭି, ବଢିଆ ନାଁଟା। ତ କିଏ ଦେଇଛନ୍ତି ଏ ନାଁଟା?
1: ଏଇ ନାଁଟା ମତେ ମୋ ମାମା ଦେଇଛନ୍ତି।
0: ଆଜି କୋଉଠିକି ଆସିଛ?
1: ଆଜି ମୁଁ ଆକାଶବାଣୀ କଟକ ଆସିଛି।
0: କାହା ସହିତ ଆସିଲ?
1: ମାମା ଆଉ ପାପାଙ୍କ ସହିତ ଆସିଛି।
0: ତମ ଘର କୋଉଠି?
1: ମୋ ଘର ହେଲା ଦେଉଳ ସାହି ସାଇ କଲୋନୀ ତୁଳସୀପୁର କଟକରେ।
0: କୋଉ କ୍ଲାସରେ ପଢୁଛ?
1: ମୁଁ ଏବେ ସେଭେନ୍ଥରେ ଅଛି।
0: କୋଉ ସ୍କୁଲ ତମର?
1: ନ୍ୟୁ ଷ୍ଟୁଏଟ୍ ସ୍କୁଲ।
0: ସ୍କୁଲ କେମିତି ଯିବା ଆସିବା କର?
1: ମୁଁ ସାଇକେଲରେ ଯାଏ।
0: ବାଃ, ବଢିଆ କଥା। ତମର ଗୋଟେ ସକାଳୁ ସକାଳୁ ଏକ୍ସରସାଇଜ ବି ହେଇଯାଉଛି ନାଇଁ କି?
1: ଆଜ୍ଞା।
0: ଆଚ୍ଛା ଅର୍ଣ୍ଣବ, ତମେ ଯୋଉ ବ୍ୟାଗ୍ଟି ଧରିକି ଆସିଛ, ଏଥିରେ କ'ଣ ଅଛି?
1: ତାଦେହରେ ମୁଁ ତାବଲା ରଖିକି ଆଣିଛି।
0: ହଁ, ତା ମାନେ ତମେ ତବଲା ବଜାଉଛ?
1: ଆଜ୍ଞା, ମୁଁ ଶିଖୁଛି।
0: କେବେଠାରୁ ବଜେଇବା ଶିଖିଲଣି?
1: ମୁଁ 5 ବର୍ଷ ହେଲାଣି ଶିଖିଲିଣି।
0: ବାଃ, ତମର କେମିତି କ'ଣ ଇଚ୍ଛା ହେଲା ବଜେଇବା ପାଇଁ କି?
1: ମୁଁ ଆକ୍ଚୁଆଲି ମୋର ଯେତେବେଳେ ବାର୍ଥଡେ ଥିଲା ନଭେମ୍ବର ମାସରେ, ସେଇ ଟାଇମ୍ରେ ମୋତେ ଗୋଟେ ଭିଡିଓ ଦେଖିଦେଇଥିଲି ଇଏ ତାବଲାର, ସେଇଥିରେ ମୋର ଇଚ୍ଛା ହେଇଥିଲା।
0: ସେ ଭିଡିଓ ଦେଖିବା ପରେ ତମର ଇଚ୍ଛା ହେଇଥିଲା କି ନାଇଁ ମୁଁ ବି ଏମିତି ବଜେଇବି?
1: ଆଜ୍ଞା।
0: ନାଇଁ କି, ତା ପୂର୍ବରୁ ଏମିତି ଟେବୁଲ ଚେୟାର ହାତ ଚାଲୁଥିଲା ବଜାଉଥିଲ?
1: ଏମିତି ତ କିଛି ହେଇନି, କିନ୍ତୁ ପାପାଙ୍କର ଆକ୍ଚୁଆଲି ଛୋଟବେଳେ ଇଚ୍ଛା ଥିଲା ତାବଲା ବଜାର, କିନ୍ତୁ କିଛି କାରଣ ଯୋଗୁଁ ସେ ବଜେଇ ପାରିନଥିଲେ, ତେଣୁ ସେ କହିଲେ କି ତୁ ଯଦି ତାବଲା ଶିଖିବାର ଅଛି ତାହେଲେ ଶିଖି।
0: ତାପରେ ତମେ ହଁ କହିଲ?
1: ଆଜ୍ଞା।
0: ତାହେଲେ ତମେ ତ ତବଲା ନେଇକି ଆସି

0: ଅର୍ଣ୍ଣବ, ତମେ ସତରେ ବହୁତ ବଢିଆ ବଜେଇଲ। ପାଠକୁ ଛାଡି ତବଲା ଯେମିତି ବଜଉଛ, ତା ଛଡା ଆଉ କିଛି ବି ରୁଚି ଅଛି?
1: ଏମିତି ତ ମୁଁ ଫ୍ରି ଟାଇମରେ ଟିକେ ସିଙ୍ଗିଂ କରେ ଆଉ ଡ୍ରଇଂ ବି କରେ।
0: ବାଃ, ବହୁତ ବଢିଆ କଥା। ଗୀତ କାହାଠୁ ଶିଖୁଛ ନା ନାଇଁ ମନକୁ ଏମିତି ଗାଉଛ?
1: ମନକୁ ଫ୍ରି ଟାଇମରେ ଏମିତି ଟିକେ ଗାଏ।
0: ଆଉ ଡ୍ରଇଂ ବି ସେଇଆ, ଯାହା ମନକୁ ଆସିଲା ତମେ ଆଙ୍କି ଦଉଛ ନାଇଁ?
1: ଆଜ୍ଞା।
0: କଣ ସବୁ ଆଙ୍କିଲଣି?
1: ମୁଁ ସିନେରୀ ବନେଇଛି, ଫ୍ଲାୱାର ପଟ୍ ବନେଇଛି, ଫୁଲ ବନେଇଛି, ଥରେ ମଣିଷ ବନାଉଥିଲି।
0: ମୁଣ୍ଡଟା ଠିକସେ ହେଲା?
1: ଟିକେ ଟିକେ,
0: ଆସ୍ତେ ଆସ୍ତେ ହେଇଯିବ ନାଇଁ କି? ଆଗକୁ ସମର ଭେକେସନ ଆସୁଛି, ଚାହିଁଲେ ପ୍ରାକ୍ଟିସ କରିପାରିବ ନାଇଁ କି?
1: ଆଜ୍ଞା।
0: ଅର୍ଣ୍ଣବ, ତମେ ଘରେ ଯେତେବେଳେ ବଜାଓ, ତମକୁ ଗୁରୁ ଆସନ୍ତି ଘରକୁ?
1: ଆଜ୍ଞା।
0: କଣ ତମ ଗୁରୁଙ୍କ ନାଁ?
1: ଗୁରୁଙ୍କ ନାଁ ହେଲା ଚିତ୍ତରଞ୍ଜନ ଦାସ।
0: କେବେ କେବେ ସେ ଘରକୁ ଆସନ୍ତି?
1: ସେ ସୋମବାର ଦିନ ସନ୍ଧ୍ୟା 6ଟା ବେଳେ ଆସନ୍ତି।
0: ସାର୍ କେତେ ସମୟ ଶିଖାନ୍ତି?
1: ସାର୍ ସେଦିନ ଘଣ୍ଟାକେ ଶିଖାନ୍ତି।
0: ତମେ କେତେ ସମୟ ପ୍ରାକ୍ଟିସ କର?
1: ମତେ ତ ଏମିତି ପାଠପଢା ଭିତରେ ଏତେ ଟାଇମ ମିଳେନି, କିନ୍ତୁ ମୁଁ ରାତିରେ ଅଧଘଣ୍ଟା ନହେଲେ ଘଣ୍ଟା ପ୍ରାକ୍ଟିସ କରେ।
0: ସବୁଦିନ ପ୍ରାକ୍ଟିସ କର ନାଇଁ କି? ବହୁତ ବଢିଆ କଥା। ଯାହା ହଉ, ତମେ ଯୋଉଥିରେ ରୁଚି ଅଛି ତାକୁ ବି ପୁଣି ସମୟ ଦବାକୁ ପଡିବ, ନହେଲେ ହବନି। ପାଠପଢାରେ ଯେତେବେଳେ ବୋଝ ଥିବ, ତମେ ତବଲା ବଜେଇଲେ ତମକୁ କେମିତି ଲାଗେ?
1: ମତେ ପୁରା ମାଇଣ୍ଡ ଫ୍ରେଶ ହେଇଯାଏ।
0: ଏମିତି ଖାଲି ବଜାଓ ନା ଫୋନରେ ଗୀତ ଲଗେଇକି ବଜାଓ, କଣ କେମିତି ବଜାଓ?
1: ମୁଁ ଗୋଟାଏ ଗୀତ ଶିଖିଛି, କୋଠପକ୍ଷିଆ, ସେଇଟା ହିଁ ମଝି ମଝି ଲଗେଇକି ବଜେ, ନହେଲେ ଅଧିକା ସମୟ ମୁଁ ପ୍ରାକ୍ଟିସ କରେ। ସେମିତି
0: ଏପର୍ଯ୍ୟନ୍ତ କଣ କଣ ସବୁ ଶିଖିଲଣି?
1: ଅଭିଯାଏ କାଇଦା ଶିଖିଲିଣି 6ଟା, 2ଟା ଟୁକୁଡା ଆଉ କିଛିଟା ତାଳ ଓ ଗୋଟେ ଚକ୍ରଧା ଶିଖିଲିଣି।
0: କୋଉଟା ତମେ ସବୁଠୁ ଭଲ ବଜେଇ ପାର?
1: ମୁଁ ଗୋଟେ କାଇଦା ଅଛି, ସେ କାଇଦାଟା ଭଲ ବଜାଏ, ତ୍ରିତାଲ କାଇଦା।
0: ତାହେଲେ ଆଜି ଆମକୁ ବଜେଇକି ଶୁଣେଇବ?

0: ବାର୍ଣ୍ଣବ ତମେ ତ ବହୁତ ବଢିଆ ବଜେଇଲ,
1: ଥ୍ୟାଙ୍କ ୟୁ।
0: ଆଉ ତମକୁ ଖାଇବାକୁ କଣ ଭଲ ଲାଗେ?
1: ମତେ ନନ୍ ଭେଜରେ ଚିକେନ ବିରିୟାନୀ ଭଲ ଲାଗେ ଆଉ ଭେଜରେ ଚିଲ୍ଲି ପନିର ଭଲ ଲାଗେ।
0: ମାମା ବନେଇକି ଦିଅନ୍ତି?
1: ଆଜ୍ଞା।
0: ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ମୋ ବାପା ଅଛନ୍ତି, ମାମା ଅଛନ୍ତି ଆଉ ମୋର ଜେଜେମା ଅଛନ୍ତି।
0: ତାହେଲେ ଜେଜେମା ତମଠାରୁ ଶୁଣୁଥିବେ ତବଲା, ତମେ ତଳେ ବଜାଉଥିବ?
1: ଆଜ୍ଞା।
0: ଗୀତ ଗାଇବାକୁ ବେଶୀ ଭଲ ଲାଗେ ନା ତବଲା ବଜେଇବାକୁ ବେଶୀ ଭଲ ଲାଗେ?
1: ମୋତେ ତବଲା ବଜେଇବା ବେଶୀ ଭଲ
0: ଲାଗେ। ତବଲା ବଜେଇବାକୁ ବେଶୀ ଭଲ ଲାଗେ ଆଉ ଯେତେବେଳେ ଗୀତ ତବଲା ବସି ବଜାଅ ସେଇଟା ବି ବହୁତ ଭଲ ଲାଗେ।
1: ଆଜ୍ଞା।
0: ନାଇଁ କି ତମେ ସ୍କୁଲ ଫଙ୍କସନରେ ହେଲା କି ବାହାରେ କୋଉଠି ଫଙ୍କସନରେ ପାର୍ଟିସିପେଟ କଲଣି ତବଲା ବଜେଇଲଣି?
1: ଆଜ୍ଞା, ମୁଁ ରିସେଣ୍ଟଲି ଦୁଇଟା କମ୍ପିଟିସନରେ ମିଶିଥିଲି, ଗୋଟେ ହେଲା ଦୟାନିଧି ସ୍କୁଲ, ସେଠି ମୁଁ ବଜେଇଥିଲି ଓ ଜଷ୍ଟିସ ଯୁଗଲ କିଶୋର।

0: କେତେ ଖୁସି ମିଳିଲା ତମକୁ କହିଲ?
1: ପ୍ରଥମେ ପ୍ରଥମେ ତ ମତେ ଟିକେ ନର୍ଭସ୍ ଲାଗୁଥିଲା, କିନ୍ତୁ ମୁଁ ବଜା ଆରମ୍ଭ କଲି ସେତେବେଳେ ମତେ ବହୁତ ଭଲ ଲାଗିଲା।
0: ବହୁତ ଭଲ ଲାଗିଲା ନାଇଁ କି?
1: ଆଜ୍ଞା।
0: କେତେ ବର୍ଷ ହେଇଗଲାଣି ତମେ ଶିଖୁଛ?
1: ମତେ 5 ବର୍ଷ ହେଇଗଲାଣି।
0: 5 ବର୍ଷ ହେଇଗଲାଣି ଶିଖୁଛ ନାଇଁ କି? ତମେ ଯେତେବେଳେ ନିଜେ 5-6 ବର୍ଷର ଥିଲ ତମ ପାଇଁ ତବଲା ଆସିଛି ତାହେଲେ?
1: ଆଜ୍ଞା।
0: ଏତେ ବର୍ଷ ହେଲାଣି ତବଲା ତମ ସହିତ ରହିଲାଣି, ତାର ଯତ୍ନ ନଉଛ ଭଲ ଭାବରେ?
1: ଆଜ୍ଞା।
0: ତା ସହିତ କଣ ତମର ଏମିତି ଭଲ ମେମୋରି ଅଛି ଆମକୁ କହିବ?
1: ମେମୋରି ତ ପ୍ରଥମେ ଯେତେବେଳେ ମୋର କିଣା ହେଇଥିଲା ତାପରେ ସେଇ ଟାଇମରେ ମତେ ଯେତିକି ଖୁସି ଲାଗିଥିଲା, ମୁଁ ଯେତେବେଳେ ପ୍ରୋଗ୍ରାମକୁ ଯାଇଥିଲି ଆଉ ମୋର ସରିଲା ପରେ ଲୋକମାନେ ଯେତେବେଳେ ତାଳି ବଜେଇଲେ ସେଇ ଟାଇମରେ ମତେ ସେତିକି ଖୁସି ଲାଗିଲା।
0: କେତେ ଖୁସି ଲାଗିଥିଲା?
1: ବହୁତ ଖୁସି ଲାଗିଲା।
0: କେତେ ହାତରେ ଦେଖାଅ କେତେ?
1: ଏତିକି।
0: ହଉ ଅର୍ଣ୍ଣବ, ତମେ ବଡ ହେଇ କଣ ହବ ବୋଲି ଭାବିଛ?
1: ଏମିତି ତ ମୁଁ ବି କିଛି ଭାବିନି, ଅବି ଖାଲି ମୁଁ ଭାବୁଛି କି ଭଲ ପାଠ ପଢିବି, ଭଲ ପରସେଣ୍ଟ ସ୍କୋର କରିବି।
0: ବାହ, ବହୁତ ବଢିଆ କଥା। କେବଳ ଏବେ ପାଠ ହିଁ ପଢ ହେଲା, ପାଠପଢାରେ ମନ ଦିଅ, ତବଲାକୁ ବି ସମୟ ଦିଅ, କିନ୍ତୁ ତବଲାକୁ ସେତିକି ସମୟ ଦବ ଯେମିତି ତମର ପାଠପଢାରେ କିଛି କ୍ଷତି ନ ହବ।
1: ଆଜ୍ଞା।
0: ତମେ ତ କହିଲ କି ତମକୁ ଗୀତ ଗାଇବାକୁ ବି ଭଲ ଲାଗେ, ଆଉ ଆମକୁ ଗୋଟେ ଗୀତ ଗାଇକି ଶୁଣେଇବ, ତମ ମନ ପସନ୍ଦର ଗୋଟେ ଗୀତ ଆମ ସମସ୍ତଙ୍କୁ ଗାଇକି ଶୁଣେଇ ଦିଅ।
1: ଲକ୍ଷେ।

0: ଆରେ ତମେ ଯାହା ହଉ ମନରୁ ଗାଉଛ, ଭଲ ସୁନ୍ଦର ଗୀତ ଗାଉଛ। ହଉ ଅର୍ଣ୍ଣବ, ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ତମେ ଯାହା ଆଶା ରଖିଛ ଭଗବାନ ତମର ନିଶ୍ଚୟ ପୂରଣ କରନ୍ତୁ। ତମେ ଆଗକୁ ଆହୁରି ତବଲା ଶିଖ, ପୁଣି ଆସିବ, ଆଉ କେବେ ବଜେଇବ। ତମକୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ହଉ ପିଲାମାନେ, ଆଜି ପାଇଁ କିଶୋର ଚକ୍ର ଏତିକି। ପୁଣି ଅପେକ୍ଷା ରହିଲା ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ, ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଚକ୍ର।
3: ଶୁଣିଲେ କାର୍ଯ୍ୟକ୍ରମ କିଶୋର ଚକ୍ର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର କ୍ୟାମ୍ପସ ବିଚିତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ସାଥୀ ପ୍ରତୀକ୍ଷା
1: ଆଉ ମୁଁ ହିମାଂଶୁ।
0: ହିମାଂଶୁ, ଏବେ କି ମ୍ୟାରେଜ ସିଜନ ଆସିଲା ଯେ ପ୍ରତିଦିନ କାହାର ନା କାହାର ଗୋଟେ ବାହାଘର ହଉଛି।
1: ହଁ ବା ପ୍ରତୀକ୍ଷା, ଆମ ଘରେ ତ ଇନଭିଟେସନ କାର୍ଡର ଗୋଟେ ଥାକ ହେଇଗଲାଣି।
0: ସେଇଆ ପରା, ତମେ ବିଶ୍ୱାସ କରିବନି, ଗତକାଲି ଗୋଟେ ସାଙ୍ଗର ବାହାଘର ଥିଲା, ପୁଣି ଆସନ୍ତାକାଲି ଆଉ ଗୋଟେ ବାହାଘର ଆଟେଣ୍ଡ କରିବାର ଅଛି ମତେ।
1: ଆରେ ତମେ ତ ଦିଟା ମ୍ୟାରେଜ ଆଟେଣ୍ଡ କରିକି ଏତେ ଟେନସନ ହେଇଗଲାଣି, ମୋ କଥା ଶୁଣିଲେ ତମେ ତୋ ମୁଣ୍ଡରେ ହାତ ଦବ।
0: ମାନେ ତମେ ଏମିତି କେତେଟା ବାହାଘର ଆଟେଣ୍ଡ କରିବ ଯେ?
1: ଶୁଣ, ମେ 6 ଗୋଟେ ମ୍ୟାରେଜ ଅଛି, ପୁଣି ମେ 10 ଗୋଟେ ମ୍ୟାରେଜ ଅଛି, ମେ 15 ଆଉ ଗୋଟେ ମ୍ୟାରେଜ ଯିବାକୁ ଅଛି। ଯେକୌଣସି ବାହାଘରକୁ ନଗଲା ମାନେ ସମସ୍ତେ ମନ ଦୁଃଖ କରିବେ। ତମେ ବିଶ୍ୱାସ କରିବନି, ଆମର ଏହି କାର୍ଯ୍ୟକ୍ରମ ରେକର୍ଡିଂ ସରିଲା ପରେ ଗୋଟେ ମ୍ୟାରେଜ ଫଙ୍କସନକୁ ଯିବାର ଅଛି।
0: ବାପରେ, ଏତେଟା ମ୍ୟାରେଜ କୁ ତମେ ଯିବ? ଆଚ୍ଛା, ଏ ସବୁ ଭିତରେ ଆମକୁ ତମେ ସମୟ ଦେଇପାରିବ ତ?
1: ହଁ ମ, ଆମକୁ ଏମିତି କେତେ ଟାଇମ ଲାଗିବ ଯେ ମୁଁ ସମୟ ଦେଇପାରିବିନି।
0: ଆଚ୍ଛା ହିମାଂଶୁ, ଆଜି କୋଉ କାର୍ଯ୍ୟକ୍ରମ ମନେ ଅଛି ଟି ତମର?
1: ହଁ, ଆଜି ତ କ୍ୟାମ୍ପସ ବିଚ୍। ଓ, ଆଜି ତାହେଲେ ଆମକୁ କଲେଜ ଯିବାକୁ ପଡିବ ନାଇଁ? ଆଚ୍ଛା, ତାହେଲେ ଆଜି ଆମେ କୁଆଡେ ଯିବା କହିଲ?
0: ଆଜି ଆମେ ଯିବା KMBB ହାୟର ସେକେଣ୍ଡାରୀ ସ୍କୁଲକୁ, ମାନେ କନକ ମଞ୍ଜରୀ ବ୍ରଜବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ।
1: ଆଚ୍ଛା, ତାହେଲେ ଆଉ ବେଶୀ ସମୟ ନେବାନି, ଚାଲ ଆମେ ଯିବା।
0: ନିହାତି।
1: ତାହେଲେ ପ୍ରତୀକ୍ଷା, ସବୁଥର ଭଳି ଆଜି ପିଲାମାନଙ୍କ ପାଖରୁ କବିତା ଶୁଣିବା ଆରମ୍ଭ କରିବା?
0: ହଁ, ତାହେଲେ ଦେଖିବା କବିତା କହିବା ପାଇଁ ଆମ ପାଖକୁ କିଏ କିଏ ଆସୁଛନ୍ତି ଆଉ କଣ ରହିଛି ସେମାନଙ୍କର ବିଷୟବସ୍ତୁ।
2: ନମସ୍କାର, ଜୟ ଜଗନ୍ନାଥ, ମୁଁ ମୋନାଲିସା ପାଠଶାଣୀ, କ୍ଲାସ 12। ଏବେ ଯୁଗର ଅନ୍ଧାର ଦୌଡ଼େ ମୋବାଇଲ ହାତେ ସବୁ ଲୋକେ, ରିଲ୍ସ ଓ ସର୍ଟସରେ ମନ ହରାଇ ସତ୍ୟର ସ୍ୱର କିଏ ବା ଶୁଣେ। ସେଇ ସମୟର ମୃଦୁ ସ୍ୱରେ ଆସେ ଏକ ଶାନ୍ତ ଆହ୍ୱାନ, ଆକାଶବାଣୀର ଧ୍ୱନି ଯେ ମନକୁ ଦେଇ ନୂଆ ପ୍ରାଣ। ନାହିଁ ସେଠି ଭ୍ରମର ରଙ୍ଗ, ନାହିଁ ମିଥ୍ୟା ଖବରର ଭାର, ସତ୍ୟ ସଂସ୍କୃତି ସାହିତ୍ୟରେ ସାଜି ଉଠେ ଜୀବନର ଦ୍ୱାର। ଗାଁର ଗନ୍ଧ, ମାଟିର କଥା, ଲୋକ ସଙ୍ଗୀତର ମିଠା ଧୁନ, ଆକାଶବାଣୀ ହୃଦୟରେ ରହି ଜଗାଏ ଆମ ଭାବନାର ସୁନ। ସେଇ ପୁରୁଣା ରେଡିଓର ସ୍ୱର ଆଜି ବି ଲାଗେ ପ୍ରାଣେ, ଯେତେ ଡିଜିଟାଲ ଯୁଗ ଆସୁ ଆକାଶବାଣୀ ରହିବ ମନେ, ଆକାଶବାଣୀ ରହିବ ମନେ। ଧନ୍ୟବାଦ।
3: ନମସ୍କାର, ଜୟ ଜଗନ୍ନାଥ, ମୁଁ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କା, KMBB ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର 12 ଛାତ୍ରୀ। ମୋ କବିତାର ଶୀର୍ଷକ ମୁଁ ଏରସମା ପିଲାରେ। କୁହନ୍ତି ମୋ ମାଟିକୁ ମହାନ ଓ ବୀର, କୁହନ୍ତି ମୋ ମାଟିକୁ ମହାନ ଓ ବୀର, ତା ମହାନତା ଆଗେ ନୁଏ ମୋ ଶିର। ସହିଛି ସେ ପୁଣି କେତେ ଯେ କଷଣ, ସହିଛି ସେ ପୁଣି କେତେ ଯେ କଷଣ, ମହାବାତ୍ୟା ପରି ଅନେକ ଭୀଷଣ। କେତେ ପରିବାର ସାହି ଭାଇ ମଲେ, ଆପଣା ଲୋକଙ୍କୁ ଏକା କରିଦେଲେ, ଭରିଦେଲା ପ୍ରତି ମୁହେଁ ଦୁଃଖ ଓ କୋହ, ଛାଡ଼େବା କାହାକୁ ଆପଣାର ମୋହ। ଏତେ କିଛିରେ ବି ସେ ହାରିନି ଡରିନି, ତାର ସେ ବୀରତ୍ୱ କେବେ ବି କମିନି, ସମୟ ସ୍ରୋତରେ ବଢ଼ିଲା ଆଗକୁ, ନିଜ ସାଥେ ଲଢ଼ି ଗଢ଼ିଲା ନିଜକୁ। ସୁନ୍ଦର ସୁଶୀଳ କୋମଳ ମନ, ତାଠାରୁ ବଡ଼ କିଏ ବା ଧନ, ମାନବିକତାରେ ସେ ହୃଦୟ ଜିତେ, ମୈତ୍ରୀର ଦେବୀ ଅଟେବା ସତେ। ସବୁଜିମା ପରିବେଶ ନୀଳ ସମୁଦ୍ର କୂଳ, ସବୁଜିମା ପରିବେଶ ନୀଳ ସମୁଦ୍ର କୂଳ, ପଖାଳ କଂସାକୁ ତାର କେହବ ତୁଳ, ପୁନେଇ ପର୍ବର ସେ କର୍ପୁର ଝୁଣା, ସେ ପବନେ ତ ପୁଣି ମଧୁପବଣା। ରହିଅଛି ସେ ଗ୍ରାମ ଜଗତସିଂହପୁର ଜିଲ୍ଲାରେ, ଗରବେ କୁହେ ମୁଁ ଏରସମା ପିଲାରେ, ଗରବେ କୁହେ ମୁଁ ଏରସମା ପିଲାରେ। ଧନ୍ୟବାଦ।
4: ନମସ୍କାର, ମୋ ନାଁ ସ୍ୱର୍ଣ୍ଣମଞ୍ଜରୀ ସାମନ୍ତରାୟ। ମୋ କବିତାର ଶୀର୍ଷକ ହେଲା ଉତ୍କଳେ, ଅର୍ଥାତ୍ ଉତ୍କଳରେ। ଅତି ମନୋଲୋଭା ରୂପଟି ମାର, କରୁଣା ହସ୍ତେ କେତନ ତାହାର, କୋଳରେ ଧରିଛି ଓଡ଼ିଶା ପ୍ରଦେଶ, ଗୋଟିଏ ମୁଖରେ କୋଟିଏ ହସ, ଗିରି ବନୋଦ୍ୟାନ ଶୀତଳ ପବନ, କୁଳୁକୁଳୁ ନଦୀ ନିର୍ଝରର ଗାନ, ପକ୍ଷୀଗଣଙ୍କର ମଧୁରକୁ ଜନ, ଚୋରେଇ ନିଏ ଜନପ୍ରାଣ ମନ, କ୍ଲାନ୍ତ ନିଜର ସନ୍ତାନ ପାଇଁ ପ୍ରକୃତି ଭରିଛି କୋଳରେ ସେହି, ସେ ପ୍ରକୃତି ତଳେ ମୁକତି ପାଇଁ କେତେ ଯେ ରକ୍ତ ଯାଇଛି ବହି, ଅନ୍ଧକନ୍ଦରେ ଛନ୍ଦ ଭରିଛି ମନ୍ଦିର ମାଳି କେତେ ଯେ ତାର, କାରୁକାର୍ଯ୍ୟ ତାର ସାକ୍ଷୀ ରହିଛି ଗୌରବମୟ ଇତିହାସର, ନାହିଁ ପଛେ ଏଠି ଦୂର ଦେଶର ଗଗନଚୁମ୍ବୀ କୋଠାର ମାଳ, କିନ୍ତୁ ଭଲ ଲାଗେ ସେ ମାଟି କୁଟିରେ ମାର କୋଳ ଓ ବାସି ପଖାଳ, ବୁଢ଼ୀମା ଆଖିର କରୁଣ ଚାହାଣୀ ମୁଖରେ ତାହାର ସୁମଧୁର ବାଣୀ, ମମତା ବନ୍ଧନରେ ଦିଏ ସେ ଟାଣି କିଲୋଳି ବି ମୁହେ ରାଗ ରାଗିଣୀ କର୍ମ।

0: ଅବଦ୍ଧ ହୋଇ ଦୂର ଦେଶେ ଗଲେ ମନ ଥାଏ ଭିଟା ମାଟିର କରଳେ, ମନେ ପଡ଼େ ସେହି ସୁଖର ମୁହୂର୍ତ୍ତ ପ୍ରିୟଜନ ଆଉ ମାମାଟି ସହିତ। ଯଦି କେ ପଚାରେ କି ତମେ ଓଡ଼ିଆ, ଅଣବିକଶିତ ନର୍ଦ୍ଦମା ଗାଡ଼ିଆ, ଛାତି ପିଟି ସେଠି କହେ ମୁଁ ଓଡ଼ିଆ, ମୋ ବଡ଼ ଠାକୁର ଜଗାଓ ବଳିଆ। ବିଦେଶେ ମିଳିଲେ ଓଡ଼ିଆ ବନ୍ଧୁ, ତରି ହୁଏ ସେ କଟୁ ବଚନ ସିନ୍ଧୁ, ପାଖରେ ଥିଲେ ବଢ଼ି ଯାଏ ସାହସ, ସହଜ ହୁଏ ବିଦେଶରେ ବାସ। ଥିଲେ ହେଁ ସେ ଦେଶେ ଯନ୍ତ୍ରା ଲୋକ କାନ୍ତି, କିନ୍ତୁ ମନେ ପଡ଼େ ଭିଟାମାଟି ଶାନ୍ତି। ଇଚ୍ଛା ହୁଏ ସବୁ ଜୀବିକାକୁ ଛାଡ଼ି, ଏହା ଧାନ କ୍ଷେତେ ଯିବି ମୁଁ ହିଁ ଗଡ଼ି, ପୁଣି ଫେରିଯିବି ସେ ପିଲାଦିନକୁ, ସେଲୁଚ କାଳି ସେ ଧୂଳି ଖେଳକୁ, ପୁଣି ମୁଁ ଗଢ଼ିବି ନିଃସ୍ୱାର୍ଥ ବନ୍ଧୁତ୍ୱ, ନଥିବ କୌଣସି ପଦବୀ ଗୁରୁତ୍ୱ। ବୃକ୍ଷ ମୂଳେ ବସି ଏହା ଶୋଭା ଦେଖି, କବି ହୋଇ ମୁଁ ହିଁ ଯାଉଥିବି ଲେଖି, ଇଚ୍ଛା ହୁଏ ଉଡ଼ି ଯିବି ପକ୍ଷୀ ହୋଇ, ଉତ୍କଳ ମହିମା ବିଶ୍ୱେ ଗାଇ ଗାଇ। ଧନ୍ୟବାଦ।
1: ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। କବିତାଗୁଡ଼ିକ ବହୁତ ଉଚ୍ଚକୋଟୀର ହୋଇଥିଲା ଏବଂ ଉନ୍ନତମାନର। ତେବେ ଆମେ ଆଶା କରୁଛୁ ଏମିତି ଆଗକୁ କବିତା ଲେଖି ଚାଲନ୍ତୁ ଏବଂ ସମସ୍ତଙ୍କ ମନକୁ ଜିଣି ଚାଲନ୍ତୁ।
2: ତାହେଲେ ଏବେ ହିମାଂଶୁ ଗପ ଶୁଣିବା?
1: ଗପ ହଁ, ନିହାତି ଭାବରେ। କବିତା ପରେ ପରେ ଗପ ନହେଲେ କଣ ଚଳିବ? ତାହେଲେ ଆମକୁ ଗପ କହିବା ପାଇଁ କିଏ ଆସୁଛନ୍ତି? ଭଉଣୀ, ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
3: ନମସ୍କାର, ମୁଁ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କା, କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର 12th ପଢୁଥିବା ଛାତ୍ରୀ। ଗପର ଶୀର୍ଷକ ଆପଣାର ଡୋରି। ଏବେ ଏଲିକୁ ଦେଖିଲେ ସମସ୍ତେ ପଚାରନ୍ତି, କଣ ହୋଇଛି କି ରେ, ତୁ ପୁଣି ଏତେ ବଦଳି ଯାଇଛୁ। ଆଉ କିଛି ମଧ୍ୟ ସମାଲୋଚନା କରନ୍ତି, ଫେଲ୍ କରି ପାସ୍ କଲା ପରେ ପୁଣି ଏତେ ଗରବ, ଆଗରୁ ଯାହା ଟିକେ ମିଶୁଥିଲା ଏବେ ତ ମୁହଁକୁ ବି ଅନାଉ ନାହିଁ। ସମସ୍ତେ ବଦଳି ଯାଆନ୍ତି ତ ଇଏ କେଉଁଠାରୁ ପାରି ପାଇଥାନ୍ତା ଯେ। ଏତେ ସବୁ ପରେ ମଧ୍ୟ ଏଲି ସାମାନ୍ୟ ହେଲେ ଦୁଃଖ କି କ୍ରୋଧ ପ୍ରକାଶ କରିନାହିଁ। 16 ବର୍ଷ ବୟସର ଚଞ୍ଚଳ କିନ୍ତୁ ନିଷ୍କପଟ ମନର ଚୁଲବୁଲି ଝିଅ ଏଲି, ରୂପରେ ଯେମିତି ଗୁଣରେ ସେମିତି, ତା ପାଖରେ ସତେ ଯେମିତି କୌଣସି ଅଦୃଶ୍ୟ ଚୁମ୍ବକୀୟ ଶକ୍ତି ଅଛି ଯାହା ତା ଥଟା ମଜା କଥାରେ ତା ଆଡ଼କୁ ଆପେ ଟାଣି ନିଏ। ତାଙ୍କ ପରିବାରରେ ସେ ଗୋଟେ ବୋଲି ଝିଅ, ତେଣୁଟି ଭାରି ଗେହ୍ଲା। ଏତେ ସ୍ନେହ ପ୍ରେମରେ ବନ୍ଧା ହେଲେ ମଧ୍ୟ ଏଲି ସଭିଙ୍କ ମଧ୍ୟରୁ ଖୁବ୍ ଭଲ ପାଉଥିଲା ନିଜ ହୃଦୟରୁ ତା ମାଙ୍କୁ। ଯେତେ ଯୁଆଡ଼େ ଗଲେ ବି ଘରକୁ ଆସିଲେ ଏଲି ପ୍ରଥମେ ପଚାରେ ମା କାହିଁ, ମା ବିନା ତାକୁ ସବୁକିଛି ଅଧୁରା ଲାଗେ। ସଭିଙ୍କର ଏତେ ସ୍ନେହ ଭାଜନ ଥିଲା ଯେ ଘର ଲୋକ ପାଖ ବାଳିକା ମହାବିଦ୍ୟାଳୟରେ ପଢ଼ିଲେ ପଛେ ନିଜଠାରୁ ଦୂରକୁ ପଠାଇଲେ ନାହିଁ। ଏଲି ମଧ୍ୟ ଗୋଟିଏ ମେଧାବୀ ଛାତ୍ରୀ ଥିଲା, ମ୍ୟାଟ୍ରିକରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲା, ତେଣୁ ସମସ୍ତଙ୍କର ଆଶା ଥିଲା ସେ କଲେଜରେ ମଧ୍ୟ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ କରିବ। ଏମିତି ଦିନ ପରେ ଦିନ ବିତିଲା, ଏଲିର ପରୀକ୍ଷା ସରିଲା, ସେ ଭଲ ନମ୍ବର ରଖିବ ବୋଲି ତା ମନରେ ଦୃଢ଼ ବିଶ୍ୱାସ ଥିଲା। କିନ୍ତୁ ସମୟର କି ଚକ୍ରବ୍ୟୁହ ହେଲା କି ଜାଣି ସେଥର ଅନେକ ଭଲ ପିଲା ସମେତ ପିଲାମାନେ ଫେଲ୍ ହେଲେ, ଏଥିରେ ଏଲି ମଧ୍ୟ ବାଦ ପାଇନଥିଲା। ଏ ଖବର ତାକୁ ଭିତରୁ ଯେତିକି ଭାଙ୍ଗି ଦେଇଥିଲା ତାଠାରୁ ବେଶୀ ତାକୁ ବାଧିଥିଲା ଲୋକମାନଙ୍କର ସେ ସମାଲୋଚନା। ଘରେ ବାପା ଓ କକା ମଧ୍ୟ ଗାଳି ଦେଲେ, ଯାଉନୁ ଆହୁରି ବାହାରେ ଦିନ ସାରା ବୁଲିବୁ, ପାଠଶାଠ ଦୁଇ ଅକ୍ଷର ଭଲରେ ପଢ଼ିଥିଲେ କାଲି ସକାଳେ ତତେ ଡାକ୍ତରୀ ପଢ଼ାଇଥାନ୍ତି। ଏତେ ସବୁ ପରେ ମା ଚୁପ୍ ଥାନ୍ତି ଓ କିଛି କହୁନଥାନ୍ତି। ଏଲି ଲୁହ ଭରା ଆଖିରେ ଯାଇ ମାଙ୍କୁ କୁଣ୍ଢାଇ କାନ୍ଦୁଥାଏ ଓ କ୍ଷମା ପ୍ରାର୍ଥନା କରୁଥାଏ, ତେଣୁ ସେ ଦୃଢ଼ ପ୍ରତିଜ୍ଞା କଲା ସେ ପୁଣି ପଢ଼ିବ ଓ କରିକି ଦେଖେଇବ। ଯେଉଁ ପିଲା କେବେ ହେଲେ ମା କାନି ଛାଡ଼ୁନଥିଲା ଆଜି ସେ ବାହାରିଛି ଘର ଛାଡ଼ି ଦୂରରେ ରହି ପଢ଼ିବ। ସେ ଦିନ ରାତି ଏକ କରି ପାଠ ପଢୁଥାଏ, ଯେବେ ଘର ସହ କଥା ହେବାକୁ ଦିଅନ୍ତି ଆଜି ବି ପ୍ରଥମେ ସେ ଖୋଜେ ତା ମାଙ୍କୁ। ଏମିତି ଦିନ ପରେ ଦିନ ବିତି ଚାଲିଥିଲା। ଦିନେ ତାଙ୍କ କଲେଜରେ ଆକାଶବାଣୀ ତରଫରୁ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ସେଠି ସେ କ୍ଷୁଦ୍ର ଗଳ୍ପ, କବିତା, ନାଟକ ଇତ୍ୟାଦିର ପ୍ରତିଯୋଗିତା ସହ ମାଙ୍କ ସ୍ନେହ ପ୍ରେମକୁ କୃତଜ୍ଞତା ଜଣାଇ ଏଲି ଏକ ଛୋଟ କବିତା ଲେଖିଥିଲା ମମତା। ତା କବିତାଟି ସତରେ ଦର୍ଶକମାନଙ୍କ ହୃଦୟକୁ ଛୁଇଁ ଯାଇଥିଲା। ଏହି ଖୁସି ଖବରକୁ ଘରେ ଜଣାଇବା ପାଇଁ ଏଲି ଖୁବ୍ ବିବ୍ରତ ଥିଲା। ଯେବେ ସେ ଘରକୁ ଫୋନ୍ କଲା, ବାପା ଉଠେଇ କଥା ହେଲେ। ବାପାଙ୍କ ସହ କିଛି ସମୟ ଭଲମନ୍ଦ କଥା ହେବା ପରେ ଝିଅ ପଚାରିଲା, ମା ନାହିଁ କି? ବାପା ଗମ୍ଭୀର ସ୍ୱରରେ କହିଲେ, ସବୁ କଥାରେ ମା ମା ହବା ବନ୍ଦ କର। ବାସ୍ ଏତିକି ଶୁଣିଲା ପରେ ଏଲି ଫୋନ୍ ରଖିଦେଲା। ପରଦିନ ପୁଣି ଯେବେ ଫୋନ୍ ଲଗାଇଲା କେହି ମାଆକୁ ଫୋନ୍ ଦେଲେ ନାହିଁ। ପୁଣି ମନ ଦୃଢ଼ କରିନେଲା ଯେ ସେ ଘର ଛାଡ଼ି ଏଠି କ'ଣ ପାଇଁ ଆସିଛି। ଯଦିଓ ମା କୌଣସି କାରଣରୁ ତା ଉପରେ ରାଗିଛନ୍ତି, ହେଲେ ଯଦି ସେ ଭଲ ନମ୍ବରରେ ପାସ୍ କରେ ତେବେ ସେ ନିହାତି ସେ ରାଗ ଭୁଲିଯିବେ ବୋଲି ଭାବି ଝିଅ ପାଠପଢ଼ା ଆରମ୍ଭ କଲା। ଯଥାକ୍ରମେ ତାର ସମସ୍ତ ପରୀକ୍ଷା ସରିଲା ଓ ଘରକୁ ଫେରିଲା। ଘରେ ପହଞ୍ଚି ମାଙ୍କୁ ଡାକ ପକାଏ, କିନ୍ତୁ ଉତ୍ତରରେ ଥାଏ କେବଳ ନିରବତା। ବାପାଙ୍କୁ ପଚାରିଲା ତ ବାପା ଶୀତଳ କୋହକଣ୍ଠରେ କହିଲେ, ମା ଆଉ ଆମ ସହ ନାହିଁ। ତଳ ଉଠ ଥରରେ ପଚାରିଲା, ମାନେ? ବାପା ବଡ଼ ଧୀର ସ୍ୱରରେ କହିଲେ, ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି। ବାସ୍ ଏଇଠି ଏଲିର ସେ ଉତ୍ସାହର ଦୀପ ଲିଭିଗଲା। ଏହିପରି କ୍ରମେ ତାର ପରୀକ୍ଷା ଫଳ ବାହାରିଲା ଓ ସେ ପୁଣି ଓଡ଼ିଶାର ପ୍ରଥମ 10 ଜଣଙ୍କ ଭିତରେ ଆସିଥିଲା ଯେ

0: ପ୍ରକୃତରେ ଖୁସି ହୋଇଥାନ୍ତା ଆଜି ସେ ହିଁ ନଥିଲା। ପରେ ବାପା ଝିଅକୁ ଡାକ୍ତରୀ ପଢ଼ାଇଲେ ଓ ଏଲି 6-7 ବର୍ଷରେ ଜଣେ ଭଲ ଅଭିଜ୍ଞ ଡାକ୍ତର ବନିଯାଇଥିଲା। ଦିନେ ପୁଣି ଆକାଶବାଣୀ କମିଟିର ତରଫରୁ ଏଲିକୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ହଠାତ୍ ଜଣେ ବାବୁ ଆସିଲେ ଜଣେ ବୃଦ୍ଧାଙ୍କ ସହ। ମାଙ୍କର ଦେହ କାହିଁକି ଭଲ ରହୁନି ଟିକେ ଦେଖିବେ, ବାବୁ କହିଲେ। ଝିଅଟି ରକ୍ତଚାପ ପରୀକ୍ଷା କଲା ଓ ଔଷଧ ଲେଖିଲା ବେଳେ ଆଖି ତାର ପଢ଼ିଲା ଚିଠାର ସେହି ପଞ୍ଜୀକୃତ ନାମ ଉପରେ। ହଠାତ୍ ସେ ବୃଦ୍ଧା ତାଙ୍କୁ ନିଜର ଲାଗିଲେ ଓ ସେ ଭୋ କରି କାନ୍ଦି ଉଠି କହିଲା, ମା। ଝିଅର ସେହି କୋମଳ ସ୍ୱରକୁ ଠଉରାଇ ପାରି ବୃଦ୍ଧା ଜଣକ କହିଲେ, ମା ଏଲି ତୁ। ଦୁହେଁ ଦୁହେଁଙ୍କୁ କୁଣ୍ଢାଇ କାନ୍ଦିଲେ, କିନ୍ତୁ ସେ ଲୁହ ଥିଲା ଖୁସିର ଲୁହ। ଝିଅ ପଚାରିଲା, କିନ୍ତୁ ଏତେ ସବୁ ହେଲା କେମିତି ମା? ମା ବର୍ଣ୍ଣନା କଲେ, ତୁ ଯିବା ପରେ ମତେ ଘରେ ଭାରି ଏକା ଲାଗିଲା, ତେଣୁ ମୁଁ ଚାକିରି କରିବା ଲାଗି ଭାବିଲି। ବାପା ପ୍ରଥମେ ଅରାଜି ହେଲେ, କିନ୍ତୁ ମୋ ଇଚ୍ଛାକୁ ଭାଙ୍ଗିଲେ ନାହିଁ। ଦୁଇ ଦିନ ପରେ ମତେ ଟ୍ରେନିଂ ପାଇଁ ଡକାଇଥିଲେ। ଟ୍ରେନିଂର ମାତ୍ର ପରଦିନ ହିଁ ସେ ସ୍ଥାନରେ ବନ୍ୟା ଆସିଗଲା, ଫଳରେ ସମସ୍ତ ଯୋଗାଯୋଗ ମାଧ୍ୟମ ମଧ୍ୟ କଟିଯାଇଥିଲା। ମୁଁ ଘରକୁ ଫେରିବାର ବସ୍ଟି ଧରିଥିଲି, ମାତ୍ର ବିଚଳିତତା କାରଣରୁ ମୁଁ ବାଟବଣା ହୋଇଗଲି, ଆଉ ତା ପରଠାରୁ ଆଜି ଯାଏ ମୁଁ ବିଚ୍ଛିନ୍ନ। କିନ୍ତୁ ତତେ ଆଜି ଏତେ ବଡ଼ ଡାକ୍ତର ବିଷୟରେ ଦେଖି ଭାରି ଖୁସି ଲାଗୁଛି ରେ ମା, ଏଲି ବାବୁଙ୍କୁ ଦୁଇ ହାତ ଯୋଡ଼ି ଧନ୍ୟବାଦ ଅର୍ପଣ କରି କହିଲା। ଆଜି ଯାଏ ମୋ ମା'ର ଦାୟିତ୍ୱ ନେଇଥିବାରୁ ଓ ଭଲରେ ରଖିଥିବାରୁ ମୁଁ ଆପଣଙ୍କ ପାଖରେ ଚିର ଋଣୀ। ବାବୁ ଜଣକ ହସି ହସି କହିଲେ, ସତ କୁହନ୍ତି, ଯେତେ ଦୂରତା ବଢ଼ିଲେ ବି ଆପଣଙ୍କ ଡୋରି କେବେ ହେଲେ ଛିଡ଼େ ନାହିଁ। ଦୁହେଁ ଦୁହିଁଙ୍କୁ ପାଇ ଖୁବ୍ ଗର୍ବିତ ଅନୁଭବ କରିଥିଲେ। ଧନ୍ୟବାଦ।
1: ବହୁତ ସୁନ୍ଦର ଗପଟି ଥିଲା ଭଉଣୀ, ଏତେ ସୁନ୍ଦର ଗପ ନିଜେ ଲେଖିଛନ୍ତି ଜାଣିକି ଆମେ ଆହୁରି ଆଚମ୍ବିତ ହେଇଯାଉଛୁ।
2: ଆଚ୍ଛା ପ୍ରତୀକ୍ଷା, ଆମେ ଗପ ଶୁଣିଲେ, କବିତା ଶୁଣିଲେ, ଚାଲୁନ ଏବେ ଗୀତ ଶୁଣିବା।
1: ଚାଲ, ତମେ ମତେ ଆଉ ପଚାରୁଛ କଣ, ଶୁଣିବା କଣ? ନିହାତି ଶୁଣିବା।
3: ମୋ ନାଁ ଐଶ୍ରମନ ରାୟ, ମୁଁ 12th କ୍ଲାସ୍ ରେ ପଢେ। ଠାକୁରେ ମୋ ଠାକୁରେ ତୁମକୁ ଦେଖି

ମୋ ନାଁ ସ୍ୱାତିରେଖା ଜେନା। ମୁଁ କେମ୍ବିବି ହାୟର ସେକେଣ୍ଡାରୀ ସ୍କୁଲରେ କ୍ଲାସ୍ 12 ପଢ଼ୁଛି।

0: ପୋଖରୀରେ ମାଛ ମାଛକୁ ବାଛ ପଛକୁ ପଛ ପୋଖରୀରେ ମାଛ ମାଛକୁ ବାଛ ପଛକୁ ପଛ ପୋଖରୀରେ ମାଛ ମାଛକୁ ବାଛ ପଛକୁ ପଛ ପୋଖରୀରେ ମାଛ ମାଛକୁ ବାଛ ପଛକୁ ପଛ ପୋଖରୀରେ ମାଛ ମାଛକୁ ବାଛ ପଛକୁ ପଛ ରୋମାଲି ସୋନମ ସମର୍ପିତା ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା
1: ନେକ୍ସଟ ଯିବା
2: ଚାଲକ ଚୁହା ଚୁପକେ ସେ ଚାଏ ଚୁରାତା ହେ
3: ଚାଲକ ଚୁହା ଚୁପକେ ସେ ଚାଏ ଚୁରାତା ହେ ଚାଲକ ଚୁହା ଚୁପକେ ସେ ଚାଏ ଚୁରାତା ହେ ଚାଲକ ଚୁହା ଚୁପକେ ସେ ଚାଏ ଚୁରାତା ହେ ଚାଲକ ଚୁହା ଚୁପକେ ସେ ଚାଏ ଚୁରାତା ହେ
2: ନେକ୍ସଟ ଯିବା ଏଇଟା ବହୁତ ଇଜି ଅଛି କଚ୍ଚା କଚରା ପକ୍କା କଚରା କଚ୍ଚା କଚରା ପକ୍କା କଚରା କଚ୍ଚା କଚରା ପକ୍କା କହ କହ କଚା କଚରା ପକ୍କା କଚରା କଚା ଏଇଟା ଲାଷ୍ଟ ହୁଏ ଏଇଟା ଲାଷ୍ଟ ହୁଏ ତାପରେ ଆମେ ଆଉ ଜଣକୁ ଯିବା କଚା ପଚରା ପକ୍କା
1: ଆଉ କି କହିପାରିବ
2: କଚା କଚରା ପକ୍କା କଚରା କଚା କଚରା ପକ୍କା କଚରା କଚା କଚରା ପକ୍କା କଚରା କଚା କଚରା ପକ୍କା କଚରା କଚା କଚରା ପକ୍କା କଚରା ଇପ୍ସିତା ଦାସ ସିବିଏସ୍ଇ
1: ତେବେ ଏଇଠି ଆମର ସମସ୍ତ ସେଗମେଣ୍ଟ ସରିଯାଇଛି
4: ବହୁତ ସୁନ୍ଦର ଭାବରେ ସମସ୍ତେ ଉତ୍ତର ଦେଲେ କିଏ କିଏ ତ ଭୁଲ ଉତ୍ତର ବି ଦେଲେ ତେବେ ବହୁତ ମଜା ଲାଗିଲା ଏ ଖେଳଟି ଖେଳିବା ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ
1: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ତ ଆସିଗଲାଣି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଆମକୁ ମତାମତ ଦେବାକୁ ଆଦୌ ଭୁଲିବେନି
4: ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001
1: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com
4: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ
1: ଏବଂ ମୁଁ ପ୍ରତୀକ୍ଷା
4: ରହୁଛୁ ନମସ୍କାର

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ଛଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଆଜି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍କତି ପୁନର୍ଗଠନ କଲେ 4 ସଂସଦୀୟ କମିଟି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜିଠାରୁ 4 ମିଆଁମାର ଗସ୍ତରେ ଯାଉଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ। ପାସ୍ ହାର 95.33% ରହିଥିବାବେଳେ ଗଜପତି ଜିଲ୍ଲାରେ ସର୍ବାଧିକ 99.31% ରେଜଲ୍ଟ ହୋଇଥିବାବେଳେ କେନ୍ଦୁଝରରେ ସର୍ବନିମ୍ନ 94.35% ରେଜଲ୍ଟ ହୋଇଛି। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ନେଇ ଟ୍ରାଇବୁନାଲ୍କୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼। ଚଳିତ ମାସ 30 ପରବର୍ତ୍ତୀ ଶୁଣାଣି। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି 2-ଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7।
2: यहां खबरें

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ପଞ୍ଚମ ଭାଗ ସନ୍ଧ୍ୟା 6:10, ଝୁମର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ କଳ୍ପନା ମହାନ୍ତି। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ ରାତି 17:25। ବନାନୀ ରାତି 17:30 ଏଥିରେ ଶୁଣିବେ ବାଉଁଶ ଚାଷ ଓ ତା'ର ବଜାର ଭିତ୍ତିକ ଚାହିଦା ସମ୍ପର୍କରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ପାରିବାରିକ ଧାରାବାହିକ ପକ୍କା କମ୍ବଳ ପୋତ ଛତାର ଅଷ୍ଟମ ଭାଗ ରାତି 8:30। ରଚନା ବସନ୍ତ କୁମାର ବିଶ୍ୱାଳ, ପ୍ରଯୋଜନା ରମାପଦ ନନ୍ଦ। ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ତରୁଣ ଗାନ୍ଧୀ ରାଉତ। ଶ୍ରୀମଦ୍ ଭାଗବତର 24ତମ ଭାଗ ସକାଳ 6:40। ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ହସନ୍ତୁ ସୁସ୍ଥ ରୁହନ୍ତୁ, ଆଲୋଚନା କରିବେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଶିଶୁ ସଂସାର ସକାଳ 7:25, ଏଥିରେ ଶୁଣିବେ

ଦର୍ଶନକର ଗାଇଥିବା ଭଜନ ଓ ଶିଶୁ ସଙ୍ଗୀତ, ଚିତ୍ତରଞ୍ଜନ ମହାନ୍ତିଙ୍କର ଗଳ୍ପ, ସୁରେନ୍ଦ୍ରନାଥ ତ୍ରିପାଠୀଙ୍କର କବିତା ଏବଂ ନୂଆ ଶିଶୁ ସାଥୀ ପରିଚୟ, ବୈଦେହୀ ବିଳାସର ଦ୍ୱାଦଶ ଭାଗ, ସକାଳ 8:45, ନାଟକ ସମାନ୍ତରାଳ ପ୍ରଚାର କରିବୁ ଦିନ 10:00, ରଚନା ଓ ପ୍ରଯୋଜନା ମନୋରଞ୍ଜନ ଦାସ, ଅଭୁଲା ଗୀତ ଦିନ 11:10, କଣ୍ଠଶିଳ୍ପୀ ଦାମୋଦର ହୋତା ଏବଂ କେଶବ ଚନ୍ଦ୍ର ସାହୁ, ଦଣ୍ଡନାଚ ଗୀତ ଦିନ 11:30 ପରିବେଷଣ କରିବେ ଅଦ୍ୱୈତ ସେଠୀ, ଧୁଡ଼ୁକି ଗୀତ ଦିନ 1:10 ପରିବେଷଣ କରିବେ ଲକ୍ଷ୍ମୀଧର ମଲ୍ଲିକ, ନାରୀମହଲ ଦିନ 1:20 ଏଥିରେ ଶୁଣିବେ ନାଟକ ବତୀଘର, ରଚନା ମିନତୀ ନାୟକ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ, ଆପଣଙ୍କ ଚିଠି ଦିନ 2:45। ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10। ସ୍କୃତିର ପାହାଚ ଅପରାହ୍ନ 5:00, ଏଥିରେ ଶୁଣିବେ ଡକ୍ଟର ଶାନ୍ତନୁ ରଥଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ, ତାଙ୍କୁ ସାକ୍ଷାତ କରିଛନ୍ତି ତରୁଣକାନ୍ତି ରାଉତ। ଯୁବବାଣୀରେ ସମ୍ପର୍କ ଅପରାହ୍ନ 5:30, ଏଥିରେ ଶୁଣିବେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 6ଭାଗ, ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରାତି 17:25। ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ ରାତି 17:30। ଅଖିଳ ଭାରତୀୟ ହିନ୍ଦୀରେ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସହ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30, ମୋ ପସନ୍ଦ ସକାଳ 9:00। କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 12:00। ଅସରନ୍ତି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଅପରାହ୍ନ 3:25। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଗୀତ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 6:30, ଓଡ଼ିଆ କଥାଚିତ୍ର ଗୀତ ରାତି 7:02, ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବ ରାତି 8:02। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ପଞ୍ଚମ ଭାଗ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଝୁମର ଗୀତ। କଣ୍ଠଶିଳ୍ପୀ କଳ୍ପନା ମହାନ୍ତି ଗାଇଛନ୍ତି ରୁଦ୍ରପ୍ରସାଦ ମହାନ୍ତିଙ୍କ ରଚନାରୁ।

0: ଶୁଣିଲେ ଝୁମର ଗୀତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, 95.33% ପରୀକ୍ଷାର୍ଥୀକୃତ କାର୍ଯ୍ୟ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ, ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟନ ବୃତ୍ତି କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିଭିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ, 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଫଳ ପ୍ରକାଶନ ପରେ ଶ୍ରୀ ଗଣ୍ଡ କହିଛନ୍ତି,
1: ଚାଇଲ୍ଡ ଟ୍ରାକିଂ ସର୍ଭେଠୁ ଆରମ୍ଭ କରି ସମସ୍ତଙ୍କୁ ସଚେତନ କରାହଉଛି କେମିତି ସ୍ୱଚ୍ଛତାର ସହିତ ପରୀକ୍ଷା ହେବ, ଏସବୁ ବିଷୟକୁ ଧ୍ୟାନ ଦିଆଯାଇଛି, ଫଳରେ ବର୍ତ୍ତମାନ ରିଜଲ୍ଟ ବି ଭଲ ହେଉ। ଚଳିତ ବର୍ଷ 2026ରେ 95.33% ଯେଉଁ ରିଜଲ୍ଟ ହେଇଛି, ଆଉ ଯେଉଁମାନେ ବି ପରୀକ୍ଷାରେ ଯେଉଁ ଫେଲ୍ ହୋଇଛନ୍ତି ଆମ ଛାତ୍ରଛାତ୍ରୀମାନେ କେହି ବି ସେମିତି ଅଧୈର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ଯଥେଷ୍ଟ ସମୟ ଅଛି, ସେମାନେ ସାହସର ସହିତ ପୁନର୍ବାର ସାଙ୍ଗେଣ୍ଟାରି ଏକ୍ଜାମ୍ ଆପିୟର କରିବେ।
0: ଚଳିତ ବର୍ଷ 5,36,306 ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ 5,19,251 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷର ପାସ୍ର 95.33% ରହିଛି, ଛାତ୍ରଙ୍କ ପାସ୍ର 94.03% ଥିବାବେଳେ ଛାତ୍ରୀଙ୍କ ପାସ୍ର 96.37% ରହିଛି। 3,310 ହାଇସ୍କୁଲ୍ରେ 100% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ 3ଟି ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ଜଣାପଡ଼ିଛି।

0: ଗଜପତି ଜିଲ୍ଲାରେ ପାସ୍ର ସର୍ବାଧିକ 99.31% ରହିଥିବାବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ 95.33% ରହିଛି। ଏ ୱାନ୍ ଗ୍ରେଡ୍ରେ 2456 ଜଣ, ଏ ଟୁ ଗ୍ରେଡ୍ରେ 15681, ବି ୱାନ୍ ଗ୍ରେଡ୍ରେ 43565, ବି ଟୁ ଗ୍ରେଡ୍ରେ 86103, ସି ଗ୍ରେଡ୍ରେ 1,29,813, ଡି ଗ୍ରେଡ୍ରେ 1,46,152 ଏବଂ ଇ ଗ୍ରେଡ୍ରେ 95,481 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଫେବୃୟାରୀ 19ରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମଧ୍ୟମ ଏବଂ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ ପାସ୍ର ରାଜ୍ୟର ହାରାହାରି ପାସ୍ରଠାରୁ ଅଧିକ ରହିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଜିଲ୍ଲାର 22 ଜଣ ଛାତ୍ରଛାତ୍ରୀ 90%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସନ୍ତା 11-22 ତାରିଖ ମଧ୍ୟରେ ଆବେଦନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ପରୀକ୍ଷା ଫଳ ଫାଇଲ୍ ଅନ୍ଲାଇନ୍ ମାଧ୍ୟମରେ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧ୍ୟମା ଛାତ୍ରଛାତ୍ରୀ ଅଫ୍ଲାଇନ୍ ବାବଦରେ ଆବେଦନ କରିପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆସନ୍ତା 8-18 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଓଡ଼ିଶାକୁ ଦେଶର ଜ୍ଞାନର ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ନେଇ ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ଦୁଇଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ମାଝୀ ରାଜ୍ୟରେ ଶୈକ୍ଷିକ ପରିବେଶରେ ବୈପ୍ଳବିକ ପରିବର୍ତ୍ତନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶିକ୍ଷାନୀତି ବିଶ୍ୱରେ ଭାରତକୁ ଏକ ନଲେଜ୍ କ୍ୟାପିଟାଲ୍ ଭାବେ ପ୍ରତିଷ୍ଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଶ୍ରୀ ମାଝୀ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଶିକ୍ଷାକ୍ଷେତ୍ର ପାଇଁ 41,273 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ଯୁବପିଢ଼ିଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ଏହି ପିଞ୍ଜି ଦୃଢ଼ ଭିଭିଭୂମି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ 12,000 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର 6,794 ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆମର ପ୍ରତିଟି ପଦକ୍ଷେପ ଆଗାମୀ ପିଢ଼ିର ସ୍ୱପ୍ନ ସହିତ ଇଏ ଜଡ଼ିତ ଅଛି। ଜାତୀୟ ଶିକ୍ଷାନୀତି 2020 କେବଳ ଏକ ନୀତି ନୁହେଁ, ଏହା ହେଉଛି ଏକ ରାଷ୍ଟ୍ରୀୟ ସଂକଳ୍ପ। ଆମେ ଓଡ଼ିଶାର ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଚଳନଠାରୁ ଆରମ୍ଭ କରି କନ୍ୟା ସନ୍ତାନମାନଙ୍କର ପାଇଁ ଶକ୍ତିଶ୍ରୀ ଯୋଜନା ଏବଂ ଗବେଷଣା ପାଇଁ ଫେଲୋସିପ୍ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆଜି ଆମେ ଗ୍ରହଣ କରିବା ପରିପ୍ରେକ୍ଷୀରେ ଆମର ଲକ୍ଷ୍ୟ ସ୍ୱଷ୍ଟ ଯେ 2036 ମସିହାରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ହେବ, ଆଉ ସେତେବେଳକୁ ଓଡ଼ିଶା ପୂର୍ବ ଭାରତର ଏକ ନଲେଜ୍ ହବ୍ ହିସାବରେ ପହଞ୍ଚିପାରିଥିବ।
0: କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାଂସ୍କୃତିକ ଏବଂ ଶିକ୍ଷାର ଅପୂର୍ବ ସମନ୍ୱୟ ଓଡ଼ିଶାରେ ଦେଖିବାକୁ ମିଳେ। ଏହି କ୍ଷେତ୍ରରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ଜାତୀୟ ଶିକ୍ଷାନୀତି ଦକ୍ଷତା ବୃଦ୍ଧିର ମାଧ୍ୟମ ପାଲଟିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍କୋଚନ କରିବା ସହ ଶକ୍ତିଶ୍ରୀ ମୋବାଇଲ୍ ଆପ୍ର ଉଦ୍ଘାଟନ କରିଛନ୍ତି। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ନିଜକୁ ସାମିଲ କରିପାରିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ସଫଳତା ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଏ ସଂକ୍ରାନ୍ତ ନୀତିନିୟମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନର ପରିଣାମ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିଭିଭୂମି ପ୍ରସ୍ତୁତି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। 99ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଅମୃତ ଯୋଜନା ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ସାର୍ବଜନୀନ ଜଳଯୋଗାଣ, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ 345ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ 4,030 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇଛି। ସମାବେଶୀ ଆଭିମୁଖ୍ୟ ଦୃଷ୍ଟିକୋଣ ଆଧାରରେ ଅମୃତ ମିତ୍ର ଏବଂ ୱିମେନ୍ ଫର୍ ଟ୍ରି ଭଳି ପଦକ୍ଷେପ ମାଧ୍ୟମରେ ବ୍ୟାପକ ଜନଭାଗିଦାରିତା ସୃଷ୍ଟି କରାଯାଉଛି। ଏହାଦ୍ୱାରା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପରିବେଶ ସ୍ଥିରତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେତୃତ୍ୱ ନେବା ପାଇଁ ସଶକ୍ତ କରାଯାଉଛି ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ଭୁବନେଶ୍ୱର, କଟକ, ସମ୍ଭଲପୁର ଏବଂ ବ୍ରହ୍ମପୁର ଭଳି ପ୍ରମୁଖ ସହରଗୁଡ଼ିକ ପାଇଁ ସହରାଞ୍ଚଳ ଆହ୍ୱାନ ପାଣ୍ଠି ଅଧୀନରେ 3,030 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 5ଟି ବୃହତ୍ ଭିଭିଭୂମି ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ

0: ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗର ଶୁଣାଣି ସମ୍ପର୍କରେ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ କହିଛି। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ବଣ୍ଟନ କରାଯାଇଛି। ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ କ୍ଷତିପୂରଣ ରାଶି ବଣ୍ଟନ କରିଛନ୍ତି। କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70 କୋଟି 48 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ କବି ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ପୁଣ୍ୟତିଥି ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାସ୍ଥିତ ଟିଏଲ୍ସି ଛକଠାରେ ଶ୍ରୀ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରୀ ମିଶ୍ରଙ୍କ ସ୍କୃତିଚାରଣ କରିଛନ୍ତି। ଘରୋଇ ହିଂସାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ସମ୍ପ୍ରଦାୟ ଭିତ୍ତିକ ନେତୃସ୍ଥାନୀୟ ବ୍ୟକ୍ତି ଏହି ଗୋଷ୍ଠୀ କୈନ୍ଦ୍ରିକ ଆଲୋଚନାରେ ଯୋଗ ଦେଇଥିଲେ। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଘରୋଇ ହିଂସା ଆଇନ ଏବଂ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ତୋଫାନ ଏବଂ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ। 95.33% ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିଭିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ। 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ 50 ଦିନିଆ ପଶ୍ଚାତ ଗଣନା ଆରମ୍ଭ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆସନ୍ତା ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁକ୍ତାର ସହର ହାଇଦ୍ରାବାଦର କାହ୍ନା ଶାନ୍ତିବନମ୍ଠାରେ ଏହି ସମାରୋହ ଆୟୋଜନ ସହ ଜୁନ୍ 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର 50 ଦିନିଆ ପଶ୍ଚାତ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ 6ଟାରେ ଆରମ୍ଭ ହୋଇଥିବା ଏହି ସମାବେଶରେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 6,000 ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏକକାଳୀନ ଯୋଗାସନ ପ୍ରଦର୍ଶନ ମାଧ୍ୟମରେ ଏହି ସମାବେଶ ଏସୀୟ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ ହୋଇଛି। ଯୋଗ ମାଧ୍ୟମରେ ସାମୁହିକ ଅଂଶଗ୍ରହଣ ଏବଂ ସହଭାଗୀ ସୁସ୍ଥତାର ଭାବନାକୁ ଏହା ପ୍ରୋହାହନ ପ୍ରଦାନ କରୁଛି। ସମାବେଶରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଯୋଗ କେବଳ ଭାରତର ପ୍ରାଚୀନ ଐତିହ୍ୟ ନୁହେଁ, ବରଂ ମାନବ ଜାତି ପାଇଁ ଏକ ଅମୂଲ୍ୟ ଉପହାର। ବିଶ୍ୱର ବିଭିନ୍ନ ସ୍ତରର ଲୋକ ଯୋଗ ମାଧ୍ୟମରେ ସୁଫଳ ପାଉଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ସମାଜ ଗଠନର ଆବଶ୍ୟକତା ରହିଛି। ସାମ୍ପ୍ରତିକ ଚାପଗ୍ରସ୍ତ ଜୀବନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ପ୍ରଦୂଷଣ ଭଳି ଆହ୍ୱାନଗୁଡ଼ିକର ବ୍ୟବହାରିକ ଏବଂ ପ୍ରଭାବଶାଳୀ ସମାଧାନ ଦିଗରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଏହି ସମାବେଶ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ହାଇଦ୍ରାବାଦକୁ ଯୋଗ ଏବଂ ସାମଗ୍ରିକ ସୁସ୍ଥତାର ଏକ ବୈଶ୍ୱିକ କେନ୍ଦ୍ର ଭାବେ ମାନ୍ୟତା ପ୍ରଦାନ କରିଛି। ସମାବେଶରେ ଯୋଗଦେଇ ଆୟୁଷ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସନ୍ତୁଷ୍ଟିପୂର୍ଣ୍ଣ ନେତୃତ୍ୱରେ ସାମଗ୍ରିକ ସୁସ୍ଥତା ପାଇଁ ଯୋଗ

0: ଗ୍ରହଣୀୟତା ଏକ ବିଶ୍ୱ ଆନ୍ଦୋଳନରେ ପରିଣତ ହୋଇଛି। ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା ଏବଂ ଭାବପ୍ରବଣଗତ ସନ୍ତୁଳନକୁ ଦୈନନ୍ଦିନ ଯୋଗାଭ୍ୟାସ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିତ ଭୂମିକାକୁ ଏଭଳି ସମାବେଶ ପ୍ରତିଫଳନ କରୁଛି। ନୂତନ ଭାବେ ଆରମ୍ଭ ହୋଇଥିବା ଯୋଗ 365 ଅଭିଯାନ ମାଧ୍ୟମରେ ନାଗରିକଙ୍କୁ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସକୁ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ 1,00,000 ଅଧିକ ବ୍ୟକ୍ତିଙ୍କ ଅଂଶଗ୍ରହଣ ଏବଂ ଯୋଗ ମିତ୍ର ପ୍ରମାଣପତ୍ର ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ 100-ଦିନିଆ ମାଗଣା ଯୋଗ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ମଧ୍ୟପ୍ରଦେଶର ଖଜୁରାହୋଠାରେ ପରବର୍ତ୍ତୀ ଯୋଗ ସମାବେଶ ଆୟୋଜନ କରାଯିବ। ସେବେଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର 25-ଦିନିଆ ପଶ୍ଚାତ ଗଣନା ଆରମ୍ଭ ହେବ। ଆୟୁଷ ମନ୍ତ୍ରଣାଳୟ, ହାବିଲ୍ଡ ଏବଂ ଏମ୍ଡିନିର ମିଳିତ ସହଯୋଗରେ ଆଜିର ସମାବେଶ ଆୟୋଜିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ କାଜାକସ୍ତାନ, ଲେସୋଥୋ, ବୁଲ୍ଗେରିଆ, କ୍ୟୁବା, ନାମିବିଆ, ବ୍ରିଟେନ୍, କାନାଡ଼ା ଏବଂ ଅଷ୍ଟ୍ରେଲିଆ ସମେତ 20 ଅଧିକ ଦେଶର ଦୂତାବାସ ଏବଂ କନ୍ସୁଲେଟ୍ କର୍ମକର୍ତ୍ତା ଓ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମଣ୍ଡଳୀ ଯୋଗ ଦେଇଥିଲେ। ଚଳିତ ବର୍ଷ ପାଳିତ ହେବାକୁ ଥିବା ଦ୍ୱାଦଶ ଯୋଗ ମହୋତ୍ସବକୁ ଅଧିକ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ଆଜିର ସମାବେଶ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଜାପାନର ଓସାକାଠାରେ ବିଶ୍ୱ ଏକ୍ସପୋ 2025 ପାଳନ ସମୟରେ 6 ଧରି ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ହାର୍ଟଫୁଲନେସ୍ ପ୍ରତିଷ୍ଠାନ ଏବଂ ଯୋଗ ପ୍ରମାଣପତ୍ର ବୋର୍ଡର ମିଳିତ ଆନୁକୂଲ୍ୟରେ ଓସାକାଠାରେ ଏହି ଅଧିବେଶନ ଆୟୋଜିତ ହୋଇଥିଲା। ଯୋଗ ଏକ ବିଜ୍ଞାନାତ୍ମକ ଶୈଳୀ ଯାହା ଶରୀର, ମନ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ପରିପୂର୍ଣ୍ଣ କରିବା ସହ ସୁସ୍ଥ ଜୀବନଶୈଳୀ ଆପଣେଇବାରେ ସହଯୋଗ ପ୍ରଦାନ କରିଥାଏ। ସମଗ୍ର ବିଶ୍ୱ ଯୋଗର ମହାତ୍ମ୍ୟକୁ ଅନୁଭବ କରିପାରିଛି। ଯୋଗ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ସମ୍ଭବ ହୋଇଥାଏ। ରକ୍ତଚାପ ଏବଂ ବିଭିନ୍ନ ପ୍ରକାର ରୋଗକୁ ନିୟନ୍ତ୍ରଣ ମାଧ୍ୟମରେ ଯୋଗ ମଣିଷକୁ ଅଧିକ ଶକ୍ତିଶାଳୀ କରିଥାଏ। ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଏକାଗ୍ରତା ବୃଦ୍ଧି ଏବଂ ଅନିଦ୍ରା ଆଦି ରୋଗରୁ ମୁକ୍ତି ମିଳିଥାଏ। ପାଚନ କ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସମୟାନୁଯାୟୀ ବିକଶିତ ହୋଇଥାଏ। ଏପରିକି ଦୈନିକ ଯୋଗାଭ୍ୟାସ ମାନବ ଜୀବନରେ ସଂଯମତା ଆଣିଥାଏ। ଇଚ୍ଛାଶକ୍ତିକୁ ସୁଧାରିବା ସହିତ ଯୋଗ ମସ୍ତିଷ୍କର ଶକ୍ତିକୁ ବହୁମାତ୍ରାରେ ବଢ଼ାଇଥାଏ ବୋଲି ପ୍ରମାଣ ମିଳିଛି। ଯୋଗ ଦ୍ୱାରା ମାନବ ଶରୀରରେ ଅନ୍ତର୍ନିହିତ ଶକ୍ତି ଉଦ୍ରେକ ହୋଇଥାଏ। ପ୍ରତ୍ୟେକ ଆହ୍ୱାନକୁ ସମାଧାନ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। କାହ୍ନା ଶାନ୍ତିବନମରେ ଆଜି ଆୟୋଜିତ ଯୋଗ ସମାବେଶ ସାମଗ୍ରିକ ସ୍ୱାସ୍ଥ୍ୟ, ସୁସ୍ଥତା ଓ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ 50-ଦିନିଆ ପଶ୍ଚାତ ଗଣନା ଆରମ୍ଭ। ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସନ୍ଧ୍ୟା 7:00 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍କତି ପୁନର୍ଗଠନ କଲେ 4 ସଂସଦୀୟ କମିଟି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜିଠାରୁ 4-ଦିନିଆ ମ୍ୟାମାର ଗସ୍ତରେ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର 95.33%। ଗଜପତି ଜିଲ୍ଲାରେ ସର୍ବାଧିକ 99.31% ରେଜଲ୍ଟ ହୋଇଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ 94.35% ରେଜଲ୍ଟ ହୋଇଛି। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିଭିଭୂମି ପ୍ରସ୍ତୁତି ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଉ କିଛିକ୍ଷଣ ମଧ୍ୟରେ ମୁକାବିଲା। ବିଶିଷ୍ଟ ସଂଗୀତ

ସଙ୍ଗୀତକାର ପ୍ରସୂନ ଯୋଶୀ ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ। 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ସୋନୁ ନିଗମ ଓ ଇରା ମହାନ୍ତି କଥାଚିତ୍ର ସକଳ ତୀର୍ଥ ତୋ ଚରଣୀ

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ 15 ବୁଥରେ ଅନୁଷ୍ଠିତ ପୁନଃ ଭୋଟ୍ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ 4 ସୁରକ୍ଷା କର୍ମଚାରୀ ମୃତ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ 2026 ନିମନ୍ତେ 15 ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ପଶ୍ଚିମବଙ୍ଗର ଦକ୍ଷିଣ 24 ଜିଲ୍ଲାର 15 ବୁଥରେ ପୁନଃ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ମାଗ୍ରାହାଟ ପଶ୍ଚିମର 11 ବୁଥ୍ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର 4 ବୁଥ୍ ଅନ୍ତର୍ଭୁକ୍ତ। ଅପରାହ୍ନ 5 ସୁଦ୍ଧା ସେଠାରେ 87% ମତଦାନ ହୋଇଥିବା ସୂଚନା ମିଳିଛି। ସେଠାକାର ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପକ୍ଷରୁ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତମାସ 29 ସେହିସବୁ ବୁଥ୍ମାନଙ୍କରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସୋମବାର ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ଭୋଟ୍ ଗଣନା ହେବ। ଆସାମର 126 ଆସନ, କେରଳମ୍ର 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ ଏପ୍ରିଲ 9 ମତଦାନ ଅନୁଷ୍ଠିତ ହୋଇଥିଲା। ଗତମାସ 23 ତାମିଲନାଡୁର ସମସ୍ତ 234 ବିଧାନସଭା ଆସନ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ 152 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଗତମାସ 29 ପଶ୍ଚିମବଙ୍ଗର 142 ନିର୍ବାଚନ ମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା।

ନିର୍ବାଚନ ଆୟୋଗ ପକ୍ଷରୁ ପଶ୍ଚିମବଙ୍ଗରେ ଅତିରିକ୍ତ ଗଣନାକାରୀ ପର୍ଯ୍ୟବେକ୍ଷକ ଏବଂ ପୁଲିସ୍ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରାଯାଇଛି। ଗଣନାକାରୀ ପର୍ଯ୍ୟବେକ୍ଷକଙ୍କୁ ସହାୟତା କରିବା ଲାଗି ସମୁଦାୟ 165ଟି ଅତିରିକ୍ତ ଗଣନାକାରୀ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଗଣନା କେନ୍ଦ୍ରଗୁଡ଼ିକରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି 77 ପୁଲିସ୍ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଗଣନା ପ୍ରକ୍ରିୟାକୁ ସୁରକ୍ଷିତ ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ କରିବା ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଗଣନା ସମୟରେ ଗଣନା ଗୃହଗୁଡ଼ିକୁ ପୁଲିସ୍ ପର୍ଯ୍ୟବେକ୍ଷକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଗଣନା କେନ୍ଦ୍ରଗୁଡ଼ିକରେ ପ୍ରବେଶ ନିମନ୍ତେ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟ ପତ୍ର ନେବା ପାଇଁ କୁହାଯାଇଛି। ତାମିଲନାଡୁରେ ଭୋଟ୍ ଗଣନା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟରେ 128 ସାଧାରଣ ନିର୍ବାଚନ ମଣ୍ଡଳୀ, 44 ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଏବଂ 2 ଅନୁସୂଚିତ ଜନଜାତି

ଉଚ୍ଚସ୍ତରୀୟ ପୁଲିସ୍ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଗଣନା ପ୍ରକ୍ରିୟାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ କରିବା ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଗଣନା ସମୟରେ ଗଣନା ଗୃହଗୁଡ଼ିକୁ ପୁଲିସ୍ ପର୍ଯ୍ୟବେକ୍ଷକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଗଣନା କେନ୍ଦ୍ରଗୁଡ଼ିକରେ ପ୍ରବେଶ ନିମନ୍ତେ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟ ପତ୍ର ନେବା ପାଇଁ କୁହାଯାଇଛି। ତାମିଲନାଡୁରେ ଭୋଟ୍ ଗଣନା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟରେ 128 ସାଧାରଣ ନିର୍ବାଚନ ମଣ୍ଡଳୀ, 44 ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଏବଂ 2 ଅନୁସୂଚିତ ଜନଜାତି ନିର୍ବାଚନ ମଣ୍ଡଳୀ ରହିଛି। ନିର୍ବାଚନରେ 4023 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଆସନ୍ତା ସୋମବାର ସକାଳ 8 ଗଣନା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବାବେଳେ 85.10% ମତଦାନ ହୋଇଥିବାରୁ ଏହା ରେକର୍ଡ ସୃଷ୍ଟି କରିଛି। ଭାରତୀୟ ରେଳବାଇ ପକ୍ଷରୁ ମେଟ୍ରୋ ରେଳ ଶକ୍ତି ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଏବଂ ରେଳ ସେତୁ ଭିଭିଭୂମି ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଲାଗି 895 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ଉତ୍ତର ଦକ୍ଷିଣ କୋଲକାତା ମେଟ୍ରୋ ରେଳ କରିଡର କାର୍ଯ୍ୟ ସୁଦୃଢ଼ କରିବା ନିମନ୍ତେ 671.72 କୋଟି ଅନୁମୋଦନ କରାଯାଇଛି। 1980 କୋଲକାତା ମେଟ୍ରୋ ବ୍ୟବସ୍ଥା ସ୍ଥାପନ ହୋଇଥିଲା। ଭାରତୀୟ ରେଳବାଇ ପକ୍ଷରୁ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ଦ୍ୱାରା କୋଲକାତା ମେଟ୍ରୋ ସେବା ତ୍ୱରାନ୍ୱିତ ହେବ। ସେହିପରି ମଧୁକୁଣ୍ଡ ଦାମୋଦର ସେକ୍ସନ ସେତୁ ନିର୍ମାଣ ନିମନ୍ତେ 223 କୋଟି ଟଙ୍କାର ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଅଧୀନରେ ରହିଥିବା ସମସ୍ତ ସେତୁର ପୁନଃ ନିର୍ମାଣ ପାଇଁ ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲେହଠାରେ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ଉଦ୍ଘାଟନ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ପବିତ୍ର ଅବଶେଷ କପିଳବସ୍ତୁର ପିପ୍ରୱାହା ସ୍ତୂପ ସହ ସମ୍ପୃକ୍ତ ଏବଂ 19 ଶତାବ୍ଦୀର ନିକଟବର୍ତ୍ତୀ କାଳରେ ଏହା ଖୋଦିତ କରାଯାଇଥିଲା। ଏହା ଭଗବାନ ବୁଦ୍ଧଙ୍କ ବାଣୀ ପ୍ରଚାରିତ କରିଥାଏ ବୋଲି ସେ କହିଛନ୍ତି। ମେ 14 ପର୍ଯ୍ୟନ୍ତ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଏହି ଅବଶେଷ ଜାନ୍ସ୍କାରକୁ ଯାତ୍ରା କରିବ। ଏହି କାର୍ଯ୍ୟକ୍ରମ ଯୋଗୁଁ ଲଦାଖବାସୀ ଭଗବାନ ବୁଦ୍ଧଙ୍କ ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁଜରାଟର ଜାତୀୟ ରାଜପଥ 48 84 ଟୋଲ୍ ପ୍ଲାଜାଠାରେ ବିନା ବାଧା ଟୋଲ୍ ସଂଗ୍ରହ ମଲ୍ଟିଲେନ୍ ଫ୍ରି ଫ୍ଲୋ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ଗାଡ଼ି ମୋଟରଗୁଡ଼ିକ ଟୋଲ୍ ପ୍ଲାଜାରେ ନ ରହି ବିନା ବାଧାରେ ଯାତାୟତ କରିପାରିବ। ବିଶିଷ୍ଟ ଗୀତିକାର ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଯୋଶୀ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ବିଜ୍ଞାପନ ନିମନ୍ତେ ସମଗ୍ର ଦେଶରେ ପରିଚିତ। ତାଙ୍କ ନିଯୁକ୍ତିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଶ୍ରୀ ଯୋଶୀଙ୍କର ବିଶ୍ୱରେ ଚଳଚ୍ଚିତ୍ର, କଳା, ସାହିତ୍ୟ ଏବଂ ବିଜ୍ଞାପନ କ୍ଷେତ୍ରରେ ଅନନ୍ୟ ସୃଜନାତ୍ମକ ପ୍ରତିଭା ରହିଛି। ତାଙ୍କ ନେତୃତ୍ୱରେ ପ୍ରସାର ଭାରତୀ ଅଧିକ କ୍ରିୟାଶୀଳ, ସଶକ୍ତ ଏବଂ ସୃଜନାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଏଲ୍ପିଜି ବିତରଣ କେନ୍ଦ୍ରରେ ପର୍ଯ୍ୟାପ୍ତ ଗ୍ୟାସ୍ ମହଜୁଦ ଥିବାବେଳେ ଉପଭୋକ୍ତାମାନଙ୍କୁ ଗ୍ୟାସ୍ ଯୋଗାଣ 100% ସୁନିଶ୍ଚିତ କରାଯାଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅନ୍ଲାଇନ୍ ମାଧ୍ୟମରେ ଏଲ୍ପିଜି ସିଲିଣ୍ଡର ବୁକିଂ ପରିମାଣ ଗତକାଲି ସୁଦ୍ଧା 99% ବୃଦ୍ଧି ପାଇଥିଲା। ସେହିପରି ଓଟିପି ଭିତ୍ତିକ ଯୋଗାଣ ବ୍ୟବସ୍ଥା 94%ରୁ ଅଧିକ ଥିଲା। ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତୀୟ ନାବିକମାନେ ସୁରକ୍ଷିତ ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ଚଳାଚଳରେ କୌଣସି ବାଧାବିଘ୍ନ ଘଟିନାହିଁ। ଛତିଶଗଡ଼ରେ କାନ୍କାର ନାରାୟଣପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣ ଘଟି 4 ସୁରକ୍ଷା କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡର କର୍ମଚାରୀମାନେ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସେହି ଅଞ୍ଚଳରେ ଅପରେସନ୍ ଚଳାଇଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ବସ୍ତର ରେଞ୍ଜର ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି ନିକଟରେ ବସ୍ତର ଡିଭିଜନ ଅଞ୍ଚଳରେ ବହୁ ସଂଖ୍ୟାରେ ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ଅନେକ

0: ମାଓବାଦୀ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଇଟାଲୀର ପୂର୍ବତନ ଫର୍ମୁଲା ୱାନ୍ ଡ୍ରାଇଭର ତଥା ପାରା ଅଲମ୍ପିକ୍ସରେ ଚାରିଥର ସ୍ୱର୍ଣ୍ଣପଦକ ବିଜେତା କିମ୍ବଦନ୍ତୀ ଖେଳାଳି ଆଲେକ୍ସ ଜନାର୍ଦ୍ଦିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅସାଧାରଣ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। 2001ରେ ତାଙ୍କର ଦୁଇ ଗୋଡ଼ ହରାଇବା ପରେ ସେ 2012 ଲଣ୍ଡନ ପାରାଅଲମ୍ପିକ୍ସର ସାଇକେଲ ଚାଳନା ଏବଂ 2016 ରିଓ ଡି ଜେନିରୋଠାରେ ଅନୁଷ୍ଠିତ ପାରାଅଲମ୍ପିକ୍ସରେ 2 ଲେଖାଏଁ ସ୍ୱର୍ଣ୍ଣପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବାବେଳେ ସ୍କୃତି ମନ୍ଧାନାଙ୍କୁ ଉପ ଅଧିନାୟକ କରାଯାଇଛି। ଆସନ୍ତା ଜୁନ୍ ମାସ 12 ଇଂଲଣ୍ଡ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫାଇନାଲ୍ ମ୍ୟାଚ୍ ଜୁଲାଇ ମାସ 5 ଲର୍ଡ୍ସ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ନେଦରଲ୍ୟାଣ୍ଡ ସହ ଭାରତ ଗ୍ରୁପ୍ ଏ'ରେ ସ୍ଥାନ ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗରେ 15 ବୁଥ୍ରେ ଅନୁଷ୍ଠିତ ପୁନଃ ଭୋଟ୍ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଣ୍ଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ଭାଦଦାତା ପ୍ରିୟରଞ୍ଜନ କର, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ବ୍ୟାସନଗରସ୍ଥିତ ଟାଉନ୍ହଲ୍ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଶ୍ରମିକମାନେ ଆମ ସମାଜର ମେରୁଦଣ୍ଡ ବୋଲି କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ କିଛି ଶ୍ରମିକ ପରିବାରକୁ ମୃତ୍ୟୁକାଳୀନ ଆର୍ଥିକ ସହାୟତା, ଶ୍ରମିକ ପରିଚୟପତ୍ର ଓ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ବିବାହ ସହାୟତା ପ୍ରଦାନ କରିଥିଲେ। ସେ କହିଥିଲେ,
3: ପଞ୍ଜୀକୃତ ନିର୍ମାଣ ଶ୍ରମିକ ପିଲାମାନେ ଉଚ୍ଚଶିକ୍ଷା ଲାଭ କରିବାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଏକ ବିଶେଷ ଅବଦାନ ରହିଅଛି। ନିର୍ମାଣ ଶ୍ରମିକ ସାଧାରଣ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ 2 ଲକ୍ଷରୁ 3 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ 4 ଲକ୍ଷରୁ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହାଫଳରେ ବିପଦ ସମୟରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରୁଛି।
2: ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ଷଠୀପୁରସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ 60 ଦମ୍ପତିଙ୍କ ବିବାହ କାର୍ଯ୍ୟ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ପାରମ୍ପରିକ ରୀତିନୀତିରେ ବିବାହ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ କହିଥିଲେ, ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ସାମାଜିକ କଲ୍ୟାଣକାରୀ ଯୋଜନା। ପୂର୍ବରୁ ଅନୁସୂଚିତ ଜାତି, ଜନଜାତି, ରାସନ କାର୍ଡଧାରୀ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗୋଷ୍ଠୀ, ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଙ୍କ ମଧ୍ୟରୁ ବିବାହ ପାଇଁ 60 ବରକନ୍ୟାଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କରିଥିବା ସମସ୍ତ କନ୍ୟାଙ୍କୁ 60,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 45,000 ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ 15,000 ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଇଥିବା ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
4: ବ୍ୟାଙ୍କ ମାନେ ଏଥିରେ ଆସୋସିଏଟ୍ ହେବାକୁ ଚାହିଁଥିଲେ ତାକୁ ସେଇ ଏକା ତାଙ୍କୁ ଯାହା ଥିଲା।

0: ଯୋଡ଼ ତାଙ୍କ ପାଇଁ ଝିଅ ପାଇଁ ଶାଢ଼ୀ ମୁକୁଟ ଶଙ୍ଖା ଇତ୍ୟାଦି ସେମାନେ କିଛିଟା ଆମେ ତାଙ୍କୁ ଦେଇଥିଲେ ଯେମିତି ତାଙ୍କ ପାଇଁ ଯେଉଁ ପ୍ରୋତ୍ସାହନ ରାଶି ଅଛି ତାଙ୍କ ପାଇଁ ସୁରକ୍ଷିତ ରହିପାରିବ ସେମାନେ ସେଥିରୁ ବେଶୀ ଖର୍ଚ୍ଚ ନ କରିକି ଆମେ ତାକୁ ତାଙ୍କ ପାଇଁ ସେଟା ଅନୁବନ୍ଧିତ ରଖିବୁ ବ୍ୟାଙ୍କ ପାଖେ ଯେଉଁଟାକି ତାଙ୍କୁ ଆଗକୁ ଚାଲି କାମରେ ଲାଗିପାରିବ ଆଶା କରୁଛି ଏଇ ଯେଉଁ 60 ଜଣ ନବଦମ୍ପତି ଆଜି ମହାଦେବଙ୍କ ଆଶୀର୍ବାଦ ନେଇକି ତାଙ୍କ ଜୀବନ ଆରମ୍ଭ କରୁଛନ୍ତି ତାଙ୍କ ଚଲାପିତ କୁସୁମିତ ହଉ ମା ବିରଜାଙ୍କ ଆଶୀର୍ବାଦ ହଉ ପ୍ରଭୁ ଲିଙ୍ଗେଶ୍ୱରଙ୍କ ଆଶୀର୍ବାଦ ହଉ ପାଣ୍ଠି ଦେଇଥିଲୁ ଆପଣ ଦେଖିବେ ମୋ ସାଙ୍ଗରେ ବିଡ଼ିଓ କୋରେଇ ବି ଅଛନ୍ତି ଅନ୍ୟ ବିଡ଼ିଓ ମାନେ ଅଛନ୍ତି କେତେଜଣ ଡିଏସ୍ଡବ୍ଲ୍ୟୁ ଅଛନ୍ତି ବର ପିତା କନ୍ୟା ପିତା କନ୍ୟା ପକ୍ଷ ହିସାବରେ ବାଣ୍ଟି ଦିଆଯାଇଥିଲା ସେମାନଙ୍କର ସେମାନେ ଥିଲେ ସେଇଭଳିଆ ତାଙ୍କର ଲିଆସିନିଂ ଥିଲେ ତାଙ୍କୁ ଆରମ୍ଭରୁ ତାଙ୍କ ସହ ଯୋଗାଯୋଗ ରଖିକିରି ତାଙ୍କର କେତେଜଣ ଆସିବେ ଉଭୟ ପକ୍ଷରୁ ଆସିକି ବହୁ ସଂଖ୍ୟାରେ ଲୋକ ଆସିଛନ୍ତି ତାଙ୍କର ସମ୍ପର୍କୀୟମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ସୁଚାରୁ ବନ୍ଦୋବସ୍ତ ହୋଇଛି ଏଇ ଦିନଟା ସେମାନେ ଯେମିତି ମନେ ରଖିବେ ତାଙ୍କ ଜୀବନରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗକୁ ବଢୁଛନ୍ତି ଆଶା କରୁଛି ତାଙ୍କ ଚଲାପିଛ ପୁଷ୍ପ
1: ପ୍ରମୁଖ ଶାସନ ସଚିବ ତଥା ଯାଜପୁର ଜିଲ୍ଲା ନୋଡାଲ ସଚିବ ସୁରେଶ କୁମାର ବଶିଷ୍ଠ ଯାଜପୁର ଗସ୍ତରେ ଆସି ବଜେଟ୍ ସମ୍ବନ୍ଧୀୟ ଆଲୋଚନା ବୈଠକରେ ଯୋଗଦେବା ଅବସରରେ ରାଜ୍ୟର ବାର୍ଷିକ ବଜେଟ୍ 2026-27ରେ ଗରିବ ଯୁବପିଢ଼ି ଅନ୍ନଦାତା କୃଷକ ଓ ନାରୀଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଥିଲେ ମିଶନ ପାୱାର ଯୋଜନା ଅଧୀନରେ 2026-27 ସୁଦ୍ଧା ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ 3ଟି ମୌଳିକ ସୁବିଧା ଶକ୍ତି ପାନୀୟ ଜଳ ଏବଂ ଶେଷ ମାଇଲ ସଂଯୋଗୀକରଣ ରାସ୍ତା ଯୋଗାଇ ଦିଆଯିବ ଯାଜପୁର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବଜେଟ୍ରେ ବିପର୍ଯ୍ୟୟ ପରିଚାଳନା ପାଇଁ ଥିବା ବ୍ୟୟ ଅଟକଳ ରହିଛି ଇସ୍କାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ୍ ପ୍ରତିଷ୍ଠାନର ଅଧ୍ୟକ୍ଷ ଦୟା ନିଧାନ ପାଣ୍ଡେ ଯାଜପୁର ଜିଲ୍ଲା ସୁକିନ୍ଦା ଗସ୍ତରେ ଆସି ଇସ୍କାତ ଉତ୍ପାଦନ କ୍ଷେତ୍ରରେ ଯାଜପୁର ସାରା ଦେଶରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ୍ ପ୍ରତିଷ୍ଠାନରୁ ପାସ୍ କରିଥିବା ଯୁବପିଢ଼ି ଯେଭଳି କେବଳ ଯାଜପୁର ନୁହେଁ ବରଂ ସାରା ଓଡ଼ିଶାରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇବେ ସେ ଉପରେ ଯୁଗ୍ମ ସଚିବ ଗୁରୁତ୍ୱ ଆରୋପ କରିଥିଲେ ଅଧିକ ଛାତ୍ରଛାତ୍ରୀଙ୍କୁ ଆଡମିସନ୍ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଶୁଳ୍କ 2000 ଟଙ୍କାକୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ 1000 ଟଙ୍କାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
3: ସହଯୋଗର ପ୍ରତିବଦ୍ଧତା ସହିତ ପ୍ରତ୍ୟେକ କ୍ଷେତ୍ର ସମୃଦ୍ଧ

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଆପଣମାନେ ଅନୁଭବ କରୁଥିବେ, ଅଙ୍ଗେ ଲିଭୁଥିବେ। ଅତ୍ୟଧିକ ତାପମାତ୍ରା ସହିତ ଅନିୟମିତ ବର୍ଷା, ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନ ଜୀବନଶୈଳୀ ଉପରେ ବିଶେଷ ଭାବରେ କେମିତି ପ୍ରଭାବ ପକାଉଛି? ଅତ୍ୟଧିକ ତାପମାତ୍ରା ବୃଦ୍ଧି ଫଳରେ ଜନଜୀବନତା ଯାହା ପ୍ରଭାବିତ ହେଉଛି, ତା ସହିତ

କୃଷି ଗଛଲତା ବନ୍ୟପ୍ରାଣୀ ଗୃହପାଳିତ ପଶୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ସମସ୍ତେ ସଚେତନ ହେବା। ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ ପରିସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କରିବା। ଆମେ ଚାହିଁଲେ ପରିବେଶରେ ଦେଖାଯାଉଥିବା ପ୍ରଦୂଷଣକୁ ରୋକି ପାରିବା। ନିଜ ଘର ଚାରିପାଖରେ, ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ, ସ୍କୁଲ କଲେଜ ପ୍ରଭୃତିରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବା, ଆଉ ଏହି ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ କରିପାରିବା। ହଁ ଶ୍ରୋତା ବନ୍ଧୁ, ଆମର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁସ୍ଥ ସୁନ୍ଦର ସ୍ୱାଭାବିକ କରିବାକୁ ହେଲେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଆଉ ଏହି ପରିବର୍ତ୍ତନର ଧାରା ସେତେବେଳେ ପରିପୁଷ୍ଟ ହେବ ଆମେ ଯେତେବେଳେ ଗୋଟେ ସୁନ୍ଦର ପରିବେଶ ଭିତରେ ବାସ କରିବା, ପ୍ରକୃତିରୁ ମିଳୁଥିବା ପ୍ରତ୍ୟେକ ଜିନିଷର ଆଦର କରିବା ସହିତ ତାର ସୁବିନିଯୋଗ କରିବା।

0: ଆଉ ତାର ବଜାର କିଛି ନଥିଲା, ଯେଉଁ ଜଙ୍ଗଲରେ ଯେଉଁ ସାଳିଆ ବାଉଁଶ କରା ହଉଥିଲା ମୁଖ୍ୟତଃ, ଯାହାର ମୁଖ୍ୟତଃ ବଜାର ଥିଲା ପେପର ମିଲ୍। ପେପର ମିଲ୍ ବନ୍ଦ ହେଇଗଲା ପରେ ବାଉଁଶ ମ୍ୟାନେଜମେଣ୍ଟ ବି ବ୍ୟାଘାତ ସୃଷ୍ଟି ହେଲା। ବାଉଁଶ ଏକ ଏପରି ଜିନିଷ, ତାକୁ ଯଦି ପ୍ରପର୍ଲି ଆମେ ମ୍ୟାନେଜ୍ ନ କରିବା, ଠିକ୍ ଟାଇମ୍ରେ ତାକୁ ନ କରିବା, ସେସବୁ ଦାଢ଼ ନଷ୍ଟ ହୋଇଯାଏ। ଯେହେତୁ ପେପର ମିଲ୍ ବନ୍ଦ ହେଇଗଲା, ବାଉଁଶର ମାର୍କେଟିଂ ରହିଲାନି, ଆସ୍ତେ ଆସ୍ତେ ଜଙ୍ଗଲରେ ବାଉଁଶର ବି ଅବକ୍ଷୟ ଘଟିଲା। ମୁଖ୍ୟତଃ ଆମର ଓଡ଼ିଶା ଜଙ୍ଗଲରେ ଯେତେ ବାଉଁଶ ମିଳେ 80% ହେଲା ସାଳିଆ ବାଉଁଶ, ସାଳିଆ ବାଉଁଶ, ଡାବା ବାଉଁଶ। ଆପଣ ଜଙ୍ଗଲରେ ଗଲାବେଳେ ଦେଖିବେ ଯେଉଁଟା ଅଛି ଆମର ହିଲି ଟ୍ରାକ୍, ସେଠି ସବୁ ସାଳିଆ ବାଉଁଶ, ଯେଉଁଠି ଟିକେ ନାଳକୂଳ ସେଠି ସବୁ ଡାବା ବାଉଁଶ। ଡାବା ବାଉଁଶ ଟିକେ ମୋଟା ଏବଂ ଫମ୍ପା, ସାଳିଆ ବାଉଁଶ ଟିକେ ସରୁ ଏବଂ ସଲିଡ୍, ଯେଉଁଟାକି ବେଶୀ ବ୍ୟବହାର କରାଯାଏ। ମୁଖ୍ୟତଃ ଓଡ଼ିଶାରେ ପ୍ରତିବର୍ଷ 2 ଲକ୍ଷ ମେଟ୍ରିକ୍ ଟନ୍ ଆମର ବାଉଁଶ ପ୍ରଡକ୍ସନ୍ ହେଉଛି, ତା ଭିତରୁ 50,000 ମେଟ୍ରିକ୍ ଟନ୍ କେବଳ ଚାଷୀମାନଙ୍କ। ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବାଉଁଶ ଉପଲବ୍ଧ ଅଛି, ଜଙ୍ଗଲରେ କେବଳ ମୟୂରଭଞ୍ଜ, ବାଲେଶ୍ୱର ଏବଂ ନବରଙ୍ଗପୁରରେ ନାହିଁ, କିନ୍ତୁ ମୟୂରଭଞ୍ଜରେ ପ୍ରବଳ ଭାବରେ ବାଉଁଶ ଚାଷ କରାଯାଉଛି। ଆପଣ ଦେଖିବେ ଭୁବନେଶ୍ୱର ହେଉ, କଟକ ହେଉ, ଯେକୌଣସି ମାର୍କେଟକୁ ଟେଣ୍ଟ ହାଉସ୍ ହେଲା, ଯେତେ ବାଉଁଶ ଦରକାର ଅଧିକାଂଶ ସବୁ ମୟୂରଭଞ୍ଜରୁ ଆସୁଛି। ମୟୂରଭଞ୍ଜରେ ବହୁଳ ଭାବରେ ବାଉଁଶ ଚାଷ କରାଯାଉଛି, ମୁଖ୍ୟତଃ ଜଙ୍ଗଲରେ ସାଳିଆ ଏବଂ ଡାବା ବାଉଁଶ ଦେଖାଯାଏ, ଏବଂ ଚାଷ ଯେଉଁ ବାଉଁଶ କରାହେଉଛି ସୁନ୍ଦରକଣୀ ଏବଂ ବାଡ଼ିଆ ବାଉଁଶ ଯେଉଁଟା ଚାଷ କରାଯାଉଛି। ଆପଣ ଦେଖିବାକୁ ଗଲେ ପ୍ରଡକ୍ସନ୍ ଦୃଷ୍ଟିରୁ, କାରଣ ଆମେ ଯେଉଁ ବାଉଁଶ ଚାଷ କରିବା, ଗୋଟେ ଚାଷୀ ତାହାର ଯେଉଁ ଚାଷର ଖର୍ଚ୍ଚ କରିବ ତାର ଉପଯୁକ୍ତ ଯଦି ତା ରିଟର୍ଣ୍ଣ ନ ପାଇବ, ତେଣୁ ସେଥିପାଇଁକା ଆମ ସାଳିଆ ବାଉଁଶ ସହଜେ ଆପଣ ତାର ଏତେ ରିଟର୍ଣ୍ଣ ନାହିଁ ଯଦି ଚାଷ କରିବା, କିନ୍ତୁ ସୁନ୍ଦରକଣୀ ବାଉଁଶ ହେଲା ଏବଂ ବାଡ଼ି ବାଉଁଶ ହେଲା ଯେଉଁଟା, ସେଇ ଦୁଇଟା ଯଦି ଆମେ ଚାଷ କରିବା, ଯଦି ଚାଷୀ ତାର ପ୍ରପର ରିଟର୍ଣ୍ଣ ପାଇବ, ସେଥିପାଇଁ ବହୁଳ ଭାବରେ ଏ ଦୁଇଟାକୁ କଲ୍ଟିଭେଟ୍ କରାହଉଛି।
1: ବାଉଁଶ କେମିତି ଚାଷ କରାଯିବ?
0: ଆମର ଦେଖିବେ ଯେ ଯେଉଁଠି ଏଗ୍ରିକଲଚର ଲ୍ୟାଣ୍ଡ ନାହିଁ, ଏଗ୍ରିକଲଚର ବି ଅନୁପଯୁକ୍ତ, ଆମର ପତିତ ଜମି ହେଲା, ଢାଲୁ ଜମି ହେଲା, ସେସବୁ ଜାଗାରେ ଆମେ ବାଉଁଶ ଚାଷ କରିପାରିବା, କିଛି ଅସୁବିଧା ନାହିଁ। କେବଳ ଏତିକି ବାଉଁଶ ଚାଷ କରାଯିବ, ଆମେ ଯେଉଁଟା କରିବା ଜମିକୁ କଷଣ କରି ଟିକେ ବାଲିଆ ଦୋରସା ମାଟି ହେଲେ ଭଲ, ଏବଂ ଟିକେ ଢାଲୁ ଜମି ହେଲେ ଭଲ ବି, ତାକୁ 5 ମିଟର ବି 4 ମିଟରରେ ଆମେ ସ୍ପେସିଂ କରିବା, ଗୋଟେ ଏକରେ 200 ବାଉଁଶ ବୁଦା ଲଗେଇ ପାରିବା। କିନ୍ତୁ ସଦାବେଳେ ବାଉଁଶ ଆମେ ଲଗେଇବା ଯେତେବେଳେ ବାଉଁଶ ଭଲ ଚାରା ଆଣି ଲଗେଇବାଟା ଉଚିତ, ଉତ୍କୃଷ୍ଟ ଭଲ କ୍ୱାଲିଟି ପ୍ଲାଣ୍ଟିଂ ମେଟେରିଆଲ ଲଗେଇବା ଉଚିତ। ସେସବୁ ଦୃଷ୍ଟିରୁ ଆମର ଯେଉଁ ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଅଛି, ସେସବୁ ଦୃଷ୍ଟିରୁ ଚାଷୀମାନଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। ଚାଷୀମାନେ ତାଙ୍କଠୁ ଉତ୍କୃଷ୍ଟ ପ୍ଲାଣ୍ଟିଂ ମେଟେରିଆଲ ପାଇପାରିବେ ତାଙ୍କ ବାଡ଼ିରେ ଲଗେଇବା ପାଇଁକା। ତାପରେ ମୁଖ୍ୟତଃ ହେଲା ପ୍ରଥମ 3 ବର୍ଷ ପର୍ଯ୍ୟନ୍ତ ବାଉଁଶଟି ଯତ୍ନ ଦରକାର, କାରଣ ଗୋଟେ ଗ୍ରେଜେବୁଲ ସ୍ପିସିସ୍, ମାନେ ଗ୍ରେଜିଙ୍ଗ ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ, ଏବଂ ପ୍ରଥମ 3 ବର୍ଷ ତା ଟିକେ ସଏଲ ୱାର୍କିଂ ଏବଂ ଇରିଗେସନ୍ ଦରକାର ହେବ। 3 ବର୍ଷ ପରେ ସେ ଏଷ୍ଟାବ୍ଲିସ୍ କରିଗଲେ ବାଉଁଶର ଆପଣଙ୍କ କିଛି ଅସୁବିଧା ନାହିଁ, ଆପଣ ଆରାମସେ ବାଉଁଶ ଚାଲିବେ।
1: ଚାରା କଥା କହିଲେ, ଚାରାଟା କୋଉଠି ମିଳିବ?
0: ବିଡିଏ ଆମର ଭିଲେଜ, ତାପରେ ଆମର ଫରେଷ୍ଟ ଡିପାର୍ଟମେଣ୍ଟର ଯୋଉ ଅଛି ଛୋଟ ଛୋଟ ନର୍ସରୀ କରାହଉଛି ସବୁ, ସେଠି ବାଉଁଶ ଚାରା କରାହଉଛି। ବାଉଁଶ ଫାଷ୍ଟେଷ୍ଟ ଗ୍ରୋଇଂ, ବହୁତ ଜଲ୍ଦି ସେ ବଢେ, ଏପରିକି ଦିନକୁ 1 ମିଟର ବଢେ।
1: ଆଚ୍ଛା,
0: ବହୁତ ଜଲ୍ଦି ବଢେ।
1: ତାର ସାର କିମ୍ବା ଜଳ ପରିଚାଳନା କଣ କେମିତି କରାଯାଏ?
0: ମୁଖ୍ୟତଃ ବାଉଁଶ ଯେତେବେଳେ ଆମେ ଜଙ୍ଗଲ ଜମି ମ୍ୟାନେଜମେଣ୍ଟ କରୁଥିଲୁ, ସେ ଜଙ୍ଗଲ ଜମି ଟିକେ ପାହାଡ଼ିଆ ଢାଲୁ ଜମି ଥାଏ, ସେତେବେଳେ ଆମେ କ'ଣ ନା ସେ ବୁଦାଟିକୁ ସଫା କରୁ। ବାଉଁଶର ମୁଖ୍ୟ ହେଲା ମ୍ୟାନେଜମେଣ୍ଟ ହେଲା ବୁଦାଟିକୁ ସଫା କରିବା ଦରକାର। ଯଦି ବୁଦା ଆପଣ ସଫା ନ କରିବେ, କାହିଁକି ନା ବାଉଁଶର ଇଏ ହେଲା 5 ବର୍ଷ, ଆପଣମାନେ ଅଧିକାଂଶ ଜାଣିଥିବେ ବାଉଁଶ କରଡି, ସେ ରାଇଜୋମଟା ତାର ଯୋଉ ବାହାରେ ପ୍ରଥମ ବର୍ଷ ତାକୁ ନେଇକି ଲୋକ ଖାଆନ୍ତି, କରଡି ଖାଆନ୍ତି, କରଡି ହେଲା ତାର ମୁଖ୍ୟ ପ୍ରଥମ। ତାପରେ ପ୍ରଥମ 2 ବର୍ଷ ପର୍ଯ୍ୟନ୍ତ ବାଉଁଶ ଠିକ ବଢ଼ିଯିବ। ତାପରେ ଏଇ ଯୋଉ ଆପଣ ଦେଖିବେ ବାମ୍ବୁ ଆର୍ଟିସାନ ମାନେ ଯୋଉ ସବୁ ବାଉଁଶ ତିଆରି କରନ୍ତି, ସେମାନେ ସେ 2 ବର୍ଷିଆ 3 ବର୍ଷିଆ ବାଉଁଶକୁ ନେଇ ଆସନ୍ତି, ଯୋଉଟାକି ବେଶୀ ବାଉଁଶ ବୁଦା ବଢ଼ିବାରେ ସାହାଯ୍ୟ କରେ। 4 ବର୍ଷ 5 ବର୍ଷ ବାଉଁଶ ତାର କିଛି ମୁଖ୍ୟତଃ ରୋଲ୍ ନାହିଁ ବାଉଁଶ ବୁଦା ବୃଦ୍ଧି କରିବାରେ, କିନ୍ତୁ ବର୍ଷିକିଆ 2 ବର୍ଷିଆ ଯୋଉ ରାଇଜମ ଅଛି ସେଠୁ ପୁଣି ନୂଆ ପିଲ ଦିଏ, ନୂଆ ପିଲା ଦେଇକି ବାଉଁଶ ବୁଦା ବୃଦ୍ଧି କରେ। ଯୋଉ ବୁଦା ଯୋଉଟା କୁହାଯାଉଛି, କ୍ଲମ୍ପ ଯୋଉଟା କୁହାଯାଉଛି, ତାକୁ ଟାଇମ୍ ଟୁ ଟାଇମ୍ ସଫା କରିବା ଦରକାର। ବାଉଁଶ ସଫା କଲେ ସେ ଟିକେ ସ୍ପେସ୍ ପାଇଲେ ବାଉଁଶ ଭଲ
1: ବଢିବ।
0: ତୃତୀୟ କଥା ହେଲା ସଏଲ ୱାର୍କିଂ, ଯଦି ଢାଲୁ ଅଛି ଟିକେ ପାହାଡ଼ିଆ ଜମି ଅଛି, ତାହେଲେ ତଳ ଆଡ଼ିକି ଯୋଉ ହାଫ୍ ମୁନ୍ ଟ୍ରେଞ୍ଚ, ମାନେ ଆମର ଅର୍ଦ୍ଧ ଚନ୍ଦ୍ର ଆକାର ଗୋଟେ ଟ୍ରେଞ୍ଚ କରିକି ରଖିଲେ ସେ ସଏଲ, କାରଣ ଏଇଟା ଆପଣଙ୍କ ଦେଖିବେ ଏକ ବୀଜ ପତ୍ର ଯୋଉ ଗୁଡ଼ିକ ସବୁ ସ୍ପିସିସ୍, ସେ ସବୁ ସ୍ୟାଲୋ ରୁଟେଡ୍, ମାନେ ତାର ରୁଟ୍ ସିଷ୍ଟମଟା ବେଶୀ ଭିତରୁ ଗଭୀରକୁ ଯାଏନି, ଉପର ଉପର ରହେ। ତେଣୁ ଏଇ ଏକ ବୀଜ ପତ୍ରରେ ଯେହେତୁ ତାର ରୁଟ୍ଟା ଭାରି ୱିକ୍, ସେମାନେ ସଏଲଟାକୁ ଏତେ ଭଲକି ବାନ୍ଧିକି ରଖିପାରନ୍ତି ନାହିଁ, ତେଣୁ ସଏଲ ଏରୋଜନ୍ ବେଶୀ ହେଇଯାଏ। ଯୋଉ ହାଫ୍ ମୁନ୍ ସେପ୍ ଟ୍ରେଞ୍ଚ କରିଦେବା ବା ଗୋଟେ ବନ୍ଧ ବାନ୍ଧିଦେବା, ତାହେଲେ ସଏଲ ଏରୋଜନ୍ଟା ରଚିବ, ମାଟି ସେଠି ରହିଲେ ବାଉଁଶ ବୁଦାଟା ଭଲ ବଢିବ।
1: ଆଚ୍ଛା, ଯୋଉ ବାଉଁଶ ଯୋଉ ବୁଦା ହୁଏ ସେଟା କେତେ ଡିଷ୍ଟାନ୍ସ ଲଗାଇଲେ ନା ସେ ଆପେ ଆପେ ବୁଦା ହେଇଯାଏ?
0: ନା ନା, ଆମେ ଲଗେଇବା, ଯଦି ପ୍ଲାଣ୍ଟେସନ ଯଦି କରିବା, ଆପେ ଆପେ ଯୋଉଟା ଆପଣ କହୁଛନ୍ତି ଜଙ୍ଗଲରେ ଅଲଗା କଥା। ଆପଣ ଜାଣିଛନ୍ତି ବାଉଁଶ ହାତୀର ଗୋଟେ ମୁଖ୍ୟ ଖାଦ୍ୟ, ଯେଉଁଟା କି ଆମେ କହୁଛୁ ଯେ ବାଉଁଶ ଜଙ୍ଗଲ ପଦା ହେଇଗଲାରୁ ହାତୀମାନେ ଜଙ୍ଗଲ ବାହାରକୁ ପଳେଇ ଆସୁଛନ୍ତି ଖାଦ୍ୟ ଅନୁସାରେ। ସେଥିପାଇଁକା ଅଧିକାଂଶ ଜାଗାରେ ବି ସେଫ୍ ହେଲିପ୍ୟାଡ୍ ଫାଉଣ୍ଡେସନ ଟ୍ରଷ୍ଟ ଅଛି, ଆଉ କିଛି ସଂସ୍ଥା ବି ସେମାନେ କ'ଣ କରୁଛନ୍ତି, ଏବେ ସିଡ୍ ବଲ୍ ତିଆରି କରୁଛନ୍ତି, ବାଉଁଶ ମଞ୍ଜି କଲେକ୍ସନ କରୁଛନ୍ତି, ତା ଦେହରୁ ମାଟିରେ ତିଆରି କରି ତାକୁ ଛାଟି ଦେଉଛନ୍ତି। ସେ ସିଡ୍ ବଲ୍ରୁ କି ଯେଉଁ ସିଡ୍ଟା ପଡ଼ିଲା ଜଙ୍ଗଲରେ ଯେଉଁଠି ପଡ଼ିଲା ସେଠି ବାଉଁଶ ଚାରା ଗଛ ପୁଣି ନୂଆ ସୃଷ୍ଟି ହେଉଛି। ବାଉଁଶ ଓନ୍ଲି ଏମ୍ ହେଲା ଯେ ଆମେ ବାଉଁଶ ଜଙ୍ଗଲ ନୂଆ ସୃଷ୍ଟି କରିବା।

0: ପକେଇବା। ଜଙ୍ଗଲରେ ଯୋଉଟା କରାହଉଛି ତାର କିଛି ସ୍ପେସିଂ ନାହିଁ, ସେଠି ବୋଲି ଆମେ ପକେଇଦେଲୁ, ତା ତ ମୁଖ୍ୟ ହେଲା ହାତୀ ଖାଦ୍ୟ, ସେଠି ତ ଆମେ କମର୍ସିଆଲ କିଛି କରୁନୁ ବା ଚାଷୀଙ୍କ ପାଇଁକା କିଛି କରୁନୁ। ଯୋଉଠି ଆମେ ଚାଷ କରୁଛୁ, ଚାଷୀ ତା ଜମିରେ ଚାଷ କରୁଛି, ସେଠି ଆମେ ନିଶ୍ଚିତ ଭାବେ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଚାଷ କରିବାଟା ଉଚିତ। ତେଣୁ ତାର ପ୍ରପର ସ୍ପେସିଂ ମେଣ୍ଟେନ୍ କରିବା ଦରକାର, ତାକୁ ଇରିଗେସନ୍ କରିବା ଦରକାର ଏବଂ ତାର ସଏଲ୍ ଲେୟର୍ କି ମାନେଜିଂ କରିବା ଦରକାର। ତେଣୁ ପ୍ରଥମ 3 ବର୍ଷ ତାକୁ ଟିକେ ଯତ୍ନ କରିବାକୁ ପଡ଼ିବ, ମୁଖ୍ୟତଃ 5 ଫୁଟରେ 4 ଫୁଟ ଆମେ ସ୍ପେସିଂ କରି ବାଉଁଶ 60 ସେଣ୍ଟିମିଟର ତାମାନେ 2 ଫୁଟରେ 2 ଫୁଟରେ ଗୋଟେ ଗୋଟେ ଗାତ ଖୋଳି ତା ଦେହରେ ଆପଣ ବାଉଁଶ ଚାରା ପୋତିବା ଦରକାର। ଆଉ ସବୁଠୁ ଭଲ ଯଦି ଲେୟାରିଂ କରିଥିବେ, ଆମର ଅଧିକାଂଶ ନର୍ସରେ ଲେୟାରିଂ କରୁଛନ୍ତି, ବାଉଁଶଟାକୁ ଲେୟାର କରି ତା ଗଣ୍ଠିରୁ ଯୋଉ ବାହାରୁଛି ସେଟା ଭଲ ଗ୍ରୋଥ ହେଉଛି, ତାର ବର୍ଷିକା ଚାରା ନିଶ୍ଚୟ 4 ଫୁଟ 5 ଫୁଟ ଲେଖା ଆସୁଛି। ଲେୟାରିଂ ଯଦି ଚାରା ଆପଣ ପାଇବେ ବହୁତ ଭଲ, ଏବଂ ସେ ଚାରା ନେଇକି ଆମେ ଯଦି ପ୍ଲାଣ୍ଟେସନ କରିବା ନିଶ୍ଚିତ ଭାବେ ତା ଗ୍ରୋଥ ଭଲ ହେବ।
1: କେତେ ଫୁଟ ପର୍ଯ୍ୟନ୍ତ ଗ୍ରୋଥ ହୋଇଥାଏ ସାଧାରଣତଃ?
0: ଗୋଟେ ଗୋଟେ ବୁଦାରେ 20ରୁ 40 ବାଉଁଶ ପାଇପାରିବେ, ଏବଂ ମୁଖ୍ୟତଃ ସୁନ୍ଦରକଣ ଟିକେ ଛୋଟ ଏବଂ ବାଡିଆ ବାଉଁଶ ଟିକେ ବଡ ବାଉଁଶ ହେଉଛି, ଇ ପ୍ରାୟ 30 ଫୁଟ 40 ଫୁଟ ଲେଖେ ଗୋଟେ, ଯୋଉଟାକି ମୁଖ୍ୟତଃ ଟେଣ୍ଟ ହାଉସ ପେଣ୍ଟ ହାଉସ କାମରେ ଲାଗୁଛି।
1: ବାଉଁଶଟା ଯେତେ ସିଧା ହବ ତାର ଚାର୍ଜର ସେତେ ବେଶି।
0: ଆଜ୍ଞା,
1: ସିଧା କରିବା ପାଇଁ ସେମିତି କିଛି ଟେକ୍ନିକ ରହିଛି?
0: ବାଉଁଶ ପ୍ରାୟ ସିଧାରେ ବଢେ, ଯଦି ବାଉଁଶ ବୁଦାଟା ବେଶି କ୍ଲମ୍ଜି ହେଇଯିବ ମାନେ ଆମେ ତାକୁ ସଫା ନ କରିବା ତାହେଲେ ବାଉଁଶ ତଡ଼ାମଡ଼ା ହେଇଯିବ, ଯାହାକି ମାର୍କେଟ ଭାଲ୍ୟୁ ପାଏ ନାହିଁ। ବାଉଁଶ ସିଧା ରହିଲେ ବାଉଁଶ ମାର୍କେଟ ଭାଲ୍ୟୁ
1: ଫାଙ୍କା ହବ,
0: ସେଥିପାଇଁ କୁହାଯାଉଛି ସେ ବୁଦା ତାକୁ ସଫା କରି ରଖିବା ଦରକାର ସଦାବେଳେ। ମିନିମମ 3 ବର୍ଷ ଆପଣ ତାକୁ କରିଦେଲେ ବାଉଁଶ ବୁଦା ପଳେଇ ଆସିବ, 5 ବର୍ଷ ବେଳକୁ ଆପଣ ହାରଭେଷ୍ଟ କରିବେ।
1: ଚାଷୀ ଜଣେ କେତେ ଲଗେଇଲେ କେତେ ପାଇବ ଲାଭ ତାର ହବ?
0: ବାଉଁଶ ଯଦି ଆମେ ସେମିତି ହିସାବ କରିବା, ଜଣେ ଚାଷୀ ନିଶ୍ଚିତ ଭାବରେ 1 ପିଛା 30-40 ହଜାର ଟଙ୍କା ଲାଭ ପାଇବ ନିଶ୍ଚିତ ଭାବେ, କାହିଁକିନା ବାଉଁଶର ମାର୍କେଟିଂ ଆଗରୁ ନଥିଲା। ଯାହା କିଛି ଆମର ମାର୍କେଟିଂ ଥିଲା ଲୋକାଲ କନଜପ୍ସନ ଯାହା ଯାଉଥିଲା, ଲୋକଙ୍କର ଘର ତିଆରି ହେଲା, କିନ୍ତୁ ବର୍ତ୍ତମାନ ବାଉଁଶର ପ୍ରବଳ ବ୍ୟବହାର। ଆପଣ ଦେଖନ୍ତୁ ଆଗରୁ ଗାଁ ଗହଳିରେ ଏତେ ଟେଣ୍ଟ ହାଉସ ନଥିଲା, ଏବେ ଟେଣ୍ଟ ହାଉସ ପ୍ରବଳ ଦରକାର। ବ୍ୟାମ୍ବୁ ଆର୍ଟିସନ୍ସ, ବ୍ୟାମ୍ବୁରେ ଏବେ ବିଭିନ୍ନ ପ୍ରକାର ଫର୍ଣ୍ଣିଚର ତିଆରି ହେଲାଣି, କାଠର ଗୋଟେ ସବଷ୍ଟିଚ୍ୟୁଟ୍ ବି ହେଇଗଲାଣି ବାଉଁଶ, ବାଉଁଶ ଲ୍ୟାମିନେଟେଡ୍ ବାଉଁଶ ଇଏ ହେଲାଣି, ବାଉଁଶ ଫର୍ଣ୍ଣିଚର ତିଆରି କରାଗଲାଣି, ବାଉଁଶର ବହୁତ ଏବେ ଡିମାଣ୍ଡ ବଢ଼ିଲାଣି। ଘର ତିଆରି ଉପକରଣ କମିଯାଇଛି, କାରଣ ସମସ୍ତେ ତ ଆମେ କଂକ୍ରିଟ ଘରକୁ ଗଲେ,
1: କିନ୍ତୁ ଏ ଦିଗରେ ଆମର ଯୋଉ ଟେଣ୍ଟ ହାଉସ କଥା ହେଲା ଆଉ ଫର୍ଣ୍ଣିଚର କଥା ହେଲା,
0: ଆଜ୍ଞା
1: ଟିକେ ଚାହିଦା
0: ଅଛି। ଆମର ସେମିତି ଦେଖିବାକୁ ଗଲେ ଭାରତରେ ଯେତିକି ଆମର ବାଉଁଶ ଉତ୍ପାଦନ ହେଉଛି, ଭାରତ ହେଲା ସେକେଣ୍ଡ ଲାର୍ଜେଷ୍ଟ ଇନ୍ ଦି ୱାର୍ଲଡ, ଚାଇନା ପରେ ଦେଖିବାକୁ ଗଲେ ଭାରତ ସେକେଣ୍ଡ ଲାର୍ଜେଷ୍ଟ। ଭାରତରେ ଯେତିକି ବାଉଁଶ ଉତ୍ପାଦନ କରାହଉଛି ସେତିକି ବି କଞ୍ଚାମାଲ ହିସାବରେ ନିଅଣ୍ଟ ପଡୁଛି, ଯାହାଫଳରେ ଆମେ ଅଲଗା ଦେଶରୁ ଆମେ ବାଉଁଶ ଆଣୁଛୁ। ତେଣୁ ଯଦି ବାଉଁଶ ଆମେ ଅଲଗା ଦେଶରୁ ଆମଦାନୀ କରୁଛୁ ତାହେଲେ ଆମେ ନିଜେ କାହିଁ ଚାଷ ନ କରିପାରିବା? ସେମିତି ଆମେ ନିଜେ କାହିଁ ଆତ୍ମନିର୍ଭର ନ ହେବା? ଆମେ ଯଦି ବାଉଁଶ ଚାଷ କରିବା ନିଶ୍ଚିତ ମାର୍କେଟିଂ ହେବ। ଏକଦା ସମୟ ଥିଲା ପେପର ମିଲ୍ ସବୁ ବାଉଁଶରେ ଚାଲୁଥିଲେ, ତାପରେ ବାଉଁଶର ଅଭାବ ପଡ଼ିଲା ପରେ ସେମାନେ ସବୁ ସ୍ୱିଚ୍ ଅଫ୍ କରିଦେଲେ, କାଠ ପଲ୍ ଝାଉଁ ହେଲା, ଇକାଲୁଟସ୍ ହେଲା, ସେଇ ଯୋଉ ପେପର ମିଲ୍ ତାଙ୍କର ର ମେଟେରିଆଲ ଯୋଉ କଲା ସେମାନେ ନିଜେ ନିଜେ ସୃଷ୍ଟି କରେଇଲେ, ଏବଂ ସେମାନେ ଚାଷୀଙ୍କ ପାଖକୁ ଗଲେ, ଚାଷୀଙ୍କୁ ତାଙ୍କ ଭଲ କ୍ୱାଲିଟି ଷ୍ଟକ୍ ମେଟେରିଆଲ ଦେଲେ, ତାଙ୍କଠୁ ଜିନିଷ କିଣିଲେ। ସେଇଭଳିଆ ବାଉଁଶର ମାର୍କେଟିଂ ଯଦି ଆମେ ଇଣ୍ଡଷ୍ଟ୍ରି ବେସ୍ଡ ଲିଙ୍କ୍ କରିବା ନିଶ୍ଚିତ ଭାବେ ଚାଷୀମାନେ ଉପକୃତ ହେବେ।
1: ଆମେ ଜାଣିଥିଲୁ ଯେ ବାଉଁଶରୁ ପେପରଟା ତିଆରି ହୁଏ,
0: ଆଉ ବାଉଁଶ ପ୍ରାୟ ୟୁଜ୍ କରାହେବନି, କାହିଁକିନା ବାଉଁଶ ଜଙ୍ଗଲ ପାଇଁ ନାହିଁ, କାହିଁକିନା ବାଉଁଶ ଅଦର ଅଲ୍ଟରନେଟିଭ ୟୁଜ୍ ପଳେଇ ଆସିଲାଣି। ତେଣୁ ଯୋଉଟାକି ପେପର ମିଲ୍ ଇକୋନୋମିକ ହେଉଛି, ସେମାନେ ସବୁ କାଠ ପଲ୍ପ ୟୁଜ୍ କରୁଛନ୍ତି, ଝାଉଁ କାଠ ହେଲା, ଆପଣଙ୍କ ୟୁକାଲିପ୍ଟସ୍ ହେଲା, ଆକାଶିଆ ହେଲା, ସେ କାଠ ନେଇ ପଲ୍ପ କରୁଛନ୍ତି, ତେଣୁ ପ୍ରାୟ ବାଉଁଶ ବନ୍ଦ ହେଇଗଲାଣି। ବାଉଁଶଟା ବି ତାଙ୍କୁ ଇକୋନୋମିକ ନୁହେଁ, କାହିଁକିନା କଷ୍ଟ ହେଇଯାଉଛି, କଷ୍ଟ ହେଇଯାଉଛି, କିନ୍ତୁ ବାଉଁଶର ନିର୍ମିତ ପେପର ହେଲା ଉତ୍କୃଷ୍ଟ ମାନର।
1: ବର୍ତ୍ତମାନ ମାର୍କେଟରେ ଚାହିଦା କେମିତି ରହୁଛି?
0: ମାର୍କେଟରେ ଚାହିଦା ବାଉଁଶର ଭଲ ଅଛି, ସେଥିପାଇଁ ପ୍ରାଇଭେଟ ଜାଗାରେ ପ୍ରଚୁର ପରିମାଣରେ ବାଉଁଶ ଚାଷ କରାଯାଉ ଏବଂ ଚାଷୀମାନଙ୍କୁ ତାଦେ ଇନଭଲ୍ଭ କରାଯାଉଛି। ଏଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟର କାମ ନୁହେଁ, ଏଟା ଏଗ୍ରିକଲଚର ହର୍ଟିକଲଚର ଡିପାର୍ଟମେଣ୍ଟର କାମ, ସମସ୍ତଙ୍କ ସାଥେ ଗୋଟେ ମିଶିକି ରହୁଛନ୍ତି। ଏଠି ମୁଖ୍ୟତଃ ଯୋଉ ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଅଛି, ସେମାନେ ଚାଷୀମାନଙ୍କୁ ଚିହ୍ନଟ କରୁଛନ୍ତି। ଆଉ ସବୁଠୁ ଭଲ ହେବ ଯଦି ଆମେ ଗୋଟେ କ୍ଲଷ୍ଟରରେ କରିବା, ଗୋଟେ କ୍ଲଷ୍ଟରରେ କଲେ ଲୋକଙ୍କର ଇଣ୍ଟରେଷ୍ଟ ରହିବ। ଆମର ଯୋଉ ଚାଷୀ ଅଛନ୍ତି, କାରଣ ସବୁ ପ୍ରକାର ଟେକ୍ନିକାଲ ନୋ ହାଉ ଦେଉଛନ୍ତି, ଓବିଡିଏ ଦେଉଛନ୍ତି, ଏବଂ କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ବି ସେମାନେ ସପ୍ଲାଏ କରୁଛନ୍ତି, ତେଣୁ ସେସବୁ ସମ୍ବନ୍ଧରେ ଆମେ ତାଙ୍କ ସହିତ ଯୋଗାଯୋଗ କରିପାରିବା, ଓବିଡିଏ ସହିତ କରିପାରିବା। ଏଇ ଯୋଉ ଓବିଡିଏର ପ୍ରତି ଡିଷ୍ଟ୍ରିକ୍ଟରେ ଗୋଟେ ସେଲ୍ ରହିଛି, ଚାଷୀ ଭାଇମାନେ ସେଠି ବି ଯାଇକି କଣ୍ଟାକ୍ଟ କରିପାରିବେ, ଭଲ କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ପାଇପାରିବେ, ଏବଂ ତାଙ୍କର ଯାହା ଯାହା ଟେକ୍ନିକାଲ ଯାହା ଯାହା ବୈଷୟିକ ଜ୍ଞାନ କୌଶଳ ଦରକାର ସବୁ ସେମାନେ ସେଠି ପାଇପାରିବେ, କିଛି ଅସୁବିଧା ହେବନି ବ୍ୟାପକ କରିବା ପାଇଁ। ଏବଂ ଦ୍ୟାଟ୍ ଟୁ ଖାଲି ବ୍ୟାପକ ନାହିଁ, ଆମର କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ହେଲେ କ'ଣ ନା ଅଧିକା ଆମେ ପ୍ରଡକ୍ସନ ପାଇବା, କାରଣ କମର୍ସିଆଲାଇଜ୍ କରୁଥିଲେ ଆମେ ଇଏରକୁ ଅଧିକା ପ୍ରଡକ୍ସନ ପାଇବା, ଚାଷୀ ବି ତାର ସ୍ୱାବଲମ୍ବୀ ହେବ, ଆର୍ଥିକ ଭାବରେ ଉନ୍ନତି କରିବ।
1: ଆମର ଯୋଉ କଥା କହିଲେ ଚାଷୀମାନଙ୍କୁ ମଧ୍ୟ ସୁବିଧା ସୁଯୋଗ ମିଳୁଛି, ଏସବୁ ଜିନିଷକୁ ଚାଷୀମାନେ ଜାଣିବେ କେମିତି, କୋଉଠି କାହାକୁ ଯୋଗାଯୋଗ କରିବେ?
0: ନିକଟସ୍ଥ ବନଖଣ୍ଡ ଅଧିକାରୀ ଯିଏ ଅଛନ୍ତି ତାଙ୍କୁ କରିପାରିବେ।

0: ନଚେତ ରାଜ୍ୟର ଯେଉଁ ସଂଯୋଜକ ଅଛନ୍ତି ଓଡ଼ିଶା ଚିଫ୍ ଏକ୍ଜିକ୍ୟୁଟିଭ୍ ମେମ୍ବର ସେକ୍ରେଟାରୀ ଅଛନ୍ତି ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସିର ତାଙ୍କୁ ବି କଣ୍ଟାକ୍ଟ କରିପାରିବେ, ସମସ୍ତ ପ୍ରକାର ସହଯୋଗ ସେମାନେ ଦେଇପାରିବେ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ଦେଇପାରିବେ। ବନ ବିଭାଗ ଏନକରେଜ କରୁଛନ୍ତି ଯେ ଯେତେ ବ୍ୟାପକ ବାଉଁଶ ଚାଷ କରାଯାଉ।
1: ଆମର ବ୍ଲକ ସ୍ତରରେ ମଧ୍ୟ ରହୁଛନ୍ତି କୃଷି
0: ଅଧିକାରୀ ତାଙ୍କ ପାଖରେ କରିପାରିବେ, ସେ ଯୋଉ ରହିଛନ୍ତି ଡିଷ୍ଟ୍ରିକ୍ଟ ଲେଭେଲ ଯୋଉ ଅଛନ୍ତି ତା ଦେହରେ ଏଗ୍ରିକଲଚର ଅଛନ୍ତି, ସମସ୍ତେ ମେମ୍ବର ଅଛନ୍ତି, ତେଣୁ ସେଟା କରାଯାଇପାରିବ। ବର୍ତ୍ତମାନ ତ ଏବେ ଏଇଟା ଆବସୋଲ୍ୟୁଟଲି ଟୋଟାଲି ବର୍ତ୍ତମାନ ଏଗ୍ରିକଲଚର ଡିପାର୍ଟମେଣ୍ଟ, ଏଗ୍ରିକଲଚର ଫାର୍ମର୍ସ ୱେଲଫେୟାର ଡିପାର୍ଟମେଣ୍ଟ ଏଇଟା ଇଏ କରୁଛି,
1: କାହିଁକିନା ଚାଷୀମାନେ ଜାଣିଲେ ସିନା ସେମାନେ ଜିଣିବେ, ଯାହା ଯାହା ସୁବିଧା ସୁଯୋଗ ରହୁଛି ଅଧିକାଂଶ ଚାଷୀ ଜାଣିପାରୁନାହାନ୍ତି।
0: ଦ୍ୱିତୀୟ କଥା ହେଲା ମାର୍କେଟିଂ, ମୁଖ୍ୟ ହେଲା ଆମେ ଚାଷୀକି ପ୍ରୋତ୍ସାହନ ଦେବା, ଚାଷୀକି ଆମେ ସେନ୍ସିଟାଇଜ କରିବା, କିନ୍ତୁ ଚାଷୀ ଯିଏ ଚାଷ କରୁଛି କ'ଣ ପାଇଁ, ସେ ତ ଦୁଇ ପଇସା ପାଇବା ଲାଭ ପାଇବା ପାଇଁ ନା, ମାର୍କେଟିଂ ହେଲା ମୁଖ୍ୟ। ତେଣୁ ବର୍ତ୍ତମାନ ମାର୍କେଟ ଲିଙ୍କଟାକୁ ବେଶୀ ଆମର ଓବିଡି ଡେଭଲପ କରୁଛି। ଦ୍ୱିତୀୟ କଥା ହେଲା ରିସର୍ଚ୍ଚ କରି ଡେଭଲପମେଣ୍ଟ କରି ଭଲ କ୍ୱାଲିଟି ଷ୍ଟକ୍ ଦେଉଛନ୍ତି, ତେଣୁ ଚାଷୀ ଭାଇ ତାଙ୍କ ନିଜ ଜାଗାରେ କରିପାରିବେ, ଯଦି କିଛି ଗାଁର ବି ପ୍ରତିତ ଜାଗା ଫାଗା ଅଛି ଗାଁରେ ବି କରିପାରିବେ, ବାଉଁଶ ଚାଷ କରିପାରିବେ ଏବଂ ସେଥିରୁ ଲାଭବାନ ହେଇପାରିବେ।
1: ଆଗରୁ ଜାଣୁଥିଲୁ ବା ଶୁଣିଛୁ କଣ୍ଟା ବାଉଁଶ, ଆମେ ତ ବାଉଁଶରେ କେବେ ଫୁଲ ଦେଖିନୁ, କୁହାଯାଏ ଯେ ବାଉଁଶରେ ଯେତେବେଳେ ଫୁଲ ହବ ସେ ବାଉଁଶ
0: ମରିଯାଏ, ବାଉଁଶ ଫୁଲ ହୁଏ, ଗ୍ରିଗେରିୟସ୍ ଫ୍ଲାୱରିଂ କୁହାଯାଏ, ହେଲାବେଳେ ପୁରା ଫ୍ଲାୱରିଂ ହବ ଏବଂ ସେ ବାଉଁଶ ବୁଦା ହିଁ ମରିଯିବ।
1: କୋଉ ବାଉଁଶ, ବାଡ଼ିଆ ବାଉଁଶ ନା କଣ୍ଟା ବାଉଁଶ?
0: କଣ୍ଟା ବାଉଁଶ, ବାଡ଼ି ବାଉଁଶ, ସବୁ ବାଉଁଶ ଯଦି ଗ୍ରିଗେରିୟସ୍ ଫ୍ଲାୱରିଂ ହେଲା ତାହେଲେ ସେ ମରିଯିବ। ଅଛି ପ୍ରାୟ 12 ବର୍ଷ ଥରେ ଥରେ ହୁଏ, ଗୋଟେ ସାଇକେଲ ହୁଏ, ଏକାଥରେ ହେଲା ମାନେ ସେ ହବ ବାଉଁଶ ବୁଦା ମରିଯିବ। ଆଉ ବାଉଁଶ ସିଡ୍ସର ମଞ୍ଜିର ଭାଇବିଲିଟି ବହୁତ କମ୍ ଦିନ, ଯଦି ସେଠୁ ପୁଣି ଗଛ ଉଠିଲା ତ ଭଲ କଥା, କାରଣ ବହୁତ କମ୍ ଦିନ, ଯେମିତି ଶାଳ ମଞ୍ଜି ଭଳିଆ ବାଉଁଶ ମଞ୍ଜିର ଭାଇବିଲିଟି ବହୁତ କମ୍ ଦିନ, ଯଦି ସେ ପ୍ରକୃତ ଉତ୍କୃଷ୍ଟ ଜଳବାୟୁ ମୃତ୍ତିକା ପାଇଲା ତେବେ ସେ ପୁଣି ସେ ଗଛ ନୂଆ ଗଛ ଆସିବ।
1: ଆଉ ଗୋଟେ ଆମେ ଶୁଣିଛୁ ଯେ ବାଉଁଶରୁ ଚାଉଳ ବାହାରେ,
0: ବାଉଁଶ ଚାଉଳ ଶୁଣିଛନ୍ତି, ସେ ବାଉଁଶ ଧାନ ବୋଲି ତାକୁ କହୁଛନ୍ତି, ଯୋଉଟା ଆପଣ ଫ୍ଲାୱରିଂ ହେଲା ପରେ ସେ ବାଉଁଶ ଧାନ ପାଇଁ କହୁଛନ୍ତି। ଆମେ ମଝିରେ ବି ଇଣ୍ଡୋନେସିଆ ଯାଇଥିଲୁ, ସେଠି ବି ବାମ୍ବୁ ରାଇସ୍ ପାଇଁ ଆମେ ଆଣିଥିଲୁ, ସେଠୁ ଲାଲ ଲାଲ ଦେଖିବା ପାଇଁ, ଯେମିତିକା ସେ ସୁଆଁ ବିଲ୍ ତ ମୁଁ ଜାଣିନଥିଲି, ସୁଆଁ ଗୋଟେ ଭଲ ସେଟା ଛୋଟ ଛୋଟ ଇଏ, ସେ କନ୍ଧମାଳରେ ମୁଁ ଥିଲାବେଳେ ଟିକେ ସେତେବେଳେ ସେ ସୁଆଁ ବି ଜାଣିଲି ଏଇଟା ଗୋଟେ ଜିନିଷ ବୋଲି।
1: କ୍ଷୁଦ୍ର ଶସ୍ୟଜାତୀୟ ଖାଦ୍ୟ କହୁଛନ୍ତି, ସେସବୁ ଶସ୍ୟଜାତୀୟ ଖାଦ୍ୟ ତ ଏତେ ପରିମାଣରେ ପୋଷକ ତତ୍ତ୍ୱ ଅଛି, ଭିଟାମିନ୍ ଅଛି, ଖାଦ୍ୟସାର ଅଛି, ଯାହାକୁ ଖାଇଲେ ସହଜରେ ବାର୍ଦ୍ଧକ୍ୟ ଆସେନି ଆଉ କୌଣସି ରୋଗ ମଧ୍ୟ ସହଜରେ ଆକ୍ରମଣ କରିବନି।
0: ମାଣ୍ଡିଆ ତ ସେତେବେଳେ କଣ ନା ଇଏ ଗରିବ ଲୋକଙ୍କ ଖାଦ୍ୟ କୁହାଯାଉଥିଲା,
1: ଏଇସବୁ ଜାଣିଲା ପରେ ବୈଜ୍ଞାନିକ ମାନେ ଡିକ୍ଲାର କଲା ପରେ, ଘୋଷଣା କଲା ପରେ ନା ଏଇସବୁ ଖାଦ୍ୟ ଖାଅ, ଏଇ ଖାଦ୍ୟ ତମର ଭବିଷ୍ୟତର ଖାଦ୍ୟ ହବ,
0: ଫାଇବ୍ରସ୍ ଫୁଡ୍ ଖାଦ୍ୟ ସବୁ ନିଶ୍ଚୟ ଆପଣଙ୍କ
1: ସେଇସବୁ କ୍ଷୁଦ୍ର ଶସ୍ୟଜାତୀୟ ଖାଦ୍ୟ ଅନ୍ତର୍ଭୁକ୍ତ ହେଉଛି,
0: ସେ ଆକ୍ଚୁଆଲି ହିଁ ଭଲ ସେସବୁ ଖାଦ୍ୟ ଆକ୍ଚୁଆଲି ମାଣ୍ଡିଆ ବି ମୁଁ ନିଜେ ପରୀକ୍ଷା କରିଛି।
1: ତେବେ ବାଉଁଶ ଯୋଉ ଚାଷ ଆମେ ଆଲୋଚନା କରୁଥିଲେ, ଚାଷୀମାନେ ତ ଲାଭ
0: ଚାଷୀମାନେ ନିଶ୍ଚିତ ଲାଭ,
1: ଚାହିଦା ମଧ୍ୟ
0: ସେମାନେ ଯୋଗାଯୋଗ କରନ୍ତୁ, ବାଉଁଶର ଚାହିଦା ହିଁ ବହୁତ ରହିଛି। କାରଣ ଆପଣ ଦେଖନ୍ତୁ ଆଗରୁ ବ୍ୟାମ୍ବୁ ଆର୍ଟିସାନ ମାନଙ୍କୁ ବାଉଁଶ ଏବେ ବି ମିଳୁନଥିଲା, ବ୍ୟାମ୍ବୁ ଆର୍ଟିସାନ ମାନେ ବି ବାଉଁଶ ପାଉଛନ୍ତି, ସେମାନେ ବି ଦୁଇ ପଇସା ରୋଜଗାର କରୁଛନ୍ତି, ଗୋଟେ ଭାଲ୍ୟୁ ଆଡିସନ, ସେମାନେ ଆଣିକି ବାଉଁଶର ବିଭିନ୍ନ ଉପକରଣ କରିକି ବିକୁଛନ୍ତି।
1: ଚାଷ କଲେ କ୍ଷତିରେ ତ ପହଞ୍ଚିବେନି,
0: କ୍ଷତି ଆଦୌ ଚାନ୍ସ ନାହିଁ, ପ୍ରଥମ 3 ବର୍ଷ ଚାଷ ବେଳେ ଆମକୁ ଟିକେ ନଜର ରଖିବାକୁ ପଡିବ, ତାପରେ ବାଉଁଶ ଗଛ ଏଷ୍ଟାବ୍ଲିସ୍ କଲେ କିଛି ଅସୁବିଧା ନାହିଁ, ସେ ଆପଣଙ୍କୁ ପରମାନେଣ୍ଟ ଡିଲ୍ ଦେଇ ଚାଲିଥିବୁ, ଆମେ ଖାଲି ସୁଦାରୁ ସଫା କରିବା ଦରକାର।
1: କିନ୍ତୁ ଏବେ ଆମର ଯୋଉ ବିଭିନ୍ନ ପ୍ରକାର ସବୁ ଫର୍ଣ୍ଣିଚର ସବୁ ତିଆରି କରୁଛନ୍ତି, ଘର ସଜେଇବା ଜିନିଷ ମଧ୍ୟ ତିଆରି ହେଉଛି, ସେଥିପାଇଁ ଏହାର ଚାହିଦା ମଧ୍ୟ
0: ରହିଛି। ଆମର କେନ୍ଦୁଲିଫ୍ରେ ପ୍ରତିବର୍ଷ ଯୋଉ ଫଡ଼ି ରିପେୟାର ବାଉଁଶର ଚାହିଦା ମେଣ୍ଟେଇ ପାରୁନି, କାରଣ ବାଉଁଶରେ ଚାଳଟା କଲେ ସୁବିଧା, ଆମେ ଚାହୁଁଛୁ ଯେ ନ୍ୟାଚୁରାଲ ଫରେଷ୍ଟ ଉପରେ କୌଣସି ପ୍ରେସର ନ ପଡୁ, ଜଙ୍ଗଲର ଗଛ କିଛି କୌଣସି କାଠ ଖୁଣ୍ଟ ପାଇଁକା ନ ଆସୁ, ତାକୁ ରିପ୍ଲେସ୍ କରାଯାଏ ବାଉଁଶରେ। ସେଥିପାଇଁ କେନ୍ଦୁଲିଫ୍ ସଂସ୍ଥା ବି ବାଉଁଶ ପ୍ଲାଣ୍ଟେସନ ପ୍ରୋତ୍ସାହନ ଦେଇଥିଲା, ଗାଁର ଯୋଉ ଫଡ଼ି କମିଟି ବାଲା ଜରିଆ ଧରି ଫଡ଼ି ପାଖରେ ବାଉଁଶ ଗଛ ଲଗାନ୍ତୁ, ସୋଦାଟ ସେଇ ବାଉଁଶ ଯୋଉ ବାହାରିବ ତାକୁ ଫଡ଼ି ଘର ରିପେୟାର କାମରେ ଲଗେଇବେ।
1: ଆଉ ଗୋଟେ କଥା କହିଲେ, ଆପଣ ମୁଖ୍ୟ ଖାଦ୍ୟ ହେଲା ହାତୀର ବାଉଁଶ,
0: ଆଜ୍ଞା,
1: ଯଦି ଜଙ୍ଗଲରେ ଯଦି ବାଉଁଶ ଅଧିକ ପରିମାଣର ହବ ତାହେଲେ ହାତୀ ଆଉ ବାହାରକୁ ଆସିବ,
0: ଯେକୌଣସି ପ୍ରାଣୀ ହଉ ତାର ଆବଶ୍ୟକତା ଗୋଟେ ମିନିମମ ଡେଲି ଖାଦ୍ୟ, ମଣିଷ ଉପରେ ଲୋଭ ଅଛି କୌଣସି ବନ୍ୟଜନ୍ତୁଙ୍କ ଲୋଭ ନାହିଁ, ତାଙ୍କର ଆବଶ୍ୟକତା ଖାଦ୍ୟ ପୂରଣ ହେଇଗଲା ତାହେଲେ ଠିକ, ତେଣୁ ତାକୁ ଯଦି ଖାଦ୍ୟ ମିଳିଲା ଜଙ୍ଗଲରେ ସେ ବାହାରୁ କାହିଁ ଆସିବ,
1: ଜଙ୍ଗଲ ନିକଟ ଯୋଉ ଗାଁ ରହୁଛି ହାତୀ ପଳେଇ ଆସୁଛନ୍ତି, ମୋର କ୍ଷତି ପହଞ୍ଚୁଛନ୍ତି, ତ ସେ ଜାଗାରେ ଯଦି ଲୋକମାନେ ଯଦି ବାଉଁଶ ଲଗେଇବା ଆରମ୍ଭ କରନ୍ତେ, ହୁଏତ ହାତୀ ପ୍ରଥମେ ଆସିକି ସେଠି
0: ରହିପାରେ
1: ରହିପାରି, ତାପରେ ମାନେ ହଠାତ୍ ଆସିକି ମାନେ ସାହି ଭିତରକୁ ବା ଘରେ ଆଟାକ୍
0: କରନ୍ତି,
1: ସେଟା ହେଲେ ହୁଏତ ସେମାନେ ବଞ୍ଚିବେ
0: ନିଶ୍ଚିତ ଭାବେ। ଭଲ ଗୋଟେ ଆପଣ ପ୍ରପୋଜାଲଟା ଦେଲେ, ବହୁତ ଭଲ ପ୍ରପୋଜାଲଟା, କାରଣ ହାତୀ ଆସୁଛି ଗାଁକୁ ଭିତରକୁ ଆସୁଛି ଖାଲି ଖାଦ୍ୟ ପାଇଁ
1: ଆସୁଛି,
0: ତେଣୁ ଓଡ଼ିଶା ଯେତିକି ବାଉଁଶ ଜଙ୍ଗଲ ଅଛି ପ୍ରାୟ ଆମର 17,000 କେତେ ସ୍କୋୟାର କିଲୋମିଟର ଅଛି, ସେସବୁ ମିକ୍ସଡ ଫରେଷ୍ଟରେ, ପିଓର ବ୍ୟାମ୍ବୁ ଫରେଷ୍ଟ ବହୁତ କମ୍ ଅଛି, 375 ସ୍କୋୟାର କିଲୋମିଟର ଅଛି।

0: ଅଧିକାଂଶ ବ୍ୟାମ୍ବୁ ଫରେଷ୍ଟଟା ମିଶିକି ଅଛି, ବିଭିନ୍ନ ପ୍ରକାର ଗଛ ମିଶିକି ଅଛି। ଯୋଉଟା ପିଓର ଶାଲ ବା ପିଓର ଶାଗୁଆନ, ଯୋଉଟା ଶାଳ ତ ନାହିଁ, ଶାଗୁଆନ ଆମେ ପ୍ଲାଣ୍ଟେସନ କରୁଛୁ। ବ୍ୟାମ୍ବୁ ବି ଆସ୍ତେ ଆସ୍ତେ ପ୍ଲାଣ୍ଟେସନ କରାଯାଉଛି, ମଝିରେ ଟିକ୍ ସହିତ ବ୍ୟାମ୍ବୁ ପ୍ଲାଣ୍ଟେସନ କରାଯାଉଥିଲା।
1: ଆପଣ କହୁଥିଲେ ଯୋଉ ଚାରା କଥା, କେତେ ପ୍ରକାର ଚାରା ମାନେ କଣ ସବୁ ମାନେ ଭଲ ଚାରା ଅଛି?
0: ନିଶ୍ଚିତ ଭାବରେ ଚାରା ଯୋଉ କରାଯାଉଛି, ବାଉଁଶ ଚାରା ସବୁ କରାହଉଛି। ପ୍ରତି ବନ୍ଧ ଖଣ୍ଡେ ଗୋଟେ ମେଗା ନର୍ସରୀ କରାଯାଇଛି, ସେଠି ବାଉଁଶ ଚାରା ଉପଲବ୍ଧ ଅଛି। ସେମାନେ ଲେୟାରିଂ କରି କରୁଛନ୍ତି, ପ୍ଲସ ସିଡ୍ ଓରିଜିନ୍ ବି କରୁଛନ୍ତି, ସେଠି ବାଉଁଶ ଚାରା ଉପଲବ୍ଧ ଅଛି। ତା ବାଦ ଓବିଡିଏ ବି ଯୋଉଠି କରୁଛି, ସେଠି କ୍ଲଷ୍ଟର ଚାଷୀ ଅଛନ୍ତି, ସେମାନଙ୍କୁ ବାଉଁଶ ଚାରା ନିଜେ କରିବା ପାଇଁ ତାଙ୍କୁ ସୁଯୋଗ ଦେଉଛି, ଟେକ୍ନିକା ତାଙ୍କ ବୈଷୟିକ ଜ୍ଞାନ ଦେଉଛନ୍ତି ଏବଂ ସହଯୋଗ ଦେଉଛନ୍ତି। ସେମାନେ ଯୋଉଠି ପ୍ଲାଣ୍ଟେସନ କରିବେ ତା ପାଖରେ ଛୋଟ ଛୋଟ ନର୍ସରୀ କରି ବାଉଁଶ ଚାରା ଉତ୍ପାଦନ କରୁଛନ୍ତି।
1: ଆଚ୍ଛା, ଆମର ଯୋଉ ଘରେ ରଖିବା ପାଇଁ କୁଣ୍ଡ ମାନଙ୍କରେ ରଖିବା ପାଇଁ ବାଉଁଶ,
0: ଆଜ୍ଞା,
1: ସେମିତି ବ୍ୟବସ୍ଥା କିଛି ଥିବ?
0: ଆପଣଙ୍କ ଅର୍ଣ୍ଣାମେଣ୍ଟାଲ ବ୍ୟାମ୍ବୁ ସବୁ ଅଛି, ଆମ ବ୍ୟାମ୍ବୁ ସେଟମ୍ ଯୋଉ ଅଛି, ଆମର ସିଲ୍ଭିକଲଚର ଇଭିନ୍ କରିଛି, ଭୁବନେଶ୍ୱର ବ୍ୟାମ୍ବୁ ସେଟମ୍ ଆପଣ ସେ ଯାଇପାରିବେ, ବିଭିନ୍ନ ପ୍ରକାର ବ୍ୟାମ୍ବୁ ଲଗେଇଛନ୍ତି, ସେଠି ଆଣି ଲୋକ ସବୁ ରଖୁଛନ୍ତି, ଅର୍ଣ୍ଣାମେଣ୍ଟାଲ ବ୍ୟାମ୍ବୁ ସବୁ କରୁଛନ୍ତି। କୋଉଠି ଗଣ୍ଠି ଗଣ୍ଠି ବାଉଁଶ ହେଇଥିବ, ଛୋଟ ସରୁ ବାଉଁଶ ହେଇଥିବ, ଷ୍ଟେଟ୍ ରିସର୍ଚ୍ଚ ଗାର୍ଡେନ୍ ଅଛି, କୋଉଠି କଳିଙ୍ଗାରେ, କଳିଙ୍ଗା ରିସର୍ଚ୍ଚ ଗାର୍ଡେନ୍ରେ ବ୍ୟାମ୍ବୁ ଗାଇଗେଞ୍ଚିଆ, ଏତେ ମୋଟା ମୋଟା ବ୍ୟାମ୍ବୁ, ଏତେ ବଡ଼ ବଡ଼ ଚଉଡ଼ା ବଡ଼ ବଡ଼ ବ୍ୟାମ୍ବୁ ବି ଅଛି, ତେଣୁ ବିଭିନ୍ନ ପ୍ରକାର ବ୍ୟାମ୍ବୁ ଅଛି। କିନ୍ତୁ ମୁଖ୍ୟତଃ ବାଉଁଶ ହେଲା ଆପଣଙ୍କର ଜଙ୍ଗଲ ବାଉଁଶ ହେଲା, ଡାବା ଏବଂ ଶାଳିଆ ବାଉଁଶ, ଚାଷ ବାଉଁଶ ହେଲା ଆମର ସୁନ୍ଦରକଣୀ ଏବଂ ବାଡ଼ି ବାଉଁଶ।
1: ଏବେ ଯୋଉ କଣ୍ଟା ବାଉଁଶର କଣ ସ୍ଥିତି ଅଛି ଓଡ଼ିଶାରେ?
0: କଣ୍ଟା ବାଉଁଶ ସ୍ଥିତି ଆସ୍ତେ ଆସ୍ତେ ଆଉ ନାହିଁ ପ୍ରାୟ, ଗାଁ ଗହଳିରେ ଦେଖିବେ, ଗାଁ ଗହଳିରେ ଡାବା ବାଉଁଶ ଏବଂ ବାଡ଼ି ବାଉଁଶ ଏବଂ କଣ୍ଟା ବାଉଁଶ ଭିତରେ ଯଦି ପ୍ରପୋର୍ସନ୍ ଖୋଜିବେ, ବହୁତ କମ୍ ବୁଦା ଆପଣ କଣ୍ଟା ବାଉଁଶ ବୁଦା ପାଇବେ, କିନ୍ତୁ ବାଡ଼ି ବାଉଁଶ ବେଶୀ ପାଇବେ। ମୁଁ ଜାଣିବାରେ ପିଲାବେଳେ ଆମେ ଦେଖିଛୁ ସେ କଣ୍ଟା ବାଉଁଶଟା ହିଁ ୟୁଜ୍ କରାଯାଏ ଶଗଡ଼ ଦଣ୍ଡା ପାଇଁ, ଯୋଉଟାକି ଟିକେ ବେଶୀ ଷ୍ଟ୍ରଙ୍ଗ, ବାଡ଼ି ବାଉଁଶ ଟିକେ ହୋଲ, ଆଗ ପାଣିରେ ପକାନ୍ତି, ତାପରେ ତାକୁ ନିଆଁରେ ସେକିକି ତାକୁ ଦଣ୍ଡାକୁ ସିଧା କରନ୍ତି, କରିକି ଶଗଡ଼ ଦଣ୍ଡା କରାଯାଏ। ସେ
1: ଆମର
0: ଅନୁରୋଧ, ଆମେ ସଦାବେଳେ ପରିବର୍ତ୍ତନକୁ ଗ୍ରହଣ କରିବା ଉଚିତ। ନିଶ୍ଚିତ ପ୍ରଥମେ ଟିକେ ଟିକେ ପ୍ରୋବ୍ଲେମ୍ ହେବ, କିନ୍ତୁ ଏବେ ବାଉଁଶ ଭିତ୍ତିକ ବଜାର ବର୍ତ୍ତମାନ ବହୁତ ଭଲ ଅଛି। ଯଦି ଆମେ ବାଉଁଶକୁ ଚାଷ ହିସାବରେ ମାନେ ଗୋଟେ କ୍ୟାସ୍ କ୍ରପ୍ ହିସାବରେ ଯେମିତି ନିଜେ ଚାଷ କରିପାରିବା, ନିଜେ ସେନ୍ସିଟାଇଜ୍ ହୁଅନ୍ତୁ, ଆପଣ ନିକଟସ୍ଥ ବନଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ନଚେତ୍ ଆମର ବନ ବିଭାଗ ମୁଖ୍ୟାଳୟ ଅଫିସ୍ ଅଫ୍ ଦି ପିସିସି ଅରଣ୍ୟ ଭବନରେ ରହୁଛନ୍ତି, ଓବିଡିଏର ମୁଖ୍ୟ ରହୁଛନ୍ତି, ଚିଫ୍ ଏଜେଣ୍ଟ ରହୁଛନ୍ତି, ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ନିଶ୍ଚିତ ଭାବରେ ଆପଣ ସହଯୋଗ ପାଇବେ ଏବଂ ଚାଷ କରି ଆପଣ ନିଶ୍ଚୟ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ।
1: ଯାହା ଉପସ୍ଥିତ ହେବୁ, ଆପଣ ଆମ ଷ୍ଟୁଡିଓରେ ଉପସ୍ଥିତ ରହି ଆଜିର ଯେଉଁ ଆଲୋଚ୍ୟ ବିଷୟ ଥିଲା ବାଉଁଶ ଚାଷ ଓ ତାହାର ବଜାର ଭିତ୍ତିକ ଚାହିଦା, ଏ ବିଷୟରେ ଆପଣ ସବିଶେଷ ତଥ୍ୟ ରଖିଲେ, ଯାହା ଆମେ ଆଶା କରୁଛୁ ଯେଉଁ ଚାଷୀ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ତାର ଫାଇଦା ଉଠେଇବେ। ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ନମସ୍କାର,
0: ଧନ୍ୟବାଦ, ଚାଷୀ ଭାଇମାନଙ୍କୁ ନମସ୍କାର।

ସୌଖିନ ସାମଗ୍ରୀ ଏଇ ବାଉଁଶରୁ ପ୍ରସ୍ତୁତ ହେଉଛି ଆଉ ବାଉଁଶ ସାମଗ୍ରୀର ଚାହିଦା ମଧ୍ୟ ରହିଛି। ତେଣୁ ପ୍ରତ୍ୟେକ ଚାଷୀ ଭାଇ ବିଶେଷଜ୍ଞଙ୍କ କହିବା ଅନୁସାରେ ବନଖଣ୍ଡ ଅଧିକାରୀ ତଥା କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇ ବାଉଁଶ ଚାଷ କରିବା ପାଇଁ ଆଗେଇ ଆସନ୍ତୁ ଆଉ ଲାଭବାନ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ ପ୍ରଯୋଜନା ଓ ପରିଚାଳନା ଦାୟିତ୍ୱରେ ଥିଲେ ଦୁର୍ଗା ମାଝୀ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପଶ୍ଚିମବଙ୍ଗରେ 15ଟି ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଛତିଶଗଡ଼ରେ ବିସ୍ଫୋରଣରେ 4 ସୁରକ୍ଷାକର୍ମୀଙ୍କ ମୃତ୍ୟୁ। ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ରାଜ୍ୟରେ ବଞ୍ଚିତ ଥିବା 1,23,849 ଜଣ ହିତାଧିକାରୀଙ୍କୁ ଆସନ୍ତା 4 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଅର୍ଥରାଶି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଓ ବେସରକାରୀ ଜମିର ରେକର୍ଡିଂ ସମ୍ଭନ୍ଧୀୟ ସଂଶୋଧିତ ମାର୍ଗଦର୍ଶିକା ଖସଡ଼ା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା ଜାରି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ 2026-27 ବର୍ଷ ନିମନ୍ତେ ନାମଲେଖା ଆସନ୍ତା 15 ତାରିଖକୁ ବୃଦ୍ଧି। ସ୍କୁଲ ଅଫ୍ ସର୍ଭିସେସ୍ ଏବଂ ସ୍କୁଲ ଅଫ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନ୍ତର୍ଗତ 10 ବିଷୟରେ ନାମ ଲେଖାଇବେ ଛାତ୍ରଛାତ୍ରୀ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର 95.33%। ଗଜପତି ଜିଲ୍ଲାରେ ସର୍ବାଧିକ 99.31% ଏବଂ କେନ୍ଦୁଝରରେ ସର୍ବନିମ୍ନ 94.35 ରେଜଲ୍ଟ ହୋଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଅନୁଭୂତ। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ନାଜିଆ ହାସନ ଓ ଜୋହେବ ହାସନ, ଚଳଚ୍ଚିତ୍ର ଇଲଜାମ।

0: क्षेत्र में व्यापक योगदान रहा है। भारतीय क्रिकेट कंट्रोल बोर्ड बीसीसीआई ने टी20 महिला क्रिकेट विश्व कप के लिए 15 सदस्य टीम की घोषणा कर दी है। हरमनप्रीत कौर को टीम का कप्तान और स्मृति मंधाना को उप कप्तान बनाया गया है। इंडियन प्रीमियर लीग आईपीएल क्रिकेट में आज चेन्नई के एम चिदंबरम स्टेडियम में मुंबई इंडियंस ने चेन्नई सुपर किंग्स के सामने 160 रन का लक्ष्य रखा है। इसके साथ ही ये समाचार बुलेटिन समाप्त हुआ।
1: अपन मने कार्यक्रम सुनुछंदी आकाशवाणी कटक केन्द्ररु।
2: ରାତି 11:05 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ଡକ୍ଟର ଆର୍ ବାଲ ସୁବ୍ରମଣ୍ୟମ୍ ଓ ଡକ୍ଟର ଜୋରମ୍ ଅନିଓଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା 21 ତାରିଖରେ ପୁନଃ ମତଦାନ ହେବା ନେଇ ନିର୍ବାଚନ ଆୟୋଗଙ୍କ ସୂଚନା। 24 ତାରିଖରେ ପ୍ରକାଶିତ ହେବ ଗଣତି ଓ ଫଳାଫଳ। ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 169 ରନ୍କୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ 16 ଓଭରରେ 2 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଛି। ପଶ୍ଚିମବଙ୍ଗରେ 15 ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ଛତିଶଗଡ଼ରେ ବିସ୍ଫୋରଣରେ 4 ସୁରକ୍ଷା କର୍ମଚାରୀ ମୃତ। ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଦୃଢ଼ ସଂକଳ୍ପ, ନିଷ୍ଠା ଓ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ଦେଲେ ଆହ୍ୱାନ। ରାଜସ୍ୱ ସେବାକୁ ଅଧିକ ସହଜ, ସରଳ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ଏବଂ ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ଅଧିକାରୀଙ୍କୁ ନେଇ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଜାତୀୟ ରାଜପଥ ଓ ରାସ୍ତାଘାଟ ଏବଂ ଭିଭିଭୂମି ସୁଦୃଢ଼ୀକରଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ। ବିଶିଷ୍ଟ ସଙ୍ଗୀତକାର ପ୍ରସୂନ ଯୋଶୀ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ। ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସୂଚନା। ରାଜ୍ୟରେ ବଞ୍ଚିତ ଥିବା 123,849 ଜଣ ହିତାଧିକାରୀଙ୍କୁ ଆସନ୍ତା 4 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଅର୍ଥରାଶି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05। ଶ୍ରୀମଦ୍ ଭାଗବତର 24ତମ ଭାଗ ସକାଳ 6:40। ବୈଦେହିଶ ବିଳାସର 12ଦଶ ଭାଗ ସକାଳ 8:45। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55। କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ। ଶିଳ୍ପୀ ଗାଇଛନ୍ତି ପରଶୁରାମ ବିହାରୀଙ୍କ ରଚନାରୁ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ବିଜୟ ଭାସ୍କର ସାମନ୍ତରାୟ। ଶିଳ୍ପୀ ଗାଇଛନ୍ତି ବେଣୁଧରଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ଶିଳ୍ପୀ ଗାଇଛନ୍ତି ବନମାଳୀଙ୍କ ରଚନାରୁ।

ପରବର୍ତ୍ତୀ ଭକ୍ତି ଗୀତ ହଳଧର ସୂତାରଙ୍କର ଜନରୁ ଗାଇଛନ୍ତି କଣ୍ଠଶିଳ୍ପୀ ଗିରିଜା ପ୍ରସନ୍ନ ମିଶ୍ରା।

ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ରବୀନ୍ଦ୍ର ନାରାୟଣ ମିଶ୍ରା।

ମହାଭାରତରେ ଉଲ୍ଲେଖ ଅଛି, ମା କୁନ୍ତୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ, ଦ୍ୱାରିକାଧୀଶ ମତେ ଓ ମୋ ପୁଅମାନଙ୍କୁ ସର୍ବଦା ଦୁଃଖ ଦିଅ, କାରଣ ଦୁଃଖ ବେଳେ ହିଁ ତୁମେ ଆମ ପାଖେ ପାଖେ ରହୁଛ, ଆମ୍ଭମାନଙ୍କର ସୁଖ ବେଳେ ତୁମେ ଦୂରେଇ ଯାଉଛ। ଏ ଯେଉଁ ସୁଖ ଦୁଃଖ କଥା କୁନ୍ତୀ କହିଥିଲେ, ତାହା ହେଉଛି ଆଧ୍ୟାତ୍ମିକ ଦୃଷ୍ଟିରୁ ସୁଖ ଓ ଦୁଃଖ। ଆଧ୍ୟାତ୍ମିକ ସାଂସାରିକ ସୁଖ ମନୁଷ୍ୟର ସର୍ବାଙ୍ଗୀନ ଦୁଃଖର କାରଣ ହୋଇଥାଏ, ଅବଶ୍ୟ କେତେବେଳେ ଏହାର ବ୍ୟତିକ୍ରମ ମଧ୍ୟ ଦେଖାଯାଇଥାଏ। ସେଦିନ ତାଙ୍କ ଘରେ ପହଞ୍ଚିଲା ବେଳକୁ ଦେଖିଲି ତାଙ୍କୁ ତାଙ୍କ ଡ୍ରଇଂ ରୁମ୍ରେ ଘେରି ବସିଛନ୍ତି ଚାରି ପୁଅ ଚାରି ବୋହୁ। ପୁଅ ବୋହୂମାନେ ବାପାଙ୍କର ଅନ୍ତରଙ୍ଗ ବନ୍ଧୁ ହୋଇଥିବାରୁ ମତେ ଦେଖୁ ଦେଖୁ ଭକ୍ତିର ସହିତ ପ୍ରଣାମ କରି ଘର ଭିତରକୁ ଚାଲିଗଲେ। ଲକ୍ଷ୍ୟ କଲି ସବୁ ପୁଅ ବୋହୂଙ୍କ ମୁହଁରେ ଫୁଟି ଉଠିଛି ଚାପା ହସର ଗୁଡ଼ିଏ ଫୁଲ। ଅନୁମାନ କରିନେଲି ବନ୍ଧୁ ନିଶ୍ଚୟ ପରିବେଶଟାକୁ ଜମେଇ ଦେଇ କିଛି କଥା କହୁଥିଲେ, ଯାହାଫଳରେ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଥିଲା। ହଁ, ଏବେ ଟିକେ ବନ୍ଧୁଙ୍କ ବିଷୟରେ ଦୀପଦ କହିଦିଏ। ମୋର ଏ ବନ୍ଧୁ ସବୁବେଳେ ଓଲଟା ବାଟରେ ଚାଲନ୍ତି, ବହିଟିଏ ପଢିବାକୁ ଆରମ୍ଭ କଲେ ଶେଷ ପୃଷ୍ଠାରୁ ପଢି ପଢି ପ୍ରଥମ ପୃଷ୍ଠାକୁ ଆସନ୍ତି, ସବୁ କଥାକୁ ବଡ ମଜାରେ ଓଲଟେଇ କହନ୍ତି। କବିମାନଙ୍କର ଚିର

ପରିବର୍ତ୍ତନ ବାକ୍ୟକୁ ଓଲଟେଇ କହନ୍ତି, ଯଥା ମିଛ କହିବାକୁ କିଆଁ ଡରିବି, ମିଛ କହି ପଛେ ମଲେ ମରିବି। ଏହିପରିକି ନିଜ ବୋହୁ ଓ ମିନତିକୁ, ତିନମି ଓ ମାଳତୀକୁ ତିଳମା ଡାକି ଘରେ ହସପେଡ଼ି ଖୋଲି ଦିଅନ୍ତି, କିନ୍ତୁ ଜାଣିବା ଲୋକ ସହଜରେ ତାଙ୍କ କଥାର ମଞ୍ଜକୁ ଧରି ନେଇ ତାଙ୍କ କଥା କହିବାର ଢଙ୍ଗକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କଥାଟିକୁ ଗୋଟିଏ ବିପରୀତ ଢଙ୍ଗରେ ପରିବେଷଣ କରୁଥିବା ଦେଖି ତାଙ୍କୁ ପ୍ରଶଂସା ନ କରି ରହିପାରନ୍ତିନି। ପୁଅ ବୋହୂମାନେ ଚାଲିଯିବା ପରେ ମୁଁ ବନ୍ଧୁଙ୍କୁ ପ୍ରଶ୍ନ କଲି, କ'ଣ ବନ୍ଧୁ, ଆଜି କ'ଣ ପିଲାମାନଙ୍କ ପତ୍ରରେ ପରଶୁଥିଲ ଯେ ସବୁରି ମୁହଁରେ ହସ ଖୁସି ଉଠିଥିଲା। ସେ ହସି ହସି କହିଲେ, ଆଜି ସକାଳ ଚା ପାନ ବେଳେ ସଂସାରରେ କେମିତି ଦୁଃଖୀ ହେବ ସେ ବିଷୟରେ ଶିକ୍ଷା ପ୍ରଦାନ କରୁଥିଲି। କିଛି ବୁଝି ନପାରି ପ୍ରଶ୍ନ କଲି, ମାନେ ସେମାନଙ୍କୁ ଶିଖାଉଥିଲେ କେମିତି ସଂସାରରେ ସେମାନେ ଦୁଃଖୀ ହେବେ? ସେ କହିଲେ, ହଁ, ସମସ୍ତେ ତ ସାଧୁ ସନ୍ଥମାନଙ୍କଠାରୁ ସବୁଦିନେ ଶୁଣୁଛନ୍ତି ସଂସାରରେ କେମିତି ସୁଖୀ ହେବେ, କେହି ତ ଦୁଃଖୀ ହେବାର ଉପାୟ କହିଦେଉନାହାନ୍ତି। ତେଣୁ ମୁଁ ସେମାନଙ୍କୁ ଆଜି ସେ ଉପାୟଗୁଡ଼ିକ ବତାଇ ଦେଉଥିଲି। ପଚାରିଲି, ସେ ଉପାୟଗୁଡ଼ିକ କ'ଣ? ସେ କହିଲେ, ମୋଟ 10ଟି ଉପାୟ ଅଛି ଯଦ୍ୱାରା ସଂସାରରେ ତୁମେ ଦୁଃଖୀ ହୋଇପାରିବ। ଶୁଣିବେ, ପ୍ରଥମ ହେଲା, କେବଳ ସର୍ବଦା ନିଜ କଥା କହିହୁଅ ଏବଂ ନିଜ ବିଷୟରେ ସବୁରି ଆଗରେ ବଖାଣି ଚାଲ। ଦ୍ୱିତୀୟଟି ହେଲା, ତୁମ କଥାରେ ଖାଲି ମୁଁ ଶବ୍ଦ ଭରି ଦିଅ। ତୃତୀୟ ହେଲା, ସବୁବେଳେ ଜାଣିବାକୁ ଚାହଁ ତୁମ ବିଷୟରେ ଅନ୍ୟମାନଙ୍କର ମତ କ'ଣ। ଚତୁର୍ଥ, ତୁମ ବିଷୟରେ ଲୋକମାନେ ଯାହା କହୁଛନ୍ତି ତାକୁ ଭଲ କରି କାନ ଡେରି ଶୁଣ। ପଞ୍ଚମ, ଯେମିତି ତୁମ ଉପରେ ସମସ୍ତେ ପ୍ରଶଂସା ଢାଳିଦେବେ ସେ କଥା ସବୁରିଠାରୁ ଆଶା କର। ଏତିକି କହି ସେ ଟିକେ ରହିଯିବାରୁ ମୁଁ ମୋ ପକେଟରୁ ଛୋଟିଆ ଡାଇରୀଟି ବାହାର କରି କଲମ ଧରିଲି। ସେ ଆଗେଇ ଗଲେ, ହଁ, ଷଷ୍ଠ ହେଲା, କେମିତି ମଉଜ ମଜଲିସରେ ତୁମ ସମୟ କଟିବ ସବୁବେଳେ ସେହି ଚକ୍କରରେ ଥାଅ। ସପ୍ତମ ଉପାୟଟି ହେଉଛି, ଯେତେ ପାରିବ ତୁମ କର୍ତ୍ତବ୍ୟରେ ଅବହେଳା କର। ଅଷ୍ଟମଟି ହେଉଛି, ଅନ୍ୟମାନଙ୍କ ପାଇଁ ଯେତେ ପାରିବ କମ୍ କାମ କର, ମୋଟେ ନ କଲେ ଆହୁରି ଭଲ। ନବମ ହେଲା, ନିଜକୁ ବହୁତ ଭଲ ପାଅ। ଏବଂ ଦଶମ ଶେଷ ଉପାୟ ହେଲା, ସବୁବେଳେ ସ୍ୱାର୍ଥପର ହୁଅ। ତାଙ୍କ କଥା ଶୁଣି ମୁଁ ହସି ହସି ଗଡ଼ିଯିବା ବେଳେ ତାଙ୍କର ଜଣେ ବୋହୂ ଚା କପ୍ଟି ଆଣି ମୋ ହାତକୁ ବଢ଼େଇଦେଲା। ଚା ପାନ କରୁ କରୁ ପଚାରିଲି, ଆଚ୍ଛା ବନ୍ଧୁ, ଦୁଃଖୀ ହେବାର ବାଟ ତ ବତେଇଦେଲ, ହେଲେ ସୁଖୀ କେମିତି ହେବ, ଏଥର ଟିକେ ବଖାଣ। ସେ କହିଲେ, ଦୁଃଖୀ ହେବାର ଉପାୟକୁ ଓଲଟାଇ ଦିଅ, ଦେଖିବ ତୁମେ ଲାଭ କରିବ ପରମ ସନ୍ତୋଷ, ପରମ ସୁଖ। ଆଉ କେତେ ସମୟ କଥା ହୋଇ ତାଙ୍କଠାରୁ ବିଦାୟ ନେବା ଅବସରରେ ବନ୍ଧୁ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ମୋ ହାତ ଧରି କହିଲେ, ବନ୍ଧୁବର, ଏ କଥାଟି ଯେମିତି ବୁଦ୍ଧିଜୀବୀ ମହଲରେ ଓ ଗଣମାଧ୍ୟମରେ ପ୍ରଚାରିତ ହେବ ସେପାଇଁ ସୁବନ୍ଦୋବସ୍ତ କରିବ, ଏତିକି ମୋର ସବିନୟ ଅନୁରୋଧ। ହସି ହସି ତାଙ୍କଠାରୁ ବିଦାୟ ନେଲି ସେଦିନ।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 20ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲି ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ଦ୍ୱାରକାକୁ ଆସିବା ଶୁଣି ବଳରାମ, ବସୁଦେବ, ଅକ୍ରୂର ଓ ଉଗ୍ରସେନ ତାଙ୍କୁ ଦେଖିବାକୁ ଆସିଲେ। ମାୟାଧର କୃଷ୍ଣ ମାୟା ବଳରେ ତାଙ୍କର ସମସ୍ତ ପତ୍ନୀମାନଙ୍କ ଘରେ ଏକାବେଳିକ ଦେଖାଦେଲେ। ପ୍ରତ୍ୟେକ ପତ୍ନୀ ସ୍ୱାମୀଙ୍କୁ ଆପଣା ଘରେ ପାଇ ସେବା କଲେ। ଏହାପରେ ପାଣ୍ଡବଙ୍କ ଉପରେ ପ୍ରତିଶୋଧ ନେବାକୁ ଅଶ୍ୱତ୍ଥମା ବ୍ରହ୍ମସର ମାରିବା ବିଷୟ ସୌନକ ପଚାରିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 20ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଶୈଳଭୌମ ମହାପାତ୍ର ଏବଂ କେଶବ ଚନ୍ଦ୍ର ସାହୁ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲି ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ମୁଗ ବିରି ଚିନାବାଦାମ ଫସଲ ଅମଳ ଉପଯୋଗୀ ହୋଇଥିଲେ ଅମଳ କରିନିଅନ୍ତୁ ଓ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଅମଳ ହୋଇଥିବା ଫସଲକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଡାଳୁଅ ଧାନ କେଣ୍ଡାରେ ଶତକଡ଼ା 85% ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ିପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μାଇକ୍ରନ୍ କଳା ପଲିଥିନ୍ ଉପରେ 2.5 ସେଣ୍ଟିମିଟର ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ଯେଉଁ ଜମିରେ ମାଟିର ଆର୍ଦ୍ରତା ଅଛି ସେଠାରେ ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ଦିନବେଳା ତାପମାତ୍ରା ଅଧିକ ରହୁଥିବାରୁ ଫସଲକୁ ସୁରକ୍ଷା କରିବା ପାଇଁ ଆବଶ୍ୟକ ଥିଲେ ଆଖୁ, ଖରାଟିଆ, ମକା ଓ ପନିପରିବାରେ ନିୟମିତ ଜଳସେଚନ କରନ୍ତୁ। ସୁବିଧା ଥିଲେ ଫଳ ବଗିଚା କିମ୍ବା ଅଧିକ ଚଉଡ଼ାରେ ବୁଣାଯାଇଥିବା ଫସଲରେ ବୁନ୍ଦା କିମ୍ବା ସିଞ୍ଚନ ଜଳସେଚନ କରନ୍ତୁ। ସିଞ୍ଚନ ପ୍ରଣାଳୀରେ ଜଳସେଚନ କଲେ ଉଚ୍ଚ ତାପମାତ୍ରାର ପ୍ରଭାବ ରହିବ ନାହିଁ। ପାଣିର ଅଭାବ ଥିଲେ ଧାଡ଼ିକୁ ଧାଡ଼ି ଛାଡ଼ି ଜଳସେଚନ କରନ୍ତୁ, ଏହାଦ୍ୱାରା ପ୍ରାୟ 50% ପାଣି ସଞ୍ଚୟ କରାଯାଇପାରିବ। ଆଖୁ ଗଛ ମୂଳ ଓଦା ରଖିବା ପାଇଁ ଶୁଖିଲା ପତ୍ର ଦ୍ୱାରା ନାଳିଗୁଡ଼ିକୁ ଆଚ୍ଛାଦନ କରନ୍ତୁ। ଗ୍ରୀଷ୍ମ ଋତୁରେ ଜଳାଭାବରୁ ଫସଲକୁ ରକ୍ଷା କରିବା ପାଇଁ ଶତକଡ଼ା 4% ପଟାସ ସାର 1 ଲିଟର ପାଣିରେ 40 ଗ୍ରାମ ପଟାସ ସାର ମିଶାଇ ପତ୍ର ସିଞ୍ଚନ କରନ୍ତୁ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଖରା ସମୟରେ ଆପଣମାନେ ବାହାରକୁ ବାହାରୁଛନ୍ତି ତେବେ ଓଦା ଗାମୁଛା

0: କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀର ପ୍ରଭାବରେ ଅଧିକ ଗରମ ସମୟରେ ଦିନ 12-4 କୌଣସି କାମ କରନ୍ତୁ ନାହିଁ ଏବଂ ଖରା ସମୟରେ ମୁଣ୍ଡ ଓ ଦେହକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଗାଈ ଗୋରୁ କୁକୁଡ଼ା ବତକ ଆଦିଙ୍କୁ ପର୍ଯ୍ୟାପ୍ତ ପରିଷ୍କାର ପିଇବା ପାଣି ଦିଅନ୍ତୁ। ଡାଳୁଅ ଧାନରେ ଗର୍ଭ ସଞ୍ଚାର ବା କ୍ଷୀର ଢୋକିବା ଅବସ୍ଥାରେ କେଣ୍ଡାକଟା ପୋକ ଦେଖାଦେଲେ କୁଇନାଲୋଫସ୍ 25 EC 400 ml କିମ୍ବା କ୍ଲୋରୋପାଇରିଫସ୍ 20 EC 1:200 ପାଣିରେ ମିଶାଇ ସକାଳ ସମୟରେ ଧାନ ଗଛ ମୂଳରେ ସିଞ୍ଚନ କରନ୍ତୁ। ଡାଳୁଅ ଧାନ ଫସଲରେ ଗଳାମୁହିଂସା ରୋଗର ପରିଚାଳନା ପାଇଁ 1:200 ml ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ml ଆଜିକ୍ସୋଷ୍ଟ୍ରୋବିନ୍ ଓ ଡାଇଫେନୋକୋନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 g ଟେବୁକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 l ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ସରଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟିକୁ ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡା ପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟିର ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ 1:10 kg ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ପୋକ ଆକ୍ରମଣ ଅଧିକ ଦେଖାଦେଲେ 1:600 ml ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ml ପ୍ରୋଫେନୋଫସ୍ ନାମକ କୀଟନାଶକ 200 l ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଆପଣମାନେ ଶୁଣୁଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନାରେ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଖରାଦିନେ ଗର୍ଭବତୀ ମହିଳାଙ୍କ ଯତ୍ନ। ଆଲୋଚିକା ଡାକ୍ତର ପ୍ରତ୍ୟାଶା ପିଗାଲ।
4: ପ୍ରେଗନେନ୍ସିର କଷ୍ଟ ଯୋଉଟା ମହିଳାମାନେ ଏକ୍ସପିରିଏନ୍ସ କରନ୍ତି ସେଇଟା ଖରା ଦିନରେ ଆହୁରି ବେଶୀ ବଢ଼ିଯାଏ। ଯେମିତିକି ସର୍ବପ୍ରଥମେ ମୁଁ କହିବି

ନଜିଆନ୍ ଭମିଟିଂ ଯୋଉଟାକି ବାନ୍ତି ହେବା ପ୍ରେଗନେନ୍ସିର ପ୍ରଥମ ତିନି ଚାରି ମାସରେ ପ୍ରାୟତଃ 60-70% ମହିଳାମାନଙ୍କୁ ଏଇ ଅସୁବିଧାଟା ହୁଏ। ଖରାଦିନରେ ଯଦି ଏଇଟା ହେଲା ଦେନ୍ ଆମ ବଡିରୁ ଯୋଉ ପାଣି ଅଂଶ ସେଇଟା କମିଯିବ, ଖରାଦିନେ ବେଶୀ ୱିକ୍ ଲାଗିବା ବା ଡିହାଇଡ୍ରେସନ୍ ହେବା ତାର ଗୋଟେ ରିସ୍କ ରହୁଛି। ସେକେଣ୍ଡ ହେଲା ଆମର ଇଡିମା, ଏଇଟା ଗୋଟେ ଜିନିଷ ଯୋଉଟା ପ୍ରେଗନେନ୍ସିର ପ୍ରଥମ ତିନି ଚାରି ମାସ ପରେ ହୁଏ, ୟା ମାନେ ହେଲା ପାଦ ଫୁଲିବା। ସେଟା ପ୍ରାୟତଃ ଟିକେ ଟିକେ ପାଦ ଫୁଲିବା ନର୍ମାଲ, ଖରାଦିନରେ ଏଇ ଯୋଉ ପାଦ ଫୁଲିବାଟା ବେଶୀ ହେଇଯାଏ ଆଉ ତା ଯୋଗୁଁ କେବେ କେବେ ଯୋଉ ପାଦ ଫୁଲିବା କ୍ୟାନ୍ ବି ଆନ୍ ଇଣ୍ଡିକେସନ୍ ଅଫ୍ ପ୍ରେଗନେନ୍ସି ଇଣ୍ଡ୍ୟୁସ୍ ହାଇପରଟେନ୍ସନ୍, ମାନେ ପ୍ରେଗନେନ୍ସି ବେଳେ ବିପି ବଢ଼ିଯିବା। ତା ଛଡ଼ା ମହିଳାମାନଙ୍କର ଯୋଉ ଖରାକୁ ଯୋଉ ଟଲରେଟ୍ କରିବାର ପୋଟେନ୍ସିଆଲ ସେଇଟା କମ୍ ଥାଏ ଆଉ ପ୍ରେଗନେନ୍ସିରେ ଯେମିତି ଯେମିତି ଆମ ୱେଟ୍ ବଢ଼େ ଆମର ସେଇ ଯୋଉ ହିଟ୍ ଇଣ୍ଟଲରାନ୍ସ ସେଇଟା ବଢ଼ିଯାଏ। ତ ଖରାଦିନରେ ପ୍ରେଗନେଣ୍ଟ ଯୋଉ ଫିମେଲ ମାନେ ଥାନ୍ତି ସେମାନେ ଟିକେ ଆଉ ଟିକେ ରିସ୍କରେ ଥାନ୍ତି। ଯେମିତି ଯେମିତି ପ୍ରେଗନେନ୍ସି ଆଗକୁ ବଢ଼େ ଆମର ଯୋଉ ଛୁଆର ଗ୍ରୋଥ ହୁଏ ତା ଯୋଗୁଁ ଆମ ଲଙ୍ଗ ଉପରେ ପ୍ରେସର ପଡ଼ିପାରେ, ଯୋଉ ଧଇଁସଇଁ ଲାଗିବ ସେ ଯୋଉ ଧଇଁସଇଁଟା ଖରାଦିନରେ ଯଦି ହେବ ତ ଆମକୁ ଆହୁରି ଟିକେ ଡିସ୍କମ୍ଫର୍ଟ ଫିଲ୍ ହେବ। କମନଲି ପ୍ରେଗନେନ୍ସିରେ ଯୋଉ ଲକ୍ଷଣ ଥାଏ ସେଇଟା ଖରାଦିନରେ ଆହୁରି ଟିକେ ବଢ଼ିଯାଏ ଆଉ ଆହୁରି ଟିକେ କଷ୍ଟ ଦେଇପାରେ ମହିଳାମାନଙ୍କୁ। ସେଥିପାଇଁ ଖରାଦିନରେ ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ନେଇକିନି ଟିକେ ବେଶୀ ପ୍ରିକସନ୍ ହେବା କଥା ଯଦି ସେମାନେ ପ୍ରେଗନେଣ୍ଟ ଅଛନ୍ତି। ଖରାଦିନେ ବହୁତ ପ୍ରକାର ରୋଗ ହୁଏ, ଖରାଦିନେ ଯେତେବେଳେ ବାହାରକୁ ଯାଉ ସବୁଠୁ ଇମ୍ପୋର୍ଟାଣ୍ଟ ସନ୍ଷ୍ଟ୍ରୋକ୍ ବା ହିଟ୍ ଷ୍ଟ୍ରୋକ୍, ଏଇଟା ଗୋଟେ ବହୁତ ହି କମନ୍ ରୋଗ ଯୋଉଟା ହେଇପାରେ ଆଉ ଏଇ ରୋଗରେ ଲୋକମାନଙ୍କ ଡେଥ୍ ବି ହେଇଯାଇପାରେ। ସେକେଣ୍ଡ ମୁଁ କହିବି ଟାଇଫଏଡ୍, ଡାଇରିଆ, ଏସବୁ ଟାଇପ୍ର ରୋଗ ଖରାଦିନେ ବେଶୀ ହେବାର ଚାନ୍ସ ଅଛି। ତା ଛଡ଼ା ଯେବେ ସୂର୍ଯ୍ୟର କିରଣ ଆମ ଚର୍ମ ଉପରେ ପଡ଼େ କିଛିଟା ଚର୍ମ ରୋଗ ଯେମିତିକି ସନ୍ବର୍ନ ସେଗୁଡ଼ା ବି ହେଇଥାଇପାରେ। ତ ଖରାଦିନରେ ନିଜର ପ୍ରୋଟେକ୍ସନ୍ ନେବା ବହୁତ ହି ଦରକାର, କମେ ସୂର୍ଯ୍ୟର କିରଣ ବହୁତ ହି ହାର୍ମଫୁଲ୍ ଥାଏ ଆଉ ତା ଯୋଗୁଁ ବହୁତ ଟାଇପ୍ର ଡିଜିଜେସ୍ ହେଇପାରିବ ଯୋଉଟା ଆମେ ହଠାତ୍ ଡିଟେକ୍ଟ ବି କରିପାରିବୁନି ଆଉ ଆମର ଡେଥ୍ ବି ହେଇଯାଇପାରେ। ଗର୍ଭାବସ୍ଥା ହଉ କି ନର୍ମାଲ ମହିଳାମାନେ ହୁଅନ୍ତୁ, ସବୁଠୁ ଇମ୍ପୋର୍ଟାଣ୍ଟ ଆମର ଗ୍ରୀଷ୍ମ ଋତୁରେ ଏହା କି ପାଣି ସଫିସିଏଣ୍ଟ ପିଇବେ, ପାଣି ମିନିମମ 3-4 ଲିଟର ପିଇବା ଦରକାର। ତା ଛଡ଼ା ସୂର୍ଯ୍ୟର କିରଣ ଆମ ବଡିରୁ ଏନର୍ଜି ଆଉ ପାଣି ଅଂଶକୁ ଟାଣି ନିଏ, ସେଥିପାଇଁ ପାଣି ଛଡ଼ା ଆମେ ଯେତେ ବି ଡ୍ରିଙ୍କ୍ସ ଅଛି ଯେମିତିକି ଆମର ସବୁ ଫ୍ରେଶ୍ ଫ୍ରୁଟ୍ର ଡ୍ରିଙ୍କ୍ ଥିବ କି ଓଆର୍ଏସ୍ ଡ୍ରିଙ୍କ୍ ଥିବ କି ଯୋଉଟା ଆମକୁ ଏବେ ମାର୍କେଟରେ ମିଳୁଛି ଆଖୁ ରସ ହଉ ଦହି ହଉ ସେଇଟା ଆମକୁ ନେବା ଦରକାର। ଆମ ବଡିରେ ଯୋଉ ଇଲେକ୍ଟ୍ରୋଲାଇଟ୍ର ବାଲାନ୍ସକୁ ମେଣ୍ଟେନ୍ କରିବା ବହୁତ ଦରକାର ଖରାଦିନରେ। ତା ଛଡ଼ା ଆମେ ଖାଇବାରେ ଆମ ଯେତେ ବି ଟାଇପ୍ର ଭେଜିଟେବୁଲ ଅଛି ଆଉ ଫ୍ରୁଟ୍ ଅଛି, କିଛିଟା ଯେମିତି ଖରାଦିନରେ ଫ୍ରୁଟ୍ ଥାଏ ଯେମିତିକି ଆମ ଆମ୍ବ ହଉ କି ୱାଟରମେଲନ୍ ହଉ ଏଇସବୁ ଫ୍ରୁଟ୍ ଗୁଡ଼ା ନିଶ୍ଚୟ ନିଅନ୍ତୁ। ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ, ଜଣ୍ଡିସ୍, ଟାଇଫଏଡ୍ ଏଇସବୁ ରୋଗ ଗୁଡ଼ା ବାହାର ଖାଦ୍ୟ ଗୁଡ଼ା ଖାଇଲେ ହୁଏ ଆଉ ଏ ବାହାର ଖାଦ୍ୟ ଗୁଡ଼ା ଖାଇଲେ ବି ଆମର ଯୋଉ ବଡିରେ ଆଉ ଟିକେ ହିଟ୍ ପ୍ରଡ୍ୟୁସ୍ ହୁଏ, ସେ ହିଟ୍ଟା ପ୍ରଡ୍ୟୁସ୍ ହେଲେ କ'ଣ ଖରାଦିନରେ ଆହୁରି ଆମକୁ କଷ୍ଟ ହେବ। ସେଥିପାଇଁ ବାହାର ଖାଇବା ଯେତେ ପସିବଲ୍ ଆଭଏଡ୍ କରନ୍ତୁ, ସଫିସିଏଣ୍ଟ ପାଣି ପିଅନ୍ତୁ, ଯେତେବେଳେ ବି ଘର ବାହାରକୁ ଯାଉଛନ୍ତି ଗୋଟେ ଗ୍ଲାସ୍ ପାଣି ପିଇକିନି ଯାଆନ୍ତୁ, ଯଦି ବେଶୀ ସମୟ ଘର ବାହାରେ ରହିବେ ତ ଗୋଟେ ୱାଟର ବଟଲ ନିଶ୍ଚୟ କ୍ୟାରି କରନ୍ତୁ।

କାମନା କରି ଆମେ ଆମ କର୍ତ୍ତବ୍ୟ କଲେ ଈଶ୍ୱର ଆମର ମଙ୍ଗଳ କରିବେ। ସାଧୁ ସନ୍ଥ ମାନେ ସେଇ କଥା ହିଁ କହନ୍ତି, କିଛି ଅସମ୍ଭବ କଥା ସେମାନେ କହନ୍ତି ନାହିଁ। ସେମାନେ କହନ୍ତି ସମସ୍ତଙ୍କର ବଞ୍ଚି ରହିବା ଅଧିକାର ଅଛି, ତେଣୁ ଆମେ ଯେତେବେଳେ ବଞ୍ଚିବାକୁ ଚାହୁଁଛେ ଅନ୍ୟମାନେ ମଧ୍ୟ ବଞ୍ଚି ରହିବା ଉଚିତ, ସେ ଅନୁସାରେ ଆମେ ଆମର କାମ କରିବା ଠିକ। ତେଣୁ ଅଯଥା ସ୍ୱାର୍ଥକର ହୋଇ ଗୋଟେ ଜିନିଷ ସଂଗ୍ରହ କରି ନିଜ ଭବିଷ୍ୟତକୁ ସୁନିଶ୍ଚିତ କରିବା ସ୍ୱପ୍ନ ଦେଖିବା ଅପେକ୍ଷା ସାଧାରଣ ଭାବରେ ବଞ୍ଚି ରହିବା ଭଲ, ସାଧାରଣ ଜୀବନ ଭଲ। ତେଣୁ ଭଲ କାମ ଆମେ ସବୁଦିନେ କରିବା ବୋଲିକି ସଂକଳ୍ପ ନେବା, ସେ ଅନୁସାରେ ନିଷ୍ପତ୍ତି ନେବା, ସେ ଅନୁସାରେ ଭଲ କାମ କରିବା। କାରଣ ଖରାପ କାମ କରିକି କାହାରି ଭଲ ହେବ ନାହିଁ, ଅନ୍ୟମାନଙ୍କୁ ଅସୁବିଧାରେ ପକାଇଲେ ଆମର ହିଁ ଅସୁବିଧା ହେବ, ଆମେ ବରଂ ନିଜେ ପଛେ ଅସୁବିଧାରେ ପଡିବା। ଅନ୍ୟମାନଙ୍କର କେମିତି କିପରି ଭଲ ହେବ, ଅନ୍ୟମାନେ କେମିତି ସୁବିଧାରେ ରହିବେ, ଏ କଥା ବିଚାର କରିବା ଉଚିତ।

0: ଶ୍ରୋତା ବନ୍ଧୁ, ଆପଣମାନଙ୍କ ଭିତରୁ ଅନେକ ପ୍ରତିଦିନ ପ୍ରାତଃ ଭ୍ରମଣ କରୁଥିବେ। ପ୍ରାତଃ ଭ୍ରମଣ ଦେହ ପାଇଁ ଖୁବ୍ ଉପକାରୀ, ଏକଥାକୁ ଅଧିକାଂଶ ଲୋକ ଅନୁଭବ କଲେଣି। ତେବେ ଆଜି ପ୍ରଭାତରେ ପ୍ରାତଃ ଭ୍ରମଣର ଉପକାରିତା ସମ୍ପର୍କରେ ଆସନ୍ତୁ ଆଉ କିଛି ଜାଣିବା ଡାକ୍ତର ଦୀପକ ରଞ୍ଜନ ଦାସଙ୍କଠାରୁ।
1: ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଶଯ୍ୟାତ୍ୟାଗ କରିବା ପରେ କିଛି ସମୟ ପ୍ରାତଃ ଭ୍ରମଣରେ ବିତେଇବା ପାଇଁ ଚାହୁଁଥାନ୍ତି, ତାହେଲେ ମନେ ରଖନ୍ତୁ ଯେ ଦୀର୍ଘସ୍ଥାୟୀ ଭାବରେ ଆପଣ ଏହାକୁ ଅଭ୍ୟାସରେ ପରିଣତ କଲେ ନିଶ୍ଚିତ ଭାବେ ଆପଣଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉପକାରୀ ସୁବିଧା ମିଳିପାରିବ। କମ୍ସେ କମ୍ ଯଦି ଅଧଘଣ୍ଟା ସମୟ ଆପଣ ସକାଳୁ ମର୍ଣ୍ଣିଂ ୱାକ୍ ବା ପ୍ରାତଃ ଭ୍ରମଣ କରୁଛନ୍ତି, ତାହେଲେ ଆପଣଙ୍କ ଶରୀରର ବିଭିନ୍ନ ପ୍ରକାର ଅଙ୍ଗକୁ ରକ୍ତ ସଞ୍ଚାଳନ ଅଧିକ ପରିମାଣରେ ହୋଇଥାଏ ଏବଂ ତାଦ୍ୱାରା ଆପଣଙ୍କ ହୃଦଯନ୍ତ୍ର ବା ହାର୍ଟ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟଦକ୍ଷତା ତାକୁ ମିଳିଥାଏ। ଯେଉଁମାନେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଯଦି ଦୀର୍ଘ ଦିନ ଧରି ଏଇଭଳି ଭାବରେ ମର୍ଣ୍ଣିଂ ୱାକ୍ ଜାରି ରଖନ୍ତି, ତାହେଲେ ସେମାନେ ଯେଉଁ ବ୍ଲଡ୍ ପ୍ରେସର କମେଇବା ପାଇଁ ଔଷଧ ବ୍ୟବହାର କରୁଛନ୍ତି, ସେ ଔଷଧର ପରିମାଣ ଯଦି ତିନୋଟି ବା ଚାରୋଟି ଔଷଧ ଖାଇବା ଦରକାର ପଡୁଛି, ତାହେଲେ ହୁଏତ ଦୁଇଟି ବା ତିନୋଟି ଔଷଧରେ ମଧ୍ୟ ତାଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣକୁ ଆସିପାରେ।
0: ଶ୍ରୋତାବନ୍ଧୁ, ନୃତ୍ୟ ବା ନାଚ ଦେଖିବାକୁ କାହାକୁ ଭଲ ନ ଲାଗେ କହିଲେ? ଆମ ସଂସ୍କୃତିରେ, ଆମ ପରମ୍ପରାରେ ନୃତ୍ୟର ଖୁବ୍ ଗୁରୁତ୍ୱ ରହିଛି। ଯାତ୍ରା, ପୂଜା, ମେଳା, ମହୋତ୍ସବ, ଯେକୌଣସି କାର୍ଯ୍ୟକ୍ରମରେ ନୃତ୍ୟ ବା ନାଚ ରହିଲେ ଲୋକ ଆକର୍ଷିତ ହୋଇଥାନ୍ତି, ଅନେକ ଲୋକ ଉପସ୍ଥିତ ହୋଇଯାଆନ୍ତି। ଉଠି ରହିଛି ଆମ ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନୃତ୍ୟ ପରମ୍ପରା ରହିଛି। ନାଚ ଖାଲି ମନୋରଞ୍ଜନ ପାଇଁ ନୁହେଁ, କଳା ସଂସ୍କୃତିର ବିକାଶ ସହିତ ଏକ ଜାତିର ସ୍ୱତନ୍ତ୍ର ପରିଚୟ ବହନ କରିଥାଏ। ଆଜି ଏପ୍ରିଲ ମାସର 29 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତୀୟ ନୃତ୍ୟ ଦିବସ ବା ଇଣ୍ଟରନ୍ୟାସନାଲ୍ ଡ୍ୟାନ୍ସ ଡେ। ଏହି ଦିନ ହେଉଛି ଆଧୁନିକ ନୃତ୍ୟ କଳାର ଜନକ ଭାବରେ ପରିଚିତ ଫ୍ରାନ୍ସର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଜିନ୍ ଜୋର୍ଗେସ୍ ନୋଭେରେଙ୍କର ଜନ୍ମଦିନ। ନୃତ୍ୟ କଳା ପ୍ରତି ଲୋକମାନଙ୍କର ଆକର୍ଷଣକୁ ବଢ଼ାଇବା ଏବଂ ନୃତ୍ୟ ଉପରେ ଅଧିକ ଗବେଷଣା ପାଇଁ ପ୍ରୋତ୍ସାହନ ସୃଷ୍ଟି କରିବା ହେଉଛି ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏବେ ଆସନ୍ତୁ ଶୁଣିବା ଏ ସମ୍ପର୍କରେ କ'ଣ କହନ୍ତି ଆମ ରାଜ୍ୟର ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ ତପନ କୁମାର ତରାଇ।
2: ଅନ୍ତର୍ଜାତୀୟ ନୃତ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ 29 ତାରିଖରେ ପାଳିତ ହୁଏ। ଏହି ଦିନଟି ନୃତ୍ୟ କଳାର ମହତ୍ତ୍ୱକୁ ଉଜାଗର କରିବା, ଲୋକମାନଙ୍କୁ ନୃତ୍ୟରେ ଅଂଶଗ୍ରହଣ ପାଇଁ ପ୍ରେରିତ କରିବା ଓ ବିଶ୍ୱସ୍ତରରେ ସାଂସ୍କୃତିକ ଏକତାକୁ ବଳବତ୍ତର କରିବା ପାଇଁ ପାଳନ କରାଯାଏ। ନୃତ୍ୟ ମାନବୀୟ ଭାବନାର ଏକ ସୁନ୍ଦର ଅଭିବ୍ୟକ୍ତି। ଏହା ଭାଷା, ଧର୍ମ ଓ ଦେଶର ସୀମାକୁ ଅତିକ୍ରମ କରି ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧେ। ଭାରତରେ ଓଡ଼ିଶୀ, ଭାରତନାଟ୍ୟମ, କଥକ, ମୋହିନୀଆଟମ, କୁଚିପୁଡ଼ି ପାରମ୍ପରିକ

ନୃତ୍ୟରୂପ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଛି। ଏହି ଦିନରେ ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ ଓ ସଚେତନତା ଅଭିଯାନ ପ୍ରାୟୋଜିତ ହୁଏ। ଏହା ନୃତ୍ୟ ଶିଳ୍ପୀମାନଙ୍କୁ ସମ୍ମାନ ଦେବା ସହିତ ନୂତନ ପିଢ଼ିକୁ ଏହି କଳା ପ୍ରତି ଆକର୍ଷିତ କରେ। ନୃତ୍ୟ କେଉଁ କାଳରୁ ଧର୍ମ ସହିତ ଜଡ଼ିତ, ତେଣୁ ବହୁ କାଳରୁ ନୃତ୍ୟ ଗୀତ ବାଦ୍ୟର ସେବା ଶ୍ରୀମନ୍ଦିରର ପ୍ରତ୍ୟେକ ପୂଜା ପଦ୍ଧତିର ଏକ ଅଙ୍ଗ ରୂପେ ଜଡ଼ିତ। ଉତ୍କଳ ମୁଖ୍ୟତଃ ଦ୍ରାବିଡ଼ମାନଙ୍କର ବାସଭୂମି ଶ୍ରୀ ଜଗନ୍ନାଥ ଥିଲେ। ଶବର ଦେବତା, ଆଦିବାସୀମାନଙ୍କ ପୂଜା ପଦ୍ଧତି, ଉପାସନା, ବିଶ୍ୱାସ, ଶ୍ରୀଜଗନ୍ନାଥଙ୍କ ସେବା ପଦ୍ଧତି ପ୍ରତିଫଳିତ ହେଉଥିଲା। ନୃତ୍ୟ ଗୀତ ପ୍ରିୟ ଆଦିବାସୀମାନଙ୍କ ଠାରୁ ନୃତ୍ୟ ଆସି ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ମନ୍ଦିର ସେବା ମଧ୍ୟରେ ନୃତ୍ୟ ଗୀତ ବାଦ୍ୟ ସେବା ସହ ମାହାରୀ ଓ ଦେବଦାସୀ ସେବା ରହିଅଛି।

ଏଥର ଆପଣମାନଙ୍କ ପାଇଁ ମିଳିଥିବା ସୂଚନା ବାବା ଶ୍ରୀ ଶ୍ରୀ ବୈକୁଣ୍ଠନାଥଙ୍କ ଚନ୍ଦନ ମହୋତ୍ସବ ଓ ସତ୍ୟସେବା ମଣ୍ଡଳର 69ତମ ବାର୍ଷିକ ସାଧାରଣ ଅଧିବେଶନ ଆସନ୍ତାକାଲି ଓ ମଇ ମାସ 1 ତାରିଖ ଗୁରୁବାର ଓ ଶୁକ୍ରବାର ଏହି 2 ଦିନ ଧରି କଟକର ବୀରବାଟୀ ପଲ୍ଲୀ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁ ସନ୍ଥଗଣ ଯୋଗଦାନ କରି ଆଶୀର୍ବଚନ ପ୍ରଦାନ କରିବେ। ଏହି ମହୋତ୍ସବରେ ଜନସାଧାରଣ ଯୋଗଦାନ ପୂର୍ବକ ସାଧୁ ସଂଘ ସହ ବିଭୁକୃପା ଲାଭ କରିବା ନିମନ୍ତେ ବୀରବାଟୀ ପୁରୁଷ ସତ୍ୟସେବା ମଣ୍ଡଳ, ବୀରବାଟୀ ମହିଳା ସତ୍ୟସେବା ମଣ୍ଡଳ, କେନ୍ଦ୍ର ସତ୍ୟସେବା ମଣ୍ଡଳ ଏବଂ ଶ୍ରୀ ବୈକୁଣ୍ଠନାଥ ବାର୍ତ୍ତାବହ ସମିତି ପକ୍ଷରୁ ନିବେଦନ କରାଯାଇଛି।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କଥିକି, ଆଜି ରହିଛି ଆଲୋଚନା ନିଜ ଦୃଷ୍ଟିରେ ନିଜେ। ଆଲୋଚକ ଡକ୍ଟର ବ୍ରଜମୋହନ ମିଶ୍ର।
1: ରକ୍ତ ମାଂସର ଏ ପିଣ୍ଡ ଭୂମିଷ୍ଠ ହେବାଠାରୁ ବର୍ଷ ବର୍ଷ ଧରି ପିତାମାତା, ପରିବାର, ପଡ଼ୋଶୀ, ଗୁରୁ, ସଖା, ସହଚର, ଗ୍ରନ୍ଥରାଜି, ପରମା, ପ୍ରେମାସ୍ପଦା, ପ୍ରକୃତି ଇତ୍ୟାଦି ମହୋଲ୍ଲାସକାରୀ ଦେବତାମାନଙ୍କ ନିବିଡ଼ ସଂସ୍ପର୍ଶରେ ଆସିବା ବେଳେ ହୋଇଛି ଉଚ୍ଚକିତ, ଉତ୍ତେଜିତ ଏବଂ ଉତ୍ତୋଳିତ। ପରିବାରର ଚୁମ୍ବକୀୟତା, ସଖା ସହୋଦରଙ୍କ ସାବଲୀଳ ଅନ୍ତରଙ୍ଗତା, ସଦା ଦିବ୍ୟ ଆହ୍ୱାନକାରିଣୀ ପ୍ରକୃତି ମାତାର ଅନାବିଳ ଆନନ୍ଦମୟତା, ଗୁରୁମାନଙ୍କର କାନ୍ତକମନୀୟ ପ୍ରବହମାନତା, ଗ୍ରନ୍ଥନିଚୟଙ୍କ ଗହନମୟତା ଏବଂ ସର୍ବୋପରି ସେହି ନିଶ୍ଚଳ ଚଳମାନଙ୍କ ବହୁବିଧତାରେ ବହୁଧା ଓ ସର୍ବଦା ଉପକୃତ ହୋଇଛି ଏ କ୍ଷୁଦ୍ର ପ୍ରାଣ। ସେହି ସକଳ ସାତ୍ତ୍ୱିକଙ୍କଠାରେ ଜନ୍ମଜନ୍ମାନ୍ତର ଧରି କୃତଜ୍ଞ ଓ ପ୍ରଣତ ହେବାକୁ ଷୋଳଣା ସମ୍ମତ ହୋଇଆସିଛି ବିଚିତ୍ର ଏ ନାମରୂପ। ସର୍ଜନା ସାମବେଦର ସମସ୍ତ ପୃଷ୍ଠା ସେ ନ ଜାଣିଥିଲେ ବି ଯେଉଁ କେତୋଟିର ସ୍ନିଗ୍ଧ ସାରୁପ୍ୟ ଓ ସାଯୁଜ୍ୟ ସେ ଲାଭ କରିଛି, ସେଇଥିରୁ ତା'ର ମନେ ହୋଇଛି ସତରେ ତା'ର ପ୍ରବେଶ ଅଯଥାର୍ଥ କି ଅମୂଳକ ନୁହେଁ, ଯେପରି କୌଣସି ସୃଷ୍ଟି ନୁହଁ ଅକାରଣ। ପ୍ରତିଟି ସୃଷ୍ଟି ତ ଏକ ଅମୃତତାର ଅପାର୍ଥିବ ସ୍ୱାକ୍ଷର, ଏକ ବୈଦଗ୍ଧ୍ୟର ବିପଞ୍ଚି। ତେଣୁ ସୃଷ୍ଟିରେ ଅନୁରଣିତ ମାଧୁର୍ଯ୍ୟ, ଔଦାର୍ଯ୍ୟ, ଗାମ୍ଭୀର୍ଯ୍ୟ, ପୁଣି ଶୌର୍ଯ୍ୟର ଜୀବନ ସଙ୍ଗୀତରେ ସେ ଉଚ୍ଚାଟିତ ହୋଇ କେତେବେଳେ ଗାଇ ଉଠିଛି, ଜଗତ ଆନନ୍ଦ ଯଜ୍ଞେ ଆମାର ନିମନ୍ତ୍ରଣ, ଧନ୍ୟ ହଲ ଆମାର ଜୀବନ, ତ ଆଉ କେତେବେଳେ ଗୁଣଗୁଣେଇଛି, ପିତାମାତା, ବନ୍ଧୁ, ଭାଇ, ଭଗିନୀର ହୃଦୟ ଦେଇଛ ପ୍ରୀତି, ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ, ସୁଖ ଭୁଞ୍ଜି ନୀତି ନୀତି, ଅବା ପୁଣି ଅନ୍ୟବେଳେ ଅଶ୍ରୁଳ ହୋଇଛି ଏହି କବିତାର ଧାରାରେ, କୁକର୍ମୀ, କୁସଙ୍ଗୀ, କୁବୁଦ୍ଧି, କୁଦାସହ, କୁଳାଚାରହୀନ, କଦାଚାରଲୀନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 3.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार प्रभात के साथ मैं मुकेश कुमार। पश्चिम बंगाल विधानसभा चुनाव के दूसरे और अंतिम चरण का मतदान जारी, सुरक्षा के कड़े प्रबंध। गुजरात में 15 नगर निगमों में भारतीय जनता पार्टी की जीत, मोरबी और पूर्व।
0: प्रचार कर चुके ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମ ଶିଳ୍ପୀ ମହମ୍ମଦ ଆଜିଜ୍ ଶିଳ୍ପୀ ଗାଇଛନ୍ତି ମଳୟ ମିଶ୍ରଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର ଅଷ୍ଟମ ଭାଗ, ସଙ୍ଗୀତ ହରମୋହନ ଖୁଣ୍ଟିଆ।

କବି ଏଠି କଳ୍ପନା କରି କହନ୍ତି, ସୌନ୍ଦର୍ଯ୍ୟରେ ଧରାରେ ବଡ଼ ବୋଲି ଯେଉଁ ସୀତାଙ୍କୁ ବନ୍ଦୀ ଅର୍ଥାତ୍ ବନ୍ଦନା କରାଯାଏ, ସେ ଧରା ହୋଇ ବନ୍ଦୀ ହେବା ପରି ଅନ୍ତପୁରେ ରହିଲେ। ବରବନ୍ୟିନୀ ବା କୁଙ୍କୁମ ଭଳି ହଳଦୀପର୍ଣ୍ଣ ଯାହାର, ସେହି ରସଲତା ସୀତା ପୁଷ୍ପବତୀ ହୋଇ ଯୌବନପ୍ରାପ୍ତା ହେବାରୁ ଜନକ ଯତିମାନଙ୍କୁ କହିଲେ, ଏଥର ବରବରଣ କରିବା। ଏ କଥାକୁ ବାଲ୍ମୀକି ବାରିଲେ, ଅର୍ଥାତ୍ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ ବୋଲି କହିଲେ। ଯେ ଶିବଧନକୁ ଟେକିବ ବାରିଜ ଗନ୍ଧା ଅର୍ଥାତ୍ ପଦ୍ମଗନ୍ଧା ସୀତା ତାକୁ ହିଁ ପ୍ରଦାନ କରିବା। ଏ କଥାରେ ଜନକ ବୋଧ ହେଲେ।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର ଅଷ୍ଟମ ଭାଗ, ସଙ୍ଗୀତ ହରମୋହନ ଖୁଣ୍ଟିଆ। କଣ୍ଠଶିଳ୍ପୀମାନେ ଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା ମହାପାତ୍ର, ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତା ବନ୍ଧୁ, ଆମର ଏହି ପୁଣ୍ୟଭୂମି ଭାରତ, ପାହାଡ଼, ପର୍ବତ, ନଦ, ନଦୀ, ଝରଣା, ଅଗନା ଅଗ୍ନି ବନସ୍ଥ, ମାଟି ପୁଣି ଆକାଶ ଭିତରେ ଆମ ଏ ଜୀବନ, ମଣିଷ ଜୀବନ, ଆମ ଏ ଜୀବଜଗତର ସେହି ପଶୁ ପକ୍ଷୀ କୀଟପତଙ୍ଗମାନଙ୍କଠାରୁ ଆମେ ସମ୍ପୂର୍ଣ୍ଣ ଅଲଗା ଏବଂ ନିଆରା। ଯିଏ ଦିନେ ବଣ ଜଙ୍ଗଲରେ ବସବାସ କରୁଥିଲା, ଧୀରେ ଧୀରେ ଅଗ୍ନିର ବ୍ୟବହାର ଜାଣିବା ପରେ ପଶୁପକ୍ଷୀ ମାଂସକୁ ପୋଡ଼ି ଖାଇଲା। ପ୍ରଥମେ ଠାରରେ, ତାପରେ ନିଜର ଭାବନାକୁ ସେ ଧୀରେ ଧୀରେ ନିଜ ସ୍ୱରରେ କହୁ କହୁ କାଳକ୍ରମେ ସେ କଥା କହିବା ଶିଖିଲା। ନଦୀକୂଳରେ ବସତି ସ୍ଥାପନ, ମାଟିରୁ ଫଳ ପୁଷ୍ପ ଉତ୍ପାଦନ କରି ଶିଖିଲା। ମାଟିପାଣି ବନ ପବନ ଭିତରରେ ଏହି ଜୀବନ ଧୀରେ ଧୀରେ ଉନ୍ନତି କଲା। ସବୁ କଥାକୁ ଜାଣିବାକୁ ଇଚ୍ଛା କଲା। ମାଟିରେ ମଞ୍ଜି ବୁଣିଲେ ଗଛ ହେଉଛି, ସକାଳ ହେଲେ ଏଠି ସୂରୁଜ ହେଉଛି, ସୂରୁଜ ବୁଡ଼ିଲେ ସଞ୍ଜ, ସଞ୍ଜ ପରେ ପୁଣି ରାତି, ରାତି ଆସିଲେ ଜଙ୍ଗଲର ସେ ଗଛ ଉହାଡ଼ରେ ଜହ୍ନ। ସତରେ ଏ କେମିତି ଜୀବନ!

ଯେବେ ଆରମ୍ଭ ହୋଇଥାଉନା କାହିଁକି ଆଜି ଆମେ ଆମର ନିଜର ବୁଦ୍ଧି ଜ୍ଞାନ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସାଧି କରି ଆମେ ଯେତେ ଉନ୍ନତି କଲେ ମଧ୍ୟ, ଯେତେ ସଫଳତାର ଶୀର୍ଷକୁ ଛୁଇଁଲେ ମଧ୍ୟ, ଆମ ଭାରତୀୟମାନଙ୍କର ସେହି ମହାନ ସଂସ୍କୃତି ପରମ୍ପରାକୁ ଆମେ ଆଜି ବି ସାଇତି ରଖିଛେ। ଉଜ୍ଜୀବିତ ରଖିବା ପାଇଁ ବାର ମାସର ତେର ପର୍ବର ପାଳନ ଭିତରେ ସେହିସବୁକୁ ବିଭିନ୍ନ ରୂପରେ ବିଭିନ୍ନ ଢଙ୍ଗରେ ଆମେ ପାଳନ କରୁଛେ।

ତେବେ ଶ୍ରୋତାବନ୍ଧୁ, ସବୁପରେ ସଂସ୍କୃତି କହିଲେ ଗୋଟିଏ ଦେଶର ଆତ୍ମା, ଯାହା ଏ ଦେଶକୁ ଧରି ରଖିଥାଏ, ଆମକୁ ଜୀବନ ପ୍ରଦାନ କରିଥାଏ, ଆମ ଅତୀତକୁ ମନେ ପକାଇଥାଏ। ଏଠି ଅନେକ ସଭ୍ୟତାର ଆରମ୍ଭ ହୋଇଛି ସତ, କିନ୍ତୁ ସେମାନଙ୍କ ଅତୀତର ଇତିହାସ ସମୟ ସାଥିରେ ଲୁଚି ଯାଇଛି। କିନ୍ତୁ ଆଜି ବି ଆମ ଭାରତବର୍ଷର ସଂସ୍କୃତି ଅଦ୍ୟାବଧି ବଞ୍ଚି ରହିଛି। ଆମ ଭାରତୀୟ ସଂସ୍କୃତି କହିଲେ ବୈଦିକ ସଂସ୍କୃତି। ଅତୀତରେ ଅନେକ ବିଦେଶୀମାନେ ଆମ ଭାରତକୁ ଆକ୍ରମଣ କରିଛନ୍ତି, କିନ୍ତୁ ଏ ଭାରତବର୍ଷର ସେହି ବୈଦିକ ସଂସ୍କୃତି ତା'ର ମୂଳ ତତ୍ତ୍ୱଠାରୁ କେବେ ବି ଅଲଗା ହୋଇ ରହିପାରି ନାହିଁ।

ସଂସ୍କୃତି ତା'ର ଧାରାକୁ କେବେ ବି ବଦଳାଇ ଦେଇପାରି ନାହିଁ। ଯେମିତି ଆମ ଭାରତବର୍ଷରେ ଯେଉଁ ପରିବାରବର୍ଗ ରହିଛନ୍ତି, ଯେଉଁ ପରିବାର ରହିଛି ତାହା ପିତୃକୈନ୍ଦ୍ରିକ ପରିବାର, ଯାହାକୁ ଭାରତୀୟ ସମାଜରେ ଦେଖିବାକୁ ପାଉଛୁ। ଆମ ଭାରତବର୍ଷର ଶିକ୍ଷା ପଦ୍ଧତି ଏକ ଶୃଙ୍ଖଳିତ ଶିକ୍ଷା ପଦ୍ଧତି, ଯାହା ଗୁରୁକୁଳଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମ ଭିତରର ଗଭୀର ସେ ଆଧ୍ୟାତ୍ମିକ ଭାବାବେଗ ଏବଂ ଆମର ଗ୍ରାମ୍ୟ ଜୀବନ, ଏହାଛଡ଼ା ନୀତି ଆଦର୍ଶ ପ୍ରଭୃତି ଆଜି ବି ଆମ ଭାରତବର୍ଷରେ ପ୍ରଚଳିତ। ଏବଂ ଆମ ଭାରତବର୍ଷରେ ଯେଉଁ ଉଚ୍ଚାଙ୍ଗ ବିଚାର ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ବସୁଧର ସବୁ ମଣିଷ ଗୋଟିଏ ପରିବାର, ଯାହା ଆମ ଭାରତୀୟମାନଙ୍କର ମୂଳ ମନ୍ତ୍ର ବା ବିଚାର।

ଶ୍ରୋତାବନ୍ଧୁ, ଆମ ଭାରତର ବୈଦିକ ସଂସ୍କୃତି ଯାହା ଆମର ମୂଳ ସଂସ୍କୃତି, ଏହା ସହିତ ଆମ ସ୍ଥାପତ୍ୟ, ମୂର୍ତ୍ତିକଳା ଏବଂ ଚିତ୍ରକଳା, ପ୍ରାଚୀନ କାଳରେ ଭାରତବର୍ଷକୁ ଶାସନ କରୁଥିବା ଅନେକ ରାଜା ମହାରାଜା ନିଜ ନିଜର ପୃଷ୍ଠପୋଷକତାରେ ଅନେକ ମଠ, ମନ୍ଦିର, ରାଜପ୍ରସାଦ, ଗୃହ, ସ୍ତୂପ ଆଦି ନିର୍ମାଣ ତଥା ବିଭିନ୍ନ ଧର୍ମପୀଠ ନିର୍ମାଣ କରିଥିଲେ, ଯାହା ଦେହରେ ଆମ ଭାରତବର୍ଷର ପ୍ରାଚୀନ କଳା, ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଆଦିକୁ ସେମାନେ ସ୍ଥାନିତ କରିଥିଲେ, ଯାହାର ଉଦାହରଣ ଆପଣ କହିପାରନ୍ତି ଆଜିର ଆମର ସେହି କୋଣାର୍କର ସେହି ରୂପ ଆଉ ରଙ୍ଗ।

ତେବେ ଶ୍ରୋତା ବନ୍ଧୁ, ଆଜି ବିଭିନ୍ନ ମନ୍ଦିରରେ ପ୍ରାଚୀନ କଳାର ନିଦର୍ଶନ ଏବଂ ନୃତ୍ୟରେ ନୃତ୍ୟ କରୁଥିବା ବିଭିନ୍ନ ନୃତ୍ୟଙ୍ଗନମାନଙ୍କର ମୂର୍ତ୍ତି ତଥା ଆମ ଭାରତର ବିଭିନ୍ନ ଚିତ୍ର ମଧ୍ୟ ଆଜି ଅତୀତ ଇତିହାସର ଗୋଟେ ଆଇନା ପରି ସେମିତି ପଥର, କାଠ, ମାଟିରେ ମଧ୍ୟ ଆମ କାରିଗରୀ ବିଭିନ୍ନ ସୁନ୍ଦର ସୁନ୍ଦର ନିଜର ନିଖୁଣ କଳା ପ୍ରଦର୍ଶନ, ଯାହା ଆମ ସଂସ୍କୃତି, ଆମ ପରମ୍ପରାର ସତେକି ନିଚ୍ଛକ ପ୍ରତିଛବି।

ଶ୍ରୋତାବନ୍ଧୁ, ଆମ ସଂସ୍କୃତି ଆମ ପରମ୍ପରାକୁ ମନେ ପକାଇବାକୁ ଯାଇ ବା ସେହିସବୁ କଥାକୁ ରୁଧିମନ୍ତ କରି ରଖିବା ପାଇଁ ଆମର ଅନେକ ଚିତ୍ରଶିଳ୍ପୀ ମଧ୍ୟ ନିଜ ନିଜର କଳ୍ପନାରେ ନିଜ ହାତର ତୁଳିରେ ବିଭିନ୍ନ ଚିତ୍ର ଅଙ୍କନ କରି ଆଜି ବି କୁଶଳୀ ଚିତ୍ରକର ଭାବରେ ବିଶ୍ୱ ମାନସରେ ନିଜର ବେଶ୍ ପରିଚୟ ସୃଷ୍ଟି କରିପାରିଛନ୍ତି। ତେଣୁ ଆମ ଭାରତୀୟ ଚିତ୍ର, ଭାରତୀୟ କଳା ପର୍ଯ୍ୟଟନମାନଙ୍କର ବେଶ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିପାରିଛି। ତେଣୁ ଆମ ଜଗନ୍ନାଥ ସଂସ୍କୃତିରେ ଚିତ୍ରକଳା, ସ୍ଥାପତ୍ୟ ବା ନୃତ୍ୟକୁ ନେଇ ଆମେ ଆଜି ଢେର ଆଗରେ।

ତେଣୁ ଶ୍ରୋତା ବନ୍ଧୁ, ଆମ ସଂସ୍କୃତି, ଆମ ପରମ୍ପରାରେ ଆମର ଏହି ନୃତ୍ୟ, ଯାହା ଭାରତବର୍ଷରେ ନୃତ୍ୟ ବା ଗୀତ, ଯାହା କେବଳ ଆମ ମନୋରଞ୍ଜନର ମାଧ୍ୟମ ନୁହେଁ, ଦେଶର ପ୍ରତ୍ୟେକ ନାଗରିକମାନଙ୍କୁ ଉଚିତ ସଂସ୍କାର ମଧ୍ୟ ଏହି ନୃତ୍ୟ ଗୀତ ପ୍ରଦାନ କରିଥାଏ। ଏବଂ ପ୍ରତ୍ୟେକଟି କଳାକାରମାନେ ନିଜ ନିଜ ଭିତରର ଥିବା ସ୍ୱକୀୟ ପ୍ରତିଭା ତଥା ନିଜ ଭିତରର କଳା ନିପୁଣତା ଏବଂ ଏହି ସଙ୍ଗୀତ ଏବଂ ନୃତ୍ୟ ମାଧ୍ୟମରେ ଅତି ସୁନ୍ଦର ଭାବରେ ସେମାନେ ପରିପ୍ରକାଶ କରିଥାନ୍ତି। ଆମର ଏହି ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ଆମ ସଂସ୍କୃତିକୁ, ଆମ ପରମ୍ପରାକୁ

ତେଣୁ ଶ୍ରୋତାବନ୍ଧୁ, ଆଜି ବିମାନ କହେ ଆମେ ଆମର ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ନେଇ ଯେତେ ଯେତେ ଆଗକୁ ବଢ଼ିଲେ ମଧ୍ୟ, କିମ୍ବା ଆମେ ଆମର ସଫଳତାର ଶୀର୍ଷକୁ ଛୁଇଁଲେ ମଧ୍ୟ, ବେଳେବେଳେ ଆମ ଇତିହାସ ଆମ ବର୍ତ୍ତମାନର ଗୋଟିଏ ଆଇନ ପରି, ଯେଉଁ ଆଇନରେ ଆଜି ବି ଦେଖାଯାଏ ଆମ ସଂସ୍କୃତି, ଆମ ପରମ୍ପରା, କେବେ କେଉଁ ଗପରେ, କବିତାରେ, ଚିତ୍ରରେ, ଅବନାଟକରେ, ସାହିତ୍ୟରେ, କିମ୍ବା କେଉଁ କାରିଗରର ହାତର ନିହାଣ ମୁନରେ ସେହି ପଥର ମୂର୍ତ୍ତିରେ। ତେଣୁ ଆମେ କହିଥାଉ ବା ନୂତନ ପିଢ଼ିକୁ ଜଣାଇଦେବାକୁ ଚାହୁଁଛୁ ଯେ ଆମ ସଂସ୍କୃତି, ଆମ ପରମ୍ପରା ସତରେ କେତେ ମହାନ୍।

ହେଲେ ଶ୍ରୋତାବନ୍ଧୁ, ସବୁପରେ ଆଜି ଆମେ କେଉଁଠି? ଆଧୁନିକତାର ନାଁରେ ଆଜି ଆମେ ଭୁଲି ଯାଉନେ ତ ଆମର ସେହି ପାରମ୍ପରିକ ନୃତ୍ୟ ଅବା ଗୀତକୁ, କିନ୍ତୁ ଆମ ଭାରତୀୟ କଳାକାରମାନେ ଆଜି ବି ଭୁଲି ଯାଇନାହାନ୍ତି ନିଜ ନିଜର ମୌଳିକ ତାଙ୍କର ମୌଳିକତାକୁ। ଆଜି ବି ଆମେ ଦେଖୁଛେ ଆମର ସେହି ସାମାଜିକ ଉତ୍ସବରେ କଳାକାରମାନଙ୍କର ପାରମ୍ପରିକ ନୃତ୍ୟ, ଓଡ଼ିଶୀ ନୃତ୍ୟ, କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଅବା କୁଚିପୁଡ଼ି କିମ୍ବା ଭାରତନାଟ୍ୟମ ତଥା ଶାସ୍ତ୍ରୀୟ ନୃତ୍ୟ ଅବା ଲୋକନୃତ୍ୟ ପ୍ରଭୃତି ଆଜି ବି ବିଭିନ୍ନ ମେଳା ମହୋତ୍ସବ ତଥା ଯାନିଯାତ୍ରାରେ ଦେଖିବାକୁ ମିଳିଥାଏ, ଯାହା ଆମ ସଂସ୍କୃତି ଏବଂ ପରମ୍ପରାର ଏକ ଅଭିନ୍ନ ଅଙ୍ଗ। ତେଣୁ ଆସନ୍ତୁ ଆମେ ଆଗକୁ ବଢ଼ିବା ଆମ ସଂସ୍କୃତି ଏବଂ ପରମ୍ପରାକୁ ସାଥିରେ ଧରି। ଏହି କଥା ସହ ଗୀତ କେତିକି ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମହାମାନୀ, ରଚନା ରଘୁନାଥ ଶତପଥୀ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ନାଟକ ମହାମାନୀ।
1: ଶକୁନେ ଶକୁନେ ଶକୁନେ ଏବେ ବି ମୋର ଅତୃପ୍ତ ଆତ୍ମା ଅଶାନ୍ତିର ବଳ ଭିତରେ ଘୁରି ବୁଲୁଛି। ଅସହ୍ୟ ଯନ୍ତ୍ରଣାରେ ମୁଁ ଝର୍ଝରିତ, ମୁଁ ମୁକ୍ତି ଚାହେଁ। ଅସହ୍ୟ ଯନ୍ତ୍ରଣା, ଅସହ୍ୟ ଯନ୍ତ୍ରଣା। ଶକୁନି ଶକୁନି
2: প্রতিশোধ। ମନ ଖୋଲା ହସି ଦିଅ, କୁଡାଙ୍ଗାର ଦାରଜ ଛାୟାରେ ଅପବିତ୍ର ହେବେ ଏବେ ହସ୍ତିନାନଗରୀ।
3: ମାତୁଳ, କୁଡାଙ୍ଗାର ଦାରଜ ଛାୟାରେ ଅପବିତ୍ର ହେବ ହସ୍ତିନାନଗରୀ।
4: ଭାଇ, ପାଣ୍ଡବଙ୍କ ବନବାସ ହୋଇଛି ସମ୍ପୂର୍ଣ୍ଣ।
2: ହଁ ଭଣୁଜା, କାଲି ପ୍ରାତେ ଅକ୍ଷତ ଶରୀରେ ପ୍ରବେଶିବେ ହସ୍ତିନା ରାଜ୍ୟରେ।
3: ପ୍ରବେଶିବେ ହସ୍ତିନା ରାଜ୍ୟରେ, ଉପାୟ ଉପାୟ ଲପାର ଇଚିନ୍ତି। କେଉଁ ରୂପେ ତୁଷ୍ଟ ବ୍ରଣ ହେବ ନିଷ୍କାସନ, ଅକଳଙ୍କ ଚନ୍ଦ୍ରବଂଶୀ ଲାଗିବ କଳଙ୍କ, ପୁରୁ ଦୁଷ୍ମନ୍ତଙ୍କ ରାଜ୍ୟ ଏ କି ବିଡମ୍ବନା। ବଂଶର ଗୌରବ ସେ ନପାରିବି ରଖି, ବୁଡ଼ିଯିବ ପୁରୁ ବଂଶ ଗୌରବ ତଫର।

0: ଲୋକାଧିପତି ଦୂତ ରୂପେ ବିଜେ କଲ ହସ୍ତିନା ସଭାରେ
1: ସହଦେବ ତୁଲେ ନାହିଁ ଆମ ବୈରୀ ଭାବ ନ୍ୟାୟ ଅନୁଯାୟୀ ତାର ରାଜ୍ୟ ଅଛି ସତ୍ୱ ପରସ୍ପର ଭାଇ ଭାଇ ବାଣ୍ଟି ନେବୁ ରାଜ୍ୟ ମଧ୍ୟସ୍ଥର ନାହିଁ ପ୍ରୟୋଜନ
0: ଭାଇ ଭାଇ ମଧ୍ୟ ଯଦି ଉପୁଜେ ବିବାଦ ମଧ୍ୟସ୍ଥର ପ୍ରୟୋଜନ ଭାଗବଣ୍ଟା ପାଇଁ ଦୁଇ ପକ୍ଷ ମିଳିମିଶି ବାଛନ୍ତି ମଧ୍ୟସ୍ଥ କୁରୁମଣି ରାଜ୍ୟ ପାଇଁ ସହଦେବ ସଙ୍ଗେ କେବେ କେଉଁ କାଳେ ଲାଗିଅଛି କି ବିବାଦ ରାଜ୍ୟ ଦାବି ଘେନି ସହଦେବ ଆସିଛି କି କେବେ ହସ୍ତିନାନଗରେ ନା ସ୍ମରଣ ନ ଆସେ ତାହା
2: ବିବାଦର ପ୍ରଶ୍ନ ନାହିଁ ମଧ୍ୟସ୍ଥ ଆଗତ ଅନାହୁତ ମଧ୍ୟସ୍ଥର ମଧ୍ୟସ୍ଥ ପଡ଼ିଆ ଇନ୍ଦ୍ରଜାଲ ଭୋଜ ବିଦ୍ୟା କୁହୁକି କୁହୁକ ପରି ଲାଗେ ମୋତେ ପ୍ରହଳିକା ମୟ
0: ଭୁଲି ଯାଇ ପଥ ଯଦୁପତି ଭ୍ରମ ବସେ ଆସିଛନ୍ତି ହସ୍ତିନା ନଗରୀ
1: ମସ୍ତିଷ୍କ ବିକୃତ ବୋଧେ ଯଦୁପତିଙ୍କର ଆହ୍ୱାନକର ମାତୁଳ ରାଜ ବୈଦ୍ୟ ତ୍ୱରା ବନ୍ଧୁ ଭାବେ ପ୍ରାରମ୍ଭିକ ଚିକିତ୍ସା କରାଇ ପଶ୍ଚାତ ସମ୍ବାଦ ଦେବା ଦ୍ୱାରକା ନଗରେ
2: ଦୁଃଶାସନ ସ୍ଥାନ କାଳ ପାତ୍ର ସମେ ବ୍ୟଙ୍ଗ ପରିହାସ ବିଶେଷତଃ ରାଜସଭା ନୁହେଁ କେବେ ପରିହାସ ସ୍ଥଳୀ ଆଶା କରେ ସଦୟ ହୃଦୟେ ବନ୍ଧୁ ଦ୍ୱାରକାଧିପତି ନିଜ ଗୁଣେ କ୍ଷମା ଦେବେ ଅନୁଜେ ମହର
3: ଇନ୍ଦ୍ରପ୍ରସ୍ଥ ଚମପ୍ରସ୍ଥ ହସ୍ତିନା ବାରୁଡ଼ା ଜୟନ୍ତ ସହିତ ମାତ୍ର ପାଞ୍ଚଖଣ୍ଡି ଗ୍ରାମ ଦାନ ଦେଇ ଭୋଗ କର ଅଖଣ୍ଡ ଭାରତ ବଢ଼ିବ ତୁମ୍ଭର ମାନ ସମ୍ମାନ ଜଗତେ
2: ମାନ ସମ୍ମାନର ପାଇଁ ଆବଶ୍ୟକ ହେଲେ ଦେଇପାରେ ମୁକ୍ତ ହସ୍ତାଖଣ୍ଡ ଭାରତ ମା ଅମୂଲ୍ୟ ଶିରଭୂଷା ହସ୍ତିନାର ରାଜ ସିଂହାସନ ମାତ୍ର ଦାନର ଗ୍ରହିତା କିଏ ଜାଣିକି ପାରିବି ତାହା
0: ଦାନ ପାଇଁ ପାତ୍ର ଅଛି ନିର୍ଦ୍ଧାରିତ ଉପଯୁକ୍ତ ପାତ୍ର ହସ୍ତେ ନ ପଢ଼ିଣ ଦାନ ପଡ଼େ ଯେବେ ଅପାତ୍ର ହସ୍ତରେ ସୁଫଳ ନ ଫଳି ଫଳେ ବିଷମୟ ଫଳ
3: ସ୍ୱୟଂ ଧର୍ମରାଜ ଗ୍ରହଣ କରିବେ ଦାନ ସମସ୍ତଙ୍କ ପ୍ରତିନିଧି ଭାବେ ଗ୍ରହିତାର ଉପଯୁକ୍ତ ନୁହନ୍ତି କି ଧର୍ମର ନନ୍ଦନ
0: ପାଷାଣ ହସ୍ତରେ ପୁତ ବେଦପୋଥି ଦାନ ପୁରୁବଂଶ ସିଂହାସନ ଜାରଜ ହସ୍ତରେ ହସାଇଲ ହସାଇଲ ଯଦୁ କୁଳବୀର ଭାବି ଚିନ୍ତି ଉପଯୁକ୍ତ ଗ୍ରହିତା ବାଛିଲ ଧର୍ମରାଜ ଭୀମସେନ ଅର୍ଜୁନ ନକୁଳ ଜଣେ ହେଲେ ନୁହନ୍ତି ତ ଏ ବଂଶଦାୟଦ କେଉଁ ନ୍ୟାୟ କେଉଁ ଯୁକ୍ତି ବଳେ ଆପଣ ଗୋବିନ୍ଦ ଜାରଜଙ୍କ ଆଦେଶରେ ସାଜିଲ ମଧ୍ୟସ୍ଥ
2: ଧର୍ମସୁତ ଇନ୍ଦ୍ରପୁତ୍ର ପବନ ନନ୍ଦନ ଅଶ୍ୱିନ କୁମାର ପଡ଼ା କୁମର ନକୁଳ କିପରି ପାଇବେ ସତ୍ୱ ପଣ୍ଡୁଙ୍କ ଭାଗରୁ ପିତା ସତ୍ୱ ପୁତ୍ର ନିଏ ଜଗତେ ବିଦିତ ଅଶ୍ରୁତପୂର୍ବ ଘଟଣା ବିଶ୍ୱ ଇତିହାସେ ଶୁଣାଇଲ ନୂଆ କରି ଏ ନୂଆ ପ୍ରସ୍ତାବ
1: ରାଜା ଜାଣେ ରାଜନୀତି କୂଳ ବ୍ୟବସାୟ ଯାବରେ ଗୋପାଳେ କି ଜାଣନ୍ତି ସେ ତତ୍ଵ
2: ଦୁଃଶାସନ
1: ଜୀବନର ଅର୍ଦ୍ଧକାଳ କାଟିଛନ୍ତି ଗୋବତ୍ସାର ମେଳେ ସେ କହୁ ଜାଣିବେ ପୁରୁ ବଂଶର ମହାତ୍ୟ
2: ଦୁଃଶାସନ
3: ସତ୍ୟ ଯୁଗେ ବଳିପଥ ଅତି ଦାନ ଫଳେ ତ୍ରେତୟାରେ ଅତି ଗର୍ବେ ଲଙ୍କା ହତଶିରି ମନେ ରଖ ଦୁଷ୍ଟ ଅତି ପଶ୍ଚାତରେ ଇତି ଯୁଗେ ଯୁଗେ ଥାଏ
2: ମୃତ୍ୟୁଲାଭି ବଳି ଶ୍ରେଷ୍ଠ ଦାନୀ ବିବେଚିତ ମରିଲା ରାବଣ ସୀତା ଫେରାଇଲା ନାହିଁ ମରିପାରେ ମୁହିଁ ଲୋପ ହେଉ କୁରୁବଂଶ ତଥାପି କହିବ ବିଶ୍ୱ ଦୁର୍ଯ୍ୟୋଧନ ମାରି କୁଳବଂଶ ମର୍ଯ୍ୟାଦାକୁ ରଖିଛି ଅକ୍ଷୁର୍ଣ୍ଣ
3: ତାହେଲେ ତ ଯୁଦ୍ଧ ସୁନିଶ୍ଚିତ
2: ଯୁଦ୍ଧ
0: ଯୁଦ୍ଧ
2: ଯୁଦ୍ଧ
3: ରାଜ୍ୟ ପାଇଁ ସେ ପଞ୍ଚ ପାଣ୍ଡବେ ଭିଆଇବେ ଦ୍ୱନ୍ଦ୍ୱ ଜୟ ପରାଜୟ ଯାହା କପାଳରେ ଥାଉ ଯୁଦ୍ଧ କ୍ଷେତ୍ରେ ହୋଇବ ନିର୍ମିତ
0: ଯୁଦ୍ଧ ଅଟେ କ୍ଷତ୍ରିୟର ଧର୍ମ ବୀରର ଭୂଷଣ ବୀରଭୋଗ୍ୟା ବସୁନ୍ଧରା ହୁଏ କାଳେ କାଳେ ଲାଗୁ ଯୁଦ୍ଧ ଯୁଦ୍ଧ ଶେଷେ ଆସିବ ମୀମାଂସା
3: ବୃଥା କଳହ ବିବାଦେ ନ ହୋଇବ ଲାଭ କିଛି ହେବ ରାଜ୍ୟ ଧନକ୍ଷୟ ଜନକ୍ଷୟ କେତେ ତେଣୁ ବନ୍ଧୁ ଭାବେ କରେ ଅନୁରୋଧ ପାଞ୍ଚ ଖଣ୍ଡି ପଡ଼ା ଦିଅ ନ ଫିଆ ଦ୍ୱନ୍ଦ୍ୱ
0: ଦ୍ୱନ୍ଦ୍ୱ দ্বন্দ্ব।

0: ଭାନୁମତୀ, ବାଜିଲାଣି ଯୁଦ୍ଧ ଫେରି ଶୁଭେ ସୈନ୍ୟ କୋଳାହଳ, ନିଜ ହାତେ ବୀର ବେଶେ ସଜାଗ ମୋତେ, ମସ୍ତକରେ ଆଙ୍କି ଦିଅ ବିଜୟ ତିଳକ, ଶିର ପରେ ଶିର ସ୍ତ୍ରାଣ କଟି ଦେଶେ ତୀକ୍ଷ୍ଣ ତରବାରୀ।
1: ସ୍ୱାମୀ, ବୀରା ମୁହି ବୀର ନାରୀ ଜଗତେ ପ୍ରଖ୍ୟାତ, ବୀର ବେଶେ ସଜାଇବି ସୁମରିଣ ଇଷ୍ଟ, କିନ୍ତୁ କିନ୍ତୁ ସ୍ୱାମୀ, ଘଟେ ଆଜି ସବୁ ଅଘଟଣ, ଚକ୍ଷୁରୁ ନିର୍ଗତ ହୁଏ ଲୋତକର ଧାରା, ବାରଣ ନମାନି ଝରେ ଗଣ୍ଡ ଦେଶେ ମୋର, କାଲି କାଲି ରାତ୍ରି ଶେଷ ଜାମି ଚନ୍ଦ୍ରଶାଳା ଚୁଡ଼େ ବସି ରାବିଲା ପେଚକ, ସବୁ ଅମଙ୍ଗଳ ଚିହ୍ନ ଦୈବ ଅଭିଶାପେ।
0: ଭୀରୁ ଜନ ଭାଗ୍ୟବାଦେ ରଖହି ବିଶ୍ୱାସ, ଉଦ୍ଯୋଗୀ ଡାଳଇ ସବୁ ଉଦ୍ୟମର ସୃଷ୍ଟି, ଶକ୍ତି ବଳେ କରେ ସେହି ଅସାଧ୍ୟ ସାଧନ। ଶୁଣ ଭାନୁମତୀ, ରଣେ ସିଂହ ଦୁର୍ଯ୍ୟୋଧନ ପାଣ୍ଡବେ ଶୃଗାଳ, କିଖରି ପାରିବେ ମୋର ହୀନମତୀ ଦୁର୍ଭାଗ ପାଣ୍ଡବେ।
1: ଭୀଷ୍ମ ଦ୍ରୋଣ କର୍ଣ୍ଣ ପରି ବୀର ଗଲେ ନାଶ, କପଟ ରଚନ୍ତି କୃଷ୍ଣ ବସି ନନ୍ଦି ଘୋଷେ, ମହା ମହା ବୀର ଯେହୁ ନାସିଲେ ସମରେ, ସାମାନ୍ୟ ନମଣ କେବେ କରେ ଅନୁରୋଧ।
0: ଭୀଷ୍ମ ଦ୍ରୋଣ କର୍ଣ୍ଣ ମଲେ ଅନ୍ୟାୟ ସମରେ, ନିଜେ କୃଷ୍ଣ କପଟିଆ ରଚିଲେ କପଟ, କୃଷ୍ଣ ଯଦି କପଟରେ ହରନ୍ତି ମୋ ପ୍ରାଣ, ଅପକୀର୍ତ୍ତି ହେବ ସୃଷ୍ଟି ଭଗବାନ ନାମେ, କରହି ସ୍ୱାଗତ ତାକୁ ପରମ ଆଗ୍ରହେ, ଯୁଦ୍ଧ କ୍ଷେତ୍ରେ ମୃତ୍ୟୁବରଂ କ୍ଷତ୍ରିୟର ଧର୍ମ। ଭାନୁମତୀ, ବାଜିଲାଣି ଯୁଦ୍ଧ ଫେରି ଦିଅ ମୋତେ ସଦାଇ ଆଗ୍ରହେ।
1: ଆରେ ଶିରସ୍ତ୍ରାଣ ତୁହି ଶିରର ଭୂଷଣ, ଶିର ପରେ ରହି ରକ୍ଷା କରିବୁ ଶିରକୁ, ବୁଝିବିରେ ତତେ ରଖି ସ୍ୱର୍ଣ୍ଣ ସିଂହାସନେ, ବୀର ଅସି ବୀର ଅଳଙ୍କାର, ଯାଅ ତୁହି ସ୍ୱାମୀ ସଙ୍ଗେ ସମର ଭୂମିକୁ, ଶତ୍ରୁ ରକ୍ତେ ଖେଳିବୁ ତୁ ହୋରି, ଯୁଦ୍ଧ ଅନ୍ତେ ରଖିବିରେ ତୋତେ ସ୍ୱର୍ଣ୍ଣ କୋଷେ, କବଚରେ କଟି ରକ୍ଷା ଯୁଦ୍ଧେ ତୋର କାର୍ଯ୍ୟ, କଟି ରକ୍ଷା କରିବୁରେ ଅଭୟ କବଚ, ଲାଜାଦୁଗ୍ଧେ ପୂଜିବିରେ ସମର ଶେଷରେ, ମସ୍ତକ ଦେଖ ସ୍ୱାମୀ ଆଙ୍କି ଦେବି ବିଜୟ ତିଳକ, ଯେ ତିଳକ ସୃଷ୍ଟି କରେ ଶତ୍ରୁ ମନେ ଶଙ୍କା।
0: ହସି ହସି ରଣଭୂମେ ଦିଅଗ ବିଦାୟ, ଆଜି ଯୁଦ୍ଧ ଶେଷ ଯୁଦ୍ଧ କୁରୁକ୍ଷେତ୍ର ମଧ୍ୟେ,
1: ଇଷ୍ଟ ଦେବ ସ୍ମରି ଦେବ ଦେଉଛି ବିଦାୟ, ପୁର ନାରୀ ଗଣ ମିଶି ଦିଅ ହୁଳହୁଳି, ଶଙ୍ଖର ବେ ପୂର୍ଣ୍ଣ ହେଉ ଗଗନ ପବନ, ଆସ ଆସ ସଖୀ ମଧୁରେଖା, ଆସ ତିଳୋତ୍ତମା, ସର୍ବେ ମିଶି ବନ୍ଧାଇବା ବନ୍ଧନ ଥାଳିରେ,

0: ତୋର ମାତାର ସମ୍ମୁଖୀ ହେବ ସନ୍ତାନ ନିଧନ, ସହିବ କି ଜନନୀର ଦୟାପୂର୍ଣ୍ଣ କୋମଳ ହୃଦୟ? ଆସ ବସ୍ୟ, ଆସ ମୋର ପଛେ, ରାବିଲାଣି ତାମ୍ରଚୂଡ ପାହିବ ରଜନୀ, ରାତ୍ର ଥାଉ ଥାଉ ଆମେ ପ୍ରବେଶିବାର ଦେ, ସେଇଠାରେ ମୋର କୋଳେ ଲଭିବ ବିଶ୍ରାମ।
1: ମାତା ଗୋ ବିଚାର ମାନସେ, ସମସ୍ତେ ମରିବେ ଦିନେ ଏକ ପରେ ଆନ, କ୍ଷଣିକ ଭଙ୍ଗର ଅଟେ ମାୟାର ସଂସାର, ଏଥିପାଇଁ ଏତେ ଲୋଭ ବୃଥା, ଏ ଜୀବନ ପାଇଁ ଏତେ ତ ମମତା, ରଣକ୍ଷେତ୍ରେ ମୃତ୍ୟୁ ଶ୍ରେୟ ବୀରର ଜୀବନେ, ଏଥୁ ବଳି ବଡ ଧର୍ମ ଯୋଦ୍ଧା ପକ୍ଷେ ନାହିଁ। ତେଣୁ ତେଣୁ ମାତା କରେ ଅନୁରୋଧ, ନବଳାଇ ମତେ ଘେନ ସଦେ ବିଦାୟ।
0: ସତ୍ୟ ଶ୍ରୋଇ ତୁ ମାନ ଗୋବିନ୍ଦ, ନ ବୁଝିଲୁ ଏକବାର ଜନନୀ ଦଇନି, ବୁଡ଼ିଲାଣି କୁଆ ତାରା ପାହିଯିବ ରାତ୍ରି, ରାତ୍ର ଶେଷେ ମିଳିଯିବେ ପାଣ୍ଡବେ ଏ ସ୍ଥାନେ, ବୀର ପୁତ୍ର ମୋର ନ ରଖି ତତେ ବାନ୍ଧି ମୋହରି ଅଞ୍ଚଳେ ଶତ୍ରୁ ସଙ୍ଗେ ନିଶ୍ଚୟ ଲଢ଼ିବୁ, କ୍ଷତ ବିକ୍ଷତ ଶରୀର ଶ୍ରାନ୍ତ କ୍ଲାନ୍ତ ତୁହି, କେତେ କ୍ଷଣ ଲଢ଼ିବୁ ରେ ଶତ୍ରୁ ସଙ୍ଗେ ବାବୁ, ତେଣୁ ବସ୍ଛ ମାନିମ ବଚନ ଆସ ମୋର ସଙ୍ଗେ, କ୍ଷତ ସ୍ଥାନେ ପଡ଼ିଦେବି ମଧୁର ପ୍ରଲେପ, ସୁଖେ କୁଳେ ଶୁଆଇବି ଲଭିବୁ ବିଶ୍ରାମ, ସୁଦୀର୍ଘ ବିଶ୍ରାମ ଭଳେ ଉପଶମ ହେବ କ୍ଷତ କ୍ଲାନ୍ତି ଯିବ ଦୂରେ, ଶତ୍ରୁ ସଙ୍ଗେ ଯୁଝିବାର ସାମର୍ଥ୍ୟ ପାଇବୁ।
1: ଶିରୋଧାର୍ଯ୍ୟ ଶିରୋଧାର୍ଯ୍ୟ ଜନନୀ ଆଦେଶ, ସନ୍ତାନ ମଙ୍ଗଳ ଲାଗି ଝରିଲା କରୁଣା, ଯଦି ସେ କରୁଣା ଭରିଦେବି ଅଞ୍ଜଳି ପ୍ରସାରେ, କିନ୍ତୁ ମାତା ଅତିଶୟ ଶ୍ରାନ୍ତ କ୍ଲାନ୍ତ ମୁହେ, କେତେ ଦୂର ମାତା ତୋର ବିଶ୍ରାମ ନିଳୟ?
0: ଦୂରେ ଚାହିଁ ଦେଖ ବସ୍ଛ ହିମାଦ୍ରୀର ଶୃଙ୍ଗ, ରଜତ କିରୀଟ ସମ ଦିଶେ ଚକ୍ରପାଳେ, ଚନ୍ଦ୍ରାଲୋକେ ସଦ୍ୟସ୍ନାତ ତପସ୍ୱିନୀ ପରି ପ୍ରଶାନ୍ତ ଧବଳ ବର୍ଣ୍ଣ ନିନ୍ଦା କରି ମୁକ୍ତା, ଶୃଙ୍ଗପାଶେ ଦିଶି ଘନ ଶ୍ୟାମଳ ବଳୟ, ଘନ କୁହେଳେଖାଚ୍ଛନ ଧୂମରେଖା ପ୍ରେୟ, ସେ ବଳୟ ମଧ୍ୟସ୍ଥଳେ ଗାଢ ନୀଳ ବିନ୍ଦୁ, ତାହା ଅଟେ ବାବୁ ବ୍ୟାସଦେବ ସରୋବର, ତହି ସୁଖେ ବିଶ୍ରମିବୁ ମୋ ଅଭୟ କୋଳେ।
1: ବେଶ ଚାଲନ୍ତୁ ମାତ, ଆଜ୍ଞା ଶିରୋଧାର୍ଯ୍ୟ।

0: ଚକ୍ରଧାରୀ ପୁନର୍ବାର ଆଗମନର ଉଦ୍ଦେଶ୍ୟ ଚକ୍ରଧାରୀ ତୁମରି ଚକ୍ରାନ୍ତେ ହେଲା କୁରୁବଂଶ ଧ୍ୱଂସ ଅର୍ଜୁନ ରଥରେ ମିଛେ ପାଲଟି ସାରଥି ଧର୍ମକ୍ଷେତ୍ରେ ସୃଷ୍ଟି କଲ ପାପର ରାଜତ୍ୱ ଧର୍ମ ସଂସ୍ଥାପନା ବୃଥା ପ୍ରହସନ ମାତ୍ର ସ୍ରଷ୍ଟା ହୋଇ ସୃଷ୍ଟି କଲ ଏ ହୀନ ପ୍ରବୃତ୍ତି ନ୍ୟାୟ ଧର୍ମ ପରିତେଜି ପାଲଟିଲ ଛଳନାର ଦାସ ପାଣ୍ଡବ ରକ୍ଷଣ ପାଇଁ କରିଗଲ ଅନ୍ୟାୟ ଅନୀତି କିନ୍ତୁ ମନେ ରଖ ଚକ୍ରଧାରୀ ଏଥିପାଇଁ ସତୀ ନାରୀ ଭାନୁମତୀ ଦେବ ଅଭିଶାପ
1: ମାତା ସମ୍ଭର ଏ କ୍ରୋଧ ସାରା ବିଶ୍ୱ ଚଳିଯିବ ରୋଷାକ୍ନିର ଦ୍ୱାର
0: 98 ଦେବରମ ଭୀଷ୍ମ କର୍ଣ୍ଣ ଦ୍ରୋଣେ ଗୋଟି ଗୋଟି ମରାଇଲୁ ଅନ୍ୟାୟ ସମରେ ଲବଣୀ ପିତୁଳା ସମ ପୁତ୍ର ମୋର ଲକ୍ଷ୍ମଣ କୁମାର କିପରି

0: ଧରାଇଲୁ ପାଣ୍ଡବଙ୍କ ହସ୍ତେ, କିପରି ମାରିଲେ ତାକୁ ହୀନମତି ସେ ମୂଢ ପାଣ୍ଡବେ, ଆଉ ସର୍ବଶେଷେ ତୋହରି ନିର୍ଦ୍ଦେଶେ ଗଦାଯୁଦ୍ଧେ ଭୀମସେନ କରିଲା ଅନୀତି, ପଡ଼ିଛନ୍ତି ହ୍ରଦକୂଳେ କୁରୁକୁଳେଶ୍ୱର, ଅଳ୍ପ କ୍ଷଣେ ଲିଭିଯିବ କପାଳ ସିନ୍ଦୁର, ଭାସିଆସେ ଆର୍ତ୍ତସ୍ୱର ହ୍ରଦର ପୋଳିନୁ, ଧନ୍ୟ ଧନ୍ୟ ତୋର ଧର୍ମ ଯୁଦ୍ଧ, ଧନ୍ୟ ତୁହି ଧର୍ମର ପାଳକ, ଅଭିନବ ଧର୍ମ ନ୍ୟାୟ ଶାନ୍ତିର ରାଜତ୍ୱ।
1: କ୍ଷମାମୟୀ, କ୍ଷମା କରବାରେ ଜନନୀ ତୁ, ହୃଦୟ ତୋର କ୍ଷମାର ସାଗର, ବିଶ୍ୱର ମଙ୍ଗଳ ପାଇଁ କ୍ଷମା ଚାହେ ମାତା।
0: ବିଶ୍ୱର ମଙ୍ଗଳ ମିଥ୍ୟା, ପାଣ୍ଡବ ମଙ୍ଗଳ, ଜାଳିଦେଲୁ ଭାନୁମତି ସୁନାର ସଂସାର, ଗଲା ପୁତ୍ର ମୋର ଆଉ ବାହୁଡ଼ିଲା ନାହିଁ, ଆଉ ମୃତ୍ୟୁ ଦ୍ୱାର ଦେଶେଛନ୍ତି କୁରୁଚୂଡ଼ାମଣି, ଅଳ୍ପ କ୍ଷଣେ ସରିଯିବ ଭବଲୀଳା ଖେଳା, ତେଣୁ ନାହିଁ ବେଳ ଆଉ, ଜଳିଲାଣି ଚିତା ଅଗ୍ନି ଲେଲି ହାନୁଜି ଫଟେକି, ଜୀବିତ ହିଁ ଜୀବିତ ହିଁ ଡାକେ ହାତ ଠାରି।
1: କ୍ଷମା କର ମାତା, ସମ୍ବର ଏକୃତ ତୋ ନୟନ କୋଣ ଅଗ୍ନିସ୍ଫୁଲିଙ୍ଗ ବାହାରେ, ଲେଲିହାନ ଶିଖା ଟିକେ ବାଡ଼ି ଆସେ ଭେଗେ, ଚଳିଯିବ ସାରା ବିଶ୍ୱ, ରକ୍ଷା କର ମାତା ପୃଥ୍ୱୀ ଏ ଖଣ୍ଡ ପ୍ରଳୟ।
0: ଯେଉଁ ପାଣ୍ଡବଙ୍କ ପାଇଁ ସୃଷ୍ଟି କଲୁ ଏ ଘୋର ଅନୀତି, ଅନ୍ୟାୟ ରଚିନ ହେଲୁ ଛଳନାର ଦାସ, ଅଭିଶାପ ଅଭିଶାପ ଦେବୀ ଆଜି ସେ ପଞ୍ଚ ପାଣ୍ଡବେ, ସାଧ୍ୟ ଥିଲେ କର ପ୍ରତିରୋଧ।
1: ସାଧ୍ୟାତୀତ ଜନନୀକ ମୋର, ବାରେ ରଖ ପୁତ୍ରର ଦୈନେ, ଅଭିଶାପେ ଜର୍ଜରିତ ନ କର ପାଣ୍ଡବେ, ଇଚ୍ଛାମୟ ଇଚ୍ଛା ପରା ରହିଯିବ ଅପୂରଣ।
0: ଇଚ୍ଛାମୟ ଇଚ୍ଛା ଥିଲା କୁରୁକୁଳ ନାଶ, ଇଚ୍ଛାମୟ ଇଚ୍ଛା ଥିଲା ଅନ୍ୟାୟ ଅନୀତି, ବୃଥା ଚାଟୁବାକ୍ୟେ ଆଉ ନାହିଁ ପ୍ରୟୋଜନ। ଦେବୀ ଅଭିଶାପ ଜଳୁ ପୃଥ୍ୱୀ, ସୃଷ୍ଟି ହେଉ ପ୍ରଳୟର ଭୀମ ରୁଦ୍ର ଦୃଶ୍ୟ।
1: ମାତା, ସମ୍ବର କ୍ରୋଧ ରୋଷ ଅଗ୍ନି ସୃଷ୍ଟି କରେ ଏ ଖଣ୍ଡ ପ୍ରଳୟ, ସୃଷ୍ଟି ଯିବ ରସା ତଳେ, କହିଛି ତ ପାଣ୍ଡବଙ୍କ ନାହିଁ କିଛି ଦୋଷ, ମୋହରି ନିର୍ଦ୍ଦେଶ ହେଲା ସବୁ ଅଘଟଣ, ମୋହରି ନିର୍ଦ୍ଦେଶ ହେଲା କୁରୁକୁଳ ନାଶ, ମୁଁ ହିଁ ଲିଭାଇଛି କେତେ କପାଳ ସିନ୍ଦୁର, ମୋହ ଲାଗି ଶୋକ ଅଗ୍ନି ଜଳେ ଅନ୍ତପୁରେ, ତେଣୁ କହେ ମାତା ତୋର ଅଭିଶାପ ନୁହେଁ ପାଣ୍ଡବେ ଉଦ୍ଦିଷ୍ଟ, ନିରୀହ ପାଣ୍ଡବେ କାହିଁ ମିଛେ ଯିବେ ନାଶ।
0: ମାୟା ମାୟା ଧର, ପୁଣି ସୃଷ୍ଟି କଲୁ ଏକ ଅଭିନବ ମାୟା, ବୃଥା ମାୟା ଛଳନାରେ ନ ଯିବି ମୁଁ ଭୁଲି, ତୁହି ଯଦି ସୂତ୍ରଧର ମୋ ବଂଶ ବିନାଶେ, ସୁନାର ସଂସାର ମୋର କଲୁ ନଷ୍ଟ ଭ୍ରଷ୍ଟ, କେନ ଶିରିପତି ମୋର ଅଭିଶାପ ବାଣୀ, ତୋର ଆଗେ ଧ୍ୱଂସ ପାଉ ତୋ ସୁନା ସଂସାର, ନନ୍ଦୀ ଘୋଷ ପରେ ବସି କରାଇଲୁ କୁରୁକୁଳ ନାଶ, ଯଦୁ ବଂଶ ଧ୍ୱଂସ ହେଉ ତୋହରି ସମ୍ମୁଖେ। ଅନ୍ତପୁରୁ ଭାସି ଆସି ରମଣୀ ରୋଦନ, ସେହିପରି ସେହିପରି ପୁର ନାରୀ ବିଳପନ୍ତୁ ଦ୍ୱାରକା ନଗରୀ।
1: ମାତା
0: ହଁ ଶୁଣ ଶୁଣ ଚକ୍ରଧାରୀ, ଯେଉଁ ପାଣ୍ଡବଙ୍କ ପାଇଁ କରିଗଲୁ ଅନ୍ୟାୟ ଅନୀତି, ମୃତ୍ୟୁ ବେଳେ ସେ ପାଣ୍ଡବେ ନ ଯିବେ ତ କତି, ପ୍ରାଣାଦପି ପ୍ରାଣ ତୋର ତୃତୀୟ ପାଣ୍ଡବ ସ୍ପର୍ଶ ତତେ ନ କରିବ ଅନ୍ତିମ ସମୟ, ତେବେ ଯାଇ ବନ୍ଧୁଭାବ ପାଇବୁ ମାଧବ।
1: ମାତା, ଶିରଧାର୍ଯ୍ୟ ତୋର ଅଭିଶାପ, ବରି ନେଲି ପରମ ଆଗ୍ରହ।
0: ନା ଦୟାମୟ ଦୟାମୟ କ୍ଷମା କର ମୋତେ, ଅଭିଶାପ ବର୍ଷିଗଲି କ୍ରୋଧାନ୍ତ ହୋଇଣ, ବିଶ୍ୱର ମଙ୍ଗଳ ପାଇଁ ତୋହର ଜନମ ମୂଢ଼ା ନାରୀ, ଭ୍ରମବଶେ ନ ପାରିଲି ଚିହ୍ନି, କ୍ଷମା କର ମୋତେ, ଜଳି ଉଠିଲାଣି ଚିତା ଚୌଦିକ ବିସ୍ତାରୀ, ଯିବି ମୁହିଁ ଡାକେ ମୋତେ, ହଁ ଡାକେ ହାତ ଠାରି ଯିବି ମୁହିଁ, ଯେଉଁଆଡ଼େ ଗଲେ କୁରୁହିତାକାଂକ୍ଷୀ ବୃନ୍ଦ ତାଙ୍କ ପଥ ଅନୁସରି ଯିବି ସେହି ଧାମୀ, ବିଦାୟ ବିଦାୟ ପ୍ରଭୁ ବିଦାୟ।

0: ଆପଣମାନେ ଶୁଣିଥିଲେ ନାଟକ ମହାମାନୀ, ରଚନା କରିଥିଲେ ରଘୁନାଥ ଶତପଥୀ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭାନୁମତୀ, ଶୁଭଶ୍ରୀ ତ୍ରିପାଠୀ, ଲକ୍ଷ୍ମୀ ଆରତୀ ମହାପାତ୍ର, ଗାନ୍ଧାରୀ ନମ୍ରତା ଦାସ, କୃଷ୍ଣ ରମାକାନ୍ତ ମିଶ୍ର, ଦୁର୍ଯ୍ୟୋଧନ ଲକ୍ଷ୍ମୀଧର ତ୍ରିପାଠୀ, ଦୁଶାସନ ବିନାୟକ ମିଶ୍ର, ଶକୁନି ଭୀମ ସିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଉତ୍ତରପ୍ରଦେଶର ହରଦୋଲଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଙ୍ଗା ଏକ୍ସପ୍ରେସ୍ ହାଇୱେର ଉଦ୍ଘାଟନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ଦିନ 12ଟାରେ। ନାରୀମହଲ ଦିନ 1:20 ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଦିନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିପାରିବେ ଆଜି ଅପରାହ୍ନ 4ଟାରେ।

ଅପରାହ୍ନ 4:00 ବାଜି 55 ମିନିଟ୍ରେ ଦେଶଭକ୍ତି ଗୀତ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ବାଜି 30 ମିନିଟ୍ରେ

ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଦ୍ୱିତୀୟ ଭାଗ ପ୍ରଚାର କରିବୁ। ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ଶୁଣିପାରିବେ ଆଜି ସନ୍ଧ୍ୟା 6:30 ମିନିଟ୍ରେ।

ଓଡ଼ିଆ କଥାଚିତ୍ରର ଗୀତ ରାତି 7:02 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।

କୃଷି ସଂସାର ରାତି 7:30 ଏଥିରେ ଗୋପାଳନରେ ଶୁକ୍ରାଣୁ ଦ୍ୱାରା ପ୍ରଜନନ ଏବଂ ମାଈ ବାଛୁରୀର ଉତ୍ପାଦନ ସମ୍ପର୍କରେ ଡାକ୍ତର ହିମାଂଶୁ ବେହେରାଙ୍କ ସହିତ ଶୁଣିବେ ଆଲୋଚନା। ବଙ୍ଗଳା ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କରିବୁ ଆଜି ରାତି 8:30।

ବନମାଳିକା ପ୍ରଚାର କରିବୁ ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆଜି ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଅଭୁଲା ଗୀତର କେତୋଟି ଆଧୁନିକ ଗୀତ। ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ନାଗମଣି ମହାନ୍ତି। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଏହି ଗୀତଟି, ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଅଭଲା ଗୀତରେ ରାଗ ଉପରେ ଆଧାରିତ କେତୋଟି ଗୀତ। ପରବର୍ତ୍ତୀ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ, ଶିଳ୍ପୀ ଗାଇଛନ୍ତି ରମାକାନ୍ତ ଦାସଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ରବି ନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ।

0: ଭାଇରେ
1: ଆହା
0: ଯତ୍କିଞ୍ଚିତ ଭାବରେ ମାଙ୍କ ଚରଣ ଆରବିନ୍ଦରେ ଶରଣାପନ୍ନ ହେଲେ
1: ନିଶ୍ଚୟ
0: ଜଗତ ପିତା ଜଗନ୍ନାଥଙ୍କୁ ପଦେ କହିବା
1: ଆହା
0: ଭଗବାନଙ୍କୁ ଭକ୍ତ କହୁଛନ୍ତି।

0: ହେ ମହାପ୍ରଭୁ
1: ଆହା
0: ମୋ ପ୍ରତି ଟିକେ ଦୟା ଦେଖାନ୍ତୁ।
1: ନିଶ୍ଚୟ
0: ଭାଇରେ
1: ଆହା
0: ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ,
1: ପୁତ୍ର ଦେବେ ସୁଖୀ ହୁଏ କୁଳ ଧର୍ମ ରଖି।
0: ଜଗତ ପିତା ଜଗନ୍ନାଥଙ୍କୁ ପଦେ କହିଲେ
1: ଆହା
0: ଏଥର ବିଷୟବସ୍ତୁ ଆଲୋଚନା କରିବା ଭାଇ। ଆଜିର ବିଷୟବସ୍ତୁ ହେଲା ସୁଲକ୍ଷଣାର ଲାଖ ବିନ୍ଧା
1: ବା ସ୍ୱୟମ୍ବର।
0: ଆରେ ଲକ୍ଷଣା ମିତ୍ର ବିନ୍ଧା ଯାହାକୁ ଭଗବାନ ନେଇ ଅଷ୍ଟପାଠ ବଂଶୀ କରିଛନ୍ତି।

0: ଆରେ ଭାଇ, ଗୋଟିଏ ବୋଲି ଝିଅ ଅତି ଅଲିଅଳରେ ବଢିଛି,
1: ଇଷ୍ଟଦେବୀଙ୍କ ଆଶୀର୍ବାଦରେ ଜନ୍ମ ହେଲା।
0: ଆରେ ଦିନକୁ ଦିନ, ମାସକୁ ମାସ, ବର୍ଷକୁ ବର୍ଷ ଝିଅ ବଢି ବଢି ଚାଲିଛି। ଆମର ପୂର୍ବାଚାର୍ଯ୍ୟ ମାନେ ପ୍ରମାଣ ଦେଇଛନ୍ତି ଭାଇ,
1: କଣ
0: ଅଷ୍ଟ ବର୍ଷା ଭବେତ ଗୌରୀ, ନବବର୍ଷେ ଚ ରୋହିଣୀ,
1: ଦଶ ବର୍ଷେ ଭବେତ କନ୍ୟା ତତ ଅର୍ଦ୍ଧ ରଜସ୍ଫଳା।
0: ଆରେ ଝିଅର ବର୍ତ୍ତମାନ କୈଶୋର ଗତ ହେଇଛି, ଯୌବନର ପଦାର୍ପଣ କରୁଛି। ଲେଖିଲେ ଆମର ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣିରେ

0: ଆରେ ଭାଇ, ଦିନକୁ ଦିନ ଦିନକୁ ଦିନ ଝିଅ ବୃଦ୍ଧି ହେବାରେ ଲାଗିଛି। ବାଲ୍ୟ ପୌଗଣ୍ଡ ସାରି ଆସିଲା ଯୌବନ, ପ୍ରିୟ ଦାସୀ ମାନେ ଜେମାଙ୍କୁ ଚାହିଁ ଦାସୀ ମାନେ ହୁଅନ୍ତି କୁହାକୁହି, କୁହାକୁହି ହୁଅନ୍ତେ ଦାସୀଙ୍କୁ ଚାହିଁ ହସେ ଜେମା ଦେଇ।
1: ଆଚ୍ଛା,
0: ଆରେ ଦାସୀ ମାନଙ୍କର କଥା ଶୁଣୁଛି,
1: ଏଣେ ମୁରୁଗୀ ମୁରୁଗୀ ଟିକେ ହସୁଛି।
0: ଦାସୀ ମାନେ କଣ କଥା ହଉଛନ୍ତି ଜାଣିଛୁ ନା ଭାଇ?
1: କଣ କଥା
0: ଜାଣି?

0: ହେ
1: ଆରେ ଭାଇ ଦିନେ ମନ୍ତ୍ରୀଙ୍କି ଡାକିଲେ ରାଜା ଚନ୍ଦ୍ରସେନ ବୋଲେ ହେ ମନ୍ତ୍ରୀ ବିଚକ୍ଷଣ ବସନ୍ତୁ ବସିକି ମନ୍ତ୍ରୀ କହିଲେ ହେ ମନ୍ତ୍ରୀ ସୂତା ପରିଣ।

0: ତୋ ଝିଅକୁ ବିବାହ ହେବ, ନିବା ରାଜା ନିଜ ଉପରେ ବାହୁଡ଼ିବ। ଆରେ ସବୁ ରାଜାଙ୍କର ଶକ୍ତି ପରୀକ୍ଷା କରିବା,
1: ଆଚ୍ଛା
0: ଲାଖଟିଏ କରିବା,
1: ଯିଏ ବିନ୍ଧିବ ସେ ଝିଅକୁ ବିବାହ ହେବ।
0: ରାଜା ଆଶ୍ଚର୍ଯ୍ୟ ହେଇଗଲେ, ଲାଖ କଥା।

0: ଆରେ ଯିଏ ଲାଖ ବିନ୍ଧିବ ତାକୁ ତୋର ଝିଅକୁ ଦବୁ।
1: ଆହା,
0: ନାରଦଙ୍କର ପରାମର୍ଶରେ ଭାଇ ଏଣେ କାରିଗର ମାନେ ଲାଖ ନିର୍ମାଣ କରିଛନ୍ତି।
1: ଆଚ୍ଛା,
0: ତେଣେ ରାଜା ମନ୍ତ୍ରୀ ଝିଅର ଚିତ୍ରପଟ ଧରି ଯାଇ
1: କୌଶିକ
0: ତୀର୍ଥରେ ପହଞ୍ଚିଛନ୍ତି। ଯେତେବେଳେ ପହଞ୍ଚିଗଲେ ଦୂର

0: ମଝିରେ ଗୋଟେ କେ ବାହାର କରିଦେଲେ ଚେଦି ରାଜ୍ୟର ଚକ୍ରବର୍ତ୍ତୀ ଶିଶୁପାଳ ରାଜା କହିଲେ ଯଦି ବଳରାମ କୃଷ୍ଣଙ୍କୁ ଡାକିବ ଦ୍ୱାରକୁ ନିମନ୍ତ୍ରଣ ଦବ
1: ତାହେଲେ ଆମେ କେହି ହେଲେ ମଧ୍ୟ ଯିବୁ ନାହିଁ
0: ଯଦି ନ ଡାକିବ
1: ତାହେଲେ ଆମେ ସବୁ ରାଜା ନିଶ୍ଚୟ ଯିବୁ
0: ରାଜା ଚନ୍ଦ୍ରସେନ କରପତ୍ର ଯୋଡ଼ିଦେଲେ ବୋଲେ ଜଣଙ୍କୁ ଡାକିବା ଦ୍ୱାରା ଯଦି ମୋର ସ୍ୱୟଂବର ସେବାଟି ହବନି
1: ତାହେଲେ ମୁଁ ତାଙ୍କୁ କେବେ ହେଲେ ନିମନ୍ତ୍ରଣ ଦେବିନି
0: ଆରେ ଆଉ ଦ୍ୱାରକାକୁ ନିମନ୍ତ୍ରଣ ଦେବିନି ବୋଲି କହିଲେ ଚନ୍ଦ୍ରସେନ ବିଦାୟ ନେଇଛନ୍ତି
1: ଏଣେ ସମସ୍ତ ରାଜା ସ୍ୱୀକାର କଲେ
0: ରାଜାନ୍ୟ ମଣ୍ଡଳୀ ବାହାରିଛନ୍ତି ଭାଇ ଅବନ୍ତୀପୁରକୁ ଯିବାକୁ
1: ଆହା ହା

0: ଆରେ ରାଜାମାନେ ଯାଇ ପହଞ୍ଚିଛନ୍ତି ଚନ୍ଦ୍ରସେନପୁରରେ ଅବନ୍ତୀ ରାଜ୍ୟରେ।
1: ଆହା,
0: ନାରଦ ବିଚାର କଲେ ଭଗବାନଙ୍କୁ ନ ଡାକିକି ରାଜାମାନେ ଆଜି ପଳେଇ ଆସୁଛନ୍ତି, ସ୍ୱୟଂବର ସଭାକୁ ପଳେଇ ଆସିଲେ।
1: ତାହେଲେ ମୁଁ ନିଶ୍ଚୟ ଦ୍ୱାରକାରେ ଯାଇ ଏଇ ଖବର ଦେବି।
0: ଆରେ ଦ୍ୱାରକାକୁ ଗଲେ
1: ଆହା
0: ଭଗବାନ କୃଷ୍ଣଙ୍କୁ ଏଇ ଖବର କହିଲେ
1: ନିଶ୍ଚୟ।
0: ଭଗବାନ କୃଷ୍ଣ କହିଲେ, ନାରଦ ଆପଣ କହିବା କଥା ମୁଁ ବୁଝିଲି ଯେ
1: ଯଦି ମତେ ନିମନ୍ତ୍ରଣ ନାହିଁ ତାହେଲେ ମୁଁ ସେଠାକୁ ଯିବା ଆବଶ୍ୟକ ନାହିଁ।
0: ଅବନଳରେ ମଧ୍ୟପାତ୍ର ମୁଁ କାହିଁକି ହେବି ଯଦି ତାର ବାପା ମତେ ଡାକିନି। ମୁଁ ଆଶୀର୍ବାଦ ଦଉଛି ସେଇ ଝିଅଟି ଶୁଭରେ ବିବାହ ହେଇଯାଉ,
1: ତାର କାର୍ଯ୍ୟ ସୁରୁଖୁରୁରେ ସରିଯାଉ।
0: ନାରଦଙ୍କର ମନଟା ଭାଇ ଟିକେ ମରିଗଲା ସିନା, ମାତ୍ର ଫେରିଲେ
1: ଆହା।

0: ତୁମ୍ଭେ ସଭାରେ ରହିବ ମୋର ନାମ ସଭାରେ କେ ତୁମ୍ଭେ ନ ହରିବ
1: ରାମ ରାମ ରାମ
0: ଆରେ ଭାଇ ଆଜ୍ଞା ପ୍ରମାଣେ ବିଷ୍ଣୁକୁଟ ମାହ୍ୟାତ ହେଇଗଲା ସୁଦର୍ଶନ ଚକ୍ର କଲେ ତାଙ୍କ ସ୍ଥାନରେ ରହିଲେ
1: ସମସ୍ତଙ୍କ ଅଙ୍ଗରେ ଲାଗିଗଲେ
0: ଭଗବାନ ବିଚାର କଲେ ମୋର ତ ସପକ୍ଷବାଦୀ କେତେ ଅଛନ୍ତି ନା ସମସ୍ତେ ତ ବିପକ୍ଷ ନୁହନ୍ତି
1: ନିଶ୍ଚୟ
0: ଏଣେ କଣ ହେଇଛି ନା ଦାସୀ ମାନେ ଝିଅ ସୁଲକ୍ଷଣାଙ୍କୁ ବେଶଭୂଷା କରି
1: ମେଢ ଉପରେ ଆଣି ଠିଆ କରାଇଦେଲେ
0: ଫଟୋଟାକୁ ସିନା ଭାଇ ଦେଖିଥିଲେ
1: କିନ୍ତୁ ବର୍ତ୍ତମାନ ପ୍ରତ୍ୟକ୍ଷରେ ଦେଖୁଛନ୍ତି
0: ଭାବୁଛନ୍ତି ଦେଖିକିରି
1: ଆହା
0: ରାଜ

0: ସିଙ୍ଗି
1: ଲୋ ଦାସୀ,
0: ମୁଁ କଣ ଏମିତି ହତଭାଗିନି?
1: ମୁଁ କଣ ଏଡେ ପାପିନି?
0: ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେଲି, ଜଣେ କିଏ ରାକ୍ଷ ବିନ୍ଧିବା ପାଇଁ ସକ୍ଷମ ହେଲେନି?
1: ଗୋଟିଏ ହେଲେ ବର ମତେ ମିଳିଲାନି।
0: ଭଗବାନଙ୍କର ସ୍ୱରୂପ ଜଣେ ଦାସୀ କହିଦେଲେ ବୋଲେ ଆଲୋ ମା,
1: ଯିଏ
0: ରାକ୍ଷ ବିନ୍ଧିବ ତାକୁ ତୋର ବାପା ଡାକି ନାହାନ୍ତି, ସିଏ ହଉଛନ୍ତି ଯମୁନା କୁଳିଆ, କାଇଁଚ ମାଳିଆ, ଗୋପୀ ଗୋପାଳିଆ,
1: କଦମ ମୂଳିଆ।
0: ଆରେ ଯମୁନା କୂଳରେ କଦମ ମୂଳରେ ଠିଆ ହେଲା, ଯାଇକି ଭଗବାନଙ୍କୁ ଡାକ ପକେଇଲା।

0: ପଚାରିଲେ ଧର୍ମ ପୁଅ
1: ଆସିବା କାରଣ
0: ବ୍ରାହ୍ମଣ କହନ୍ତି ଲାଖ ବିନ୍ଧିବାକୁ ମନ
1: ରାମ ରାମ ରାମ
0: କହିଲେ ନନା ତମର ମଧ୍ୟ ଇଚ୍ଛା ଅଛି ଯାଅ ଲାଖ ବିନ୍ଧ
1: ଆଚ୍ଛା
0: ପଠେଇଦେଲେ ଭାଇ ବ୍ରାହ୍ମଣଙ୍କୁ
1: ଏଣେ ବୁଢା ଆନନ୍ଦ ମନରେ ଗଲେ
0: ଆରେ ଥରି ତ

0: ଆକାଶବାଣୀ କଟକ ରିଲେ କରି ପ୍ରଚାର କରୁଛୁ ଉତ୍ତରପ୍ରଦେଶର ହରଦୋଲଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଙ୍ଗା ଏକ୍ସପ୍ରେସ୍ ହାଇୱେର ଉଦ୍ଘାଟନର ସିଧା ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ।
1: यह आकाशवाणी है। माननीय प्रधानमंत्री श्री नरेंद्र मोदी हरदोई उत्तर प्रदेश में 594 किलोमीटर लंबे एक्सेस कंट्रोल ग्रीनफील्ड गंगा एक्सप्रेसवे का उद्घाटन

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ସ୍ତ୍ରୀର ଏହି ସୁନ୍ଦର ଗୀତଟି, ଗାଇଛନ୍ତି ନିର୍ମଳା ମିଶ୍ରା।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଫିର୍ ଭି ଦିଲ୍ ହେ ହିନ୍ଦୁସ୍ତାନୀର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ୍